ଆକାଶବାଣୀ ଜୟପୁର। ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ ତିନି ଦିନ 2026 ମସିହା ଜୁନ୍ ମାସ 23 ତାରିଖ। ଆପଣଙ୍କୁ ଶୁଭ ଅଭିବାଦନ ଜଣାଇ ସ୍ୱାଗତ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗା ହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ରେ

ଯେଉଁମାନେ ଯଥାର୍ଥରେ ସମର୍ଥ ଏବଂ ଶକ୍ତିଶାଳୀ ସେମାନେ ସର୍ବଦା ଶାନ୍ତ ରହିଥାନ୍ତି। ଯେଉଁମାନେ ଦୁର୍ବଳ କେବଳ ସେମାନଙ୍କୁ ହିଁ ସର୍ବଦା ଅସ୍ଥିର ହେବାର ଦେଖାଯାଇଥାଏ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଜଗତ ଜନଙ୍କର ସାଇ ହିଁ ଅଭୟଦାତା ହେଇ ଅଦୃଶ୍ୟରେ ରହି ଭକ୍ତମାନଙ୍କୁ ଉଦ୍ଧାର କରିବାର ଦାୟିତ୍ୱ ଯାହାଙ୍କର ସେ ହିଁ ତ ଭଗବାନ। ଜଗତ ଜନଙ୍କର ବିଶ୍ୱାସ ଭରସା ଓ ଭକ୍ତିର ଆଧାରରେ ସେ ରୂପ ପାଇଥିବା ଠାକୁର ସେ ଅଦୃଶ୍ୟ ଈଶ୍ୱର ସବୁକାଳେ ଜଗତର ସାଇ ହିଁ ଜଗତ ଜନଙ୍କର ଉଦ୍ଧାର କରୁଥାନ୍ତୁ। ପରବର୍ତ୍ତୀ ଶିଳ୍ପୀ ବନ୍ଦିତା ରାୟ। ଶିଳ୍ପୀ ଗାଇଛନ୍ତି ଉମାକାନ୍ତ ଦାସଙ୍କ ରଚନା।

ଫୁଲରେ ଭାରି ଶ୍ରଦ୍ଧା ଗୋବିନ୍ଦ ପରମ ଆନନ୍ଦ ସ୍ୱରୂପଙ୍କର। ସେ ପତ୍ରପ୍ରିୟ, ସେ ଭୋଗପ୍ରିୟ ଠାକୁର। ସବୁଠୁ ବେଶୀ ପ୍ରିୟ ତାଙ୍କର ଭକ୍ତର ଭକ୍ତି। ସେ ଗୋବିନ୍ଦ ପରମ ଆନନ୍ଦ ସ୍ୱରୂପଙ୍କୁ ପାଇବା ପାଇଁ ହେଲେ ହୃଦୟରେ ଭକ୍ତି, ମନରେ ଶାନ୍ତି, ଆଉ ଟିକେ ପ୍ରୀତି ଲୋଡ଼ା ପଡ଼େ। ପରବର୍ତ୍ତୀ ଶିଳ୍ପୀ ରାମଚନ୍ଦ୍ର ବେହେରା। ଶିଳ୍ପୀ ଗାଇଛନ୍ତି ଅଭିରାମ ପରମହଂସଙ୍କ ରଚନା।

ସେ ଗୋବିନ୍ଦ ପରମ ଆନନ୍ଦର ସ୍ୱରୂପ ବୃନ୍ଦାବନର ଧନ ବ୍ରଜପୁରୀର ମାନ ନନ୍ଦ ଯଶୋଦାଙ୍କର କୁଳନନ୍ଦନ ଅଟନ୍ତି। ସେ ହଟିଆ ନଟିଆ ନଟବର କଳା କହ୍ନେ ସବୁକାଳେ ଭକ୍ତର ଆଖି ଆଗରେ ମଦନ ମୋହନ ରୂପରେ ବିରାଜିତ ହେଉଥାନ୍ତି। ସେ ମଦନ ମୋହନ ରୂପକୁ ନେଇ ଭକ୍ତ ସବୁକାଳେ କୃପା କରୁଣା ଭିକ୍ଷା କରୁଥାଏ। ପରବର୍ତ୍ତୀ ଶିଳ୍ପୀ ବୀଣାପାଣି ମିଶ୍ର। ଶିଳ୍ପୀ ଗାଇଛନ୍ତି ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ରଚନା।

ଦୁଃଖ ବିନାଶକ କଳୁଷ ନାଶକ ପ୍ରଭୁ ମଦନ ମୋହନଙ୍କ ଚରଣ ତଳେ ଶରଣ ନେଇ ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ମହମ୍ମଦ ସିକନ୍ଦର ଆଲାମ, ବନ୍ଦିତା ରାୟ, ରାମଚନ୍ଦ୍ର ବେହେରା ଏବଂ ବୀଣାପାଣି ମିଶ୍ର। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ରମାକାନ୍ତ ଦାସ, ଅଭିରାମ ପରମହଂସ ଏବଂ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 56ତମ ଭାଗ। ଆଜି ପାଇଁ ଶିଳ୍ପୀ ଭୂପିନ୍ଦର ସିଂ ଏବଂ ମିତାଲି ବେ ସିଂ।

ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 56ତମ ଭାଗ ଶୁଣିଲେ। ଆଜି ପାଇଁ ଶିଳ୍ପୀ ଥିଲେ ଭୂପିନ୍ଦର ସିଂ ଏବଂ ମିତାଲି ବି ସିଂ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା ମନୋଜ କୁମାର ପୂଜାରୀ।

ମଣିଷ ଜୀବନରେ ଧୈର୍ଯ୍ୟର ମହତ୍ଵ ସମ୍ବନ୍ଧରେ ସନ୍ଥ କବୀର ଲେଖିଲେ, ଧୀରେ ଧୀରେ ରେ ମନ ଧୀରେ ସବୁ କିଛି ହୁଏ, ମାଲି ସିଞ୍ଚେଇ ସୋ ଘଡ଼ା ଋତୁ ଆଏ ଫଲ ହୁଏ। ଅର୍ଥାତ୍ ହେ ମନ, ଧୈର୍ଯ୍ୟ ଧାରଣ କର, ଧୈର୍ଯ୍ୟ ଦ୍ୱାରା ସବୁ କାମ ହୁଏ। ମାଳି ଶହ ଶହ ମାଠିଆ ପାଣି ଆଣି ଗଛ ମୂଳେ ଢାଳୁଥାଉ ପଛକେ, କିନ୍ତୁ ଋତୁ ଆସିଲେ ହିଁ ଫଳ ଫଳିବ। ଆଜିର ଯାନ୍ତ୍ରିକ ଯୁଗର ବ୍ୟସ୍ତ ଜୀବନରେ ପ୍ରତୀକ୍ଷା ଏବଂ ଧୈର୍ଯ୍ୟର ଘୋର ଅଭାବ ପରିଲକ୍ଷିତ ହୁଏ। ଛୋଟ ଛୋଟ କଥାରେ ଆଜିର ଜୀବନରେ ଧୈର୍ଯ୍ୟଚ୍ୟୁତି ଘଟୁଛି ମଣିଷର। ମୋବାଇଲ ଫୋନ୍ର ଏ ଯୁଗରେ ଜଣକୁ ଫୋନ୍ କଲା ମାତ୍ରେ ସେ ଉଠାଇବା କଥା, ନହେଲେ ବିଗିଡ଼ି ଯାଉଛି ମୁଣ୍ଡ। ଫୋନ୍ କଲାବେଳେ ଅପର ପକ୍ଷରୁ ଯଦି ଶୁଭିଲା, ଦୟାକରି ଅପେକ୍ଷା କରନ୍ତୁ, ଆପଣ କ୍ୟୁରେ ଅଛନ୍ତି, ତେବେ ସତେ ଯେମିତି ସରିଯାଉଛି ଆମ ସଂସାର, ସବୁକିଛି ଚଟାପଟ ହୋଇଯିବା ହିଁ ଦରକାର, ଯେମିତି ଇନ୍ଷ୍ଟାଣ୍ଟ କଫି ବା 2 ମିନିଟ୍ରେ ନୁଡୁଲ୍। ମାତ୍ର ମଣିଷ ଜୀବନରେ ପ୍ରତ୍ୟେକ ମହାନ ଆବିଷ୍କାର, ଉଦ୍ଭାବନ, କଳାକୃତି ପଛରେ ରହିଥାଏ ଅନନ୍ତ ପ୍ରତୀକ୍ଷା ଓ ଅସୀମ ଧୈର୍ଯ୍ୟର ପ୍ରେରଣାଦାୟକ କଥା। ଆମ ଲୋକଜୀବନର ଏକ ବହୁଳ ପ୍ରଚଳିତ ଉକ୍ତି ହେଲା, କାଲିର ଯୋଗୀ ମୁଣ୍ଡରେ ଜଟା। ଅର୍ଥାତ୍ କାଲି ଯୋଗୀ ହୋଇଥିବା ଲୋକର ମୁଣ୍ଡରେ ଆଜି ଯେମିତି ଜଟା ହୁଏ ନାହିଁ, ସେମିତି କୌଣସି ବି ଜିନିଷ ସାଙ୍ଗେ ସାଙ୍ଗେ ହୋଇଯାଏ ନାହିଁ। ବିଶ୍ୱବିଖ୍ୟାତ ବୈଜ୍ଞାନିକ, ଗବେଷକ, କଳାକାର, ଲେଖକମାନଙ୍କ ଜୀବନୀ ଅନୁଶୀଳନ କଲେ ବିସ୍ମିତ ହେବାକୁ ପଡ଼େ ସେମାନଙ୍କ ଧୈର୍ଯ୍ୟ ଏବଂ ପ୍ରତୀକ୍ଷା କଥା ଦେଖି। ଭୌତିକ ଜଗତରେ ସଫଳତା ପ୍ରାପ୍ତି ନିମିତ୍ତ ମଣିଷର ଶ୍ରମ ସହିତ ଆବଶ୍ୟକ ଗଭୀର ଧୈର୍ଯ୍ୟ ଏବଂ

ଶିକ୍ଷା ଧର୍ମର ସାଧନାକୁ ସଂସାରର ସମସ୍ତ ଜ୍ଞାନୀ ଗୁଣୀଜନ ସର୍ବଶ୍ରେଷ୍ଠ ସାଧନା ବୋଲି ବର୍ଣ୍ଣନା କରିଛନ୍ତି, କାରଣ ଏଥିରେ ହିଁ ରହିଛି ମାନବ ଜନ୍ମର ସାର୍ଥକତା। ଆତ୍ମଜ୍ଞାନ ପ୍ରାପ୍ତି ବିନା ଅନ୍ୟ ସମସ୍ତ ଜ୍ଞାନ ବୃଥା ବୋଲି ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତର ମହାମାନବଗଣ କହିଛନ୍ତି। ତେବେ ଆଧ୍ୟାତ୍ମିକ ଜଗତର ଯାତ୍ରାରେ ପ୍ରତୀକ୍ଷା ଏବଂ ଧୈର୍ଯ୍ୟର ରହିଛି ସ୍ୱତନ୍ତ୍ର ସ୍ଥାନ। ଏ ପ୍ରସଙ୍ଗରେ ଏକ ଛୋଟ କାହାଣୀ। ଏକଦା ଈଶ୍ୱରଙ୍କ ଦୂତ ପୃଥିବୀ ମଧ୍ୟ ଦେଇ ଯାତ୍ରା କରୁଥିଲେ। ଯାତ୍ରା ପଥରେ ସେ ଦେଖିଲେ ଜଣେ ସାଧକଙ୍କୁ। ଗଭୀର ଜଙ୍ଗଲ ଭିତରେ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ ପାଇଁ ସିଏ ଥିଲେ କଠୋର ସାଧନାରେ ଲିପ୍ତ। ଦୂତଙ୍କ ଉପସ୍ଥିତି ଅନୁଭବ କରି ସିଏ ଧ୍ୟାନ ବନ୍ଦ କଲେ ଓ ତାଙ୍କୁ ଅନୁରୋଧ କରି କହିଲେ, ହେ ଈଶ୍ୱରଙ୍କ ଦୂତ, ମୁଁ ଅନେକ ବର୍ଷ ହେଲା ସାଧନାରତ, ଆପଣ ତ ତାଙ୍କ ପାଖକୁ ଯାଉଛନ୍ତି, ଦୟାକରି ମୋ କଥା ପଚାରିବେ, ଆଉ କେତେ ବର୍ଷ ଲାଗିବ ତାଙ୍କ କୃପା ଦୃଷ୍ଟି ପଡ଼ିବା ପାଇଁ। ଈଶ୍ୱରଙ୍କ ଦୂତ କହିଲେ, ହଉ, ମୁଁ ଫେରିଲା ବେଳେ ନିଶ୍ଚୟ ତୁମକୁ ଖବର ଦେବି। କିଛି ଦୂର ଯିବା ପରେ ସିଏ ଆଉ ଜଣେ ଭକ୍ତଙ୍କୁ ଦେଖିଲେ। ଭକ୍ତ ଜଣକ ତନ୍ମୟ ହେଇ ପ୍ରଭୁଙ୍କ ଗୁଣଗାନରେ ହଜିଯାଇଥିଲେ। ଦୂତଙ୍କୁ ଦେଖି ସିଏ ବି ଅନୁରୋଧ କଲେ ପ୍ରଭୁଙ୍କ କୃପା କେବେ ହେବ ସେ କଥା ପଚାରିବା ପାଇଁ। କିଛି ବର୍ଷ ପରେ ସେହି ରାସ୍ତାରେ ଫେରିଲେ ଈଶ୍ୱରଙ୍କ ଦୂତ। ଭକ୍ତ ତାଙ୍କୁ ପଚାରିଲେ ନିଜର ବିଭୁ କୃପା ଲାଭର ପ୍ରସଙ୍ଗ। ଦୂତ କହିଲେ, ଗୋଟିଏ ବିରାଟ ବୃକ୍ଷକୁ ଦେଖେଇ ଏହି ବୃକ୍ଷରେ ଯେତୋଟି ପତ୍ର ଅଛି ସେତେ ଜନ୍ମ ପରେ ତୁମକୁ ମିଳିବ ଈଶ୍ୱର କୃପା। ତାହା ଶୁଣି ଭକ୍ତ ଆନନ୍ଦରେ ନାଚି ନାଚି କହିଲେ, ସିଏ ପରମ କୃପାଳୁ, ମାତ୍ର କେଇ ହଜାର ଜନ୍ମ ପରେ ତାଙ୍କ କୃପା ପ୍ରଦାନ କରିବେ, ଲକ୍ଷ ଲକ୍ଷ ଜନ୍ମ ତ ଲାଗିବ ନାହିଁ। ତାପରେ ଦୂତ ଭେଟିଲେ କଠୋର ସାଧନାରତ ସାଧକଙ୍କୁ। ତାଙ୍କୁ ଜଣେଇଲେ ଯେ ଆଉ ଦଶଟି ଜନ୍ମ ଲାଗିଯିବ ସିଦ୍ଧିପ୍ରାପ୍ତି ପାଇଁ। ସେ କଥା ଶୁଣି ନିରାଶରେ ଭାଙ୍ଗି ପଡ଼ିଲେ ସାଧକ ଏବଂ କହିଲେ, ଆହୁରି ଦୀର୍ଘ ଦଶଟି ଜନ୍ମ, ସତରେ ଈଶ୍ୱର କେତେ ନିଷ୍ଠୁର। ତାଙ୍କ ପ୍ରତିକ୍ରିୟା ଦେଖି ଯାଉ ଯାଉ ଈଶ୍ୱରଙ୍କ ଦୂତ ମନକୁ ମନ କହିଲେ, ହଜାର ହଜାର ଜନ୍ମର ପ୍ରତୀକ୍ଷା ପାଇଁ ଆନନ୍ଦରେ ପ୍ରସ୍ତୁତ ଥିବା ଭକ୍ତ ହୁଏତ ଶୀଘ୍ର ବି ବିଭୁ କୃପା ପାଇପାରେ, କିନ୍ତୁ ଦଶଟି ଜନ୍ମ ପାଇଁ ଧୈର୍ଯ୍ୟ ନଥିବା ସାଧକର କ'ଣ ହେବ କିଏ ଜାଣେ।

0: ଶୁଣିଲେ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଆଜି ଚାଷବାସ କଥାରେ ରହିଛି ଲଙ୍କା ମରିଚ ଚାଷ ବିଷୟରେ। ଆମ ରାଜ୍ୟରେ ଲଙ୍କା ଏକ ଲାଭକାରୀ ଫସଲ। ପ୍ରତ୍ୟେକ ଘର ଲାଗି ଲଙ୍କାର ପ୍ରଚୁର ଆବଶ୍ୟକତା ଥିବାରୁ ଆମ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ଲଙ୍କା ମରିଚ ଚାଷ କରାଯାଇଥାଏ। ଲଙ୍କା ଗଛ ସାଧାରଣତଃ ସମସ୍ତ ପ୍ରକାର ମାଟିରେ ଚାଷ କରାଯାଇଥାଏ। ଏଥିଲାଗି ଉର୍ବର, ଦୋରସା ଓ ନିଗିଡ଼ା ମାଟିରେ ଲଙ୍କା ଚାଷ କଲେ ଅଧିକ ଅମଳ ହୋଇଥାଏ। ପାଣିର ସୁବିଧା ଥିଲେ ଲଙ୍କା ମରିଚ ବର୍ଷ ସାରା ଚାଷ କରାଯାଇଥାଏ। ସେଥିପାଇଁ ଲଙ୍କାର ତଳି ପ୍ରସ୍ତୁତି କେମିତି କରିବା? ଗୋଟିଏ ଏକର ଜମି ନିମନ୍ତେ ସର୍ବାଧିକ 300 ଗ୍ରାମ ମଞ୍ଜିର ଆବଶ୍ୟକ ହୋଇଥାଏ। ମଞ୍ଜି ଲଗାଇବା ଆଗରୁ ମଞ୍ଜିକୁ ଥିରାମ ଅଥବା କ୍ୟାପ୍ଟେନ୍ ଦ୍ୱାରା ବିଶୋଧିତ କରିନେବାକୁ ପଡ଼ିଥାଏ। ତଳି ଘେରାରେ ଭଲ ଭାବରେ ସଢ଼ା, ଗୁଣ୍ଡ, ଗୋବର ଖତ ଦେଇ ମଞ୍ଜି ବୁଣା ଯାଇଥାଏ। ମଞ୍ଜି ବୁଣିବାର ମାସେ ଦେଢ଼ ମାସ ପରେ ଚାରାଗୁଡ଼ିକ ଜମିରେ ଲଗାଇବା ଲାଗି ଉପଯୁକ୍ତ ହୋଇଥାଏ। 1 ଡେସିମିଲ ଜମିରେ ଚାରା ପକାଇଲେ ତାହା ଗୋଟିଏ ଏକର ଜମିରେ ଲଗାଯାଇପାରିବ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, ଜମିକୁ ସର୍ବପ୍ରଥମ 4-5 ଓଡ଼ ଚାଷ କରି ଗୁଣ୍ଡ କରିଦେବାକୁ ହେବ। ଶେଷ ଓଡ଼ ଚାଷ ସମୟରେ ସର୍ବାଧିକ 12 ଶଗଡ଼ ଖତ ଏକର ପ୍ରତି ପ୍ରୟୋଗ କରି ମାଟିରେ ମିଶାଇ ଜମିରେ ମଇ ଦେଇ ସମାନ କରିଦେବାକୁ ପଡ଼ିବ। ଲଙ୍କା ଲଗାଇବା ଲାଗି ପଟାଳିମାନ ସୃଷ୍ଟି କରିବାକୁ ପଡ଼ିବ। ପ୍ରତି ପଟାଳିରେ ଯେପରି ଜଳସେଚନର ସୁବିଧା ହୋଇପାରିବ ସେହି

କରି ସିଆର୍ ମାନ କରିବାକୁ ପଡ଼ିଥାଏ। ଧାଡ଼ିକୁ ଧାଡ଼ି 2 ଫୁଟ ଓ ଗଛକୁ ଗଛ 2 ଫୁଟ ବ୍ୟବଧାନ ରଖି ଗଛ ଲଗାଇବ। କ୍ୟାପ୍ସିକମ୍ ଲଙ୍କା ଅଳ୍ପ ଉଚ୍ଚ ହୋଇ ଝଙ୍କାଳିଆ ହେଉଥିବାରୁ ତାକୁ କମ୍ ବ୍ୟବଧାନ ମଧ୍ୟରେ ଲଗାଇପାରିବେ। ବିହନ କଥା ଯଦି କହିବା, ସାଧାରଣତଃ ଆମ ରାଜ୍ୟରେ 6 ପ୍ରକାର ଜାତିର ଲଙ୍କା ଚାଷ କରାଯାଇଥାଏ। ତାହା ହେଲା G1, G2, G5, SCP, 46।

0: ଆଦିବାସୀ ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି ଆଜି ପାଇଁ ଏତିକିରେ ଶେଷ ହେଲା। ଆଜି ଏଥିରେ ଶୁଣିଲେ ଅମାନତ୍ୟ ସମ୍ପ୍ରଦାୟର ଗୀତ, ପରିବେଷଣ କଲେ ଶିବରାମ ଅମାନତ୍ୟ ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ସୁଜାତା ଆଚାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। ଭାରତସ୍ୟ ଦ୍ରୁତଗତ୍ୟା ବର୍ଦ୍ଧମାନସ୍ୟ ବିଶ୍ୱସନୀୟ ବୈଶ୍ୱିକ ଶକ୍ତିରୂପେଣ ପରିବର୍ତ୍ତନସ୍ୟ ପ୍ରେରକ ଶକ୍ତିଃ ରାଷ୍ଟ୍ର ପ୍ରଥମସ୍ୟ ସିଦ୍ଧାନ୍ତଃ ଏବ ଅସ୍ତୀତି ପ୍ରଧାନମନ୍ତ୍ରିଣା ନରେନ୍ଦ୍ର ମୋଦିନା ଉକ୍ତମ୍। ନବଦିଲ୍ଲ୍ୟାମ୍ ଏକେନ ନିଜ ବାର୍ତ୍ତାବାହିନ୍ୟା ଆୟୋଜିତେ ସମ୍ମେଳନେ ସମ୍ବୋଧୟନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅବଦତ୍ ୟତ୍ ବିଗତ ଦଶକେ ଦେଶସ୍ୟ ଉପଲବ୍ଧୟଃ ବିଶ୍ୱାସେ ସ୍ଥିରତାୟାମ୍ ବୃହତ୍ତର ବୈଶ୍ୱିକ କଲ୍ୟାଣ।

ଏଥିରେ ଶୁଣିବେ କଣ୍ଠଶିଳ୍ପୀ ଫାଲ୍ଗୁନ୍ କୁମାର ଭତ୍ରାଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ପ୍ରଚାରିତ ହେବ ଦିନ 12:30। ଭକ୍ତିଗୀତ ଶୁଣିବେ ଦିନ 12:50। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ଦିନ 1:05। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ସୁଖୀ ଦମ୍ପତି କ୍ରମରେ ସ୍ନେହଲତା ମହାରଣା ଏବଂ ଯୋଗେନ୍ଦ୍ର ମହାରଣାଙ୍କ ସହ ସାକ୍ଷାତକାର ଶୁଣିବେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ଉଦୟ ଭାରତ, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ଜାଣିବେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ, ସୁଫଳର ସିଧା ପ୍ରସାରଣ। ଏଥିରେ ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାରର ରୋଗ ଓ ତା'ର ପ୍ରତିକାର। ରାତି 9:30 ଶୁଣିବେ ଛାୟାପଥ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି ରାତି 8:30। ରାତି 8:10 ପ୍ରଚାର କରିବ ସ୍ୱଚ୍ଛ ଆମ ଭାରତ, ଏଥିରେ ସ୍ୱଚ୍ଛ ଗ୍ରାମ ଓ ସୁସ୍ଥ ଜୀବନ ସମ୍ପର୍କରେ ସୁଚିସ୍ମିତା କରସୁଧା ପଟ୍ଟନାୟକଙ୍କ ସହ ସାକ୍ଷାତକାର ଶୁଣିବେ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟର ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମ ବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଓ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ଏକ ସମ୍ପୂର୍ଣ୍ଣ ସୁଦୃଢ଼

0: ବ୍ୟବସ୍ଥା ବିକଶିତ କରିଛି। ଏହାକୁ ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍ ପ୍ରସ୍ତୁତି ନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମାଝୀ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବ ଯୋଗୁଁ କମ୍ ବର୍ଷାର ଆଶଙ୍କା ଥିବାରୁ ଖରିଫ୍ ଫସଲକୁ ସୁରକ୍ଷିତ ରଖିବା ପାଇଁ କୃଷି ଜଳସେଚନ ତଥା ଅନ୍ୟ ବିଭାଗଗୁଡ଼ିକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର 911 ବହୁମୁଖୀ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ 6 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଥିବା ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ଆହୁରି 10ଟି ନୂତନ ଓଡ୍ରାଫ୍ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ହଲ୍ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ନେଇ ଆଲୋଚନା କରାଯିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସନ୍ଧ୍ୟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୂର୍ବତଟ ରେଳପଥ ପରିସୀମାରେ 631 କିଲୋମିଟର ରୁଟ୍ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ 270 କୋଟି ଟଙ୍କା ମଞ୍ଜୁର କରାଯାଇଛି। କବଚ ବ୍ୟବସ୍ଥା ରେଳ ଧାରଣା ଉପରେ ଟ୍ରେନ୍ର ଗତିବିଧି ଉପରେ ନଜର ରଖିବା ସହ ଟ୍ରେନ୍ ପରିଚାଳନାରେ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥାଏ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା 28 ତାରିଖରେ ଶେଷ ହେବ। ତେବେ ଗତକାଲି ସୁଦ୍ଧା 3,33,51,967 ଅର୍ଥାତ୍ 99.86% ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ସେହି ସମୟ ମଧ୍ୟରେ 86.12% ଫର୍ମ ଅର୍ଥାତ୍ 2,87,63,417 ଜଣ ଭୋଟରଙ୍କ ସୂଚନା ଡିଜିଟାଇଜ୍ କରାଯାଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଦୁର୍ଗମ ଗ୍ରାମରେ ସ୍ୱତନ୍ତ୍ର ନିର୍ବାଚନ ଶିବିର ଜରିଆରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ ଓ ଡିଜିଟାଇଜେସନ କାର୍ଯ୍ୟ କରାଯାଇଛି। ଗ୍ରାମୋଦୟ ଯୋଜନା ଅଧୀନରେ ପେପର ମେଟ୍ଲା ପଞ୍ଚାୟତର ଯୁବକମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାରେ ପଞ୍ଚାୟତ ସମିତି ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭୟ, ଭୋକ ଓ ଦୁର୍ନୀତିମୁକ୍ତ ରାଜ୍ୟ ଗଠନ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି। ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନବରଙ୍ଗପୁର ପୋଲିସ ପଡ଼ିଆଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ବିଭିନ୍ନ ଯୋଜନାର 295 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ 91 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନା ସହାୟତା ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍କାର୍ଟଫୋନ୍ ବିତରଣ କରିଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧୀନ ବାଦଲି ପାହାଡ଼ ଜଙ୍ଗଲରୁ କୋରାପୁଟ ପୁଲିସ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ଜବତ କରିଛି। ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଡିଭିଏଫ୍ ପକ୍ଷରୁ ଯାଞ୍ଚ ବେଳେ ଅନେକ ଅସ୍ତ୍ରଶସ୍ତ ଜବତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଆସନ୍ତା 29 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚଳିତ ବର୍ଷା ଋତୁରେ ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ପ୍ରଜନନ ଋତୁ ପାଇଁ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଜାମୁଆଣୀ ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ଖୋଲା ରହିବ ବୋଲି ଜଣାପଡ଼ିଛି। ପାଣିପାଗ ରାଜ୍ୟର କେତେକ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ଅବଶିଷ୍ଟ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ସମସ୍ତ ସ୍ଥାନର ତାପମାତ୍ରା 38 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ନାରାୟଣ ରଥ, ଡାକ୍ତର ରବି ରଞ୍ଜନ ସାହୁ।
2: ମୁଖ ଗହ୍ୱରର ଯତ୍ନର ଅବହେଳା ଯୋଗୁଁ ଆମ ରାଜ୍ୟରେ ମୁଖ ଗହ୍ୱର

0: ଫୋଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ବିଡ଼ି, ସିଗାରେଟ୍ ଓ ହୁକା ଇତ୍ୟାଦି ସେବନ ଏବଂ ତମାଖୁ ଅର୍ଥାତ୍ ଧୂଆଁପତ୍ର, ବାଇଗଣୀ ପତ୍ରକୁ ଶୁଖାଇ ସୁଗନ୍ଧଯୁକ୍ତ ରାସାୟନିକ ଦ୍ରବ୍ୟର ସମିଶ୍ରଣ କରି ସେଥିରୁ ପାନ ମସଲା, ଜର୍ଦ୍ଦା, ଗୁଡ଼ାଖୁ ଇତ୍ୟାଦି ପ୍ରସ୍ତୁତ କରି ବହୁଳ ଭାବରେ ବ୍ୟବହାର କରିବା, ଦୀର୍ଘ ଦିନ ଧରି ପାଟି ଭିତରେ ଧାରୁଆ କିମ୍ବା ଭଙ୍ଗା ଦାନ୍ତ ରହି ଧାରାବାହିକ ଭାବରେ ପାଟି ଭିତରେ ଖଣ୍ଡିଆ କରିବା, ଅତ୍ୟଧିକ ମଦ୍ୟପାନ ଯୋଗୁଁ ପାଟି ଭିତରର ନରମ ମାଂସପେଶୀ ଉପରେ କୁପ୍ରଭାବ ପଡ଼ିବା ଓ ଦାନ୍ତ ଚିକିତ୍ସାର ଅବହେଳା ଏହାର ମୁଖ୍ୟ କାରଣ। ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ଚିକିତ୍ସା ବିଜ୍ଞାନ ଦ୍ୱାରା ପ୍ରମାଣ କରାଯାଇଛି ଯେ ବିଡ଼ି, ସିଗାରେଟ୍, ତୋକ୍ତା ଓ ଗୁଡ଼ାଖୁ ଇତ୍ୟାଦି ସହିତ ମିଶ୍ରିତ ତମାଖୁରେ ନିକୋଟିନ୍ ନାମକ ଏକ ବିଷାକ୍ତ ପଦାର୍ଥ ମୁଖଗହ୍ୱରରେ କର୍କଟ ରୋଗ ଭଳି ଦୁଃସାଧ୍ୟ ରୋଗ ସୃଷ୍ଟି କରିଥାଏ। ଭାରତ ସରକାର ଏହି ଉଦ୍ଦେଶ୍ୟରେ କେତେକ ନୀତିଗତ ନିର୍ଦ୍ଦେଶନାମା ଜାରି କରିଛନ୍ତି, ମାତ୍ର ଏହାର ସଫଳତା ବହୁତ କମ୍ ହୋଇଛି। ବିଶେଷ କରି ପୁରୁଷମାନେ ପ୍ରାୟ ତମାଖୁ ସେବନ ଫଳରେ ଏହି ରୋଗର ଶିକାର ହେଉଛନ୍ତି। ଏହି ରୋଗ ଆରମ୍ଭ ଅବସ୍ଥାରେ ପାଟି ଭିତରର ମାଂସପେଶୀ ଗୁଡ଼ିକ ଲାଲ ରଙ୍ଗ ଦେଖାଯାଏ। ଗରମ ଓ ରାଗଯୁକ୍ତ ଖାଦ୍ୟ ଖାଇଲେ ରୋଗୀ କଷ୍ଟ ଅନୁଭବ କରେ। ରୋଗ ପୁରୁଣା ହେଲେ ପାଟି ଭିତରେ ମାଂସପେଶୀ ଗୁଡ଼ିକ ଧୀରେ ଧୀରେ କଠିନ ଓ ଖଦଡ଼ା ହେବା ଅନୁଭବ ହୋଇଥାଏ ଓ ସମ୍ପୂର୍ଣ୍ଣ ପାଟି ଖୋଲିବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ଅଧିକାଂଶ ରୋଗୀ ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରିଥାନ୍ତି। ମୁଖଗହ୍ୱର ଓ ଦାନ୍ତର ଯତ୍ନ ପାଇଁ ତମାଖୁ ବର୍ଜନ, ଭୋଜନରେ ଭିଟାମିନ୍ ଓ ଖଣିଜ ତତ୍ତ୍ୱ ଥିବା କ୍ଷୀର, ମାଂସ, ଅଣ୍ଡା, ମାଛ, ସବୁଜ ପନିପରିବା ଆହାର କରିବା ଉଚିତ। ଭୋଜନ ମଧ୍ୟରେ ମିଠା କିମ୍ବା ଅଠାଳିଆ ପଦାର୍ଥ ଖାଇବା ଅନୁଚିତ। ଖାଦ୍ୟ ଖାଇସାରି କୁଳି କରିବା ପରେ ମଧ୍ୟ କିଛି କିଛି ଖାଦ୍ୟ କଣିକା ଦାନ୍ତ ସନ୍ଧିରେ ଲୁଚି ରହିଥାନ୍ତି, ଯାହାକି ପ୍ଲାକ୍ ସୃଷ୍ଟି କରିବାରେ ସାହାଯ୍ୟ କରିଥାନ୍ତି। ତେଣୁ ପ୍ଲାକ୍ ଦୂର କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଭୋଜନ ପରେ କିମ୍ବା ଦିନକୁ ଦୁଇଥର ସକାଳେ ଖାଦ୍ୟ ଖାଇବା ପୂର୍ବରୁ ଓ ରାତିରେ ଖାଦ୍ୟ ଖାଇସାରିବା ପରେ ବ୍ରସ୍ ଓ ପେଷ୍ଟରେ ଦାନ୍ତର ସାମ୍ନା ପଟକୁ ଉପର ମାଢ଼ିରୁ ତଳକୁ ଓ ତଳମାଢ଼ିରୁ ଉପରକୁ କାଟିବା ଓ ଚୋବେଇ ଖାଇବା ପୃଷ୍ଠଭାଗ ବ୍ରସ୍ କରିବା ଆବଶ୍ୟକ। ଦାନ୍ତ ଘଷିବା ନିମନ୍ତେ ନିମ୍ନମାନର ପାଉଡର, ଅଙ୍ଗାର ଓ ପାଉଁଶ ଭଳି ଖଦଡ଼ାଯୁକ୍ତ ଉପାଦାନ ବ୍ୟବହାର ନ କରି ଉତ୍ତମ ମାନର ପେଷ୍ଟ ଓ ବ୍ରସ୍ ସାହାଯ୍ୟରେ ଦାନ୍ତ ସଫା କରିବା ଉଚିତ। 12 ବର୍ଷରୁ କମ୍ ପିଲାମାନେ ଜୁନିୟର ଓ 12 ବର୍ଷରୁ ଉର୍ଦ୍ଧ୍ୱ ସିନିୟର ବ୍ରସ୍ ବ୍ୟବହାର କରିବା ଆବଶ୍ୟକ। ଦାନ୍ତ ଓ ମାଢ଼ି ରୋଗ ଥିଲେ ନରମ ବ୍ରସ୍, ସବଳ ଓ ନିରୋଗ ଥିଲେ ମଧ୍ୟମ ଧରଣର କିମ୍ବା ଟାଣ ବ୍ରସ୍ ବ୍ୟବହାର କଲେ ଚଳିବ। ଗୋଟିଏ ବ୍ରସ୍କୁ ଅତିବେଶରେ 2 ମାସ ବ୍ୟବହାର କରିବା ଉଚିତ। 2 ମାସ ପୂର୍ବରୁ ଯଦି ବ୍ରସ୍ ମୋଡ଼ି ହୋଇଯାଏ କିମ୍ବା ବ୍ରସ୍ର ଅଗ୍ରଭାଗ ବଙ୍କା ହୋଇଯାଏ ତେବେ ତାକୁ ବଦଳାଇ ନୂଆ ବ୍ରସ୍ ବ୍ୟବହାର କରିବା ଆବଶ୍ୟକ। ପ୍ରତିଥର ଖାଦ୍ୟ ଖାଇବା ପରେ ବ୍ରସ୍ ଏବଂ ପେଷ୍ଟ ସାହାଯ୍ୟରେ ଦାନ୍ତ ଘଷିବା ଭଲ, କିନ୍ତୁ ଅଧିକାଂଶ ସ୍ଥଳରେ ଏହା ସମ୍ଭବପର ହେଉନଥିବାରୁ ଅତି କମ୍ରେ ଦିନକୁ 2 ଥର ଯଥା ସକାଳେ ଶଯ୍ୟାତ୍ୟାଗ କରିବା ପରେ ଓ ରାତିରେ ଖାଦ୍ୟ ଖାଇସାରି ଶୋଇବାକୁ ଯିବା ପୂର୍ବରୁ ଯୋଗ୍ୟବିଧି ଅନୁଯାୟୀ ବ୍ରସ୍ ସାହାଯ୍ୟରେ ଦାନ୍ତ ଘଷିଲେ ଦାନ୍ତ ଓ ମୁଖଗହ୍ୱରର ଉଚିତ ଯତ୍ନ ନେଇ ହୁଏ। ଏହାଛଡ଼ା ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କୁ ପ୍ରତି 6 ମାସରେ ଥରେ ପରାମର୍ଶ କରିବା ଉଚିତ। ଦାନ୍ତ ଓ ମୁଖଗହ୍ୱରର ଯତ୍ନ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାଂଶ ଜନସାଧାରଣ ଅଜ୍ଞ, ତେଣୁ ସରକାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଏ ସମ୍ପର୍କରେ ବ୍ୟାପକ ଜନସଚେତନତାର ଅନୁକୂଳ ଅବସ୍ଥା ସୃଷ୍ଟି କରିବାରେ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ।
1: ଆମରି ସ୍ୱାସ୍ଥ୍ୟରେ ଶୁଣିଲେ ଦାନ୍ତ ଓ ମୁଖଗହ୍ୱରର ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫିଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ FIH ପ୍ରୋ ପୁରୁଷବର୍ଗ ହକି ଲିଗ୍ରେ

0: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତକୁ ଏକ ଦ୍ରୁତ ପ୍ରଗତିଶୀଳ ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି। ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦେଶର ସଫଳତା ବିଶ୍ୱାସ ସ୍ଥିରତା ଏବଂ ବ୍ୟାପକ ବିଶ୍ୱକଲ୍ୟାଣ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। G7 ଶିଖର ସମ୍ମିଳନୀ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ବିଶ୍ୱ ନେତୃବୃନ୍ଦ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତାକୁ ସ୍ୱୀକାର କରିଛନ୍ତି। ଏହି ଚିନ୍ତାଧାରା ଦେଶର ନୀତି ଏବଂ ବିକାଶକୁ ରୂପରେଖ ପ୍ରଦାନ କରୁଛି। 12 ବର୍ଷର କାର୍ଯ୍ୟକାଳ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ସ୍ୱଚ୍ଛ ଭାରତ, ମେକ୍ ଇନ୍ ଇଣ୍ଡିଆ, ଖଦି ସାମଗ୍ରୀର ପ୍ରୋହାହନ ଏବଂ ସ୍ଥାନୀୟ ଉତ୍ପାଦନ ପାଇଁ ସମର୍ଥନ ଭଳି ପଦକ୍ଷେପ ବେଶ୍ ସଫଳ ହୋଇଛି। ଦେଶର ନାଗରିକ ରାଷ୍ଟ୍ର ନିର୍ମାଣର ଭାବନାକୁ ଗ୍ରହଣ କରିଛନ୍ତି ବୋଲି ଏଥିରୁ ପ୍ରମାଣିତ ହେଉଥିବା ଶ୍ରୀ ମୋଦି କହିଛନ୍ତି।
1: ଭାରତ ଯୋ କର ରହା ହେ ଓ ଆନେ ୱାଲେ 1000 ବର୍ଷ କା ଫ୍ୟୁଚର ଲିଖନେ ୱାଲା ହେ ଔର ୟହି ଦୁନିଆ କେ ଲିଏ ସବସେ ବଡି ଭାରତ କି ଗାରଣ୍ଟି ହେ। ଭାରତ ଫାଷ୍ଟ ଗ୍ରୋଇଙ୍ଗ ଇକୋନୋମି ବି ହେ, ଏକ କ୍ରେଡିବଲ ଇକୋନୋମି ବି ହେ।
0: ଶ୍ରୀ ମୋଦି କହିଛନ୍ତି ଇତିମଧ୍ୟରେ ପ୍ରାୟ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ଉପରକୁ ଉଠିଛନ୍ତି, ଫଳରେ ଦେଶରେ ଏକ ନୂଆ ମଧ୍ୟବିତ୍ତ ଶ୍ରେଣୀ ଆବିର୍ଭୂତ ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଧ୍ୟବିତ୍ତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱାମୀହ ପାଣ୍ଠି ଭଳି ଯୋଜନା ଅଟକି ରହିଥିବା ଆବାସ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଶେଷ କରିବାରେ ସହାୟକ ହୋଇଛି। ଡିଜିଟାଲ୍ ପ୍ରଶାସନ, ସରଳୀକୃତ ଟିକସ ବ୍ୟବସ୍ଥା ଅନୁପାଳନ ବୋଝକୁ ହ୍ରାସ କରିବା ସହ ସ୍ୱଚ୍ଛତାକୁ ଉନ୍ନତ କରିଛି। ବନ୍ଦେ ଭାରତ, ନମ ଭାରତ ଏବଂ ଅମୃତ ଭାରତ ଟ୍ରେନ୍ଗୁଡ଼ିକ ରେଳ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିପାରିଛି। ଭିଭିଭୂମି ବିକାଶ ଦ୍ୱାରା ଦେଶର ସଡ଼କ ଯୋଗାଯୋଗ, ବିମାନ ବନ୍ଦର ତଥା ସଂଯୋଗୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଜନଔଷଧୀ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ଔଷଧ ପହଞ୍ଚିବା ସହିତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବରିଷ୍ଠ ନାଗରିକଙ୍କୁ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସତ୍ତ୍ୱେ ଭାରତ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି। ଯୁବବର୍ଗ, ଉଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ଏହିସବୁ ସୁଯୋଗର ଉପଯୋଗ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2ଟି ପଦ୍ମ ବିଭୂଷଣ, 7ଟି ପଦ୍ମ ଭୂଷଣ ଏବଂ 17ଟି ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ୍ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ରହିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131ଟି ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଓ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3ଟି ବର୍ଗରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶ ଆଲିଗଞ୍ଜସ୍ଥିତ ପୁରୋନିଆ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ଶିକ୍ଷାର୍ଥୀଙ୍କ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ପାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ, ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର 4 ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଉତ୍ତରପ୍ରଦେଶ ଅଗ୍ନିସେବା ଆଇନଧାରା ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଆଲିଗଞ୍ଜ ପୁଲିସ୍ ପକ୍ଷରୁ କଥିତ 6 ଜଣ ଅଭିଯୁକ୍ତ ଏବଂ ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ 4 ଜଣଙ୍କୁ ଗିରଫ କରାଯାଇଛି। ଅଗ୍ନିକାଣ୍ଡ ଘଟିଥିବା କୋଠାକୁ ସିଲ୍ କରିଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2016 ଅନଧିକୃତ ନିର୍ମାଣ ଆଧାରରେ କୋଠାଟିକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ 2 ମାସ ତଳେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି

0: ପ୍ରତ୍ୟେକ ଗାଁର ଭଲ ମନ୍ଦ ସୁଖ ଦୁଃଖ ଏବଂ ଗାଁର ଶୁଦ୍ଧ ଜଳବାୟୁରେ ହଜିଯିବା ପାଇଁ ଆମେ ସବୁ ଗାଁକୁ ଭଲ ପାଇଥାଉ।
1: ହଁ, ଠିକ କଥା। ଗାଁର ଜଳବାୟୁ, ଗାଁର ପାଣି ପବନ, ଗାଁର ଚାଷ କ୍ଷେତ ଆଉ ଗାଁର ଭାଗବତ ଟୁଙ୍ଗି ସତରେ ଆମକୁ ଅନେକ ଆନନ୍ଦ ଦେଇଥାଏ।
0: ଆଉ ସେହି ଆନନ୍ଦ ସାଉଁଟିବା ପାଇଁ ଆମେ ପ୍ରତ୍ୟେକ ମଙ୍ଗଳବାର ଗୋଟେ ଗାଁକୁ ବୁଲି ଯାଇଥାଉ।
1: ତେବେ ଆଜି ମଧ୍ୟ ସେମିତି ଏକ ଗାଁକୁ ବୁଲିଯିବା। ଆଉ ସେହି ଗାଁର ସଭ୍ୟତା, ସଂସ୍କୃତି, ଗାଁର ପରମ୍ପରା, ଗାଁର ପ୍ରତିଭା ଏବଂ ଗାଁ ପରିବେଶ ବିଷୟରେ ଅଧିକ କିଛି ଜାଣିବା।

0: ଗାଁକୁ ସରକାରଙ୍କ ସବୁ ପ୍ରକାର ସୁବିଧା ପହଞ୍ଚି ପାରିଛି।
1: ଏହି ଗାଁରେ ଅନେକ ପ୍ରତିଭା ଭରି ରହିଛି।
0: ଏଠି ସମସ୍ତେ କିଛି ନା କିଛି କାମଧନ୍ଦା କରି ବେଶ ଆରାମରେ ବଞ୍ଚୁଛନ୍ତି।
1: ତେବେ ଚାଲନ୍ତୁ ଗାଁର ରୂପରେଖ ସମ୍ପର୍କରେ ଗାଁର ଜଣେ ସଚେତନ ମହିଳା ଯିଏକି ଗାଁର ଜଣେ ଶିକ୍ଷୟିତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ସାହୁ କଣ କୁହନ୍ତି ଆସନ୍ତୁ ଶୁଣିବା।
2: ମୁଁ ହଉଛି ପୂର୍ଣ୍ଣିମା ସାହୁ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବିଜାପୁରର ସହକାରୀ ଶିକ୍ଷୟିତ୍ରୀ। ମୁଁ 2021 ମସିହାରୁ ଏଠି ଅଛି, 5 ବର୍ଷ ହେଲାଣି ଶିକ୍ଷୟିତ୍ରୀ ଭାବେ କାମ କରୁଛି ପ୍ରାଥମିକ ବିଭାଗରେ। ଏଇ ଗାଁଟା ପୁରା NH-26 ଯୋଉ ଜାତୀୟ ରାଜପଥ କଡ଼ରେ ଅଛି। ଆମ ସ୍କୁଲଟା ବି ଜାତୀୟ ରାଜପଥ କଡ଼ରେ ଅଛି, ଯୋଉଟା କି କୋଟପାଡ଼କୁ ସଂଯୋଗ କରୁଛି ରାଇପୁର ପର୍ଯ୍ୟନ୍ତ। ଏଇ ବ୍ଲକଟା ହେଲା ବୋରିଗୁମା ବ୍ଲକରେ ଅଛି, ଆମ ବିଦ୍ୟାଳୟ ବୋରିଗୁମା ବ୍ଲକରେ ଯାଉଛି। ତ ଏଇଟା ହଉଛି ପଞ୍ଚାୟତ ବିଜାପୁର ପଞ୍ଚାୟତ। ଏଠି ପ୍ରାୟ 300 ପରିବାର ରହୁଛନ୍ତି। ଯେହେତୁ ଜାତୀୟ ରାଜପଥ କଡ଼ରେ ଅଛି, ଏଠି ବିଜୁଳିର ସବୁ ସୁବିଧା ଅଛି, ଲୋକମାନେ ବିଜୁଳିର ସୁବିଧା ପାଉଛନ୍ତି, ପାନୀୟ ଜଳ ସୁବିଧା ମଧ୍ୟ ଅଛି। ଆଉ ଏଠି କୁମ୍ଭାର ସମ୍ପ୍ରଦାୟର ଲୋକମାନେ ରହନ୍ତି, ମାଟି କାମ କରନ୍ତି, ଦୀପ ତିଆରି କରନ୍ତି, ମାଟି ହାଣ୍ଡି ତିଆରି କରନ୍ତି, ଆଉ ସେମାନେ ଜଳଖିଆ ଦୋକାନ ଏସବୁ କରିକି ତାଙ୍କ ଜୀବିକା ନିର୍ବାହ କରୁଛନ୍ତି। ରାଜନେତାମାନେ ମଧ୍ୟ ଏଠି ରହିଛନ୍ତି, ରାଜନୀତି କରୁଛନ୍ତି, ତା ଛଡା ଚାଷୀ ପରିବାର ବି ଏଠି ରହିଛନ୍ତି। ଏଠି ଧାନ କରୁଛନ୍ତି, ତା ଛଡା ମକା କରୁଛନ୍ତି, ଆଖୁ କରୁଛନ୍ତି, ମାଣ୍ଡିଆ କରୁଛନ୍ତି, ଏସବୁ ଚାଷ ହଉଛି ଏଠି। ନା କେନାଲର ସୁବିଧା ନାହିଁ, କେନାଲ ଯାଇଛି କିନ୍ତୁ କେନାଲରେ ପାଣି ରହୁନି। କେନାଲ ଅଛି ଅଛି କିଛି ଅଞ୍ଚଳକୁ ଅଛି, ଆଉ କିଛି ଅଞ୍ଚଳକୁ ନାହିଁ। ମାନେ ବୋରିଂ କରିଛନ୍ତି, ବୋରୱେଲ ସବୁ ଖୋଳିଛନ୍ତି, ଆଉ ସେଇଥିରେ ଚାଷ କରୁଛନ୍ତି। ଗୋଟେ ଥର ହିଁ ଚାଷ ହଉଛି, ଯୋଉଟା କି ରବି ଫସଲଟା ହଉଛି। ହଁ, ଏଠି ମହିଳାମାନେ ବିଭିନ୍ନ SHG ସବୁ ନିଜର ଦଉଛନ୍ତି ଦାନ, SHG ଗ୍ରୁପ ସବୁ କରିଛନ୍ତି, SHG

କରି ସକ୍ରିୟ ଅଛନ୍ତି ସମସ୍ତେ, ଆଉ ଛୋଟିଆ ମୋଟିଆ କାମ କରୁଛନ୍ତି, ଯେମିତି ବାଉଁଶ ବୁଣିବା, କୁଲା ତିଆରି କରିବା, ଏସବୁ କରୁଛନ୍ତି, ବ୍ୟାଗ ତିଆରି କରୁଛନ୍ତି, ଯୋଉ ପଲିଥିନ ଆମର ଏ ଯୋଉ ବ୍ୟାଗ ଗୁଡାକ ଚାଉଳ ଯୋଉ ବସ୍ତା ଆସୁଛି ସେ ବସ୍ତାରୁ ବ୍ୟାଗ ତିଆରି କରିକିରି ବିକ୍ରି କରୁଛନ୍ତି ସ୍ତ୍ରୀ ଲୋକମାନେ, ଗ୍ରୁପ କରିଛନ୍ତି ସେମାନେ। ବିଜାପୁରର ସୌନ୍ଦର୍ଯ୍ୟ କହିଲେ ଗୋଟେ ଶିବ ମନ୍ଦିର ଅଛି, ସୁନ୍ଦର ଶିବ ମନ୍ଦିରଟେ ଅଛି ଏଠି, ଆଉ ହନୁମାନଙ୍କର ଗୋଟେ ପ୍ରତିମୂର୍ତ୍ତି ଏବେ ତିଆରି ଚାଲିଛି ରାସ୍ତା କଡ଼ରେ, ପ୍ରାୟ 11 ଫୁଟ 12 ଫୁଟ ଉଚ୍ଚତାର ଗୋଟେ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି ଗ୍ରାମବାସୀ। ଗ୍ରାମବାସୀ ମାନଙ୍କ ଭିତରେ ଏକତା ଭଲ ଅଛି, ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି, ବିପଦ ଟାଇମରେ ସମସ୍ତେ ଆସିକି ଠିଆ ହୁଅନ୍ତି, ପରସ୍ପରକୁ ସାହାଯ୍ୟ କରନ୍ତି, ସାହାଯ୍ୟ ସହଯୋଗ ମନୋଭାବ ଏଇ ଗ୍ରାମବାସୀଙ୍କର ଅଛି। ଆମ ପଞ୍ଚାୟତର ପୁରା ସଚେତନ, ଯେହେତୁ ଗୋରିଗୁମାକୁ ଲାଗିକି ଗାଁଟା ଅଛି, ଏମାନେ ପ୍ରାୟ ଅଧିକାଂଶ ଶିକ୍ଷିତ, ଆଉ ଅଶିକ୍ଷିତ ମାନେ ଆଦିବାସୀ ସମ୍ପ୍ରଦାୟ ଯୋଉମାନେ ଅଛନ୍ତି ସେମାନେ ଶିକ୍ଷା ଉପରେ ଆହୁରି ସଚେତନ ହେଇନାହାନ୍ତି। ଏମିତି SHG ଗ୍ରୁପରେ ମାନେ ଅଙ୍ଗନବାଡି ଆଶାକର୍ମୀ ମାନଙ୍କର ପ୍ରେରଣାରେ ଏକା ସେମାନେ କାମ କରୁଛନ୍ତି। ଆଶାକର୍ମୀ ତ ସାହାଯ୍ୟ କରୁଛନ୍ତି ମେଡିକାଲକୁ, ଏଇ ଯୋଉ ଗର୍ଭବତୀ ମହିଳାମାନଙ୍କୁ ନେବା ଆଣିବା କରିବା, ତାଙ୍କୁ ଔଷଧ ଦେବା, ଆଉ ସରକାରଙ୍କର ଅନ୍ୟାନ୍ୟ ଯୋଉ କାମ ଗୁଡାକ ଅଛି ସେମାନେ ସହଯୋଗ କରୁଛନ୍ତି, ଆଉ ଅଙ୍ଗନବାଡି ଦିଦି ମଧ୍ୟ ନିୟମିତ ଚଲାଉଛନ୍ତି ତାଙ୍କର ଅଙ୍ଗନବାଡି ସ୍କୁଲଟାକୁ। ପିଲା ଆସୁଛନ୍ତି ଆମ ବିଦ୍ୟାଳୟକୁ ପରେ, ହଁ ଆମ ସ୍କୁଲଟା ହଉଛି ଶିଶୁବାତିକାଠୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ଅଛି, ରାସ୍ତା କଡ଼ରେ ଯେହେତୁ ଅଛି ଆମେ ପ୍ରତି ପରିବାରକୁ ଯାଇକି ମିଶୁଛୁ, ଆଉ ସେମାନଙ୍କୁ ସଚେତନ କରଉଛୁ ପିଲାଙ୍କୁ ଛାଡ଼ନ୍ତୁ, 6ରୁ 14 ବର୍ଷ ମାଗଣା ଶିକ୍ଷା ଦିଆଯାଉଛି ସରକାରଙ୍କ ତରଫରୁ, ଆମେ ସେମାନଙ୍କୁ ସଚେତନ କରୁଛୁ ଚେଷ୍ଟା କରୁଛୁ, କେତେକାଂଶରେ ସଫଳ ହେଇଛୁ ଆଉ କେତେକାଂଶରେ ବିଫଳ ବି ହେଇଛୁ, ସେମାନଙ୍କୁ ଆମେ ସଚେତନ ମାନେ ତାଙ୍କ ପାଖରେ ବାର୍ତ୍ତା ପହଞ୍ଚି ପାରୁନି, ସେମାନେ ସଚେତନ ହଉନାହାନ୍ତି, ଯେହେତୁ ନିଶା ଉପରେ ସେମାନଙ୍କର କେତେ ଜଣ ଅଛନ୍ତି ସେମାନେ ପରିବାରକୁ ଧ୍ୟାନ ଦଉନାହାନ୍ତି। ଡ୍ରପ୍ ଆଉଟ୍ ପାଇଁ ଆମେ ପ୍ରତି ଗାଁ ବୁଲୁଛୁ, ଆମର ଯେତେବେଳେ ହାମଲେଟ୍ ଗୁଡାକ ଅଛି ଆମ ବିଦ୍ୟାଳୟ ସହିତ, ଯୋଉ ଯୋଉ ବିଦ୍ୟାଳୟ ଯୋଉ ଯୋଉ ଇଏ ଗୁଡାକ ଅଛି ଗାଁ ଗୁଡାକ ହାମଲେଟ୍ ଭିଲେଜ, ସେଇ ଗାଁ ଗୁଡାକୁ ଆମେ ଯାଉଛୁ, ପରିବାର ସମ୍ପର୍କ କରୁଛୁ, ସେମାନଙ୍କୁ ବୁଝଉଛୁ ପିଲାଙ୍କୁ ଜଏନ୍ କର, ବିଦ୍ୟାଳୟକୁ ଛାଡ, ଆଦୌ ଘରେ ରଖନ୍ତୁ ନାହିଁ କହୁଛୁ, ତାପରେ ସରକାରଙ୍କ ସୁବିଧା ସୁଯୋଗ ସବୁ ସେମାନଙ୍କୁ କହୁଛୁ, ମଧ୍ୟାହ୍ନ ଭୋଜନ କଥା ହଉ, ୟୁନିଫର୍ମ ହଉ, ବହିପତ୍ର ସରକାରଙ୍କର ମାଗଣା ବହିପତ୍ର ଉପରେ ବି କହୁଛୁ, ହାତ ଛଡା ନ କରିକି ଏ ସୁବିଧା ସୁଯୋଗ ନିଜେ ଇଏ କରନ୍ତୁ ବୁଝଉଛୁ। ଆମର ବର୍ଷରେ ପିଲାମାନଙ୍କ ପାଇଁ ସୁରଭି ପ୍ରୋଗ୍ରାମ ଗୋଟେ ହଉଛି, ଯେହେତୁ ଆମର ଗୋଟେ କ୍ଲଷ୍ଟର ବିଦ୍ୟାଳୟ, ଆମ ବିଦ୍ୟାଳୟଟା ଗୋଟେ କ୍ଲଷ୍ଟର, ସେଠି ସୁରଭି ପ୍ରୋଗ୍ରାମ ହଉଛି ପିଲାମାନଙ୍କର, ସେଠି ନାଚ ଗୀତ ଖେଳ ସବୁ ସେମାନଙ୍କୁ ମାନେ ପାଖତଟରେ ଯେତେ ଭିଲେଜ ଅଛି ଆମ ସ୍କୁଲର 14ଟା ବିଦ୍ୟାଳୟ ଆମ କ୍ଲଷ୍ଟରରେ ଅଛି, ସେମାନେ ସମସ୍ତେ ଆସୁଛନ୍ତି ଯୋଗ ଦଉଛନ୍ତି ଆଉ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଗାଁଟି ତ ବହୁତ ଭଲ ଯେ ସବୁ ସୁବିଧା ଯେହେତୁ ଅଛି, ଜାତୀୟ ରାଜପଥ ଉପରେ ଥିବାରୁ ଗୋରିଗୁମାଠୁ ମାତ୍ର 4 କିଲୋମିଟରରେ ଅଛି, ତ ସବୁ ସୁବିଧା ସୁଯୋଗ ଯେହେତୁ ଅଛି ଗାଁଟି ବହୁତ ଭଲ, ରହିବାର ସବୁ ସୁବିଧା ଅଛି।

ଓଡ଼ିଆରେ ପ୍ରତିଭା ମାନେ ଅଛନ୍ତି, ପ୍ରତିଭା ଇଏ ବିଭିନ୍ନ ପ୍ରକାର ରୋଷେଇ ସରଞ୍ଜାମ ଜିନିଷ ସବୁ ତିଆରି କରିକି ସେମାନେ ଛାଡନ୍ତି। କେକ୍ ହଉ, ଗୋଟେ ଅଛି କେକ୍, ମାନେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ କେକ୍ ସବୁ ତିଆରି କରିକି ସେ ଛାଡୁଛନ୍ତି ଜଣେ ଝିଅ। ଏବେ ସେ ଆମେ ଆମ ଦୃଷ୍ଟିରେ ଏବେ ସେ ଆସିଛନ୍ତି, ଆମ ସ୍କୁଲକୁ ବି ସେ ଆସିଥିଲେ, ଆମେ ତାଙ୍କ ସହିତ ଯୋଗାଯୋଗ ବି କରିଥିଲୁ। ଆସିଥିଲେ, ଝିଅଟା ପାଠ ପଢିଛନ୍ତି କିନ୍ତୁ ଯେହେତୁ କୌଣସି ଇଏରେ ପାଇନାହାନ୍ତି କିଛି କର୍ମ, ସେ ଏଇ କାମଟା କରୁଛନ୍ତି ଘରେ ବସିକି। ଆମ ଗାଁର ବିଶେଷତ୍ଵ ମାନେ ଏଠି ତ ସମସ୍ତେ ସମସ୍ତଙ୍କୁ ସହଯୋଗ କରନ୍ତି, ମାନେ ସୁଖ ଦୁଃଖରେ। ଆଉ ସମସ୍ତେ ମାନେ ଯୋଉମାନେ ସବୁ ଶିକ୍ଷିତ ସେମାନେ ବିଦ୍ୟାଳୟ ପରିଚାଳନାରେ ଭାଗ ନଉଛନ୍ତି, ଆଉ ବିଦ୍ୟାଳୟର ଭଲ ସାର ବୁଝୁଛନ୍ତି, ଆମ ସହିତ ଯୋଗାଯୋଗ କରୁଛନ୍ତି। ଆଉ ଆମେ ବି ଆମ ବିଦ୍ୟାଳୟର ସମସ୍ୟା ସେମାନଙ୍କୁ ଦେଖୁଛୁ, ଆଉ କେମିତି ଉନ୍ନତି ହବ ସେ ପଚାରୁଛୁ।

ସେତେବେଳେ ଆଲୋଚନା କରୁଛୁ, ବିଭିନ୍ନ ପ୍ରକାର ସଭା ସମିତି ହେଲେ ବି ଆମେ ତାଙ୍କୁ ସେମାନଙ୍କୁ ଡାକୁଛୁ ବିଦ୍ୟାଳୟକୁ, ତାଙ୍କ ସହିତ ଆମେ ଯୋଗାଯୋଗରେ ରହିକି ଆମ ବିଦ୍ୟାଳୟ କେମିତି ଉନ୍ନତି ହେବ ଆମେ ସେ କଥା ଚିନ୍ତା କରୁଛୁ। ଗାଁର ସ୍ୱାସ୍ଥ୍ୟ ବ୍ୟବସ୍ଥା କହିଲେ ଏଠି ତ ଅଙ୍ଗନବାଡି ଦିଦି ଅଛନ୍ତି ସଚେତନ କରିବା ପାଇଁ, ANM ଦିଦି ବି ଆସୁଛନ୍ତି ଅଙ୍ଗନବାଡି ସେଣ୍ଟରକୁ ପିଲାମାନଙ୍କର ସ୍ୱାସ୍ଥ୍ୟ ଦେଖିବା ପାଇଁ। ଆଉ ଅଙ୍ଗନବାଡି ଦିଦି ତ ଅଛନ୍ତି ଗର୍ଭବତୀ ମହିଳାଙ୍କ ପାଇଁ, ଆଉ ଯିଏ ଯାହାର ସ୍ୱାସ୍ଥ୍ୟ ବିଗିଡ଼ିଲେ ମଧ୍ୟ ସେ ସାହାଯ୍ୟ କରୁଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯଦିଓ ଏଠି ନାହିଁ, 4 କିଲୋମିଟର ଦୂରରେ ଆମ ବରିଗୁମାରେ ଅଛି, ଯିବା ଆସିବା ସୁବିଧା ହେଉଛି, ଏଠି ସୁବିଧା ଅଛି।

ଗାଁକୁ ସମସ୍ତେ ଭଲ ପାଇବା ଉଚିତ। ଏଇ ଗାଁରେ ସବୁ ସୁବିଧା ଅଛି, ପାନୀୟ ଜଳ ଠୁ ଆରମ୍ଭ କରିକି ବିଦ୍ୟୁତ ଠୁ ଆରମ୍ଭ କରିକି ବିଦ୍ୟାଳୟ, ମନ୍ଦିର, ସାଂସ୍କୃତିକ କେନ୍ଦ୍ର, ସାଂସ୍କୃତିକ କେନ୍ଦ୍ର ବି ଅଛି। ଏଠି ନାଟ ଗୀତ ସବୁ ଏଠି ହୁଏ, ଆଖଡ଼ା ଭଳିଆ ଗୋଟେ କରିଛନ୍ତି ଆଦିବାସୀ ମାନେ, ସେମାନେ ନାଟ ଗୀତ ବି କରନ୍ତି। ଆଉ ଗାଁର ପରିବେଶ ବି ବହୁତ ସୁନ୍ଦର, ଗଛ ପତ୍ର ଲାଗିଛି, ପୋଖରୀ ଅଛି, ସ୍ୱଚ୍ଛ ପୋଖରୀ ଦିଟା ଅଛି, ଯୋଉଟାକି ଗାଁର ସୌନ୍ଦର୍ଯ୍ୟକୁ ବଢ଼ଉଛି। ଗାଁ ପରିଷ୍କାର, ଗାଁ ପୁରା ପରିଷ୍କାର ପରିଚ୍ଛନ୍ନ, ଆଉ ପରିବେଶ ବି ଭଲ, ସ୍ୱାସ୍ଥ୍ୟ ବି ସମସ୍ତଙ୍କର ଭଲ, ପ୍ରାୟ ସୁସ୍ଥ ଏଠି ସମସ୍ତେ। ଯୋଉମାନେ ଖାଲି ଯୋଉ ନିଶା ସେବନ କରି ଯୋଉମାନେ ସବୁ ରହିଯାଉଛନ୍ତି ଶିକ୍ଷାକୁ ଦୂରରେ, ସେମାନେ କେବଳ ରୋଗରେ, ବିଭିନ୍ନ ପ୍ରକାର ରୋଗରେ ପଡିକିରି ହଇରାଣରେ ପଡୁଛନ୍ତି। ବାକି ସମସ୍ତେ ଏଠି କର୍ମଠ, ମୋଟାମୋଟି ଭାବରେ ଗାଁଟି ବହୁତ ଭଲ।

0: ବର୍ତ୍ତମାନ ପର୍ଯ୍ୟନ୍ତ ବିଜାପୁର ଗାଁ ସମ୍ପର୍କରେ ଶ୍ରୀମତୀ ପୂର୍ଣ୍ଣିମା ସାହୁ ମ୍ୟାଡମ୍ ବହୁତ କଥା କହୁଥିଲେ
1: କହୁଥିଲେ ଗାଁଟି ବହୁତ ସୁନ୍ଦର, ସ୍ୱଚ୍ଛ ଏବଂ ଭାଇଚାରାର ଗାଁ।
0: ଗାଁ ବିଷୟରେ ଏସବୁ ଜାଣି ଆମେ ବହୁତ ଖୁସି ହେଲୁ। ଗାଁକୁ ଆପଣ ଏମିତି ଭଲ ପାଉଥାନ୍ତୁ, ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।

0: ଆପଣ ଶୁଣୁଛନ୍ତି ମହ୍ଲାର କାର୍ଯ୍ୟକ୍ରମ। ପ୍ରତି ମଙ୍ଗଳବାର ସକାଳର ମହ୍ଲାର କାର୍ଯ୍ୟକ୍ରମ ହେଉଛି ଆପଣଙ୍କର।
1: ଅବିଭକ୍ତ କୋରାପୁଟ ଜିଲ୍ଲାର ଛୋଟ ବଡ଼ ଖବରକୁ ନେଇ ଆମେ ପ୍ରତି ସପ୍ତାହ ମହ୍ଲାର କାର୍ଯ୍ୟକ୍ରମରେ ଆପଣଙ୍କ ସହିତ ଯୋଡ଼ି ହୋଇଥାଉ।
0: ଆପଣମାନେ ଯଦି ଆପଣଙ୍କର ଗାଁର ସୁବିଧା ଅସୁବିଧା ସମ୍ପର୍କରେ ଆମକୁ କିଛି ଜଣାଇବାକୁ ଚାହୁଁଛନ୍ତି ତାହେଲେ ଆମ ସହ ଯୋଗାଯୋଗ କରନ୍ତୁ।
1: ଆମ ସହିତ ଯୋଗାଯୋଗ କରିବା ପାଇଁ ଆମର ମୋବାଇଲ ନମ୍ବରଟି ହେଲା 9438268568।
0: ପୁଣି ଥରେ ଆମର ମୋବାଇଲ ନମ୍ବରଟି କହି ରଖୁଛୁ 9438268568।

ଝିଅ ସେ ବି ଶିଖିଥାନ୍ତେ, ସେ ବାହା ହେଇଗଲାଣି, ମଝିଆ ଝିଅ ଅଛି ଏଇନା, ଏବେ ଛୋଟ ପୁଅ ଆଉ ବାପୁ, ଛୋଟ ମାନେ କ'ଣ ପ୍ଲସ୍ ଟୁ ଏବେ ସରିଛି ତାର ଆଉ। ହଁ, ଆମର ଏମାନଙ୍କୁ ଶିଖେଇବାକୁ ପଡୁଛି, ଶିଖେଇବାକୁ ପଡୁଛି। ଏମାନେ ଆମର ଭାଷା ବି ତ କଲେକ୍ଟର ସାର୍କୁ କହିଥିଲି, କଲେକ୍ଟର ସାର୍ ସେଠି ଫରେଷ୍ଟରକୁ ଡାକିଥିଲେ, ଫରେଷ୍ଟରକୁ ବି କୁହାହେଇଛି ଯେ ସେ ଗଛର ମଞ୍ଜି ଆଣିକିରି ତମେ ତଳି ପକେଇକିରି ସେ ଚାରା ଇଏ କରିକି ତମେ ଗାଁ ପ୍ରତ୍ୟେକ ଗାଁରେ କିଛି ନହେଲେ ମିଶା 2 ହେକ୍ଟର 3 ହେକ୍ଟର ଯଦି ଲଗେଇ ଦେବ ତାହେଲେ ଆମର ଫେରିଙ୍ଗ ଶାଢ଼ୀଟା

କାଲି ବସିକି ଦେଖିକି ଶିଖିଥିଲି। ମୁଁ ତ ଗୋଟେ ଦିନ ବି ଯେ ଖେରେଙ୍ଗ ଏମିତି କରିକି ଏମିତି ପକାନ୍ତି ଏମିତି ବୁଣନ୍ତି, ମୁଁ ସେଟା ଏତେ ମାନେ ମୁଣ୍ଡରେ ନଥିଲା। ମତେ ଏମିତି ଜାଣିଛି ଜାଣିଛି ବୋଲି କହିଦେଲି ସିନା, ତାପରେ ମତେ ଭୁବନେଶ୍ୱର ଡକେଇ ଦେଲେ ବୁଣିବାକୁ ଫାର୍ଷ୍ଟରେ। ସେଠି ଗଲି ସେଟା ଆଉ ଯେମିତି ସେମିତି ତାର ଏଟା ହେଇଗଲା, ତାକୁ ବୁଣିଦେଲି ଆଉ ଦେଖିଲି। ଏବେ ଯୋଉଟା ମୁଁ ଟ୍ରେନିଂ ଦେଇଛି ସେ ଗାଁ ମାନଙ୍କରେ, ସେ ଗାଁ ଲୋକମାନେ ଯଦି ବୁଣୁଥିବେ ସେମାନଙ୍କୁ 10-10ଟା ମେସିନ୍ ଦିଆହେଇଛି। ଆମର ମେସିନ୍ ମାନେ କଣ, ମେସିନ୍ ତ ନାହିଁ, ଆମର ଯୋଉ କେରେଙ୍ଗ ବୁଣିବା ତନ୍ତଟା, ସେ ତନ୍ତ ଖାଟର ତନ୍ତ ସବୁ ତିଆରି ହେଇଛି, ସେ ତିଆରି ହେଇକି ତାକୁ ଦିଆହେଇଛି, ସରକାର ଦେଇଛି ସେମାନଙ୍କୁ ଦେଇକି। ସୂତା ତ ଏବେ ମିଳୁନି, ଆମର ଜଙ୍ଗଲର ସୂତା ଅଦା କରୁଛନ୍ତି ମାନେ 75%, ଆଉ ଆମର ଏ ସୂତାଟା ହଉଛି ଆମର 25%, ମିଶିକି ସେ ସୂତାରେ ଖରା ହଉଛି। ତନ୍ତଟା ଆମେ ନିଜେ ତିଆରି କରିଥାଉ, ଆମର ଖାଟ ହିଁ ତିଆରି କରିଥାଉ, ଆମର ତନ୍ତ ଅଲଗା। ପୁରା ଏବେ ଯୋଉ ଦେଇଛନ୍ତି ଗଭର୍ଣ୍ଣମେଣ୍ଟ ଯୋଉ ଦେଇଛନ୍ତି ସେ 10-20 ଜଣକୁ ଗ୍ରୁପରେ, ସେଟା ଅଲଗା, ସେଟା କାହିଁକି ଅଲଗା, ଏକା ସହିତ ସେମାନେ କରିଦେଲେ ଖେରେଙ୍ଗ ଗୋଟେ ଥର ଏମାନେ ଯଦି ପକେଇଦେବ ବୋଲେ 20-40ଟା ଖେରେଙ୍ଗ ଏକା ସହିତ ବାହାରି ପଡ଼ିବ। ଆମେ ଗୋଟେ ହିଁ ଆମର ଗୋଟେ ତନ୍ତରେ ଗୋଟେ ହିଁ ହବ, ସେଟା ବାହାର କରିସାରିଲା ପରେ ଆଉ ଗୋଟେ କରାହବ, ସେମିତି କରାହବ।

ಸೆತ್ತಲೆ ಮತ್ತೆ 15 ವರ್ಷ ಎಲ್ಲ ಸೆತ್ತಲೆಲ್ಲ ಕಳ ಪ್ರತಿ ಮನೆ ಆಕರ್ಷಣ ଆଉ ମୁଁ ଯେତେବେଳେ ପାଠ ସରିକି ଆମର ଶନିବାର ଗୋଟେ ରବିବାର ଗୋଟେ ଆମର ଛୁଟି ରହୁଥିଲା, ସେତେବେଳେ ମୁଁ ବଂଶୀ ଧରିକିରି ଗାଈ ଛରେଇବାକୁ ଯାଏ। ଗାଈ ଛରେଇବାକୁ ଗଲେ ସେ ଗାଈ ଛରା ପାଖରେ ସେ ବଂଶୀ

ମହୁରିଆ ମାନେ ଯେତେବେଳେ ତାଙ୍କର ମହୁରି ଡୋଲ ଟାମକ ଆଉ ଟିଡ଼ିବିରି ଏ ଚାରିଟା ଜିନିଷ ସେମାନେ ବଜେଇକିରି ସେମାନେ ମହୁରି ବଜେଇଥାନ୍ତି। ମୁଁ ତ ଏଠି ଗାଁରେ ଫାଷ୍ଟ ଯେତେବେଳେ ଡେମସା ହୁଏ ସେତେବେଳେ ଆଗରେ ମୁଁ ଡେମସା କରେ। ମୁଁ ଆଗରେ ଡେମସା କଲା ପରେ ପଛରେ ମୋ ପଛରେ ସବୁ ଲାଗି ଯାଆନ୍ତି। ସେଟା ହଉଛି ଯୋଉ ଆମର ବାଟ କାଢ଼ାନି, ବାଟ କାଢ଼ାନି ଆମ ମୁଁ ପ୍ରତ୍ୟେକ ନାଚରେ ମୁଁ ଫାଷ୍ଟରେ ଡେମସା କରିକି ବାଟ କାଢ଼ାଉଥିଲି। ଯୋଉ ଯେତିକି ମୁଁ ଭାବୁଛି ମୁଁ ଏ କଳା କରିକି ମୁଁ ଏ କଳା ପ୍ରଦର୍ଶ କରି ମୁଁ ବାହାରେ ଯେତିକି ଦେଶ ବିଦେଶ ବୁଲି ବୁଲିକି ମୁଁ ଦେଖିଛି, ମୋ ହାତ ପଇସାରେ ଗୋଟେ 5 ପଇସା ମୁଁ କୋଉଠି ଖର୍ଚ୍ଚ କରିନି। କାଲି ଗଭର୍ଣ୍ଣମେଣ୍ଟ ମୋତେ ନେଇକି ଯାଉଛି ନେଇକି ଆସୁଛି, ବହୁତ ଖୁସି ଲାଗେ, ଆହୁରି ପୁରା ଉତ୍ସାହ ଲାଗେ। ସେତେବେଳକୁ ମୁଁ ଆଉ ଟିକେ କଳା ପ୍ରଦର୍ଶନ କରିକି ସମସ୍ତ ମୋ ଓଡ଼ିଶାବାସୀ ଦେଖନ୍ତୁ କି ବାହାର ଲୋକ ଦେଖନ୍ତୁ, ମୁଁ ସେଗୁଡାକ ସବୁବେଳେ ମୁଁ ଚାହେଁ ଯେ ବାହାର ଲୋକ କେମିତି ଏ କଳାଟା ଦେଖିକି ସେମାନେ ବି ଖୁସି ହେବେ ଆଉ ସେମାନେ

0: ପରିଶ୍ରମ ହେଉଛି ସଫଳତାର ଚାବିକାଠି।
1: ଆମେ ଯଦି ନିଷ୍ଠାପର ସହିତ ପରିଶ୍ରମ କରିବା, ତାହେଲେ ପ୍ରତ୍ୟେକ କାର୍ଯ୍ୟରେ ଆମେ ସଫଳତା ପାଇପାରିବା।
0: କାହା ଉପରେ ନିର୍ଭର ନ କରି ନିଜେ ବଞ୍ଚିବାର ରାସ୍ତା ମଧ୍ୟ ଖୋଜିପାରିବା।
1: ଏହି କଥା ରାମ ଶିଶସାର ବୁଝାଇଥିବାରୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ତାଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।

ପ୍ରତି ମଙ୍ଗଳବାର ସକାଳେ ମହ୍ଲାର ବୁଲାଇ ନିଏ ସୁନ୍ଦର ସୁନ୍ଦର ଗାଁ ପରିବେଶକୁ। ବିଶେଷ ପ୍ରସଙ୍ଗରେ କହିଥାଏ ବିଶେଷ କଥା ସବୁ। ଆଜି ବୁଲିକି ଦେଖିଲେ କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକର ବିଜାପୁର ଗାଁକୁ। ଆଉ ବିଶେଷ କଥାରେ ଜାଣିଲେ ଆମ ଅଞ୍ଚଳର ହସ୍ତଶିଳ୍ପୀମାନେ ଏବେ ବି ତନ୍ତକୁ ଭଲ ପାଆନ୍ତି, ତନ୍ତ ସାହାଯ୍ୟରେ ଲୁଗାବୁଣି ସ୍ୱାବଲମ୍ବୀ ସେମାନେ। ଏମିତି ଶୁଣୁଥାନ୍ତେ ପ୍ରତି ମଙ୍ଗଳବାର ସକାଳର ମହ୍ଲାର କାର୍ଯ୍ୟକ୍ରମ। ଆଜି ପାଇଁ ମହ୍ଲାର ଏତିକି। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସଂଯୁକ୍ତା ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଜିତେନ୍ଦ୍ର ଠାକୁର ଏବଂ କେ ସାଇଲୀଳା। ଗୀତଗୁଡ଼ିକୁ ରଚନା କରିଥିଲେ ବାବାଜୀ ଚରଣ ଜେନା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଦୀପ ପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1460 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଜୁନ୍ ମାସ 23 ମଙ୍ଗଳବାର ଅର୍ଥାତ୍ ଆଜି ରାତି 7:30 ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ। ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତାହାର ପ୍ରତିକାର। ଏ ସମ୍ପର୍କରେ ଇଚ୍ଛୁକ ଶ୍ରୋତାମାନଙ୍କଠାରୁ ଫୋନ୍ ଯୋଗେ ଆସୁଥିବା ପ୍ରଶ୍ନଗୁଡ଼ିକର ଜିଲ୍ଲାସ୍ତରୀୟ ବିଶେଷଜ୍ଞମାନେ ଆମ କେନ୍ଦ୍ରର ଷ୍ଟୁଡିଓରେ ଉପସ୍ଥିତ ରହି ଉତ୍ତର ଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 06854230690। ପୁଣିଥରେ କହି ରଖୁଛୁ, ପ୍ରସାରଣ ଦିବସ ଆଜି ଜୁନ୍ ମାସ 23 ମଙ୍ଗଳବାର ରାତି 7:30 ରାତି 8 ପର୍ଯ୍ୟନ୍ତ। ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତାହାର ପ୍ରତିକାର। ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ଘର 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଅଭିଜିତ ଏବଂ ନିବେଦିତା। ପଞ୍ଚାନନ ନାୟକଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ।

0: আচ্ছা দাসবাবু, আপনার ঘরটা
1: 1970
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ କୁମାର ସାନୁ। 55 ନାୟକଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ।

0: ଶିଳ୍ପୀ ଥିଲେ କୁମାର ସାନୁ। ପଞ୍ଚାନନ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଗଗନ ବିହାରୀ। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଉଦିତ ନାରାୟଣ, ନିର୍ମଳ ନାୟକଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର।

ଉଦିତ ନାରାୟଣ ଗାଇଥିବା ଏହି ଗୀତଟି ସହିତ ଶେଷ କରୁଛୁ ଆଜିର ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଜାନ୍ ତେରେ ନାମ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଆଶା ଭୋସଲେ ଏବଂ କୁମାର ସାନୁ। ଗୀତ ରଚନା କରିଛନ୍ତି ରାଣୀ ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମଲ୍ଲିକ।

ଫୁଲ ଅର୍ କାଣ୍ଟି ଚଳଚ୍ଚିତ୍ରରେ ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଅଲକା ଆଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା କରିଥିଲେ ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଦିମ ଶ୍ରବଣ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କୋଇ ମେରେ ଦିଲ ମେ ହେ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ। ଫାୟଜ ଅନୱାରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ନିଖିଲ ବିନାୟକ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କସୁର ଚଳଚ୍ଚିତ୍ରରୁ। ଗାଇଛନ୍ତି ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣ।

ସାଜନ ଚଲେ ସସୁରାଲ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଥିଲେ ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନାଦିମ ଶ୍ରବଣ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ତୁମ୍ ସେ ଆଛା କୌନ୍ ହେ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନାଦିମ ଶ୍ରବଣ।

ତୁମସେ ଆଚ୍ଛା କୌନ୍ ହେ ଏହି ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ ପୁଣିଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ପୂର୍ବାହ୍ନ 10:05, ଦିନ 12, ଦିନ 2:15। ବର୍ତ୍ତମାନ ସମୟ 9:30। ଆରମ୍ଭ କରୁଛୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସ୍ମିତା ରାଣୀ ଜେନା। ଶୁଣିବା କାର୍ଯ୍ୟକ୍ରମ ବନମଲ୍ଲିକା।

ଟିକିଏ ହସ ମୁହଁର ଶୋଭା ବଢାଇଥାଏ, ପଦଟିଏ ମିଠା କଥା ହୃଦୟର ଦୁଃଖକୁ ଭୁଲେଇ ଦେଇଥାଏ, କିଛି ବିଶ୍ୱାସ ସମ୍ପର୍କକୁ ମଜବୁତ କରିଥାଏ, କିଛି ଆଶ୍ୱାସନା ମନରେ ସାହସକୁ ବାନ୍ଧିଥାଏ, କିଛି ନିରବତା ନିଜକୁ ପଢିବାକୁ ସମୟ ଦେଇଥାଏ। ଏଇ ତ ଜୀବନର ରଙ୍ଗ, ଏଇ ତ ଚଳିବାର ଢଙ୍ଗ, ମଣିଷକୁ ସବୁଦିନ ପାଇଁ ଜୀବନ୍ତ ରଖିଥାଏ। ନମସ୍କାର ଶ୍ରୋତା ବନ୍ଧୁ, ଆଜିର ବନମଲ୍ଲିକାର ଆଜିର ଅଧ୍ୟାୟକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଅଛି ମୁଁ ସ୍ମିତାରାଣୀ ଜେନା। ନମସ୍କାର।

0: ଦୃଷ୍ଟି ବାଦିତ କେବେ ବି ପ୍ରତିଭାର ପଥରେ ବାଧା ହୋଇପାରେ ନାହିଁ। ଏହି ସତ୍ୟକୁ ନିଜ ଜୀବନରେ ପ୍ରମାଣିତ କରିଛନ୍ତି ଆମର ଆଜିର ସମ୍ମାନୀୟ ଗାୟକ, ଯାହାର ଆଖିରେ ଆଲୋକ ନଥିଲେ ମଧ୍ୟ ତାଙ୍କ କଣ୍ଠରେ ରହିଛି ଅସୀମ ସୁରର ଆଲୋକ। ତାଙ୍କ ସଙ୍ଗୀତ କେବଳ ମନୋରଞ୍ଜନ କରେ ନାହିଁ, ବରଂ ଜୀବନରେ ସାହସ, ଆଶା, ପ୍ରେରଣା ଭରିଦିଏ। ତାଙ୍କ ଅଦମ୍ୟ ପ୍ରୟାସ ଏବଂ ସଙ୍ଗୀତ ପ୍ରତି ନିଷ୍ଠା ଆମ ସମସ୍ତଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ। ଆଜି ମୁଁ ଏମିତି ଜଣେ ପ୍ରତିଭାଶାଳୀ ଗାୟକଙ୍କ ବିଷୟରେ କହିବାକୁ ଯାଉଛି, ଯିଏ ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ନିଜର ସୁମଧୁର କଣ୍ଠ ଏବଂ ଅଦମ୍ୟ ଇଚ୍ଛାଶକ୍ତି ଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ତାଙ୍କ ପାଇଁ ସଙ୍ଗୀତ କେବଳ ଏକ କଳା ନୁହେଁ, ବରଂ ଜୀବନର ପ୍ରେରଣା ଓ ଆତ୍ମବିଶ୍ୱାସର ଉତ୍ସ। ଆଖିରେ ଦୁନିଆକୁ ଦେଖିପାରୁନଥିଲେ ମଧ୍ୟ ସେ ନିଜର ସ୍ୱର ମାଧ୍ୟମରେ ଅସଂଖ୍ୟ ଲୋକଙ୍କ ମନରେ ଆନନ୍ଦ ଓ ଆଶାର ଆଲୋକ ଜଳିଛନ୍ତି। ସେ ଆଉ କେହି ନୁହଁ, ସେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲାର ଗାୟକ ଫାଲଗୁନ କୁମାର ଭତ୍ରା। ତେବେ ଚାଲନ୍ତୁ ଶୁଣିବା ତାଙ୍କ ଜୀବନର ସଂଘର୍ଷ, ପରିଶ୍ରମ ଏବଂ ସଫଳତାର କାହାଣୀ।
1: ସାର୍ ନମସ୍କାର।
2: ହଁ ମ୍ୟାଡାମ ନମସ୍କାର।
1: ଆପଣଙ୍କୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଆମେ ଅନେକ ଅନେକ ସ୍ୱାଗତ କରୁଛୁ।
2: ନମସ୍କାର ସମସ୍ତଙ୍କୁ, ମୋ ନାଁ ହଉଛି ଫାଲଗୁନି ଭତ୍ରା, ମୋ ଘର ହଉଛି ବଡ଼ ଅଲମା ଛେରାଗୁଡା, ନବରଙ୍ଗପୁର ଡିଷ୍ଟ୍ରିକ୍ଟ ମ୍ୟାଡାମ, ଡାବଗାଁ ବ୍ଲକ।
1: ଆଚ୍ଛା, ନବରଙ୍ଗପୁର ଡିଷ୍ଟ୍ରିକ୍ଟ, ଏତେ ସୁନ୍ଦର ନାଁ ପାଇଛନ୍ତି, କିଏ ଦେଇଥିଲେ?
2: ମାନେ ମ୍ୟାଡାମ ମମି ପାପା ଦେଇଛନ୍ତି ଆଉ।
1: ଆଚ୍ଛା, ବହୁତ ସୁନ୍ଦର ନାଁଟି ଆପଣଙ୍କର। ତାହେଲେ ଯୋଉ ଗୀତ ଗାଇବାର ଆପଣଙ୍କର ଯୋଉ ଇଚ୍ଛା, ଆପଣଙ୍କର ଯୋଉ ଗୀତ ଗାଇବାକୁ ଏତେ ପସନ୍ଦ କରୁଛନ୍ତି, ତାହେଲେ କେବେଠୁ ଆରମ୍ଭ କଲେ ଗୀତ ଗାଇବା?
2: ମ୍ୟାଡାମ ମୁଁ ତ ଛୋଟ ବେଳୁ ହିଁ ଗୀତ ଗାଏ, ଯେତେବେଳେ ସ୍କୁଲରେ ଗଲା ପରେ ତ ଆମକୁ

0: ସବୁବେଳେ ପ୍ରାକ୍ଟିସ କରାଉଥାନ୍ତି ଆଉ ମୁଁ ମାନେ ପ୍ରୋଗ୍ରାମ ପ୍ରୋଗ୍ରାମ କଲାବେଳେ ବି ମୁଁ ଫାର୍ଷ୍ଟ ପ୍ରାଇଜ ବହୁତ ଥର ପାଇଛି।
1: ଆଚ୍ଛା, ସ୍କୁଲ ବେଳୁ ଗୀତ ଗାଉଛନ୍ତି?
0: ମ୍ୟାଡାମ
1: ସ୍କୁଲ କୋଉଠି ପାଠ ପଢୁଥିଲେ?
0: ଡାବୁଗାଁ ବ୍ଲକ ଗରୁଡ଼ଗୁଡ଼ା ମ୍ୟାଡାମ, ସେଇଠି ମାନେ ବ୍ଲାଇଣ୍ଡ ସ୍କୁଲଟେ ଥିଲା, ଏବେ ଆଉ ନାହିଁ, ବନ୍ଦ ହେଇଯାଇଛି। ଆମର ଜଣେ ସାର୍ ଥିଲେ, ତାଙ୍କ ନାଁ ହଉଛି ଗୌର ହରି ଜେନା, ତାଙ୍କେ ଆମର ମ୍ୟୁଜିକ ଟିଚର ଥିଲେ, ତାଙ୍କେ ଆମକୁ ବହୁତ ପରିଶ୍ରମ କରି ଶିଖଉଥିଲେ, ଆମେ ତାଙ୍କ ଯୋଗୁଁ ହିଁ ଆମେ ଗୀତ ଗାଇବା ଶିଖିଲୁ ମ୍ୟାଡାମ।
1: ଆଚ୍ଛା, ତାହେଲେ ସେ ସାର୍ ଏବେ କୋଉଠି ଅଛନ୍ତି?
0: ଏବେ ତାଙ୍କେ ଘରେ ଅଛନ୍ତି, ତାଙ୍କ ଘର ହଉଛି ବ୍ରହ୍ମପୁର।
1: ସାର୍ କୋଉ କୋଉ ଟାଇପ୍ ର ଗୀତ ଆପଣଙ୍କୁ ଶିଖଉଥିଲେ?
0: ବହୁତ ଥର ତ ଆମେ ତ ବେଶୀ ଭଜନ ଆଉ ୱେଲକମ୍ ସଙ୍ଗ ଗୁଡାକ ଶିଖୁଥିଲେ ମ୍ୟାଡମ, ଯୋଉ ସ୍ଵାଗତ କରିବା ପାଇଁ ଫଙ୍କସନ ପାଇଁ ଏମିତି ଗୀତ ଗୁଡ଼େ ଶିଖଉଥିଲେ ଗ୍ରୁପ।
1: ସମସ୍ତେ ମିଶିକି ଗୀତ ଗାଆନ୍ତି, ଗ୍ରୁପ ସଙ୍ଗ?
0: ହଁ
1: ସେ ଗୀତ
0: ମ୍ୟାଡମ,
1: ଆପଣ ଗାଉଥିଲେ ସ୍କୁଲରେ?
0: ହଁ ମ୍ୟାଡମ।
1: ତାହେଲେ ପ୍ରଥମ ଗୀତଟି ମାନେ ଯୋଉଟା ଆପଣଙ୍କ ସାର୍ ଆପଣଙ୍କୁ ଶିଖେଇଛନ୍ତି ସେ ଗୀତଟି ଆମକୁ ଟିକେ ଶୁଣେଇବେ?
0: ମ୍ୟାଡମ ବହୁତ ଦିନ ହେଇଗଲାଣି ଆଉ ମନେ ପଡୁନି, ମାନେ ବହୁତ ଦିନ ହେଇଗଲାଣି ଆଉ ବେଶୀ ମନେ ପଡୁନି। ସବୁ ପ୍ରକାର ଗୀତ ବେଳେ ବେଳେ ଗାଇ ଦିଏ ମ୍ୟାଡମ, ମାନେ ପୋଷ୍ଟ କରିବା ପାଇଁ ହେଲେ। ଭଜନ ଗୀତ ବି ବେଶୀ ଆଲବମ ତ ଗାଇନି।
1: ଆଚ୍ଛା, ଆପଣ ଭଜନ ଗୀତ ଗାଇବା ପାଇଁ ବହୁତ ପସନ୍ଦ କରନ୍ତି?
0: ହଁ ମ୍ୟାଡମ, ଭଜନ ଗୀତ ମୁଁ ବେଶୀ ଗାଏ। ଆଉ ମାନେ ସିଙ୍ଗିଂ ପ୍ରୋଗ୍ରାମ କରେ, ଯୋଉ ବ୍ଲାଇଣ୍ଡ ମାନେ ପ୍ରୋଗ୍ରାମ କରନ୍ତି ସେଭଳିଆ ପ୍ରୋଗ୍ରାମ ଗୁଡାକ ମୁଁ କରେ।
1: ଆଚ୍ଛା, ତାହେଲେ ଭଜନ ଗୀତ ଆମକୁ ଆଜି ଶୁଣେଇବେ
0: ମ୍ୟାଡମ। ଏ ଜୀବନ ବେଳେ ବେଳେ କାଳିଆରେ ହରି କଷ୍ଟ ଦିଏ, ଏ ସଂସାର ବେଳେ ବେଳେ କାଳିଆରେ ହରି ଦୁଃଖ ଦିଏ, ଏ ଜୀବନ ବେଳେ ବେଳେ କାଳିଆରେ ହରି କଷ୍ଟ ଦିଏ, ଏ ସଂସାର ବେଳେ ବେଳେ କାଳିଆରେ ହରି ଦୁଃଖ ଦିଏ, ସବୁ ବାଟ ଯେବେ ସରି ସରି ଯାଏ ତୋ ସିଂହ ଦୁଆର।

0: ତାହେଲେ ପ୍ରୋଗ୍ରାମ କରୁଛନ୍ତି ଆପଣ ମାନେ ସମସ୍ତେ ଆପଣଙ୍କ ଗ୍ରୁପ ମିଶିକି ଭଜନ ଗୀତ?
1: ହଁ ମ୍ୟାଡମ୍, ମୁଁ ପ୍ରୋଗ୍ରାମ କରେ ପ୍ଲସ କିବୋର୍ଡ ବି ବଜାଏ ମ୍ୟାଡମ୍।
0: ଆଚ୍ଛା, କିବୋର୍ଡ ବି ବଜାନ୍ତି? ତାହେଲେ କିବୋର୍ଡ ବଜେଇବା କୋଉଠୁ ଶିଖିଲେ ଆପଣ?
1: କିବୋର୍ଡ ବଜେଇବା ମୁଁ ଆଗରୁ ଜାଣିନଥିଲି ମ୍ୟାଡମ୍, ମୋର ଜଣେ କ୍ଲାସ ଫ୍ରେଣ୍ଡ ଥିଲା, ତାଠୁ ମୁଁ ଶିଖିଲି।
0: ତାହେଲେ କେମିତି ମାନେ କିବୋର୍ଡ ବଜେଇବା ଶିଖିଲେ? ମାନେ ଯେହେତୁ ଆପଣଙ୍କୁ ଦେଖିବାରେ ଟିକେ ପ୍ରୋବ୍ଲେମ ଅଛି, ତ ଆପଣ କିବୋର୍ଡ କେମିତି ମାନେ ଶିଖିଲେ ସେ ବିଷୟରେ ଆମକୁ ଆଜି ଟିକେ କହିବେ।
1: କିବୋର୍ଡ ଶିଖିବାର ମ୍ୟାଡମ୍, ସେଇ ଯୋଉ ଆପଣଙ୍କୁ ମୁଁ ମାନେ ପ୍ରଥମେ କହୁଥିଲି, ଯୋଉ ଗୌରହରି ସାର୍ ଆମର, ତାଙ୍କେ ନିଜର କିବୋର୍ଡ ଥିଲା, ତାପରେ କେହି ଜାଣିନଥିଲେ ଆମ ସ୍କୁଲରେ, ଜଣେ ମୋ ସାଙ୍ଗ ଜାଣିଥିଲା, ସିଏ ଯେତେବେଳେ ବଜାଉଥିଲା ମୁଁ ତାଠୁ ଶୁଣି ଶୁଣି, ପ୍ରଥମ ଗୀତ ହଉଛି ମାନେ ଏମିତି ସମ୍ବଲପୁରିଆ ଗୀତଟିଏ, ମୁଁ ବି ଜାଣିନଥିଲି, ସେଇଠି ପ୍ରାକ୍ଟିସ କଲି, ପ୍ରାକ୍ଟିସ କରିକରି ତାପରେ ନିଜେ ବଜେଇବା ଶିଖିଲି ମ୍ୟାଡମ୍ ତାଠୁ ଦେଖିକି।
0: ଆଚ୍ଛା, ତାହେଲେ ସେ ଯୋଉ ଟ୍ୟୁନ୍ ଗୁଡା ମନେ ରଖିବା ପାଇଁ କିଛି କଷ୍ଟ ଲାଗେ ନା କେମିତି କରନ୍ତି?
1: ବହୁତ ଥର ଶୁଣିଲେ ସବୁ ମନେ ରହିଯାଏ ଟ୍ୟୁନ୍ ଗୁଡାକ।
0: ଆଚ୍ଛା, ସୁନ୍ଦର। ତାହେଲେ ଆପଣ ଏତେ ସୁନ୍ଦର ଭାବରେ ଯୋଉ ଗୀତ ଗାଉଛନ୍ତି, ଆପଣଙ୍କୁ କୋଉମାନେ ସବୁ ସପୋର୍ଟ କରନ୍ତି ଲାଇଫରେ?
1: ସମସ୍ତେ ସପୋର୍ଟ କରନ୍ତି ମ୍ୟାଡମ୍, ଘର ଲୋକ ବି ସପୋର୍ଟ କରନ୍ତି, ଆଉ ଆମର ତ ପ୍ରଥମ ସାର୍ ମାନେ ଶିଖାଇଛନ୍ତି, ପ୍ରଥମ ଶ୍ରେୟ ତାଙ୍କୁ ହିଁ ଯିବ।
0: ନିହାତି ଭାବରେ। ତାହେଲେ ଘରେ ସବୁ କୋଉମାନେ ରହୁଛନ୍ତି?
1: ଘରେ ମା ବାପା ଆଉ ଆମେ ହଉଛୁ ତିନି ଭାଇ, ଆଉ

0: ମୋ ଭାଉଜ
1: ଆଚ୍ଛା,
0: ଏତିକି ଜଣ ରହୁଛୁ?
1: ସମସ୍ତେ ମିଳିମିଶି ରହନ୍ତି?
0: ହଁ ମ୍ୟାଡ଼ାମ୍।
1: ବହୁତ ସୁନ୍ଦର। ତାହେଲେ ଆପଣଙ୍କର ଯୋଉ ଗ୍ରୁପ ଅଛି, ଆପଣଙ୍କ ଗ୍ରୁପରେ କେତେ ଜଣ ମେମ୍ବର ଅଛନ୍ତି ଯୋଉମାନେ ସବୁ ଗୀତ ଗାଉଛନ୍ତି, ଅର୍କେଷ୍ଟ୍ରା କରନ୍ତି?
0: ହଁ ମ୍ୟାଡ଼ାମ୍, ମୁଁ ତ ସବୁଥିରେ ଗୋଟେ କାମ କରେନି, ଯେତେବେଳେ ମୋତେ ଯୁଆଡେ ଡାକନ୍ତି ମୁଁ ସିଆଡେ ହିଁ ମାନେ ଅଲଗା ଅଲଗା ଗ୍ରୁପରେ କାମ କରେ।
1: ଆଚ୍ଛା, ମାନେ ସବୁ ଗ୍ରୁପ ପାଇଁ କାମ କରନ୍ତି?
0: ହଁ ମ୍ୟାଡ଼ାମ୍।
1: ଆଚ୍ଛା, ଏଥିପାଇଁ ଆପଣଙ୍କୁ କିଛି ମାନେ ପ୍ରୋଗ୍ରାମ ମିଳେ ନା କିଛି ମାନେ ବାହାଘରିଆ ଆଟେଣ୍ଡ କରନ୍ତି ନା କେମିତି କଣ ହୁଏ?
0: ହଁ, ପ୍ରୋଗ୍ରାମ ତ ମିଳେ ମ୍ୟାଡ଼ାମ୍, ବାହାଘରେ ନେଇ ଏମିତି ଶ୍ରାଦ୍ଧ, ମନ୍ଦିର ପ୍ରତିଷ୍ଠା, ଅନେକ ମାନେ ଏମିତି ଜାଗାରେ ମିଳେ ମ୍ୟାଡ଼ାମ୍, ଭଜନ।
1: ଆଚ୍ଛା, ଭଜନ ଗାଇବା ପାଇଁ ଆପଣଙ୍କର ଗୋଟେ
0: ହଁ
1: ସୁନ୍ଦର ଟିମ୍ ରହିଛି?
0: ହଁ ମ୍ୟାଡ଼ାମ୍,
1: ହେଲେ କୋଉ ଭଳିଆ ଗୀତ ସବୁ ଗାଆନ୍ତି?
0: ସେଥିରେ ବହୁତ ଗୀତ ଗାଆନ୍ତି ମ୍ୟାଡ଼ାମ୍, ଜଗନ୍ନାଥ ଗାଆନ୍ତି, କୃଷ୍ଣ ଗାଆନ୍ତି, ସବୁ ପ୍ରକାରର ଗୀତ ଗାଆନ୍ତି, କିନ୍ତୁ ମୁଁ ଅଧିକ ମୋତେ କିବୋର୍ଡ ବଜାଇବା ବେଶୀ ଲାଗନ୍ତି।
1: ଆଚ୍ଛା, ବହୁତ ସୁନ୍ଦର। ଆପଣ ଏମିତି ସୁନ୍ଦର ଭାବରେ କିବୋର୍ଡ ବଜାଉଥାନ୍ତୁ, ଆଉ ଆପଣଙ୍କର ସୁନ୍ଦର କଣ୍ଠରୁ ଆମକୁ ଆଜି ଗୋଟେ ଜଗନ୍ନାଥଙ୍କ ଭଜନ ଶୁଣାନ୍ତୁ।
0: ଭାଗ୍ୟ ମୋର ଫଟ କାନ୍ଥରେ କାଳିଆ, ମୋ ଦୁଃଖ କହିବି କେତେ ରେ, ମୋ ଦୁଃଖ କହିବି କେତେ। ଭାଗ୍ୟ ମୋର ଫଟ କାନ୍ଥରେ କାଳିଆ, ମୋ ଦୁଃଖ କହିବି ତତେ ରେ, ମୋ ଦୁଃଖ କହିବି ତତେ। ମୋ ସୁଖ ତ ଦୁଃଖ ଲୁହରେ କାଳିଆ, ମୋ ସୁଖ ତ ଦୁଃଖ ଲୁହରେ କାଳିଆ। ମାଟିରୁ ଆକାଶ ଯେତେ, ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ, ତୋ ଦୁଃଖ କହିବି କେତେ ରେ, ମୋ ଦୁଃଖ କହିବି କେତେ।

0: କହିବି।
1: ତାହେଲେ ଆପଣଙ୍କ ଟିମ୍ ରେ କେତେ ଜଣ ସବୁ ଅଛନ୍ତି?
2: ମ୍ୟାଡାମ ସବୁ ଟିମ୍ ରେ ତ ଏମିତି ମାନେ ଥାନ୍ତି, ସାତ ଆଠ ଜଣ ନିହାତି ଥାନ୍ତି ମ୍ୟାଡାମ।
1: ଅନେକ
2: ଜାଗାରେ ପ୍ରୋଗ୍ରାମ କରେ, ଆଜି ବି ଡାକୁଥିଲେ ଯେ ମୁଁ ମନା କରିଦେଇଛି କେତେ ଦିନ ଯିବିନି ବୋଲି।
1: କେତେବେଳେ ମାନେ ଷ୍ଟୁଡିଓରେ ଗାଇବାର ସୁଯୋଗ ପାଇଛନ୍ତି?
2: ନା ମ୍ୟାଡାମ କେବେ ପାଇନି ଷ୍ଟୁଡିଓରେ ଗାଇବା।
1: ତାହେଲେ ଭବିଷ୍ୟତରେ କଣ କରିବେ ବୋଲି ଭାବୁଛନ୍ତି?
2: ଭବିଷ୍ୟତରେ ତ ବହୁତ କିଛି କରିବାର ଅଛି ମ୍ୟାଡାମ, ମାନେ ଲାଇଫ ବନେଇବାର ଅଛି ହେଲେ ତ କିଛି ମେହନତ କରିବାକୁ ପଡିବ।

0: ବହୁତ ସିଙ୍ଗିଂ କରିବାର ଅଛି, ଆଉ ତ କିବୋର୍ଡ ବି ତ ବଜଉଛି, ଯୋଉଠି ହେଲେ ବି ଭଲ ସକ୍ସେସ ପାଇବି ବୋଲି ମାନେ ମେହନତ କରିଛି ମ୍ୟାଡମ।
1: ବହୁତ ବଢିଆ। ତାହେଲେ କେତେବେଳେ ସମୟ ପାଆନ୍ତି, ମାନେ ସକାଳୁ ଉଠିଲା ପରେ କେତେବେଳେ ସମୟ ପାଆନ୍ତି, କେତେବେଳେ ନିଜ କାମ କରନ୍ତି, କେତେବେଳେ ଗୀତ ପ୍ରାକ୍ଟିସ କରନ୍ତି, କେତେବେଳେ ସମୟ ବାହାର କରନ୍ତି?
0: ସମୟ ତ ଏମିତିରେ ତ ବ୍ଲାଇଣ୍ଡ ଲୋକ ତ ମ୍ୟାଡମ, ମାନେ ମତେ ତ ସମୟ ସବୁ ପ୍ରତ୍ୟେକ ଟାଇମରେ ମିଳେ ମ୍ୟାଡମ ସମୟ। ଏବେ ଘରେ ଥିଲେ ଆଉ ବାହାରେ ଥିଲି କିନ୍ତୁ ସମୟ ମିଳେନି, ପ୍ରାୟ ଟାଇମ ପ୍ରୋଗ୍ରାମ ହିଁ ବେଶି କରୁଥାଉ, ସମୟ ମିଳେନି।
1: ତାହେଲେ ପ୍ରାକ୍ଟିସ କେତେବେଳେ କରନ୍ତି?
0: ପ୍ରାକ୍ଟିସ ଯେତେବେଳେ ମାନେ ଘରେ ଥିଲେ ତ ସବୁ ଟାଇମରେ ଅନେକ ଟାଇମରେ ପ୍ରାକ୍ଟିସ କରେ।
1: ସମସ୍ତଙ୍କ ଜୀବନରେ କିଛି ନା କିଛି ଗୋଟେ ଅସୁବିଧା ଆସେ, ଖରାପ ପରିସ୍ଥିତି ବି ଆସେ, ତ ଆପଣଙ୍କ ଜୀବନରେ ସେମିତି କିଛି ମାନେ ସମୟ ଆସିଛି କି ଯୋଉଟା କି ଆଜି ଆପଣ ଆମ ସହିତ ସେୟାର କରିବାକୁ ଚାହିଁବେ?
0: ଖରାପ ସମୟ କେବେ ଏମିତି ଆସିନି ମ୍ୟାଡମ କେବେ ମୋର, ମାନେ ଘର ଲୋକ ସମସ୍ତେ ମତେ ସପୋର୍ଟ କରନ୍ତି। ଜାଣିବାକୁ ଗଲେ ମୋ ପାଖରେ ବି ମ୍ୟୁଜିକ କିଛି ବଜେଇବା ପାଇଁ ଏମିତି କିଛି କିଛି ନଥିଲା ମ୍ୟାଡମ। ମୁଁ ବହୁତ କଷ୍ଟ, ଖରା ବର୍ଷା ଶୀତରେ ପ୍ରୋଗ୍ରାମ କରି କରି ଏମିତି ମାନେ ନିଜର ଜିନିଷ ଥିଲେ ହିଁ ଗୋଟେ ପ୍ରାକ୍ଟିସ ପ୍ରାକ୍ଟିସ ବି ଭଲ କରିହେବ ମ୍ୟାଡମ, ବହୁତ ମେହନତ କରିକି ସେତେବେଳେ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା ମ୍ୟାଡମ କିବୋର୍ଡ କିଣିବା ପାଇଁ।
1: ସବୁଠୁ ଆପଣଙ୍କର ଲାଇଫର ଗୋଟେ ଡିଫିକଲ୍ଟି ଜିନିଷ ହଉଛି ଆପଣ କିବୋର୍ଡ କିଣିବା ପାଇଁ ବହୁତ ଷ୍ଟ୍ରଗଲ
0: ହଁ
1: କରିଛନ୍ତି।
0: ହଁ ମ୍ୟାଡମ, ମାନେ କିବୋର୍ଡ କିଣିବାର ମୋର ଗୋଟେ ସ୍ୱପ୍ନ ଥିଲା ମ୍ୟାଡମ କିଣିବି ବୋଲି।
1: ଆଚ୍ଛା,
0: ହଁ,
1: ତାହେଲେ ଯୋଉଦିନ ଆପଣ କିବୋର୍ଡ ନେଇକି ଆସିଲେ ସେଦିନ କେମିତି ଲାଗିଲା ଆପଣଙ୍କୁ?
0: ଯେତେବେଳେ କିବୋର୍ଡ ଆଣିଲି ସେତେବେଳେ ତ ବହୁତ ଖୁସି ଲାଗିଲା ମ୍ୟାଡମ, କିଣିଲି ନା, ଯାହା ହଉ କିବୋର୍ଡ କିଣିବାର ମୋର ସ୍ୱପ୍ନ ପୁରା ହେଇଗଲା, ବହୁତ ଖୁସି ଲାଗିଲା।
1: ନିହାତି ଭାବରେ ଯଦି ଆମେ ଆଉ କାହା ଜିନିଷରେ କିଛି ଗୋଟେ ମାନେ ଶିଖିବା ତାହେଲେ ସବୁବେଳେ ମନରେ ଗୋଟେ ରହିବ ଯେ ନାଇଁ ଯଦି ଖରାପ ହେଇଗଲା ତାହେଲେ କାଳେ ମତେ କିଏ କଣ କହିଦବ।
0: ହଁ ମ୍ୟାଡମ, ସେଇଟା ତ ନିହାତି ମନରେ କିଛି ତ ଭାବନା ଆସିବ ଖରାପ
1: ଆସିବ
0: ହେଇଗଲେ
1: ଆସିବ। ଆଚ୍ଛା, ଯେତେବେଳେ ନିଜ ଜିନିଷରେ ଆମେ କିଛି ଗୋଟେ ଶିଖିବା ତାହେଲେ ତାହାର ଗୋଟେ ଖୁସି ଅଲଗା, ତାହାର ଗୋଟେ ମଜା ଅଲଗା।
0: ହଁ ମ୍ୟାଡମ, ନିଜର ଜିନିଷ ଥିଲେ ଆମେ ଯେତେବେଳେ ଚାହିଁଲେ ସେତେବେଳେ ବ୍ୟବହାର କରିପାରିବା, କାହାକୁ ମାଗିବାକୁ ପଡ଼ିବନି।
1: ବହୁତ ସୁନ୍ଦର। ତାହେଲେ ଆଉ ଗୋଟେ ଭଜନ ଶୁଣିବା, ଆପଣଙ୍କର କଣ୍ଠ ଏତେ ଭଲ ଯେ ମୁଁ ମାନେ ବିଲକୁଲ ବି ନିଜକୁ ରଖିପାରୁନି ଯେ ଆପଣଙ୍କଠୁ ଗୋଟେ ଭଜନ ଶୁଣିବା ପାଇଁ।
0: କହ।

0: ମୁଁ ନିଜର ଗୋଟେ ଏକ୍ସପିରିଏନ୍ସ ଆପଣଙ୍କ ସହିତ ସେୟାର କରୁଛି। ମୁଁ ବହୁତ ଜଣଙ୍କର ଇଣ୍ଟରଭ୍ୟୁ ନେଇଛି, ବହୁତ ଜଣଙ୍କ ସହିତ କଥା ବି ହେଇଛି, କିନ୍ତୁ ଆପଣଙ୍କର ଯେଉଁ ଗୀତ ଗାଇବାର ଶୈଳୀ ରହିଛି ତାକୁ କୌଣସି ଅଟୋ ଟ୍ୟୁନ୍ର ଆବଶ୍ୟକତା ନାହିଁ। ମାନେ ଆପଣଙ୍କର ଓରିଜିନାଲ୍ ଭଏସ୍ ହିଁ ଏତେ ସୁନ୍ଦର ହାଇ ପିଚ୍ରେ ଆପଣ ଗାଉଛନ୍ତି, ନିହାତି ଭାବରେ ଆପଣଙ୍କୁ କୌଣସି ଇନ୍ଷ୍ଟ୍ରୁମେଣ୍ଟର ବି ଆବଶ୍ୟକତା ନାହିଁ। ଭଗବାନ ବହୁତ ସୁନ୍ଦର କଣ୍ଠ ଆପଣଙ୍କୁ ଦେଇଛନ୍ତି, ଆଉ ଭଗବାନ କରନ୍ତୁ ଆପଣ ଏମିତି ହିଁ ଭଗବାନଙ୍କର ଭଜନ ଗାଆନ୍ତୁ, ଆଉ ମାନେ ଆପଣଙ୍କ ଭଜନ ଶୁଣି ଆମକୁ ଯେମିତି ଖୁସି ଲାଗୁଛି ଆପଣ ସେମିତି ହିଁ ନିଜ କ୍ୟାରିୟରରେ ଆଗକୁ ବଢ଼ାନ୍ତୁ।
1: ନିହାତି ମ୍ୟାଡାମ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ।
0: ରୋମାଣ୍ଟିକ ଗୀତ ଭଲ ଲାଗେନି?
1: ଲାଗେ ମ୍ୟାଡାମ, ମାନେ ମୁଁ ଏତେ ଗାଏନି, ମାନେ ମୁଁ ସବୁ ପ୍ରକାର ଗୀତ ଗାଇପାରେ, କିନ୍ତୁ ମତେ ଯୋଉ ଗୀତ ମିଳିଲେ ମୁଁ ସେଇ ଗୀତ ଗାଇଦେବି।
0: ଆଚ୍ଛା, ମାନେ ସବୁ ପ୍ରକାର ଗୀତ ଆପଣ ଗାଇପାରନ୍ତି, କିନ୍ତୁ ଆପଣଙ୍କୁ ଭଜନ ହିଁ ବହୁତ ଭଲ ଲାଗେ?
1: ହଁ ମ୍ୟାଡାମ, ମୁଁ ବେଶୀ ବେଶୀ କରି ଭଜନ ପ୍ରୋଗ୍ରାମରେ ବେଶୀ ମାନେ ଟିକେ କାମ
0: ମାନେ
1: କରେ।
0: ଭଜନ ସମାରୋହ ଆପଣ

0: ଅଧିକା କରୁଛନ୍ତି।
1: ହଁ ମ୍ୟାଡାମ
0: ଆଚ୍ଛା, ତାହେଲେ ଆପଣ
1: ମ୍ୟାଡାମ
0: ଯେତେବେଳେ ଏତେ ସବୁ ଭଜନ ସମାରୋହକୁ ଯାଉଛନ୍ତି, ତାହେଲେ ଆପଣଙ୍କୁ ସେଇଠି କିଛି ଫିସ୍ ମିଳେ?
1: ମ୍ୟାଡାମ ମାନେ ତ ହିସାବରେ ତ ଯେମିତି ଆମେ ପ୍ରତିଦିନ ଇଏ କରୁ କାମ କରିବାକୁ ଗଲେ ମଜୁରୀ ଟାଇପ୍ ମିଳେ, ଏମିତି ମିଳେ ମ୍ୟାଡାମ।
0: ଗୋଟେ ଭଜନ ସମାରୋହ ପାଇଁ ମାନେ ଫିସ୍ ଦିଆ ହୁଏ ନା କେମିତି କଣ, କେମିତି କରନ୍ତି?
1: ହଁ ମ୍ୟାଡାମ ନିହାତି ମାନେ ପ୍ରତିଦିନ ତ ଏମିତି ଦିଅନ୍ତି ମ୍ୟାଡାମ, ମାନେ ଗୋଟେ ପ୍ରୋଗ୍ରାମ ହିସାବରେ ଦିଅନ୍ତି।
0: ଆଚ୍ଛା, ତ ଆପଣଙ୍କୁ ସେଇ ଫିସ୍ଟା ଆପଣଙ୍କୁ ମାନେ ଠିକ ଲାଗେ, ମାନେ ଆପଣ ଯଥାର୍ଥ ଲାଗେ ଯେ ମୁଁ ଗାଇଲି ଏଇ ପାଉଣାଟି ମୋ ପାଇଁ ଠିକ ଅଛି ବୋଲି?

0: ମାନେ
1: ସମସ୍ତେ ମିଶିକି ପ୍ରୋଗ୍ରାମ କରନ୍ତି, ସେଥିପାଇଁ ସମସ୍ତଙ୍କୁ ସମାନ
0: ହଁ
1: ଭାବରେ ପଇସା ବଣ୍ଟା ହୁଏ
0: ଦିଆ ହୁଏ।
1: ସେଥିପାଇଁ।
0: ହଁ ମ୍ୟାଡ଼ାମ,
1: ଆଚ୍ଛା, ସେଥିପାଇଁ ଆପଣ ଖୁସି ରୁହନ୍ତି ସବୁ କଥାରେ।
0: ହଁ ହଁ ମ୍ୟାଡ଼ାମ,
1: ବହୁତ ସୁନ୍ଦର। ତାହେଲେ ଆଗାମୀ ଭବିଷ୍ୟତରେ ଆପଣ ମାନେ ଆପଣଙ୍କ ଡିଷ୍ଟ୍ରିକ୍ଟ ପାଇଁ, କୋରାପୁଟ ଡିଷ୍ଟ୍ରିକ୍ଟ ପାଇଁ, ଆମ ଏରିଆ ପାଇଁ ଆପଣ କ'ଣ କରିବେ? ମାନେ ଆପଣ ଭାବିଲେ ଯେ ନାଇଁ, ମୁଁ ମୋର ଶିକ୍ଷକ ଥିଲେ, ଆସିଲେ ମୋତେ ଗୀତ ଶିଖେଇଥିଲେ, ସେଥିପାଇଁ ମୁଁ ଆଜି ଏତେ ସୁନ୍ଦର ଭାବରେ ଗୀତ ଗାଉଛି। ତ ଆପଣ ଆପଣ ଆପଣଙ୍କ ଡିଷ୍ଟ୍ରିକ୍ଟ ପାଇଁ କ'ଣ କରିବେ ବୋଲି ଭାବିଛନ୍ତି?
0: ମୁଁ କଣ କରିବାକୁ ଚାହିଁବି ମ୍ୟାଡାମ, ମାନେ ମୁଁ ଗୋଟେ ଭଲ ସିଙ୍ଗର ହେବାକୁ ଚାହେଁ ମ୍ୟାଡାମ, ମାନେ ମୁଁ ପ୍ରତ୍ୟେକ ମାନେ ବହୁତ ଟ୍ରାଏ କରୁଛି ମ୍ୟାଡାମ, ମାନେ ଭଲ ଭଲ କାମ ମାନେ ଗୀତ ଶିଖିବା ପାଇଁ।
1: ଏମିତି ଆପଣ ସୁନ୍ଦର ସୁନ୍ଦର ଗୀତ ଗାଉଥାନ୍ତୁ, ଆଉ ଯୋଉମାନେ ବି ଆଜି ଆପଣଙ୍କ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ସେମାନଙ୍କୁ ବି ଆମେ କହି ରଖୁଛୁ, ସାର୍ ବହୁତ ସୁନ୍ଦର ଭାବରେ ଗୀତ ଗାଉଛନ୍ତି। ଆଉ ଯୋଉମାନେ ବି ମନ୍ଦିର ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି କିମ୍ବା ଘରେ ଗୋଟେ ସୁନ୍ଦର ଭଜନ ସମାରୋହ କରିବା ପାଇଁ ଚେଷ୍ଟା କରୁଛନ୍ତି, ନିହାତି ଭାବରେ ଆପଣଙ୍କୁ କଣ୍ଟାକ୍ଟ କରିବେ। ଆପଣଙ୍କର କଣ୍ଠକୁ ଶୁଣିବା ପାଇଁ ସମସ୍ତେ ନିହାତି ଭାବରେ ଆପଣଙ୍କୁ କଣ୍ଟାକ୍ଟ କରିବେ ବୋଲି ଆମେ ଆଶା କରୁଛୁ।
0: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ, ମୁଁ ଆଉ ଗୋଟେ ଭଜନ ଗୀତ ଗାଇକି ଶୁଣେଇବି, ତ ଶୁଣିକି କୁହନ୍ତୁ କେମିତି ଲାଗୁଛି। ତୋର ମୋର ଭାବ କିଏ ବକାଇ ବୁଝିବ, ତୋର ମୋର ଭାବ କିଏ ବକାଇ ବୁଝିବ, ଆମ

तोर मोर ठार कहत कहीं पचार तोर मोर ठार कहत कहीं पचार आम।

0: ଆପଣଙ୍କର କଣ୍ଠ ଏତେ ସୁନ୍ଦର ଯେ ମୁଁ ନିଜକୁ ରୋକି ପାରୁନି ଆପଣଙ୍କ ଠାରୁ ଭଜନ ଶୁଣିବା ପାଇଁ। ଆପଣ ଏମିତି ବହୁତ ଆଗକୁ ଯାଆନ୍ତୁ। ଆମ ଆକାଶବାଣୀ ଜୟପୁରର ଶୁଭେଚ୍ଛା ସବୁବେଳେ ଆପଣଙ୍କ ପାଖରେ ରହିଛି। ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ବି ଆପଣଙ୍କ ସହିତ ରହିଛି। ଆପଣ ନିହାତି ଭାବରେ ଯେଉଁଭଳି ଭାବରେ ନିଜ କ୍ୟାରିୟରକୁ ଆଗକୁ ବଢ଼ାଉଛନ୍ତି ସେମିତି ହିଁ ଆଗକୁ ବଢି ବଢି ଚାଲନ୍ତୁ ସାର୍।
1: ଥ୍ୟାଙ୍କ ୟୁ ମ୍ୟାଡମ୍।
0: ତାହେଲେ ଆଜିର କାର୍ଯ୍ୟକ୍ରମଟି ଶେଷ କରିବା ଆପଣଙ୍କର ଆଉ ଏକ ସୁନ୍ଦର ଭଜନରୁ।
1: ଆଉ ଗୋଟେ ଗୀତ ଗାଇ ଶୁଣିବି, କିଛି ଯଦି ଭୁଲ ତ୍ରୁଟି ଥିଲେ ସାନ ଭାଇ ଭାବି ମତେ କ୍ଷମା କରିଦେବେ।
2: ତୁମରି ନାରେ ସକାଳ ଆରମ୍ଭ, ତୁମରି ନାରେ ସକାଳ ଆରମ୍ଭ, ତୁମରି ନାରେ ଦିନ ସରେ, ଜୟ ଜଗଦୀଶ ହରେ ହରେ, ଜୟ ଜଗଦୀଶ ହରେ। ତୁମରି ନାରେ ମଲା ଗଛ ଡାଳେ, ତୁମରି ନାରେ ମଲା ଗଛ ଡାଳେ, ପତର କଳେ ବହୁଳ ଧରେ, ଜୟ ଜଗଦୀଶ ହରେ ହରେ, ଜୟ ଜଗଦୀଶ ହରେ।
0: ବହୁତ ବହୁତ ଧନ୍ୟବାଦ ସାର୍। ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ସହିତ କଥା ହେଲୁ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍।
1: ଥ୍ୟାଙ୍କ ୟୁ ମ୍ୟାଡମ୍। ତ ମୁଁ କହିବାକୁ ଚାହିଁବି କି ବହୁତ ଦିନ ପରେ ମୋର ଏଇଟା ହଉଛି ପ୍ରଥମ ଇଣ୍ଟରଭ୍ୟୁ ମ୍ୟାଡମ୍, ତ କିଛି ଭୁଲ ତ୍ରୁଟି ଥିଲେ କ୍ଷମା କରିଦେବେ ସମସ୍ତେ।
0: ନିହାତି ଭାବରେ ଆପଣଙ୍କର ଏକ ଉଜ୍ଜଳ ଭବିଷ୍ୟତର ଆମେ କାମନା କରୁଛୁ ସାର୍। ଆଉ ଆଜିର କାର୍ଯ୍ୟକ୍ରମରେ ଆମ ସହିତ କଥା ହେଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍।
3: ଦୃଷ୍ଟିବାଧିତ କେବେ ବି ପ୍ରତିଭାର ପଥରେ ବାଧା ହୋଇପାରେ ନାହିଁ, ଏହି ସତ୍ୟ।

ଯକୁ ନିଜ ଜୀବନରେ ପ୍ରମାଣିତ କରିଛନ୍ତି ଆମର ଆଜିର ସମ୍ମାନୀୟ ଗାୟକ। ଆଖିରେ ଆଲୋକ ନଥିଲେ ମଧ୍ୟ ତାଙ୍କ କଣ୍ଠରେ ରହିଛି ଅସୀମ ସୁରର ଆଲୋକ। ତାଙ୍କ ସଙ୍ଗୀତ କେବଳ ମନୋରଞ୍ଜନ କରେ ନାହିଁ, ବରଂ ତାଙ୍କେ ଗାଉଥିବା ଭଜନ ସମସ୍ତଙ୍କ ଜୀବନରେ ଗୋଟିଏ ଭକ୍ତିପୂର୍ଣ୍ଣ ଆନନ୍ଦ, ସାହସ ଓ ପ୍ରେରଣା ଭରିଦିଏ। ତାଙ୍କ ଅଦମ୍ୟ ପ୍ରୟାସ ଏବଂ ସଙ୍ଗୀତ ପ୍ରତି ନିଷ୍ଠା ଆମ ସମସ୍ତଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ। ଆପଣମାନେ ଶୁଣୁଥିଲେ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ଆପଣ ନିହାତି ଭାବରେ ନିଜର ସୁଚିନ୍ତିତ ମତାମତ ଆମକୁ ପଠାନ୍ତୁ। ମତାମତ ପଠାଇବା ପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9438268568। ଆପଣମାନେ ଆପଣଙ୍କର ମତାମତ ଶୁଣିପାରିବେ ସମ୍ପର୍କ ସେତୁ କାର୍ଯ୍ୟକ୍ରମରେ।

ବାଗୀ ଟୁ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଜୁବିନ ନୌଟିଆଲ। ସାଇଦ କ୍ୱାଦ୍ରିଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ମିଥୁନ। ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଆପଣଙ୍କ ପାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆଜି ମଙ୍ଗଳବାର ଜୁନ୍ ମାସର 23 ତାରିଖ ରାତି 7:30ରେ ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳର ସିଧା ପ୍ରସାରଣ। ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତାହାର ପ୍ରତିକାର। ଏ ସମ୍ପର୍କରେ ଇଚ୍ଛୁକ ଶ୍ରୋତାମାନଙ୍କଠାରୁ ଫୋନ୍ ଯୋଗେ ଆସୁଥିବା ପ୍ରଶ୍ନଗୁଡ଼ିକର ଜିଲ୍ଲାସ୍ତରୀୟ ବିଶେଷଜ୍ଞମାନେ ଆମ କେନ୍ଦ୍ରର ଷ୍ଟୁଡିଓରେ ଉପସ୍ଥିତ ରହି ଉତ୍ତର ଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 0685423069। ପ୍ରସାରଣ ଦିବସ ଆଜି ଜୁନ୍ ମାସର 23 ତାରିଖ ମଙ୍ଗଳବାର ରାତି 7:30ରୁ ରାତି 8 ପର୍ଯ୍ୟନ୍ତ। ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତାହାର ପ୍ରତିକାର। ଯୋଗାଯୋଗ କରିବା ପାଇଁ ଟେଲିଫୋନ୍ ନମ୍ଘର 0685423069। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଏମ୍ଏସ୍ ଧୋନି ଦି ଅନ୍ଟୋଲ୍ଡ ଷ୍ଟୋରି ଏହି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅରମାନ ମଲ୍ଲିକ। ମନୋଜ ମୁନ୍ତାସିରଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶକ ଅମଲ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ରାଉତା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅରିଜିତ ସିଂ ଏବଂ ସାଥୀ, ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଜାମେଇଟ୍।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଆପଣଙ୍କ ପାଇଁ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଜୁନ୍ ମାସ 25 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଜୁନ୍ ମାସ 24 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ। ଟେଲିଫୋନ୍ ନମ୍ବର 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଘୋଷଣା। ଶ୍ରୋତାମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଅଞ୍ଜାନା ଅଞ୍ଜନୀ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ମୋହିତ ଚୌହାନ ଏବଂ ସାଥୀ ବିଶାଲ ଡାଡ୍ଲାନୀଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଶେଖର।

ଖଟାମିଠା ଚଳଚ୍ଚିତ୍ରର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ଥିଲେ କେକେ ଏବଂ ସୁନିଧି ଚୌହାନ। ଇର୍ଶାଦ କାମିଲଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ପ୍ରୀତମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 12ଟାରେ, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଭାବ ବନ୍ଧନରେ ଏମିତି ଆମେ ବାନ୍ଧି ହୋଇଯାଉଛେ, ଟିକିଏ ବନ୍ଧନ ତୁଟିଗଲେ ବଞ୍ଚିବାକୁ ଇଚ୍ଛା ହୁଏନି, ମନ ତଳୁ ସ୍ୱପ୍ନ ମରିଯାଏ, କାମ କରିବାକୁ ଇଚ୍ଛା ହୁଏନି। ଏତେ ଦୁର୍ବଳତା ମନରେ ରଖିଲେ ସମସ୍ତେ ମନକୁ ଭାଙ୍ଗିବାର ପ୍ରୟାସ କରି ଚାଲିବେ। ଶ୍ରୋତା ବନ୍ଧୁ, ଏତେ ସୁନ୍ଦର ପ୍ରକୃତି, ଏତେ ସୁନ୍ଦର ପାଣିପାଗ, ସମୟ ସହ ମିଳୁଥିବା ସୁନ୍ଦର ସୁନ୍ଦର ଉପହାରକୁ ଆମେମାନେ ଆଉ ଗ୍ରହଣ କରିପାରିବାନି। ତେଣୁ ସବୁରି ସଙ୍ଗେ ସଙ୍ଗ ହୋଇ କାହାରି ସଙ୍ଗେ ନ ମିଶାଇ ଏହି ନୀତିରେ ଭଲ ପାଇବାର ସମ୍ପର୍କ ଗଢ଼ନ୍ତୁ। ଭାଙ୍ଗିଗଲେ କଣ୍ଢେଇ ଦୁଃଖ ହେବନି କି ଅବସାଦ ମନକୁ ଛୁଇଁବନି। ବଦଳୁଥିବା ଋତୁଚକ୍ରରେ ଆପଣ ବି ନିଜକୁ ସାମିଲ କରିପାରିବେ ଖୁସିରେ, ହସରେ, ମଜାରେ ଆଉ ମଉଜରେ।

ଏ ଗୀତ ଶୁଣିଲା ପରେ ଭାବୁଛି ଶ୍ରୋତାବନ୍ଧୁ ଆପଣଙ୍କ ଗାଁକୁ ବି ବର୍ଷା ଆସିଯାଇଥିବ ନିଶ୍ଚୟ। କଥାରେ ଅଛି ଶ୍ରୋତାବନ୍ଧୁ, କଥା କହି ଜାଣିଲେ ସୁନ୍ଦର, କଥା ଯଦି ଅପ୍ରିୟ ସତ ହୋଇଯାଏ ତେବେ ମିଛି ମିଛିକା ସମ୍ପର୍କ ସବୁ ଆପେ ଆପେ ଦୂରେଇ ଯାଆନ୍ତି। ଯଦି ଆପଣଙ୍କ ପାଖରେ ଏମିତି କିଛି ସମ୍ପର୍କମାନେ ଆପଣଙ୍କୁ ମିଠା ମିଠା କଥା କହି ମୁହଁରେ ବାନ୍ଧିବାର ପ୍ରୟାସ କରୁଛନ୍ତି ତେବେ କଳି କରି ସେମାନଙ୍କୁ ଜିତିପାରିବେନି। ଟିକେ ନିରବତା ରକ୍ଷା କରନ୍ତୁ, ଟିକେ ଦୂରେଇ ଯାଆନ୍ତୁ, ଟିକେ ନିଜକୁ ନୁଆଁ ଦିଅନ୍ତୁ। ଟିକେ ନଇଁ ପଡ଼ିଲେ ଦେଖିବେ ଝଡ଼ ଥମିଯିବ, ଲହରୀ ପୁଣି ପଛକୁ ଫେରିଯିବ, ତାପରେ ଆପଣଙ୍କ ଘର ଅଗଣାରେ ଆପଣ ହିଁ ଠିଆ ହେବେ।

ଗୋଟିଏ ଦୁଃଖୀଭରା ମୁହଁକୁ ଦେଖି ଦୁଃଖର କାହାଣୀକୁ ସହଜରେ ପଢ଼ି ହୋଇଯାଏ। କିନ୍ତୁ ଏମିତି କିଛି ମୁହଁ ଅଛି ଶ୍ରୋତାବନ୍ଧୁ, ଯେଉଁ ମୁହଁରେ ହସ ଛଡ଼ା ଦୁଃଖର କି ଲୁହର ଟିକିଏ ବି ଦାଗ ନଥାଏ। ସେତେବେଳେ ଯଦି ଆପଣ ସେ ମୁହଁର

ମୁଖକୁ ପଢ଼ିପାରୁଛନ୍ତି ତେବେ ଜଣାଯାଏ ଯେ ଆପଣ ପ୍ରକୃତ ଚିହ୍ନାଳି। ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ। ପ୍ରତ୍ୟେକ ମଣିଷର ମନ ଭିତରେ ସେ ମନ ତଳର ଦୁଃଖକୁ ପଢ଼ିବାର ସହଜ ମାଧ୍ୟମଟି ରହିବା ଆବଶ୍ୟକ। ଶ୍ରୋତା ବନ୍ଧୁ, ଜଣେ ଦୁଃଖରେ ଅଛି, ସେ ତାର ଦୁଃଖ କାହାଣୀ କହୁଛି, ସେତେବେଳେ ତ ତା ଦୁଃଖ କାହାଣୀକୁ ଆପଣ ବୁଝିଯାଆନ୍ତି କି ତାକୁ ବୁଝେଇବାର ପ୍ରୟାସ କରନ୍ତି। କିନ୍ତୁ ଯେତେବେଳେ ଜଣେ ମଣିଷ ତା ଦୁଃଖ କହେନି ଅଥଚ ଆପଣ ଜାଣିପାରନ୍ତି, ସେଇଠି ପ୍ରକୃତରେ ଜଣାପଡ଼େ ମଣିଷ ପଣିଆ। କଥାରେ ଅଛି ଶ୍ରୋତା ବନ୍ଧୁ, ଦୁଃଖକୁ କହିଦେଲେ ଦୁଃଖ ସରିଯାଏ, ଆଉ ସୁଖକୁ ବାଣ୍ଟିଦେଲେ ସୁଖ ବଢ଼ୁଥାଏ। ତେଣୁ ଚାଲନ୍ତୁ, ମନ ଭିତରେ ଯାହା ବି ଦୁଃଖ ଅଛି ଗୋଟିଏ ଏମିତି ମଣିଷ ଆଗରେ ଆପଣ ଖୋଲିକି କହିଦିଅନ୍ତୁ, ଦେଖିବେ ସେ ଦୁଃଖ ଧୀରେ ଧୀରେ ଘୁଞ୍ଚିଯିବ। ଆପଣ ଗୋଟିଏ ସହଜ ଢଙ୍ଗରେ ଜୀବନକୁ ବଞ୍ଚିବାର ପ୍ରୟାସ କରିପାରିବେ। ନଚେତ ଏମିତି କରନ୍ତୁ, ଯଦି କିଛି କହିପାରୁନାହାନ୍ତି କାଢ଼ନ୍ତୁ ଗୋଟିଏ ସାଧା ପୃଷ୍ଠା, ଲେଖିଦିଅନ୍ତୁ ମନତଳର ସବୁତକ ଦୁଃଖ, ନିଜେ ନିଜେ ହିଁ ପଢ଼ିଦିଅନ୍ତୁ ସେ ଦୁଃଖକୁ, ଦେଖିବେ କେତେ ହାଲକା ଲାଗିବ। ତାପରେ କେହି ଯଦି ଜାଣିବେ କି କାହାକୁ ଜଣାଇବାକୁ ଆପଣ ଚାହୁଁନାହାନ୍ତି, ତେବେ ସେ ପୃଷ୍ଠାଟିକୁ ଚିରି ଦିଅନ୍ତୁ। କିନ୍ତୁ ଥରଟିଏ ଆପଣ ଆପଣଙ୍କ ଦୁଃଖକୁ ଲେଖିବାର କି କହିବାର ପ୍ରୟାସ କରନ୍ତୁ, ତାପରେ ଦେଖିବେ ଆପଣ କେତେ ସହଜ ହୋଇଯାଉଛନ୍ତି, ଜୀବନର ସବୁତକ ପରିସ୍ଥିତିକୁ ଆପଣ କେତେ ସହଜ ଢଙ୍ଗରେ ଜୀଇବାର ପ୍ରୟାସ କରୁଛନ୍ତି। ଦୁଃଖକୁ ଆଦୌ ମନ ତଳେ ଲୁଚାଇ ରଖନ୍ତୁନି ଶ୍ରୋତା ବନ୍ଧୁ, ସେ ଆପଣଙ୍କୁ ଧୀରେ ଧୀରେ ଭାରି କରିଦେବ।

ଉପରକୁ ଚାହିଁଲେ ବିଶାଳ ଆକାଶ, ସମୁଦ୍ର ଏତେ ଗଭୀର ଯେ ଥଳକୂଳ ମିଳେ ନା। ତଥାପି ବିଶ୍ରୁତା ବନ୍ଧୁ, କେବେ ଚାହିଁଛନ୍ତି ସେ ନଈଟିକୁ? ଛୋଟିଆ ନଈଟି ଚାଲୁଥାଏ ଆଗକୁ ଆଗକୁ ଏକା ଏକା, କେବେ ପଛକୁ ଫେରେ ନା। ସେ ପଥରୋଧ ହୋଇଗଲେ କେବେ ସେ ଗତିପଥ ବଦଳେଇ ଦେଇ ସିନା, କିନ୍ତୁ ପଛକୁ ଫେରେ ନା। ଆମେ ତ ସହଜେ ମଣିଷ, ଶିଖିପାରିବାନି ନଈଠୁ ଏ ଗୁଣ। ଚାଲନ୍ତୁ, ଯଦି ଆଗକୁ ପାଦ ପକେଇଛେ, ପାଦ ଆଉ ପଛକୁ ଫେରେଇବାନି। ଯେତେ କଷ୍ଟ ଆସୁ, ଯେତେ ଦୁଃଖ ଆସୁ, ଯେତେ ଯନ୍ତ୍ରଣା ଆସୁ, ଚାଲିବା ନଈ ପରି ଆଗକୁ ଆଗକୁ। ଆମେ ତ ଆସିଛେ ଏକା, ଯିବା ବି ଏକା ଏକା। ତେଣୁ ସବୁତକ ଦୁଃଖ, ସବୁତକ ସୁଖକୁ ନିଜେ ନିଜ ପାଇଁ ଗଣ୍ଠିଲି କରିବା ଆସନ୍ତୁ।

କିଛି ଭୁଲକୁ ଭୁଲି ପାରିବେନି ଯଦି ଆଗକୁ ବଢ଼ିବେ କେମିତି କହିଲେ ଶ୍ରୋତାବନ୍ଧୁ, ମାଙ୍କ ଗାଳିକୁ ଦାଣ୍ଡର ଧୂଳି ପରି ଝାଡ଼ି ଦିଅନ୍ତୁ, ଟିକିଏ ହସି ଦିଅନ୍ତୁ, ଟିକିଏ ସହଜ କରିଦିଅନ୍ତୁ ନିଜେ ନିଜକୁ, ବଡ଼ପଣିଆକୁ ନ ଦେଖି ଆଗ ଟିକିଏ ସମ୍ପର୍କର ହାତ ବଢ଼ାଇ ଦିଅନ୍ତୁ, ଦେଖିବେ ସବୁକିଛି ସମାଧାନ ହୋଇଯିବ। କୌଣସି ସ୍ଥିତି କୌଣସି ସମୟ ସ୍ଥିର ନିଶ୍ଚିତ ନୁହଁ। ଆଜି ପୁରୁଣା ଚାଲିଗଲେ ଦୁଃଖିତ ହୁଅନ୍ତୁ ନାହିଁ, ଆସନ୍ତାକାଲି ପୁଣି କିଛି ନୂଆ ନିଶ୍ଚୟ ଅନୁଭବ ହେବ। ଆଜି ସୁଖ ଅଛି ତ କାଲି ଦୁଃଖ ନିଶ୍ଚୟ ଆସିବ, ଯଦି ଆଜି ଦୁଃଖ ଅଛି କାଲି ସୁଖ ନିଶ୍ଚୟ ଫେରିବ।

0: अच्छा दास बाबू आपणको घरटा 1970 रे तयार हितला राइट हले ए पजंत एते स्ट्रांग केमिति अछि
1: अरे एटा एकदम सिंपल एवं सेथि पय मु सतेबेले मोर विश्वास रखितली एवं आजि मध्य चेटिनट सिमेंट उपरे
2: शक्ति जहां वर्ष वर्ष न हे बरम पेढी पाई रही थाए चेटिनट सिमेंट सुपर ग्रेड सिमेंट 64 वर्षर दृढ़ मूल दुआ चेटिनट सिमेंट द परफेक्ट कंक्रीट चॉइस
3: आउ किछि सूचना अछि श्रोता बंधु सुनि नियंतु जून मास 23 तारीख मंगलवार अर्थात आजि ରାତି 7 ବାଜି 30 ମିନିଟ୍ରେ ଶୁଣିବେ କିଷାନ ବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳର ସିଧା ପ୍ରସାରଣ ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତାହାର ପ୍ରତିକାର ଏ ସମ୍ପର୍କରେ ଇଚ୍ଛୁକ ଶ୍ରୋତାମାନଙ୍କଠାରୁ ଫୋନ୍ ଯୋଗେ ଆସୁଥିବା ପ୍ରଶ୍ନଗୁଡ଼ିକର ଜିଲ୍ଲାସ୍ତରୀୟ ବିଶେଷଜ୍ଞମାନେ ଆମ କେନ୍ଦ୍ରର ଷ୍ଟୁଡିଓରେ ଉପସ୍ଥିତ ରହି ଉତ୍ତର ଦେବେ ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690 ପୁଣି ଥରେ କହି ରଖୁଛୁ ପ୍ରସାରଣ ଦିବସ ଆଜି ଜୁନ୍ ମାସର 23 ତାରିଖ ମଙ୍ଗଳବାର ରାତି 7:30ରୁ ରାତି 8 ପର୍ଯ୍ୟନ୍ତ ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତାହାର ପ୍ରତିକାର ଯୋଗାଯୋଗ କରିବା ପାଇଁ ଟେଲିଫୋନ୍ ନମ୍ବର ପୁଣି ଥରେ କହି ରଖୁଛୁ ନମ୍ବରଟି ହେଉଛି 06854230690 ବର୍ତ୍ତମାନ ଶୁଣନ୍ତୁ ଅନ୍ୟ ଏକ ସୂଚନା ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ

ଜୁନ୍ ମାସ 25 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ। ଜୁନ୍ ମାସ 24 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ। ଟେଲିଫୋନ୍ ନମ୍ବର 06854230690। ବର୍ତ୍ତମାନ କିଛି କାର୍ଯ୍ୟକ୍ରମର ସୂଚନା ଅଛି, ଶୁଣି ନିଅନ୍ତୁ। ଆଜି ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ସୁଖୀ ଦମ୍ପତି କ୍ରମରେ ସ୍ନେହଲତା ମହାରଣା ଏବଂ ଯୋଗେନ୍ଦ୍ର ମହାରଣାଙ୍କ ସହ ସାକ୍ଷାତକାର ଶୁଣିବେ। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଦୟ ଭାରତ, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ଜାଣିବେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00 ରହିଛି ଓଡ଼ିଆ କଥାଚିତ୍ରର ଗୀତ। ରାତି 8:10 ପ୍ରଚାର କରିବୁ ସ୍ୱଚ୍ଛ ଆମ ଭାରତ, ଏଥିରେ ସ୍ୱଚ୍ଛ ଗ୍ରାମ ଓ ସୁସ୍ଥ ଜୀବନ ସମ୍ପର୍କରେ ସୁଚିସ୍ମିତା କରସୁଧା ପଟ୍ଟନାୟକଙ୍କ ସହ ସାକ୍ଷାତକାର ଶୁଣିବେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ରାତି 9:30 ଶୁଣିବେ କାର୍ଯ୍ୟକ୍ରମ ଛାୟାପଥ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାଗ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00। ରାତି 7:30 ରହିଛି କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ। ବିଷୟଟି ପୁଣିଥରେ ଆପଣଙ୍କୁ କହି ରଖୁଛୁ, ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାରର ରୋଗ ଓ ତା'ର ପ୍ରତିକାର। ରାତି 10:30 ରହିଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଆଜି ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୂଚନା ତ ଆପଣ ପାଇଗଲେ ଶ୍ରୋତାବନ୍ଧୁ, ଏବେ ଆଉ କଥା ହେବାନି, ଶୁଣିବା ଏ ସୁନ୍ଦର ଗୀତ।

ଆଜି ଯେ ନୂଆ କାଲିକି ପୁରୁଣା ହେବ ନିଶ୍ଚୟ। ସକାଳର କଅଁଳ ଖରା ମଧ୍ୟାହ୍ନର ଧୂପରେ ଧୋ ଧୋ କରି ଝାଳିବ ନିଶ୍ଚୟ। ଆଜିର ସମୟ କାଲିକି ସ୍ମୃତି ପାଲଟିବ, ପୁଣି ଗୋଟିଏ ଆଜି ବର୍ତ୍ତମାନରେ ଫୁଲ ହୋଇ ଫୁଟିବ। ଆଜି ଆମର ଦେଖା ହେଇଛି ଶ୍ରୋତା ବନ୍ଧୁ, କଥାବାର୍ତ୍ତାରେ ଗୀତ ଶୁଣାରେ ସମୟ ସରୁଛି। କିଏ ଜାଣେ କାଲି ହେଲାବେଳକୁ ପ୍ରଶ୍ନ ଥିବ ନା ଉତ୍ତର, କିନ୍ତୁ ସମ୍ପର୍କ ଆମର ବିଶ୍ୱାସର ମୂଳଦୁଆ ଉପରେ ଯଦି ଗଢ଼ି ଉଠିଛି ତାହା ଟିକେ ହଲିପାରେ କି ଦୋହଲିପାରେ, କିନ୍ତୁ ଭାଙ୍ଗିବନି, ଭରସା ଅଛି ସମୟ ଉପରେ।

କଥାରୁ ଆରମ୍ଭ ହୋଇଥିଲା ଆକାଶବାଣୀ ଲାଇଭ୍। ଚାଲନ୍ତୁ ଶ୍ରୋତାବନ୍ଧୁ, ସେ କଥାରେ ଆଉ ସେ ପଦେ ଗୀତରେ ସାରିଦେବା ଆଜିର କାର୍ଯ୍ୟକ୍ରମ। ଶାସ୍ତ୍ର କହେ, ସତ୍ସଙ୍ଗରେ ମନୁଷ୍ୟକୁ ସାଧନା ପ୍ରାପ୍ତି ହୋଇଥାଏ। ଏହା ଶାନ୍ତି ରୂପରେ ହେଉ ଅବା ମୁକ୍ତି ରୂପରେ ହେଉ, ତାହା ସେବା ରୂପରେ ହେଉ ଅବା ପ୍ରେମ ରୂପରେ ଅଥବା ତ୍ୟାଗ ରୂପରେ ହେଉ, ସର୍ବଦା ପ୍ରସନ୍ନ ରହିବା ହେଉଛି ଈଶ୍ୱରଙ୍କ ପ୍ରତି ସବୁଠାରୁ ବଡ଼ ଭକ୍ତି। ଏତେବେଳେ ବିଶ୍ୱକୁ ଆମେ ଗୋଟିଏ ପରିବାର ବୋଲି ଭାବି ନେଇଗଲେ। ସବୁତକ ଦୁଃଖ, ସବୁତକ ଯନ୍ତ୍ରଣା ସତରେ ଶ୍ରୋତାବନ୍ଧୁ ସମସ୍ତଙ୍କର ହୋଇଯିବ। ଚାଲନ୍ତୁ, ଏତେ ସୁନ୍ଦର ପୃଥିବୀକୁ ଆସିଛି ଯେତେବେଳେ, ମନ ଭରି ବଞ୍ଚିଯିବା।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଦୟାବାନ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ପଙ୍କଜ ଉଦାସ ଏବଂ ଅନୁରାଧା ପଡ଼ୱାଲ, ଅଜିଜ କ୍ୱାଇସିଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଆପଣ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଥିଲେ। କଥାଚିତ୍ର ଥିଲା ଦୟାବାନ ଖୁଦ୍ଦାର, କାରବା, ପ୍ରେମ ବନ୍ଧନ ଏବଂ ଚାନ୍ଦିନୀ। ଶିଳ୍ପୀମାନେ ଥିଲେ ଲତା ମଙ୍ଗେସ୍କର, କିଶୋର କୁମାର, ଉଦିତ ନାରାୟଣ, ଅଲକା ୟାଗ୍ନିକ ଏବଂ ଶ୍ରେୟା ଘୋଷାଲ।

ପ୍ରଚାରକଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପ୍ରଚାର କରୁଛୁ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ନେଞ୍ଜୁ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ। ଶୁଣିବା ପୁନେ ନେଞ୍ଜୁ କାର୍ଯ୍ୟକ୍ରମ।

0: ସଖି ମାର ତ କୁଇ ଲୋକ ତ ପୁଞ୍ଜା ନାଇ ଯେ ଗାଡ଼ି ମାର ପାଠ ସାଟସ୍କେ ଗାଡ଼ି ଜାପାଲା ଆଇ ଗୋଟେ ବାର ଜଣ ତ ଚାକିରି ଖାଲା ଡାଏ କି ବାର ଜଣ ଆମେ ବେପାର ବାଣିଜ୍ୟସ୍କେ କି ହାଲି ଆଡ଼ାଏ ଏଦା ପାଇଁ ଯେ ମାର ଚେଷ୍ଟା କି ହେଲେ ପଡ଼ା ନେ ଯେ ନକେ ତାକେ ମାର ଏନିକି ନେଇ ପାଠ ଜାପିନ ଗୋଟେ ଏନିକି ନେଇ ବେପାର ବାଣିଜ୍ୟସ୍କେ କିନ ଚାକିରି ବାକିସ୍କେ କିନ
1: ତାହେଲେ ମାର ଚାଷବାସକେ କିନ
0: ଚାଷବାସକେ ଯଦି ପାଠ ସାଟା ନେଇକି ଜାପାଞ୍ଚ ଉନ୍ନତି ଧରଣର ଚାଷବାସକେ କି ହେଲେ ଆଡ଼ି ନାଇ ପୁନାଇସ୍କେ ଏଦା ପାଇଁ ତାଇ ଭାଇ ନିଜ ମାମୁର କୁଲି ଚାଷ ଉପରେ ଧାନ ଚାଷ ଇଞ୍ଜିନରେ ଏ ଚାଷ ତି କଥା ହାଡ଼ କଥା ଆନ ଆଜିକାଲି ତ ମେସିନ୍ ନାଇ ଇଦି ତ ବେଶେ ଲେଞ୍ଜୁ ଲାଣ୍ଡି ଲେଞ୍ଜୁ ବାତେ ଏଦା ପାଇଁ ଇ ସମୟ ତା ଯେତିକି ଲୋକ ଖାରା ଚାଷ କିହା ନାଇ ଖାରା ତା କୁଲି ହାଲେବାର ଚାଷବାସ କିହା ନାଇ ନେ ତ ମେସିନ୍ ନାଇ ରଣ୍ଡି ରଣ୍ଡି ପିଉ ବାହାତ ସି ନେ ଏଚେ ବେଲା ତା କାଜା କାଜା ପିଉ ବାର୍ଦା ପିଉସ୍କେ ବାହିନେ ଗୋଟେ ବିଜା ରିହିନୁ ଗାଲି ପିଉସ୍କେ ବାହିନେ ଏଦା ପାଇଁ ଯେତିକି ଲୋକ ମାର ଚାଷବାସ କୁଲି ଚାଷ କିହା ନାଇ ଇଚିସାରେ ମାର ମଜା ହା ନେଟ ଏ ପାଗାସିନି କାହା ଇ ଯା ଚାଲି ମାଟନା ଦି ମାନେ ଗୋଟେ ନିହି ପାଗାସିନି କା ଦା ଇଚ୍ଛାରେ ଏଦିମା ଗାଲି ପିଉ କି ବିଜା କି ନହେଲେ ଆଜି ପିଉସ୍କେ ବାହା ଏଦିମା ତାକି ନଷ୍ଟ କିଆନୁ
1: ହଁ ମାମା ସତ୍ କଥା ନେ ମାର ଆଜିକାଲି ନେ ତ ମାହା କୁଲିଆ ଆଜିକାଲି ଚାଲ ହାନୁ ଗୋଟେ ରାତ ଉଜିକେ ଏ ତ ମାର ଏନା କି ନାଇ ମାନେ ବେଲା ବେଲି ନେ ଏ ଯା ଚଷମା ଏଦିମା ସାଙ୍ଗେ ଏ ଜାଗା ତା ପାଲା ବାକ ନାଇ ମାନେ
0: ହଁ ନାଇ ମଜା ପିଉ ଦିନା ତା କିଞ୍ଜି ପିଉ କାଲା ତା କିଞ୍ଜି ଏଦା ତା କିଞ୍ଜି ମାର ମଜା କାଜା ଚାଷା ଏ ଚିସାରେ ମାର ପିଉ ବେଡ଼ା କିଆ ଏ ଏଦା ପାଇଁ ଯେ ଏବା ତା କିଞ୍ଜି ପାଲା ବାକ ନା ଦି ମାନେ ଏମିତା କି ନେ ଏଠି ତ ସମୟ ସ୍କ ବାହା ଚାଚିମନେ ଗୋଟେ ଆଷାଢ଼ସ୍କେ ବାହାର ନେ ଦେ ଇ ଦିନ ଏଠି ପଟା ଆଷାଢ଼ ସମନା ରଚା ରଚା ବାହିମନେ
1: ବାହିନେ ମା ଗୋଟେ ହା ଗୁଗସ୍କେ କେତେ ଏ ପିଉ ଯେ କିଆ ନେ ଦେ ଗୋଟେ ମାର ଯଦି ବେଲା ବେଲି ଏ ଚାଷବାସ ତାକି ଅଳ୍ପ ଦାଗା ଆଶାରେ ଅସୁବିଧା ଏନା କିଛି ଆଜିକାଲି ଯୋଉ କାଟା ସବା ଇଞ୍ଜିନରି ଏ ସବା ଆଣ ମାର ଯଦି ବେଲା ବେଲି ଉହାଇ ଏକାପଡ଼େ ଯଦି ପିଉ ବାହାତୁ ନେଇଛି ସାରେ ହିରୁ ଜିହାଡ଼ିଆ କୁଲିଆ ଏଦାନ୍ତି ମେଖା ତୁନେ ନଷ୍ଟ ଯିକେ ଆନୁ
0: ଏଦା ପାଇଁ ପାଗାସିନ ଖାନ ମାର ନକେଟ ଆମେ ଏଟା କାଟା ସବା ବାରୁ ସବା ହେଲେ ତା ମାନୁ ସାରେ ଆଜିକାଲି ପାଲବା ଖାନା ଉହାଲିସ୍କେ ମାଟନା ଦି ମାନେ ନେ ଏଟା ସବା ବେଡ଼ାତି ନିବିଡ଼ା ନିବିଡ଼ିକି ଆସୁସା ହାଁ ଏଦାଣତି ନିହି ନିହି କି ମାନା କି ହାଁ ଏମ୍ବାଟେ ମଜା ନେ ଏଠି ମାର ମଜା ହାଁ ଏ ପାଲାତି କାଜା ଆହା ହୋଇ ନେଇଛି ସାରେ ଏଦାଣି ମଜା ମାର ଏ ଉହାଲ ତାକିସ୍କେ ନିହିକି ଏ ସବା ବେଡ଼ାତି ମାର ଜମିତି ପ୍ରସ୍ତୁତ କିନା ଦି ମାନେ
1: ହଁ ମାମା ଯେ ମାର ଏଠି ତ ଉହିନ କଥା ଏ ସମାନ ଟାଇମ୍ ତ ଉହି ସାରେ ମାଙ୍ଗ ଏମ୍ବାତି ତାନି ରୋଗ ବେମାର ଜିକେ କୁଲିଣା ଏତେ ଶୀଘ୍ର ଆହେ କି ଓଡ଼େ ନିହିଙ୍କି ଜିକେ ଡାକି ଆନେ
0: ଗୋଟେ ଆଜିକାଲି ତ ମାର ମେସିନ୍ ନାଇ ଏଦା ପାଇଁ ଝି ନେ ବେସ୍ତି ସମାନା ଆମେ ଏଟା ଗାବାର ବେଡ଼ା ଡୋଇତୁ କାଡ଼ା ବେଡ଼ା ଡୋଇତୁ କି ଆମେ ବାହାରୁ ହାଜିମନେ ଇଚି ସାରେ ଆଜିକାଲି ସେ ଉହାତୁ ନାଇ ଆଜିକାଲି ଉହି ସାରେ ଏନ୍ତା କି ସାରେ ଗାଡ଼ି ଆଷାଢ଼ ଏଚେ ବେଲେ ତା କାଜା ପିଉ ୱାନେ ବାର୍ଦା ପିଉ ଏଚେ ବେଲେ ତ ହିରୁଜି ନାଇ ମାନେ କାଏ ଏ ପାଲାତି ଧୀରେ ଧୀରେ ହିରୁଜି ହାଁ ରଚା କାଜା ଆତେ ଇଚ୍ଛାରେ ଏ ଗାଲି ପିଉ କି କାଡ଼ା ବାତି ସାରେ ଏ ଦାଣି ମଜା ବେଚା ହେଲେ ଆଡ଼େ ଏଦା ପାଇଁ ତାଇ ଭାଇ ମାର କୁଲି ଉହାଲି ତା କିଞ୍ଜି ନେ ଏଟେ ମାର ମାଟନାଦି ମାନେ
1: ଓଡ଼େ ମାର କୁଲି ତାକି ମାଟନ ଓଡ଼େ ଯାହା ଦରକାର ଜମି ତାକି ଗୋବର କତ ଆପେ କି ଏନି ଜୈବିକ ସାର ଆପେ ଏଦାଣି ଏଠି କେବେ ଏତି ହିଁ ନେ ହେ ଆନେ ଏନି କଥା ନିଏ
0: ମାର ଏନିକି ନାଇଁ ଇ ସାର ପ୍ରୟୋଗ ଇଞ୍ଜିନିୟରି ଇଦାଣି ତାକି ସେ ମାର ନିହିକି ବେଞ୍ଜା ପୁଞ୍ଜା ହାଁ କିନାଦି ମାନେ ଲୋକ ଏନା କିଣରେ ୟୁରିଆ ଆପେ ଗୁରୁମୁର ଆପେ ହାର କହି ଆସିନ୍ରେ ମାତ୍ର ଇଡ଼ାପେ କାତା ଗୋବର କତ ଇଞ୍ଜିନରେ ଇଦାଣି ତି ମାର ଉଣା ଖାତୁଛି ନାହିଁ ଇଦାଣି ଉଣା କିତି ସାରେ ଅଜେ ଏଦା ତାକି ମାର ଗୋବର କତ ଯଦି ମାର ଅଧିକା ହିନା ଇଚ୍ଛି ସାରେ ଗାଡ଼ୁ ହିନା ଇଚ୍ଛି ସାରେ ମା ଭୂମିସ୍କେ ଜମିସ୍କେ ଏ ଦିସ୍କେ ଲାଗି ଆଏ ଅଜିନେ ଗୋଟେ ଏପାସ୍କେ ଆନେ ସବୁଦିନ ମାରବାର ଏ ରାସାୟନିକ ସାର ପ୍ରୟୋଗ କିତି ସାରେ କି ହିତି ସାରେ ହାରକା ଜମିସ୍କେ ନଷ୍ଟ ଆନେ ଏଦା ପାଇଁ ତାଇ ଭାଇ ଆମେ କଣ୍ଟା ଛାନ ଧାନ ଚାଷ ଆପେ ଇ କୁଲି ଚାଷ ଆପେ କି ମାଣ୍ଡିଆ ଚାଷ ଆପେ ଏ ନିସ୍କେ ଚାଷବାସ କିନା ଇଚ୍ଛାରେ ମାର ଇ ଗୋବର କତତି ବ୍ୟବହାର ଟିକେ ହାରକା କିନାଦି ମାନେ ଗୋଟେ ଜୈବିକ କତସ୍କେ ମାର ତିଆରି ଖାନା ମାର ଏଦାଣତି ଯଦି ମାର ଲେମ୍ବି ନାଇଁ ଇଚ୍ଛାରେ ହାରକା ହଜିନେ
1: ସାତ ଗାତା ମାମା ନିନେ ଲେଚିଲେ ଇ ସରକାର ଗାତା ବାହିନେ ଗୋଟେ ନାଟା ଯୋଉ ତିଆରି କିନି ଗାତା ଉପରେ ବହୁତ ଫରକ ରହିନେ ମାର ଯଦି ସରକାର ଗାତା ଯଦି ଗାଡ଼ି ମେଥା ହାତକୁ ନାଇଁ ଅଛି ସାରେ ଏନା ଆହିନ ଯୋଉ ଜମି ଭିତରା କି ଭୂମି ଭିତରା ଡିନୁ ଏ ଜୀବାଣୁକା ଲଦ୍ରା ଆପୁ ଏନା ହା ହା ନୁ ଯୋଉ ଜମି କି ଉର୍ବର କି ହିନୁ ଏ ଗୋଟେ ଉର୍ବର କି ଉଦେ କି ଏ ଉୟାସ୍କେ ମା ବି ନିହିକି

0: ଆଇନୁ ଯେ ଏଛର ବସ୍ତା
1: ପନ୍ଦର କୋଡ଼ିଏ ବସ୍ତା ଆନୁ
0: ସବୁ ବର୍ଷ ସମାନ ହା ଏମିନ ବର୍ଷ ପନ୍ଦର ବସ୍ତା ଏମିନ ବର୍ଷ କୋଡ଼ିଏ ବସ୍ତା ସ୍କେ ଆହିନୁ ଗ୍ୟାରେଣ୍ଟି ଆଏ ଦେଶିଆ ଯଦି କିନ ଅଛି ସାର
1: ଦଶ ବାର
0: ହଁ ଆଚ୍ଛା ଇ ପିଜିଂ ବାଡ଼ତା ଗାଡ଼ି ହଉଛି ଇନୁ ନା କାରଣ ବାଡ଼ତା ଗାଡ଼ି ହଉଛି ଇନୁ
1: ସେମ ଆନୁ
0: ସେମ ଆନୁ ଦେଶିଆ ଏକା ଆପୁ କି ହାଇବ୍ରିଡ୍ ନା ଆପୁ
1: ଦିଦି କରା ମରତେ ଓଦିନ ଟିକେ ନଲେ
0: ହଁ
1: ହଁ ଗଲ କିଲେ କିନେ କରା ମରା ପି ବାତିନ୍ଦେ ଜଡ଼ ଖନେ ଆଳେ
0: ଆଚ୍ଛା କୁଲି ଯେତେବେଳେ ଆତି ସାର ମିମ୍ବୁ ପାର ଚେଞ୍ଜର କି ଚେଞ୍ଜ ଚେଞ୍ଜର
1: ହାରି ସାର୍ ଚିଞ୍ଜଲ ହାରି ସାର୍ ଇଟା ସମସ୍କେ।

ପ୍ରଚାରକଲୁ କନ୍ଧଭାଷାର କାର୍ଯ୍ୟକ୍ରମ ପୁନି ନେଞ୍ଜୁ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ସମୟ ହୋଇଛି ଶୁଣିବା ପାଇଁ କେତୋଟି ହିନ୍ଦୀ ଭଜନ। ପ୍ରଥମେ କଣ୍ଠଶିଳ୍ପୀ ଶାନ୍ତା ସକ୍ସେନା, ଶିଳ୍ପୀ ଗାଇଛନ୍ତି ମୀରା ଭଜନ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ। ଶିଳ୍ପୀ ଗାଇଛନ୍ତି ତୁଲସୀ ଦାସଙ୍କ ରଚିତ ଏହି ଭକ୍ତିଗୀତ।

0: ସାର ଦେଇ ହୁଡ଼ା ଟେକିବାକୁ ପଡ଼ିବ। ଏହାର ତିନି ସପ୍ତାହ ପରେ ଆଉ ଥରେ କୋଡ଼ାଖୁସା କରି ସାର ଦେଇ ହୁଡ଼ା ଟେକିବାକୁ ପଡ଼ିବ। ବର୍ଷା ଦିନକୁ ବାଦ ଦେଇ କ୍ଷେତରେ ଯେପରି ନିୟମିତ ଜଳସେଚନ ହୋଇପାରିବ ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଭେଣ୍ଡି ଗଛରେ ସାଧାରଣତଃ ହଳଦୀଗୁଣ୍ଡ ପୋକ ଲାଗି ଗଛକୁ ଦୁର୍ବଳ କରିପକାନ୍ତି। ଏଥିଯୋଗୁଁ ଗଛରେ ଫଳ ମଧ୍ୟ କମିଯାଇଥାଏ। ଫଳବିନ୍ଧା ପୋକ ଗଛରେ ଲାଗିଲେ ଫଳ ସବୁ କଞ୍ଚା ହୋଇ ପୋକ ଖାଇଯାଇଥାନ୍ତି। ଏଥିଲାଗି ଗଛରେ ସେଭିନ୍କୁ ପାଣିରେ ମିଶ୍ରଣ କରି ସ୍ପ୍ରେ କରିବାକୁ ପଡ଼ିଥାଏ। ଏହା ବାଦେ ଗଛରେ ସାହେବା ରୋଗ ଓ ପାଉଁଶିଆ ରୋଗ ହୋଇଥାଏ। ପାଉଁଶିଆ ରୋଗ ଦେଖାଦେଲେ ସଙ୍ଗେ ସଙ୍ଗେ ସଲଫର ଗୁଣ୍ଡ ଗଛରେ ସିଞ୍ଚନ କରିବାକୁ ପଡ଼ିବ। ସାହେବା ରୋଗାକ୍ରାନ୍ତ ଗଛ ସବୁଗୁଡ଼ିକୁ ଉପାଡ଼ିକିରି ଫୋପାଡ଼ି ଦେବାକୁ ପଡ଼ିବ। ଭେଣ୍ଡିକୁ କଷି ଅବସ୍ଥାରେ ତୋଳିଲେ ଅଧିକ ଅମଳକ୍ଷମ ହୋଇଥାଏ। ଏପରିକି ପ୍ରତି ଏକର ପିଛା ସର୍ବାଧିକ 40 କ୍ୱିଣ୍ଟାଲ ଭେଣ୍ଡି ଅମଳ ହୋଇଥାଏ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ। ସମୟ ଦିନ 1:20 ମିନିଟ୍। ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ନମସ୍କାର ଭଉଣୀ।
1: ମୋର ମଧ୍ୟ ନମସ୍କାର ଭଉଣୀ। ଘର ଘରଣୀର ସୁନ୍ଦର ପରିସରକୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ।
0: ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ବବିତା ପଣ୍ଡା
1: ଆଉ ମୁଁ କବିତା ମଞ୍ଜରୀ ପଲ୍ଲୀ। ତେବେ ଶ୍ରୋତା ଭଉଣୀ, ଏହି ସୁନ୍ଦର ଗୀତ ସହ ଆଜିର କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା।

0: ଜୀବନର ଝଡ଼ ଯେତେ ବି ବଡ଼ ହେଉ, ସାହସର ଦୀପ କେବେ ଲିଭେ ନାହିଁ। ଜୀବନର ଚଲାପଥର ପ୍ରତ୍ୟେକ ଅଧ୍ୟାୟରେ ଥାଏ ସଂଘର୍ଷ ଆଉ ସମ୍ଭାବନା। କିନ୍ତୁ କେତେକ ନାରୀଙ୍କ ପାଇଁ ସ୍ୱାମୀଙ୍କ ବିୟୋଗ ପରେ ଜୀବନ ହୋଇଯାଏ ଏକ କଠିନ ପରୀକ୍ଷା।
1: ସେହି ସାହସୀ ନାରୀମାନଙ୍କ ସମ୍ମାନରେ ପାଳନ କରାଯାଏ ବିଶ୍ୱ ବିଧବା ଦିବସ, ଯେଉଁ ନାରୀମାନେ କି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସାହସ ଏବଂ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ି ଚାଲିଛନ୍ତି। ଏହିଭଳି ମହିଳାମାନଙ୍କର ଅଧିକାରରେ ସମ୍ମାନ ଏବଂ ସଶକ୍ତିକରଣ ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ମାସ 23 ତାରିଖରେ ବିଶ୍ୱ ବିଧବା ଦିବସ ପାଳନ କରାଯାଏ।
0: ସ୍ୱାମୀଙ୍କୁ ହରାଇବାରେ ଜଣେ ମହିଳାଙ୍କ ଜୀବନରେ ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିଥାଏ, ସେ ଆର୍ଥିକ କ୍ଷେତ୍ରରେ ହେଉ କିମ୍ବା ସାମାଜିକ କ୍ଷେତ୍ରରେ ହେଉ। ଉଭୟ କ୍ଷେତ୍ରରେ ଅବହେଳା ଏବଂ ମାନସିକ ଚାପ ଜୀବନକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ। କିନ୍ତୁ ସମାଜର ସହଯୋଗ, ସରକାରୀ ସୁବିଧା ଏବଂ ନିଜର ଦୃଢ଼ ମନୋବଳ ଦ୍ୱାରା ସେମାନେ ନିଜ ଜୀବନକୁ ନୂଆ ଦିଗ ଦିଅନ୍ତି। ତେବେ ଆସନ୍ତୁ ଆମେ ସମସ୍ତେ ମିଶି ସଂକଳ୍ପ ନେବା, ସେମାନଙ୍କୁ ସହାନୁଭୂତି ନୁହେଁ ସମ୍ମାନ ଦେବା, ଦାୟୀ ନ କରି ସୁଯୋଗଟିଏ ଦେବା।

0: ଜୀବନରେ ସମ୍ପର୍କର ମୂଲ୍ୟ ସେତେବେଳେ ଅଧିକ ଅନୁଭବ ହୁଏ ଯେତେବେଳେ ତାହାର ଅନୁପସ୍ଥିତି ଅନୁଭୂତ ହୋଇଥାଏ। ହଁ ଭଉଣୀ, ଦାମ୍ପତ୍ୟ ଜୀବନ ହେଉଛି ଦୁଇଟି ହୃଦୟର ଏକ ସୁନ୍ଦର ଯାତ୍ରା। ଏହି ଯାତ୍ରାରେ ପ୍ରେମ, ବିଶ୍ୱାସ, ଭରସା, ତ୍ୟାଗ ଏବଂ ସହଯୋଗ ରହିଥାଏ।
1: ହଁ କବିତା, ଜୀବନର ମୂଳମନ୍ତ୍ର ହେଉଛି ବିଶ୍ୱାସ। ବିଶ୍ୱାସ ଥିଲେ ସମ୍ପର୍କ ଦୃଢ଼ ହୁଏ, ଆଉ ସେହି ଦୃଢ଼ ସମ୍ପର୍କ ହିଁ ସୁଖୀ ପରିବାରର ଭିତ୍ତି ହୋଇଥାଏ। ଦାମ୍ପତ୍ୟ ଜୀବନରେ ମତଭେଦ ହୋଇପାରେ, କିନ୍ତୁ ମନଭେଦ ନୁହେଁ। ପରସ୍ପରକୁ ବୁଝିବା, ସମ୍ମାନ ଦେବା ଦ୍ୱାରା ସମ୍ପର୍କ ଆହୁରି ମଧୁର ହୋଇଥାଏ।
0: ଗୋଟିଏ ସୁଖୀ ଦମ୍ପତି ସବୁବେଳେ ପରସ୍ପରର ସଫଳତାରେ ଖୁସି ହୁଅନ୍ତି ଏବଂ ବିପଦ ସମୟରେ ପରସ୍ପରକୁ ସାହସ ମଧ୍ୟ ଦିଅନ୍ତି। ଏହିଭଳି ସହଯୋଗ ହିଁ ତାଙ୍କ ସମ୍ପର୍କକୁ ଅତୁଟ ରଖେ।
1: ଆଜିର ବ୍ୟସ୍ତ ଜୀବନରେ ଅନେକ ସମୟରେ ପରିବାର ପାଇଁ ବହୁତ କମ୍ ସମୟ ମିଳେ, କିନ୍ତୁ ଦିନକୁ ଦିନ କିଛି ସମୟ ଏକାଠି କଥାବାର୍ତ୍ତା, ହସଖୁସି ଏବଂ ଅନୁଭବ ବାଣ୍ଟିବା ଦାମ୍ପତ୍ୟ ଜୀବନକୁ ଆହୁରି ସୁଦୃଢ଼ କରିଥାଏ।
0: ଜଣେ ସୁଖୀ ଦମ୍ପତି କେବଳ ନିଜ ପରିବାରକୁ ନୁହେଁ, ସମାଜକୁ ମଧ୍ୟ ଏକ ସକାରାତ୍ମକ ବାର୍ତ୍ତା ଦେଇଥାନ୍ତି। ଏହା କେବଳ ଏକାଠି ବଞ୍ଚିବାର ନାମ ନୁହେଁ, ଏହା ଏମିତି ଏକ ସମ୍ପର୍କ ଯାହାର ଭଲ ପାଇବା ଏବଂ ସମ୍ମାନ ଜୀବନରେ ପ୍ରତ୍ୟେକ ପରିସ୍ଥିତିରେ ପ୍ରେରଣା ହୋଇ ରହିଥାଏ।
1: ଆଉ ଗୋଟେ କଥା ଶ୍ରୋତା ଭଉଣୀ, ଯେଉଁ ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ଆଉ ସମ୍ମାନ ରହେ, ସେହି ଘର ସୁଖୀ ପରିବାରର ପରିଚୟ ନେଇ ଆଗକୁ ବଢ଼େ। ତେବେ ଶ୍ରୋତା ଭଉଣୀ, ଆସନ୍ତୁ ଏହିଭଳି ସୁନ୍ଦର ସମ୍ପର୍କରେ ବାନ୍ଧି ହୋଇଥିବା ଜଣେ ସୁଖୀ ଦମ୍ପତି, ସେ ହେଉଛନ୍ତି ସ୍ନେହଲତା ମହାରଣା ଆଉ ଯୋଗେନ୍ଦ୍ର ମହାରଣା। ତାଙ୍କ ସହ ଆଜି ଆମେ କଥାବାର୍ତ୍ତା କରିବା ଆଉ ତାଙ୍କ ମୁହଁରୁ ଶୁଣିବା ତାଙ୍କ ପାରିବାରିକ ସମ୍ପର୍କ ସମ୍ପର୍କରେ।
2: ଅପା ନମସ୍କାର, ଭାଇ ଆପଣଙ୍କୁ ବି ନମସ୍କାର। ଆମ ପାଇଁ ଆଜି ସୌଭାଗ୍ୟର କଥା ଯେ ଆମେ ଆପଣମାନଙ୍କ ଭଳିଆ ଗୋଟେ ଦମ୍ପତିକୁ ପାଇଛୁ। ତ ଆଲୋଚନାକୁ ଯିବା ପୂର୍ବରୁ ପ୍ରଥମେ କୁହନ୍ତୁ ଯେ ଆପଣଙ୍କର ବୈବାହିକ ଜୀବନ କେତେ ବର୍ଷ ହେଲା?
3: ନମସ୍କାର।
4: ନମସ୍କାର,
3: ବହୁତ ଭଲ ଲାଗିଲା ଏକ ସୁଖୀ ଦମ୍ପତି ଭାବରେ ଆମେ ଦୁଇ ଜଣଙ୍କୁ ଆପଣ ଆପଣଙ୍କର ଘର ଘରଣୀ ଭଳି ଗୋଟେ ସୁନ୍ଦର କାର୍ଯ୍ୟକ୍ରମକୁ ଆକାଶବାଣୀ ତରଫରୁ ଆମକୁ ଆମନ୍ତ୍ରଣ କରିଥିଲେ, ଏଥିପାଇଁ ଆମେ ପ୍ରକୃତରେ ବହୁତ ଧନ୍ୟ ବୋଲି ନିଜକୁ ଦୁଇ ଜଣ ଯାକ ଭାବୁଛୁ। ଆଉ ଆମ ବିବାହକୁ 12 ବର୍ଷ ହେଇଛି।
2: ତ ଆପଣଙ୍କର ଲଭ୍ ମ୍ୟାରେଜ ହେଇଥିଲା ନା ଆରେଞ୍ଜ ମ୍ୟାରେଜ ହେଇଥିଲା?
3: ଆରେଞ୍ଜ ମ୍ୟାରେଜ।
2: କଣ ଦେଖିକି ଭାଇଙ୍କୁ ଆପଣଙ୍କ ଘରେ ମାନେ ଖୁସି ହେଇକି?

0: ପ୍ରସ୍ତାବଟାକୁ ଆଗକୁ ନେଇଥିଲେ?
1: ପ୍ରଥମ ଥର ଯେତେବେଳେ ସେ ଆମ ଘରକୁ ଆସିଥିଲେ, ସେତେବେଳେ ତାଙ୍କର ଧୀର ସ୍ଥିର କଥାବାର୍ତ୍ତା, ସୁନ୍ଦର ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରିଥିଲା ଏବଂ ମତେ ବି ବହୁତ ପସନ୍ଦ ଲାଗିଥିଲା ତାଙ୍କର ଶାନ୍ତ ସ୍ୱଭାବ। ଏଇ ଗୁଣ ପ୍ରତି ଆମ ଘରର ସମସ୍ତେ ବହୁତ ଖୁସି ହେଇଥିଲେ। ଆମ ପରିବାର ବର୍ଗଙ୍କୁ ସେ ବହୁତ ଆକର୍ଷିତ କରିଥିଲେ ଏବଂ ମତେ ବି।
0: ଭାଇ ଆପଣ ବି କୁହନ୍ତୁ ତ, ଅପାଙ୍କର କୋଉ ଗୁଣଟା ଆପଣଙ୍କୁ ବେଶି ଭଲ ଲାଗିଥିଲା?
2: ମୁଁ ଦେଖିବାକୁ ଯାଇଥିଲି, ଦେଖିଥିଲି, ଭଲ ଲାଗିଥିଲା।
0: ତ ପରିବାରରେ କିଏ କିଏ ସବୁ ରୁହନ୍ତି?
1: ଆମ ପରିବାରରେ ମୁଁ, ଆପଣଙ୍କ ଭାଇନା ଏବଂ ମୋର ଦୁଇଟି ଯାଆଁଳା ଛୁଆ, ଝିଅଟେ ଓ ପୁଅଟେ।
0: ଆପଣ କଣ କରନ୍ତି?
1: ମୁଁ ମହିଳା ସ୍ୱାସ୍ଥ୍ୟକର୍ମୀ ଭାବେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟରତ।
0: ଭାଇ ଆପଣ କଣ କରନ୍ତି?
2: ମୁଁ ବିଜନେସ କରେ।
0: କଣ ବିଜନେସ କରନ୍ତି?
2: ମୁଁ ଫର୍ଣ୍ଣିଚର ବିଜନେସ କରେ।
0: ଆପଣ ତ କହିଲେ କି ଟ୍ୱିନ୍ସ ଛୁଆ ଦିଟା ବୋଲି, ଏପଟେ ଘର କାମ, ଅଫିସ କାମ, ଦିଟା ଛୋଟ ପିଲାଙ୍କର ଯତ୍ନ, କେମିତି କଣ ନିଅନ୍ତି ଭଉଣୀ ଟିକେ କହିବେ କି?
1: ପ୍ରଶ୍ନଟି ତ ପ୍ରକୃତରେ ବହୁତ ସରଳ ହେଲା, କିନ୍ତୁ ଜୀବନରେ ୟାକୁ ନିଭେଇବା ବହୁତ କଷ୍ଟ। କାହିଁକି ନା ମୋର ଶାଶୁ ଶ୍ୱଶୁର ଏକ୍ସପାୟାର୍ଡ କରିଯାଇଛନ୍ତି, ମୁଁ ଜଣେ ସିଙ୍ଗଲ ଫ୍ୟାମିଲି ବିଲଙ୍ଗ କରେ। ପ୍ରକୃତରେ ସେଇଟା ମୋ ପାଇଁ କୌଣସି ଖୁସିର କଥା ନୁହଁ। ଯଦି ମୋ ଶାଶୁ ଶ୍ୱଶୁର ଥାନ୍ତେ ତାହେଲେ ଆଜି ବୋଧେ ପରିସ୍ଥିତି କିଛି ଅଲଗା ହେଇଥାନ୍ତା। ଯେହେତୁ ମୁଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟରତ, ତେଣୁ ମୋତେ ରୋଗୀ ସେବା ପ୍ରତି ବି ଧ୍ୟାନ ଦେବାକୁ ପଡେ ଏବଂ ସ୍ୱତନ୍ତ୍ର ଭାବରେ ପରିବାର ଏବଂ ମୋର ଯାଆଁଳା ଶିଶୁ, ଯୋଉମାନେ କି 7 ମାସରେ ହିଁ ମୋର ଡେଲିଭରି ହେଇଯାଇଥିଲା, ବହୁତ ଅଳ୍ପ ଓଜନର 2 ଜଣ ଶିଶୁ ଥିଲେ, ବହୁତ ସଂଘର୍ଷରେ ସେମାନେ ଜୀବନ ଦାନ ପାଇଛନ୍ତି କହିଲେ ଅତ୍ୟୁକ୍ତି ହେବନି। ତଥାପି ମୁଁ ମୋର ଚେଷ୍ଟା କଲି ଏବଂ ଏହି ଚେଷ୍ଟାରେ ମୋର ସହଭାଗିତା କଲେ ମୋ ସ୍ୱାମୀ, ସେଥିପାଇଁ ମୁଁ ବହୁତ ଗର୍ବିତ।

0: ଭାଇ ଆପଣ କିଛି ଭଉଣୀକୁ ସାହାଯ୍ୟ କରନ୍ତି କି କାମରେ? ଯେତେବେଳେ ଭଉଣୀ ଅଫିସ ଯାଆନ୍ତି ତ ସେଇ ସମୟରେ ପିଲାମାନଙ୍କର ଯତ୍ନ କିମ୍ବା ଘରୋଇ କାମରେ କିଛି ସାହାଯ୍ୟ କରନ୍ତି କି?
1: କରିବାକୁ ପଡିବ, ନହେଲେ କେମିତି ଅସୁବିଧା ହବ ନା, ତାଙ୍କ ପ୍ରେସର ବେଶୀ ହବ, ଛୁଆ ପିଲା ପାଇଁ ହଇରାଣ ହେବେ, ସମସ୍ତେ ଯେତିକି ପାରିବା ସେତିକି ଚେଷ୍ଟା କରିବାକୁ ପଡିବ, ତାଙ୍କ ଯତ୍ନ ନେଇକି ତାଙ୍କ ଖାଇବା ପିଇବା ହାନି ଲାଭ ସବୁ ଯେତିକି ପାରିବେ କମ୍ପ୍ଲିଟ କରିବାକୁ ପଡିବ। ମୋ ବଡ଼ ଭଉଣୀ ମାନେ ମଧ୍ୟ ହେଲ୍ପ କରନ୍ତି।
0: ଆପଣଙ୍କର ବଡ ଭଉଣୀ କଥା ଯେତେବେଳେ କହିଲେଣି, ବଡ ଭଉଣୀ ପାଖରେ ରୁହନ୍ତି କି?
1: ପାଖରେ ନାହିଁ, ସବୁ ଦୂରରେ ଥାନ୍ତି। କେବେ କୋଉ ଟାଇମରେ ବଡ଼ ଭଉଣୀ ଆସିକି ହେଲ୍ପ କରନ୍ତି, କିଏ କେତେବେଳେ, ସମସ୍ତଙ୍କର ହାତ ଟିକେ ଟିକେ ଅଛି, ସମସ୍ତଙ୍କର ସାହାଯ୍ୟ ଓ ସହଭାଗିତାରେ ଆଗେଇଛୁ।
0: ଫର୍ଣ୍ଣିଚର ଦୋକାନକୁ କେମିତି ସମ୍ଭାଳନ୍ତି ଆପଣ?
1: ଫର୍ଣ୍ଣିଚର ଦୋକାନ ମଧ୍ୟ ଟାଇମ ଦେଖିକି ଯିବାର, ମୋ ଷ୍ଟାଫ ଯାକ ମଧ୍ୟ ଭଲ, ସେଇ ହିସାବରେ ଭଲ କରୁଛନ୍ତି, ଯେତିକି ପାରୁଛୁ ପିଲାମାନଙ୍କୁ ଦେଖିକି ବାଲାନ୍ସ ସବୁଆଡେ ରଖିବାକୁ ପଡୁଛି ଆଉ।
0: ବହୁତ ବଢିଆ କଥାଟିଏ ଆପଣ କହିଲେ। ତ ବର୍ତ୍ତମାନର ସମୟରେ ଭାଇଙ୍କ ତରଫରୁ ଆପଣ କିଛି ସାହାଯ୍ୟ ପାଇପାରୁଛନ୍ତି,

0: ଭାଇ ଆପଣ କୁହନ୍ତୁ ଯେ ସ୍ନେହଲତା ଭଉଣୀ ଯୋଉ ପରିବାର ସମ୍ଭାଳୁଛନ୍ତି, ଏପଟେ ବାହାରେ ରୋଗୀ ସେବା ବି କରୁଛନ୍ତି, ତ ଭଉଣୀଙ୍କ କାମରେ ଆପଣ କେତେ ଖୁସି ଅଛନ୍ତି?
1: ବହୁତ ଖୁସି, ସେ ଯେତିକି କରୁଛନ୍ତି ବୋଧେ ଆଉ କିଏ କରିପାରିବେ କି ନାହିଁ, ବହୁତ ପରିଶ୍ରମ କରୁଛନ୍ତି, ତାଙ୍କ ଅଫିସ ଦେଖୁଛନ୍ତି, ଛୁଆ ପିଲା ମତେ ମତେ ଦେଖୁଛନ୍ତି, ଆମ ପରିବାର, ତାଙ୍କ ପରିବାର, ସମସ୍ତ ପରିବାର ଯେତିକି ପାରିବେ ସେତିକି ବହୁତ ହେଲ୍ପ କରୁଛନ୍ତି।

0: ତ ବୈବାହିକ ଜୀବନକୁ ସୁରୁଖୁରୁରେ ଚଳେଇବା ପାଇଁ ବୋଲିକି କଣ କଣ ସବୁ ଦୁହେଁ ପଦକ୍ଷେପ ନେଇଥିଲେ ଟିକେ କହିବେ କି ଭଉଣୀ ଆପଣ?
1: ପରିସ୍ଥିତି ଯେତେ ବି ଜଟିଳ ହଉ, ତାର କେବଳ ଗୋଟିଏ ହିଁ ରାସ୍ତା ହଉଛି, ଜଣେ ଅନ୍ୟ ପ୍ରତି ବିଶ୍ୱାସ ରଖିବ, ଭରସା ରଖିବ, ଭଲ ପାଇବ, ପାଟିରେ କହିବା ପୂର୍ବରୁ ମନ ଜାଣି କାମଟା କରିଦବ, ସବୁ ସମୟରେ ପଛରେ ଠିଆ ରହିବ। ସୁଖର ସମୟ ତ କଟିଯାଏ, କିନ୍ତୁ ଦୁଃଖର ସମୟ କଟିବା ବହୁତ କଷ୍ଟ। ଦାମ୍ପତ୍ୟ ଜୀବନରେ ବୟସର ଯେକୌଣସି ପର୍ଯ୍ୟାୟରେ ଜଣଙ୍କର ଅନ୍ୟ ପ୍ରତି ସହଭାଗିତା, ସହଯୋଗ, ପରସ୍ପର ପ୍ରତି ଭଲ ପାଇବା, ବିଶ୍ୱାସ ହିଁ କେବଳ ଏକମାତ୍ର ରାସ୍ତା। ଯେକୌଣସି ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ଆମେ ଆରାମରେ ସବୁ କଷ୍ଟ, ସବୁ ଅସୁବିଧାକୁ ଆମେ ଏଡେଇ ଦେଇ ଆଗକୁ ବଢି ପାରିବା। ପ୍ରଥମେ ଆମେ ଗୋଟିଏ ସମୟ ସାରଣୀକୁ ଅଭ୍ୟାସ କରିବାର ଧୀରେ ଧୀରେ ଆରମ୍ଭ କଲୁ। ଯେପରି ଭାବରେ ସକାଳୁ ଉଠିଲେ ମୁଁ ରୋଷେଇବାସ କରେ, ଦୁଇ ପିଲାଙ୍କର ଯତ୍ନର ଦାୟିତ୍ୱ ମୋ ସ୍ୱାମୀଙ୍କ ଉପରେ ପଡେ। ତାପରେ ଧୀରେ ଧୀରେ ଗୋଟେ ପର୍ଯ୍ୟାୟ ଆସିଲା, ସେମାନେ ମା କ୍ଷୀର ଛାଡି ଧୀରେ ଧୀରେ ବାହାର ଖାଦ୍ୟ ଖାଇବାର ଆରମ୍ଭ କଲେ। ସେତେବେଳେ ସେ ପିଲାମାନଙ୍କୁ ଖାଦ୍ୟ ଖୁଆନ୍ତି ଓ ମୁଁ ଘରର ଅନ୍ୟ କାର୍ଯ୍ୟ ଏବଂ ମୋର ଅଫିସ କାମ ଦାୟିତ୍ୱ ନିଭାଏ। ତାପରେ ଆଉ ଟିକେ ଯେତେବେଳେ ସେମାନେ ପ୍ରାକ୍ ବିଦ୍ୟାଳୟ ପର୍ଯ୍ୟାୟରେ ପିଲାମାନଙ୍କର ବୟସ ପହଞ୍ଚିଲା, ସେ ସମୟରେ ସେ ପିଲାମାନଙ୍କୁ ପ୍ରାକ୍ ବିଦ୍ୟାଳୟକୁ ନେବା ଆଣିବା କରନ୍ତି। ରାତିରେ ମୁଁ ସମୟ ପାଏ, ସେମାନଙ୍କୁ ମୁଁ ଟିକେ ପଢେଇବାକୁ ଚେଷ୍ଟା କରେ, ତା ସହିତ ମୁଁ ମୋର ଅଫିସ କାମ ଦେଖେ। ଏହି ସମୟରେ ମୋ ସ୍ୱାମୀ ମଧ୍ୟ ତାଙ୍କର ବ୍ୟବସାୟକୁ ଯେଉଁ କାର୍ଯ୍ୟ ଉନ୍ନତିକର ହେବ ସେ ପ୍ରତି ଯଥେଷ୍ଟ ଫଳପ୍ରଦ ଚେଷ୍ଟା କରିଥାନ୍ତି। ଏବଂ ଧୀରେ ଧୀରେ ଏବେ ପିଲାମାନେ ମୋର ଚତୁର୍ଥ ଶ୍ରେଣୀର ଛାତ୍ର ଛାତ୍ରୀ, ଦୁହେଁ ଶାରଦା ବିହାର ଶିଶୁ ମନ୍ଦିରରେ ପଢନ୍ତି। ସ୍କୁଲ ଏବଂ ଟ୍ୟୁସନ ନେବା ଆଣିବା ମୋ ସ୍ୱାମୀଙ୍କ ଦାୟିତ୍ୱ, ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ, ସେମାନଙ୍କର ପୋଷାକ ପରିଚ୍ଛଦ, ବିଦ୍ୟାଳୟରେ ଯେକୌଣସି ହୋମୱାର୍କ ହଉ, ଟ୍ୟୁସନର ହୋମୱାର୍କ ହଉ।

ତା ସହିତ ଭଲ ଖାଦ୍ୟ ପେୟ ଏବଂ ସ୍ୱସ୍ଥ ପରିବେଶ ଏଇଟା ଯୋଗେଇବ ମୋର ଦାୟିତ୍ୱ। ଏଭଳି ଭାବରେ ଦି ଜଣ ନିରନ୍ତର ଆମେ ଆମର ଚେଷ୍ଟା ସଫଳ ଭାବରେ ସମ୍ପାଦନ କରିବାକୁ ଚେଷ୍ଟା କରୁଥିଲେ।

0: ବର୍ତ୍ତମାନ ପାରିବାରିକ ଜୀବନ କେମିତି ଚାଲିଛି ଭାଇ ଟିକେ କହିବେ କି?
1: ବହୁତ ଭଲରେ ଅଛୁ ଆଉ ଖୁସିରେ ମଧ୍ୟ ଅଛୁ।
0: ଅପା, ଏଇଠି ମୁଁ ପଚାରିବି, ଘର କଲେ ତ ଛୋଟିଆ ମୋଟିଆ କଥାରେ ଝଗଡା ଝାଟି ହୋଇଥାଏ, ତ କିଏ ଆଗ ମନେଇଥାନ୍ତି, ମାନେ ଭାଇ ଆପଣଙ୍କୁ ମନେଇଥାନ୍ତି ନା ଆପଣ ଭାଇଙ୍କୁ ମନେଇଥାନ୍ତି?
2: କହିବାକୁ ଗଲେ ପ୍ରାୟତଃ ଝଗଡା ହୁଏନି ଆମ ଭିତରେ, ଯାହା ବି ସାମାନ୍ୟ ମନୋମାଳିନ୍ୟ ହୁଏ ତାହା ବି ଖୁବ କ୍ଷଣସ୍ଥାୟୀ, କାହିଁକି ନା ସେ ମୋତେ କଥା ନ ହେଇ କିମ୍ବା ଦେଖା ନ କରି ରହିପାରନ୍ତିନି। ବହୁତ ସମୟ ଯାଏ ଆମ ଭିତରେ ସେମିତି କେବେ ମନୋମାଳିନ୍ୟ ଘଟିନି ଭଗବାନଙ୍କ କୃପାରୁ। ବହୁତ ଭଲ ପାଇବା ଏବଂ ବହୁତ ବିଶ୍ୱାସରେ ଆମେ ଦି ଜଣ ଆମ ସଂସାରକୁ ଆଗେଇ ନେଇଛୁ।
0: ଏଇ ପ୍ରଶ୍ନରେ ଭାଇ ଆପଣ କଣ କହିବାକୁ ଚାହାନ୍ତି ଟିକେ କହିବେ କି? ମାନେ ଅପା ଯେତେବେଳେ ରାଗି ଯାଆନ୍ତି ଆପଣ କେମିତି ତାଙ୍କୁ ମନାନ୍ତି ଟିକେ କହିବେ କି?
1: କିଛି ନାହିଁ, ମୁଁ ହସି ଦେଇ କହିଦେଲି ମାନି ଯାଆନ୍ତି।
0: ବଢିଆ ବଢିଆ, ଖୁବ ସୁନ୍ଦର ଆପଣଙ୍କର ପରିବାର ପରିଚାଳନା। ତ ଅପାଙ୍କର କୋଉ ଗୁଣ ଆପଣଙ୍କୁ ବେଶୀ ଭଲ ଲାଗେ ଟିକେ କହିଲେ ଦେଖି?
1: ବହୁତ ମାନେ ସହନଶୀଳ, ଆଉ କାମ ମଧ୍ୟ ଭଲ କରନ୍ତି, ଯୋଉ କାମ ଦିଏ ସେଇ କାମ ପରଫେକ୍ଟ କରନ୍ତି। ଅଫିସ କାମ ହଉ, ଘର କାମ ହଉ, ବାହାର କାମ ହଉ, ଯୋଉ କାମ ହଉ, ପିଲାଙ୍କର ଦାୟିତ୍ୱ ଧରିକି ମୋ ଦାୟିତ୍ୱ ମଧ୍ୟ ତାଙ୍କୁ ଭଲ ତୁଲାନ୍ତି।
0: ଅପା ଆପଣ ବି କୁହନ୍ତୁ ଭାଇଙ୍କର କୋଉ ଗୁଣ ବେଶୀ ଭଲ ଲାଗେ?
2: ଭାଇଙ୍କର ନମ୍ର ସ୍ୱଭାବ, ସହନଶୀଳତା, ଶୃଙ୍ଖଳା ଜ୍ଞାନ, ସର୍ବୋପରି ତାଙ୍କର ନିଷ୍ପତ୍ତି ନେବାର କୌଶଳ ମୋତେ ବହୁତ ଭଲ ଲାଗେ।

0: ଭାଇ ଆପଣ କୁହନ୍ତୁ ଯେ ଅପାକୁ ପାଇକି ଆପଣ କେତେ ଖୁସି ଅଛନ୍ତି?
1: ମୁଁ ଆପଣଙ୍କୁ ଅପାକୁ ପାଇ ବହୁତ ଖୁସି ଅଛି।
0: ଅପା ଆପଣ ବି କୁହନ୍ତୁ ଯେ ଭାଇକି ପାଇକି ଆପଣ କେତେ ଖୁସି ଅଛନ୍ତି?
2: ମୁଁ କହିବି, ମୁଁ ଜୀବନରେ ଯେଉଁ ପରିସ୍ଥିତି ଦେଇ ଆଗେଇଛି ଆଉ ଆଗକୁ ମଧ୍ୟ ମୋର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଯେହେତୁ ମୁଁ କାର୍ଯ୍ୟରତ, ବହୁତ ଚ୍ୟାଲେଞ୍ଜିଂ ଜବ୍, ସେଇ ଜବ୍ ସହିତ ଘରକୁ ନୀତିଦିନିଆ ସମୟ ସାରଣୀ ହିସାବରେ ଆଗେଇବା ଏତେ ଛୋଟ କଥା ନୁହଁ। ବୋଧେ ମୋ ସ୍ୱାମୀର ସହଯୋଗ ଆଉ ତାଙ୍କ ପରି ଗୁଣ ଥିବା ବ୍ୟକ୍ତି ଯଦି ମୁଁ ପାଇନଥାନ୍ତି ତାହେଲେ ଆଉ ଯେ କେହି ଥିଲେ ମଧ୍ୟ ବୋଧେ ଏ ସନ୍ତୁଳନ ହୁଏତ ସମ୍ଭବ ନଥାନ୍ତା। ତେଣୁ ମୁଁ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଖୁସି ଅଛି।
0: ଏମିତି ଆପଣଙ୍କର ଦାମ୍ପତ୍ୟ ଜୀବନ ହସ ଖୁସିରେ ବିତୁ। ଶ୍ରୀ ଜଗନ୍ନାଥଙ୍କ ଠାରେ ଏତିକି କାମନା କରି ଆପଣମାନଙ୍କ ଠାରୁ ବିଦାୟ ନେଉଛୁ। ସୁଖୀ ଦମ୍ପତି ସେମାନେ ନୁହନ୍ତି ଯେଉଁମାନଙ୍କ ଜୀବନରେ କେବେ ସମସ୍ୟା ଆସେ ନାହିଁ, ବରଂ ସେହିମାନେ ହେଉଛନ୍ତି ସୁଖୀ ଦମ୍ପତି ଯେଉଁମାନେ ସବୁ ସମସ୍ୟାକୁ ମିଶିକରି ସମାଧାନ କରିଥାନ୍ତି।
3: ଯେଉଁଠାରେ ଅଭିମାନଠାରୁ ବୁଝାମଣା ବଡ଼, ଯେଉଁଠାରେ ଅଧିକାରଠାରୁ ସମ୍ମାନ ବଡ଼, ସେହି ଘର ହିଁ ପ୍ରକୃତ ସୁଖୀ ଦମ୍ପତିଙ୍କର ଚଢ଼େଇର ବସା।

0: ତାହେଲେ ଶ୍ରୋତା ଭଉଣୀ, କଥା ସାକ୍ଷାତକାର ଆଉ ଗୀତ ଭିତରେ ସମୟ ବି ଆମକୁ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମର ବିଦାୟ ନେବା ପାଇଁ, ଆଜିର କାର୍ଯ୍ୟକ୍ରମର ତ ବିଦାୟ ନେବା। ତାହେଲେ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ କ'ଣ ଶୁଣିବେ ସେ ସମ୍ପର୍କରେ କହି ରଖୁଛୁ।
1: ଆପଣମାନେ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଶୁଣିପାରିବେ ଘର ତିଆରି ପାଇଁ ଋଣ ମିଳିବ କେମିତି, ଏ ସମ୍ପର୍କରେ ଗୋଟିଏ ସାକ୍ଷାତକାର।
0: ତା ସହିତ ଆଉ ଗୋଟିଏ ସାକ୍ଷାତକାର ବି ଶୁଣିବେ, ଜଣେ ମା'ର ତ୍ୟାଗ ଓ ଦାୟିତ୍ୱ।
1: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା? ଆପଣ ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁକୁ ଆପଣଙ୍କ ମତାମତ ପଠାଇ ପାରିବେ। ତେବେ ଆପଣ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ, ଭଏସ୍ ମେସେଜ୍ ମାଧ୍ୟମରେ, ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ପଠାଇ ପାରିବେ।
0: ଆମ ସହ ଯୋଗାଯୋଗ କରିବାର ନମ୍ଘରଟି ହେଉଛି 9438268।

0: ପ୍ରଚାର କଲୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଉଘରଣୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ସମୟଦିନ ଗୋଟାଏ 50 ମିନିଟ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡିଆ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।
3: ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମ ବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ରହିଛି। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଳକା ୟାଗ୍ନି ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖଙ୍କୁ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେଉଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ ଦ୍ୱାରା 74 ଲକ୍ଷ କୃଷକ ଉପକୃତ ହୋଇଛନ୍ତି। ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଫେଡ୍ର ନିଲାମ ପୋର୍ଟାଲ୍ nafex.in ଶୁଭାରମ୍ଭ କରି ସେ ଏହା କହିଛନ୍ତି। ଶ୍ରୀ ଶାହା ମଧ୍ୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜାତୀୟତାବାଦ ଏବଂ ଭାରତୀୟ ସଂସ୍କୃତି ରକ୍ଷା ଦିଗରେ ତାଙ୍କର ଅବଦାନକୁ ଶ୍ରୀ ଶାହା ଭୂୟସୀ ପ୍ରଶଂସା କରିଛନ୍ତି।
4: ନାଫେଡ୍ ନେ ଏକ ପ୍ରକାର ସେ ନାଫିକ୍ସ ଡଟ୍ ଇନ୍ ଦୃଷ୍ଟି ERP ଓ ନାଫେଡ୍ କଲ୍ୟାଣ ଏ ଚାର ପହଲୋ କି ଶୁରୁଆତ କି ତୋ କ୍ରାନ୍ତିକାରୀ ଇସଲିଏ କି ନାଫେଡ୍ ଯୋ 2014 ମେ ବନ୍ଦ ହୋନେ କି କଗାର ପର ଆ ଗୟା ଥା ଆଜ ନାଫେଡ୍ ଏ ସାରୀ ପହଲ କରକର 500 କରୋଡ଼ କେ ମୁନାଫେ କେ ସାଥ 30,000

0: हजार करोड़ के टर्नओवर के साथ देश के 74 लाख किसानों की सेवा कर रहा है।
1: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ ଦେଶ ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ଆଡ଼କୁ ଅଗ୍ରସର ହେଉଛି। କୃଷି କ୍ଷେତ୍ରରେ ମଧ୍ୟ ପ୍ରଗତି ପରିଲକ୍ଷିତ ହୋଇଛି। ଶ୍ରୀ ଚୌହାନ କହିଛନ୍ତି କୃଷି ଉତ୍ପାଦନ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। 2014 ମସିହା ତୁଳନାରେ କୃଷି ଉତ୍ପାଦନ ପାଖାପାଖି 44% ବୃଦ୍ଧି ପାଇଛି। ସବୁଜ ବିପ୍ଳବ ସମୟ ତୁଳନାରେ ମଧ୍ୟ ଏବେ କୃଷି କ୍ଷେତ୍ରରେ ଦ୍ରୁତ ପ୍ରଗତି ପରିଲକ୍ଷିତ ହେଉଥିବା ମନ୍ତ୍ରୀ ଶ୍ରୀ

ଉପଦେଷ୍ଟା ବୈଠକରେ ଉଦ୍ବୋଧନ ଦେଇ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ କହିଛନ୍ତି ଏହି ପଦକ୍ଷେପ ସମଗ୍ର ବିଶ୍ୱରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ। ସେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ମୁକ୍ତକୁ ସ୍ୱାଗତ କରିଛନ୍ତି ଏବଂ ଏହା ସାର ଓ ରସାୟନ ସାମଗ୍ରୀର ଅଭାବକୁ ଦୂର କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ଡୋଭାଲ କହିଛନ୍ତି। ସମଗ୍ର ବିଶ୍ୱ ଏବେ ସାମରିକ ବିବାଦ, ଭୂ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛି। ଶ୍ରୀ ଡୋଭାଲ ଦେଶ ସମ୍ମୁଖୀନ ହେଉଥିବା ନୂଆ ସୁରକ୍ଷା ଆତଙ୍କ ଏବଂ ଆହ୍ୱାନ ସମ୍ବନ୍ଧରେ ଅବଗତର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ନୂଆଦିଲ୍ଲୀଠାରେ ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଯୋଗଦେଇ ଶ୍ରୀ ଡୋଭାଲ କହିଛନ୍ତି ରାଷ୍ଟ୍ରୀୟ ସୀମାନ୍ତରେ ଅଣପାରମ୍ପରିକ ଆତଙ୍କ ଅତିକ୍ରମ କରିସାରିଲାଣି, ଏଣୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଶ୍ରୀ ଡୋଭାଲ ଗୁରୁତ୍ୱାରୋପ କରିଛନ୍ତି। ସମ୍ପ୍ରତି ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି ଡକ୍ଟର ମୁଖାର୍ଜୀଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଜଣେ ବୀର ଦେଶପ୍ରେମୀ ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ନିର୍ଭୀକ ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଜଣେ ଦେଶପ୍ରେମୀ, ଜ୍ଞାନୀ ଏବଂ ସଂଗ୍ରାମୀ ବୋଲି ବର୍ଷ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସେ ତାଙ୍କର ଜୀବନ ଦେଶର ବିକାଶ ଦିଗରେ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ସାହସ ଏବଂ ଜାତୀୟ ସ୍ୱାର୍ଥ ପାଇଁ ତାଙ୍କର ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ନିରନ୍ତର ପ୍ରେରଣା ଯୋଗାଇଦେବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟ ଓ ପଶୁପାଳନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ କୁରିଆନ୍ଙ୍କର ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ନେଇ ଚେନ୍ନାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର ଏବଂ ମଦୁରାଇର 18 ସ୍ଥାନରେ ତଲାସୀ କରାଯାଇଛି। ଇଡି ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ଅପରାଧୀ ଶାଖା କାର୍ଯ୍ୟାଳୟ ପକ୍ଷରୁ 2017 ମସିହାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ପୁଲିସ୍ ପକ୍ଷରୁ 2021 ମସିହାରେ ଏକ ଅଭିଯୋଗପତ୍ର ଦାଖଲ ହୋଇଥିଲା। ଅଯୋଧ୍ୟା ରାମ ମନ୍ଦିରକୁ ଦିଆଯାଇଥିବା ଦାନ ଅର୍ଥ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଦାନ କରାଯାଇଛି। ଲକ୍ଷ୍ନୌ ଡିଭିଜନାଲ୍ କମିଶନର ବିଜୟ ବିଶ୍ୱାସ ପନ୍ତ ଏହି ରିପୋର୍ଟକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ପ୍ରସାଦଙ୍କୁ ପ୍ରଦାନ କରିଛନ୍ତି। ସରକାରୀ ଭାବେ କୁହାଯାଇଛି ତଦନ୍ତ ଜାରି ରହିଛି ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚଳିତ ମାସ 13 ତାରିଖରେ ଏହି ମାମଲା ନେଇ ଏସ୍ଆଇଟି ଗଠନ କରାଯାଇଥିଲା। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଭିଯୋଗ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀଠାରେ ପାଣିପାଗ ଏବଂ କୃଷି ଉପରେ ଏଲ୍ନିନୋର ପ୍ରଭାବ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ସ୍ୱଚ୍ଚ ବୃଷ୍ଟିପାତ, ବିକଳ୍ପ ଶସ୍ୟ ଯୋଜନା ଏବଂ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଚୌହାନ କହିଛନ୍ତି ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ କୃଷି ଏବଂ କୃଷକଙ୍କ ଉପରେ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାର ଏଥିନିମନ୍ତେ ସମସ୍ତ ପ୍ରସ୍ତୁତିପୂର୍ବକ ପଦକ୍ଷେପ ନେବା ସହ କୃଷକମାନଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଲଣ୍ଡନଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 7:00 ଏହି ମ୍ୟାଚ୍ ଖେଳାଯିବ। 2024 ମସିହାରେ ଚୀନ୍ର ହୁଲୁନ୍ବୁଇରେ ଏସୀୟ ଚାମ୍ପିୟନ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟ ହୋଇଥିଲା। ଗତ 10 ମଧ୍ୟରେ ଦୁଇ ଦଳ ପରସ୍କରକୁ ଭେଟିଥିବା 17 ମ୍ୟାଚ୍ ମଧ୍ୟରୁ ଭାରତ 15 ବିଜୟ ହାସଲ କରିବା ସହ 2 ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକାର ସାନ୍ତା କ୍ଲାରାଠାରେ ଅନୁଷ୍ଠିତ ଗ୍ରୁପ୍ ଜେ ମ୍ୟାଚ୍ରେ ଆଲଜେରିଆ ଜୋର୍ଡାନ୍କୁ 2-1 ଗୋଲ୍ରେ ପରାସ୍ତ କରିଛି। ସେହିପରି ନ୍ୟୁୟର୍କ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ନରୱେ ସେନେଗାଲକୁ 3-2 ଗୋଲ୍ରେ ପରାସ୍ତ କରିଛି। ଗତରାତିରେ ଆମେରିକାର ଆର୍ଲିଙ୍ଗଟନ୍ଠାରେ ହୋଇଥିବା ଗ୍ରୁପ୍ ଜେ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ପରାସ୍ତ କରିଛି। ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି 2 ଗୋଲ୍ ଦେଇଛନ୍ତି, ଫଳରେ ଫିଫା ୱାର୍ଲ୍ଡ କପ୍ରେ ମେସି ଏପର୍ଯ୍ୟନ୍ତ ସର୍ବାଧିକ 18 ଗୋଲ୍ କରି ସଫଳତା ଅର୍ଜନ କରିଛନ୍ତି। ଫିଲାଡେଲଫିଆ ଷ୍ଟାଡିୟମ୍ଠାରେ ଆଜି ସକାଳେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ଫ୍ରାନ୍ସ ଇରାକକୁ 3-0 ଗୋଲ୍ରେ ପରାସ୍ତ କରିଛି।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 2:30 ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିବେ କିଛି ସମୟ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଓ 56 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ତାମିଲନାଡୁର ତିରିଭଲ୍ଲୁର୍ଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ

0: ଦଳ ଗତକାଲି ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହିତ ସେଠାରେ ପ୍ରଶାସନ ସହ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଇଟ୍ ବ୍ୟବସ୍ଥା, ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,
1: ସମ୍ପୂର୍ଣ୍ଣ ରୂପେ ତ୍ରୁଟି ଶୂନ୍ୟ କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ଆଧାର କରିକି ଆମେ ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏ ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ। ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇପାରିବେ।
0: ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟିରେ ଉତ୍ତୀର୍ଣ୍ଣ ହୋଇନଥିବା କିମ୍ବା ଆଦୌ ଟିଇଟି ଦେଇନଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସୁପ୍ରିମକୋର୍ଟ ଆଉ ଏକ ବର୍ଷ ସୁଯୋଗ ଦେଇଛନ୍ତି। ଟିଇଟିରେ ଉତ୍ତୀର୍ଣ୍ଣ ହେବା ଅବଧିକୁ 2-3 ବର୍ଷକୁ ବୃଦ୍ଧି କରାଯାଇଛି। 2028 ଅଗଷ୍ଟ ମାସ 31 ସୁଦ୍ଧା ଟିଇଟି ପାସ୍ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆଉ 5 ଦିନ ମଧ୍ୟରେ ଶେଷ ହେବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ 99.86% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ 86%ରୁ ଅଧିକ ଫର୍ମଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜସ୍ୱ ଉପଖଣ୍ଡ ଅଧୀନରେ ଥିବା 3 ନିର୍ବାଚନ ମଣ୍ଡଳୀରେ 90%ରୁ ଅଧିକ ପରିଗଣନା ଫର୍ମ, ସୋରଡ଼ା ନିର୍ବାଚନ ମଣ୍ଡଳୀରେ 93%ରୁ ଅଧିକ ପରିଗଣନା ଫର୍ମ କରାଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ପୁରସ୍କାର ନିମନ୍ତେ ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ସ୍ୱୀକୃତିକୁ ପାଇବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକ ପରିମଳ, ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଓ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ରାଜ୍ୟରୁ ପ୍ରାୟ 20 ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନାମ ପଠାଯାଇଥିଲା। ପ୍ରତ୍ୟେକ ପୁରସ୍କାରପ୍ରାପ୍ତ ବିଦ୍ୟାଳୟକୁ ନଗଦ 1,00,000 ସ୍ୱୀକୃତି ପ୍ରମାଣପତ୍ର ସହିତ 3-ଦିନିଆ ବାହ୍ୟ ପରିଦର୍ଶନରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ। ଆପଣମାନେ ଆଞ୍ଚଳିକ ସମ୍ବାଦଖଣ୍ଡ ଅଧୀନରେ ଥିବା 3 ନିର୍ବାଚନ ମଣ୍ଡଳୀରେ 90%ରୁ ଅଧିକ ପରିଗଣନା ଫର୍ମ, ସୋରଡ଼ା ନିର୍ବାଚନ ମଣ୍ଡଳୀରେ 93%ରୁ ଅଧିକ ପରିଗଣନା ଫର୍ମ ବଣ୍ଟନ କରାଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ପୁରସ୍କାର ନିମନ୍ତେ ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ସ୍ୱୀକୃତିକୁ ପାଇବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକ ପରିମଳ, ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଓ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ରାଜ୍ୟରୁ ପ୍ରାୟ 20 ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନାମ ପଠାଯାଇଥିଲା। ପ୍ରତ୍ୟେକ ପୁରସ୍କାରପ୍ରାପ୍ତ ବିଦ୍ୟାଳୟକୁ ନଗଦ 1,00,000 ସ୍ୱୀକୃତି ପ୍ରମାଣପତ୍ର ସହିତ 3-ଦିନିଆ ବାହ୍ୟ ପରିଦର୍ଶନରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ବଳିଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅତୁଳନୀୟ ସାହସ ଓ ପ୍ରୟାସ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ର ନିର୍ମାଣରେ ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ପ୍ରତୀକ, ମହାନ୍ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରବାଦୀ ତଥା ଜନସଂଘର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଶ ପ୍ରତି ତାଙ୍କର ବଳିଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍କତି ସୁରମା ପାଢ଼ୀ ଯୋଗଦେବେ। ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ଜୁଲାଇ ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା କରିବା ନେଇ ଦିନଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9:30-11:30 ମଧ୍ୟରେ ପ୍ରଥମ ପେପର ଏବଂ ଅପରାହ୍ନ 2:30-4:30 ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହେବ। ଅନ୍ୟପକ୍ଷରେ ଚଳିତ ମାସ 28 ତାରିଖରେ ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଆର୍ଆଇ ଅମିନ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପୁସ୍ତକଗୁଡ଼ିକୁ ତ୍ରୁଟିଶୂନ୍ୟ ଭାବେ ପିଲାମାନଙ୍କ ପାଖରେ ପହଞ୍ଚାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ପୁସ୍ତକର ପ୍ରକାଶନର ସମ୍ପାଦନା ମଣ୍ଡଳୀ ଦ୍ୱାରା ତ୍ରୁଟି ସଂଶୋଧନ କରାଯାଇଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାପିବା ପାଇଁ ସରକାର ଯୋଜନା କରୁଛନ୍ତି। ସଂଶୋଧିତ ପୁସ୍ତକଗୁଡ଼ିକରେ ଡିଜିଟାଲ ବାରକୋଡ୍ ସ୍ଥାନିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ଆଜି ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହି ଜିଲ୍ଲାର ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ 4 ଗ୍ରାମର 237 ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦରେ 255,26,49,028 ଟଙ୍କା ବଣ୍ଟନ କରିଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡିସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋଦାବରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆତ୍ମସୁରକ୍ଷା ପ୍ରଶିକ୍ଷକ ଶକ୍ତିଶ୍ରୀ ସଂଯୋଜକ ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରୀମାନଙ୍କୁ ଅପ୍ରତ୍ୟାଶିତ ଆପାତକାଳୀନ ପରିସ୍ଥିତିରେ ଧୈର୍ଯ୍ୟ ସାହସ ଓ କୌଶଳ ପ୍ରୟୋଗ କରି ଆତ୍ମସୁରକ୍ଷା ପାଇଁ ସଚେତନ ରହିବା ନେଇ ପରାମର୍ଶ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିଠାରେ ସର୍ବାଧିକ 72 ମିଲିମିଟର ବର୍ଷା ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ବାମରାଠାରେ 64.4 ମିଲିମିଟର ଏବଂ କୋରାପୁଟଠାରେ 51 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ ଗାଁରୁ

0: କରାଯାଏ। ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି
2: ଆକାଶବାଣୀ ଜୟପୁର। ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5:00 ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ବିଜ୍ଞାନ ବିଚିତ୍ରାରେ ଶୁଣିବେ ଛିଙ୍କ ହୁଏ କାହିଁକି, ଆମେ ହାଇ ମାରୁ କାହିଁକି, ବଜ୍ରପାତ କ'ଣ, ବ୍ଲାକ୍ ହୋଲ୍ କ'ଣ। ହ୍ୟାଲୋ ଚୈତିଜାନ, ଏହି ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:10 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। 6:30 ଉଦୟ ଭାରତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଆମ କେନ୍ଦ୍ରରୁ ପ୍ରଚାରିତ ହେବ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। 7:25 ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମ। ରାତି 8:00 ରହିଛି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। 8:10 ସ୍ୱଚ୍ଛ ଆମ ଭାରତ, ଏଥିରେ ଶୁଣିବେ ସାକ୍ଷାତକାର ସ୍ୱଚ୍ଛ ଗ୍ରାମ ଓ ସୁସ୍ଥ ଜୀବନ, ପରେ ପରେ ଶୁଣିବେ ସ୍ୱଚ୍ଛତା ସହିତ ସ୍ୱାସ୍ଥ୍ୟର ସମ୍ପର୍କ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଭାଓଲିନ୍ ବାଦନ ଶୁଣିବେ ରାତି 8:30। ପରିବେଷଣ କରିଛନ୍ତି ପଣ୍ଡିତ ଡିକେ ଦତର, ରାଗ ୟମନ। ସ୍ପଟଲାଇଟ୍ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ ରାତି 9:15। 9:30 ଛାୟାପଥ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:00 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ଖୟାଲ, ପରିବେଷଣ କରିଛନ୍ତି ପ୍ରଭୁ ସର୍ଦ୍ଦାର, ରାଗ ଛାୟାନଟ। ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏ ଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5ଟା। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ ଶୁଣୁଛନ୍ତି 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବ ଶ୍ରୋତାବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ଆଚ୍ଛା ସୋନାଲି, ତମେ ଜାଣିଛ ପ୍ରେମ କଣ?
1: ସାଗରରୁ ଗଭୀର, ଆକାଶରୁ ବିଶାଳ ପ୍ରେମର କଳ୍ପନା କାହିଁ? ଯେତେ ବୁଝାଇଲେ ଅମାନିଆ ମନ, ବୁଝିବି ସେ ବୁଝେ ନାହିଁ।
0: ପ୍ରେମରେ ଏ ମନ ମଜିଥାଏ ସଦା, ଖୋଜି ପ୍ରିୟ ପ୍ରେମାମୃତ, ମିଳିଯାଏ ଯିବି ସେହି ପ୍ରେମାମୃତ, ମନ ପ୍ରାଣ ହେଇଯାଏ ତୃପ୍ତ।
1: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ସନ୍ଧାନ ଅଗଣାକୁ ଆପଣ ମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ।

0: ତେବେ ସାଥୀ ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିନେବା ଆଜିର ବିଚାର। ଅନ୍ୟମାନଙ୍କୁ ଦେଖି ନିଜର ଲକ୍ଷ୍ୟ ପରିବର୍ତ୍ତନ କରନ୍ତୁ ନାହିଁ। ଆପଣଙ୍କ ପରିଶ୍ରମ ଏବଂ ଆତ୍ମବିଶ୍ୱାସୀ ଆପଣଙ୍କ ପ୍ରକୃତ ପରିଚୟ। ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ଭଲ କାମର ଫଳ ସର୍ବଦା ମଧୁର ହୋଇଥାଏ। ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ଆରମ୍ଭ କରିବା ଗୋଟେ ସୁନ୍ଦର ସମ୍ପାଦକୀୟ ଯାହାର ବିଷୟଟି ରହିଛି ଜନସେବା ହିଁ ସର୍ବୋତ୍ତମ ସେବା।
1: ସେବା ହିଁ ପରମ ଧର୍ମ, ଏହି ପ୍ରାଚୀନ ଉକ୍ତି କେବଳ ଏକ ବାକ୍ୟ ନୁହେଁ, ବରଂ ମାନବ ଜୀବନର ଏକ ମହାନ ଆଦର୍ଶ। ସମାଜରେ ଜନ୍ମ ନେଇ ଆମେ କେବଳ ନିଜ ସ୍ୱାର୍ଥ ପାଇଁ ବଞ୍ଚିବା ନୁହେଁ, ବରଂ ସମାଜର କଲ୍ୟାଣ ପାଇଁ ନିଜର ସାମର୍ଥ୍ୟ ଅନୁଯାୟୀ ଅବଦାନ ରଖିବା ହିଁ ପ୍ରକୃତ ମଣିଷପଣିଆର ପରିଚୟ। ସେଥିପାଇଁ ତ କୁହାଯାଇଛି, ଜନସେବା ହିଁ ସର୍ବୋତ୍ତମ ସେବା।
0: ଜନସେବାର ଅର୍ଥ କେବଳ ଦାନ କିମ୍ବା ଅର୍ଥ ସହାୟତା ନୁହେଁ, ଅସହାୟଙ୍କୁ ସାହାଯ୍ୟର ହାତ ବଢାଇବା, ଦୁଃଖୀଙ୍କ ମୁହଁରେ ହସ ଫୁଟାଇବା, ରୋଗୀଙ୍କ ସେବା କରିବା, ଶିକ୍ଷାର ଆଲୋକ ବିସ୍ତାର କରିବା, ପରିବେଶକୁ ସୁରକ୍ଷା କରିବା, ରକ୍ତଦାନ, ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିବା କିମ୍ବା ବିପଦ ସମୟରେ ଲୋକଙ୍କ ପାଖରେ ଠିଆ ହେବା, ଏସବୁ ହେଉଛି ଜନସେବାର ଅନନ୍ୟ ରୂପ। ସେବା କେବଳ ଧନରେ ନୁହେଁ, ଏକ ସୁନ୍ଦର କଥା, ଏକ ସହାନୁଭୂତିଶୀଳ ବ୍ୟବହାର କିମ୍ବା ଏକ ନିଷ୍କାମ ପ୍ରୟାସ ମଧ୍ୟ କାହାର ଜୀବନକୁ ବଦଳାଇ ପାରେ।
1: ଆଜିର ସମୟରେ ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ମଣିଷକୁ ଯେତିକି ସୁବିଧା ଦେଇଛି, ସେତିକି ସ୍ୱାର୍ଥପରତା ଓ ବ୍ୟସ୍ତତା ମଧ୍ୟ ବଢାଇଛି। ଅନେକ ସମୟରେ ଆମେ ନିଜ ଚାରିପାଖରେ ଥିବା ଲୋକଙ୍କ ଦୁଃଖ ଓ ସମସ୍ୟାକୁ ଅଣଦେଖା କରିଦେଉ, କିନ୍ତୁ ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ସମାଜ ଗଢିବାକୁ ହେଲେ ପରସ୍ପର ପ୍ରତି ସହଯୋଗ, ସହମର୍ମିତା ଓ ସେବାଭାବ ଅତ୍ୟନ୍ତ ଆବଶ୍ୟକ। ଜଣେ ବ୍ୟକ୍ତିର ଛୋଟ ପଦକ୍ଷେପ ସମଗ୍ର ସମାଜ ପାଇଁ ବଡ଼ ପରିବର୍ତ୍ତନର ସୂତ୍ରପାତ କରିପାରେ।

0: ପର୍ସନାଲି ତମେ କହୁଥିଲ ନା ପ୍ଲସ ଟୁ ପରେ ତମର କ୍ୟାରିୟରକୁ ଚୁଜ୍ କରିବାକୁ ତମକୁ ବହୁତ କଷ୍ଟ ହେଇଥିଲା, ଆଉ କୋଉ ପିଲାକୁ ସେମିତି କଷ୍ଟ ନ ହଉ, ସେଥିପାଇଁ ଚାଲ ଶୁଣିନେବା ଗୋଟେ ସୁନ୍ଦର ସାକ୍ଷାତକାର। ଅପା ନମସ୍କାର। ଆପଣଙ୍କୁ ସନ୍ଧାନ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ। ଆପଣଙ୍କର ପରିଚୟ?
1: ମୁଁ ମଧୁସ୍ମିତା ଦେହରୀ, ମୋର ଗଭର୍ଣ୍ଣମେଣ୍ଟ ଜବ୍ ଅଛି ଯୋଉଟାକି ଗଭର୍ଣ୍ଣମେଣ୍ଟ ପଲିଟେକ୍ନିକ କୋରାପୁଟରେ ମୁଁ ଅଛି, ଏସ୍ଟିଡି ଡିପାର୍ଟମେଣ୍ଟ ରେ ଆମେ ବର୍ତ୍ତମାନ ଏଚ୍ଓଡିରେ ଆକ୍ଟ କରୁଛୁ।
0: ତେବେ ଆଜିର ବିଷୟ ରହିଛି କ୍ୟାରିୟର ଗାଇଡାନ୍ସ। ତେବେ କ୍ୟାରିୟର ଗାଇଡାନ୍ସ ଉପରେ ଆପଣଙ୍କର କଣ ମତ?
1: କ୍ୟାରିୟର ଗାଇଡାନ୍ସ ଯଦି କହିବା, ଜଣେ ଟେନ୍ଥ ପରେ ବହୁତ କିଛି ଷ୍ଟ୍ରିମ୍

0: ଯେମିତିକି ଆମେ କହିବା 10th ପରେ ଜଣେ 11th 12th ପଢିପାରିବ, 10th ପରେ ଜଣେ ଡିପ୍ଲୋମା କରିପାରିବ, 10th ପରେ ଜଣେ ITI କୋର୍ସ କରିପାରିବ, କିମ୍ବା ସେ ଚାହିଁଲେ ସର୍ଟ ଟର୍ମ ପ୍ରଫେସନାଲ କୋର୍ସେସ କିଛି କରିପାରିବ, ଯୋଉଟାକି 3 ରୁ 12 ମାସ କୋର୍ସ ଥାଏ, ସେଇଟା ବି କରିପାରିବ। ତ ଆମେ ଯଦି ଏବେ ଦେଖିବା ପ୍ଲସ୍ ଟୁ, ଯଦି ପ୍ଲସ୍ ଟୁ କରିବ ତାହେଲେ ସେଇଟା ବି 3ଟାରେ ଅଛି, ସାଇନ୍ସ ଷ୍ଟ୍ରିମ୍, କମର୍ସ ଷ୍ଟ୍ରିମ୍ ଆଉ ଆର୍ଟ ଷ୍ଟ୍ରିମ୍। ସାଇନ୍ସ ଷ୍ଟ୍ରିମ୍କୁ ଯଦି ଡିଟେଲରେ ଯିବି ତାହେଲେ ସାଇନ୍ସରେ PCM ଚୁଜ୍ କରିକି ଆମେ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥ୍ ନେଇକି ଆମେ ଇଞ୍ଜିନିୟରିଂ, ଆର୍କିଟେକ୍ଚରାଲ କ୍ୟାରିୟର, ଡାଟା ସାଇନ୍ସ କ୍ୟାରିୟର, ଏଇଗୁଡ଼ାକ ସବୁ କରିପାରିବା। ନଚେତ୍ PCB ବାୟୋଲୋଜି, ଯୋଉଟାକି ଆମେ ମେଡିସିନ୍ କ୍ଷେତ୍ରରେ ଯଦି ପିଲା ଇଣ୍ଟରେଷ୍ଟେଡ୍ ଅଛି, ଫାର୍ମାସି ଇଣ୍ଟରେଷ୍ଟେଡ୍ ଅଛି, ବାୟୋଟେକ୍ନୋଲୋଜି ଇଣ୍ଟରେଷ୍ଟେଡ୍ ଅଛି, ତାହେଲେ ସାଇନ୍ସ ଷ୍ଟ୍ରିମ୍ ଚୁଜ୍ କରିବାଟା ବେଟର ଅପସନ୍ ହେବ। ନଚେତ୍ କେମିଷ୍ଟ ମାନେ କମର୍ସ ଷ୍ଟ୍ରିମ୍ ବି ଅଛି, ଯୋଉଥିରେ କି ଯଦି ଜଣେ ଗୋଟେ ପିଲା ଇଣ୍ଟରେଷ୍ଟ ହେବ ବିଜନେସ୍ ଉପରେ, ଟ୍ରେଡ୍ ଉପରେ, ଫାଇନାନ୍ସିଆଲ ମାର୍କେଟ୍ସ ଉପରେ, ତାହେଲେ ସେ ତାର କ୍ୟାରିୟରକୁ କମର୍ସ ଷ୍ଟ୍ରିମ୍ ପଢିକି ଚାର୍ଟେଡ୍ ଆକାଉଣ୍ଟାଣ୍ଟ ହେଇପାରିବ, ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କିଂ ବି ନେଇପାରିବ, ମ୍ୟାନେଜମେଣ୍ଟ କରିପାରିବ। ଆଉ ଆଉ ଗୋଟେ ଅପସନ୍ ଅଛି ଯୋଉଟାକି ଆର୍ଟସ, ଯୋଉଟାକି କୁହାଯାଉଛି ହ୍ୟୁମାନିଟି ଷ୍ଟ୍ରିମ୍। ଆର୍ଟସ ଯଦି ସେ ଇଣ୍ଟରେଷ୍ଟେଡ୍ ହେବ ତାହେଲେ ସେ ଫ୍ୟୁଚରରେ ତାର ଗ୍ରାଉଣ୍ଡ ୱାର୍କ ହେବ ଲ ରେ, ସିଭିଲ ସର୍ଭିସେସ, ଜର୍ଣ୍ଣାଲିଜମ୍, ଡିଜାଇନ। ତ ଆମେ ଯଦି ପ୍ଲସ୍ ଟୁ କରିବା ତାହେଲେ ଏଇ ସାଇନ୍ସ, କମର୍ସ ଆଉ ଆର୍ଟସ ତିନିଟା ଷ୍ଟ୍ରିମ୍ ଆମେ ଚୁଜ୍ କରିପାରିବା। ତା ଛଡ଼ା ପଲିଟେକ୍ନିକରେ ଡିପ୍ଲୋମା କୋର୍ସେସ ଯୋଉଟାକି ଗଭର୍ଣ୍ଣମେଣ୍ଟ କଲେଜେସ ଆମର ଅଛି ଅଲ୍ ଓଡ଼ିଶାରେ 33 କଲେଜେସ, ତ ସେଇଥିରେ ବି ଆମେ ଅପ୍ଟ କରିପାରିବା, ଯୋଉଟାକି ଆମ ଡିପ୍ଲୋମା କୋର୍ସେସ ବହୁତ ସାରା ପର୍ଟିକୁଲାର ମାନେ ଇଞ୍ଜିନିୟରିଂ ଷ୍ଟ୍ରିମ୍ ଉପରେ ବିଲଙ୍ଗ କରୁଛି, ମେକାନିକାଲ, ସିଭିଲ, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରିକାଲ, ଅଟୋମୋବାଇଲ, ଇଣ୍ଟିରିୟର ଡିଜାଇନ୍ କୋର୍ସେସ, ଫ୍ୟାସନ୍ ଡିଜାଇନିଂ, ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜି ଉପରେ, ତ ଏମିତି ସବୁ ବହୁତ ସାରା କୋର୍ସେସ ଯୋଉଟାକି ଆମେ ଡିପ୍ଲୋମା କରିକି ବି ଇଣ୍ଟରେଷ୍ଟେଡ୍ କରିକି କରିପାରିବା। ତା ଛଡ଼ା ଜଣେ 10th ପରେ ଇଜିଲି ITI କରିପାରିବ, ଯଦି ସେ ପିଲାଟା କହିବ ଯେ ନାଇଁ ମୋର ଟିକେ ସର୍ଟ ମେମୋରି, ତ ମୁଁ ଚାହିଁବି ଯେ ଛୋଟ କୋର୍ସ କିଛି କରିବା ପାଇଁ, ତ ଭୋକେସନାଲ ଆଉ ITI କୋର୍ସେସ ବି ସେ କରିପାରିବ। ଆଉ ତା ଦେହରେ ବି ବହୁତ ପ୍ରତି ବ୍ଲକ ମାନେ ଆଜିକାଲି ଗଭର୍ଣ୍ଣମେଣ୍ଟ ହେଲେ ପ୍ରୋଭାଇଡ କରିଛି ITI ବହୁତ ସାରା ମାନେ ଟେକ୍ନିକାଲ ଟ୍ରେଡ୍ସରେ, ଯେମିତିକି ଇଲେକ୍ଟ୍ରିକ ଇଲେକ୍ଟ୍ରିସିଆନ ହଉ, ଫିଟର, ଡିଜେଲ, ସର୍ଭେୟର, ଟର୍ନର, କମ୍ପ୍ୟୁଟର ଅପରେଟର, ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ, ଏମିତି ସବୁ ବହୁତ ସାରା ଜିନିଷ ଯୋଉଟାକି ଆମେ ITI କୋର୍ସେସ ତା ରିଲେଟେଡ଼ଲି କରିପାରିବା। ଆଉ ତା ଛଡ଼ା ସର୍ଟ ଟର୍ମ ପ୍ରଫେସନାଲ ଯେମିତିକି କହିଲି, ସେଇଟା ବହୁତ ସାରା ଆଜିକାଲିର ଯୋଉ ଲାଟେଷ୍ଟ ମାନେ ଅପଗ୍ରେଡେସନ ଉପରେ ଅଛି, ଡିଜିଟାଲ ସ୍କିଲ, କମର୍ସିଆଲ ସ୍କିଲ, ସର୍ଭିସ ସ୍କିଲ, ଏଇଗୁଡ଼ାକରେ ଆମେ କରିପାରିବା। ତ ଆମ ପାଖରେ 4ଟା ଅପସନ୍ ଅଛି, ପ୍ଲସ୍ ଟୁ କରିପାରିବା, ନହେଲେ ଆମେ ଡିପ୍ଲୋମା କରିପାରିବା, ITI କରିପାରିବା, କିମ୍ବା ଆମେ ସର୍ଟ ଟର୍ମ ପ୍ରଫେସନାଲ କୋର୍ସେସ କିଛି 10th ପରେ କରିପାରିବା।
1: ନିଶ୍ଚୟ ଅପା, ତେବେ ଆଜିକାଲି ପ୍ଲସ୍ ଟୁ ପରେ ଛାତ୍ରଛାତ୍ରୀମାନେ କ୍ୟାରିୟର ଚୟନ କରିବା ବେଳେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ କ'ଣ ଦେଖାଯାଉଛି?
0: ସବୁଠୁ ବଡ଼ ଚ୍ୟାଲେଞ୍ଜ ଯଦି କହିବା ତାହେଲେ ପିଲାଙ୍କର ସବୁଠାରୁ ବଡ଼ ୱିକ୍ନେସ୍ ହେଲା ମ୍ୟାଥମେଟିକ୍ସ। ତ ପିଲା ଜେନେରାଲି ଯଦି 10th ପରେ ପ୍ଲସ୍ ଟୁ ଜଏନ୍ କରୁଛନ୍ତି ତାହେଲେ ତାଙ୍କର ସବୁବେଳେ ମାନେ ଯଦି ଗୋଟେ କହିବି କଷ୍ଟ ସବଜେକ୍ଟ କହିଲେ ତାଙ୍କ ପାଇଁ ମ୍ୟାଥମେଟିକ୍ସ ଅଛି। ଯଦି ମୁଁ ପ୍ରିପେୟାର ହେଇଯିବି ଯେ ମୋ ମ୍ୟାଥମେଟିକ୍ସଟା ମୋର ଷ୍ଟ୍ରଙ୍ଗ ଅଛି, ମୁଁ କରିପାରିବି, ଦେନ୍ ଆମେ ହେଲେ ପ୍ଲସ୍ ଟୁରେ ସାଇନ୍ସ ପଢିକି ଆଗକୁ ଯିବା। ଯଦି ମ୍ୟାଥ୍ସରେ ଟିକେ କାହାର ୱିକ୍ ଅଛନ୍ତି ତାହେଲେ ଆମେ କମର୍ସ କିମ୍ବା ଆର୍ଟସ ପଢିପାରିବୁ। ତ ଏଇଗୁଡ଼ାକ ମୋଷ୍ଟଲି ମ୍ୟାକ୍ସିମମ୍ ପିଲାଙ୍କର ଚ୍ୟାଲେଞ୍ଜିଂ ଇଫେକ୍ଟ ଯେ ଆମେ ସାଇନ୍ସଟାକୁ ଆମେ ହେଲେ ନେଇପାରୁନୁ, ଯେହେତୁ ଆମ ପରସେଣ୍ଟେଜ କମ୍ ଅଛି କିମ୍ବା ମୁଁ ୱିକ୍ ଅଛି ଫିଜିକ୍ସ କେମିଷ୍ଟ୍ରି ଆଉ ମ୍ୟାଥମେଟିକ୍ସରେ, ଏଇଗୁଡ଼ାକ ପ୍ରାୟ ପିଲାମାନେ ଏଫେକ୍ଟ କରନ୍ତି।
1: ତେବେ ଛାତ୍ରଛାତ୍ରୀମାନେ ନିଜ ଇଣ୍ଟରେଷ୍ଟ ମାନେ ଯାହା ଯୋଉ ବି ସବଜେକ୍ଟରେ ଇଣ୍ଟରେଷ୍ଟ ଅଛି ତାକୁ ଏବଂ ପ୍ୟାରେଣ୍ଟସଙ୍କ ଏକ୍ସପେକ୍ଟେସନ ମଧ୍ୟରେ ବାଲାନ୍ସ କିପରି କରିବେ?
0: ହଁ ନିଶ୍ଚୟ, ଏଇଟା ଏଇଟା ଭଲ କ୍ୱେଶ୍ଚନ, କାହିଁକି ନା ଆଜିକାଲିର ଛାତ୍ରଛାତ୍ରୀମାନେ ହେଲେ ବହୁତ ମାନେ ସେନ୍ସିଟିଭ, ଯୋଉଟାକି ବାପା ମା ତାଙ୍କୁ ଯଦି ପର୍ଟିକୁଲାର ଗାଇଡ୍ କରିବେ, ଠିକରେ ତାଙ୍କ ପରମିଶନକୁ ବୁଝିପାରିବେ, ତାହେଲେ ସେମାନେ ନିଶ୍ଚୟ ହେଲେ ଭଲ ଗୋଟେ ପଢିକି ଆଗକୁ ବଢିପାରିବେ। ତ ମୁଁ ଯଦି କହିବି ବାପା ମାଙ୍କୁ ୟା ପ୍ରତି ବହୁତ ଧ୍ୟାନ ଦେବା ଦରକାର, ସେମାନେ ହେଲେ ତାଙ୍କର ଯୋଉ ଇଚ୍ଛା ଆଉ ତାଙ୍କର ଯୋଉ ଯୋଉ ପର୍ଟିକୁଲାର ଜିନିଷ ଉପରେ ଇଣ୍ଟରେଷ୍ଟକୁ ଦେଖିକି ସେମାନେ ଡିସିସନ ନେବା କଥା କି ଜଣେ ପିଲାକୁ ମୁଁ 10th ପରେ କୋଉଟାକୁ ମୁଁ ପଢେଇବାକୁ ପ୍ରଫେସନାଲ କୋର୍ସଟାକୁ ଦେବି, ଯୋଉଥିରେ କି ମୋ ପିଲାଟାକୁ ଖୁସିରେ ସେ ହେଲେ ଆଗକୁ ପଢିବ ଆଉ ସେଇଥିରେ ହିଁ ସେ ୱାର୍କ କରିବ, ସେଇ ଜିନିଷ ଉପରେ ଧ୍ୟାନ ଦେବା ଦରକାର। ତା ପାଇଁ ପିଲାଟା ବି ସେ ଜିନିଷ ଉପରେ ଇଣ୍ଟରେଷ୍ଟ ଥିଲେ ହିଁ ସେ ଜିନିଷ ଆମେ ଭଲରେ ଆଗକୁ ପଢିକି ସେ ଆଗକୁ ଯାଇପାରିବା। ତ ସେଥିପାଇଁ ବହୁତ ସାରା ଅପସନ୍ ଅଛି ଆମ ପାଖରେ, ସବୁ ଅପସନକୁ ଆମେ ହେଲେ ଅପ୍ଟ କରିପାରିବା, ଯୋଉଥିରେ ଯାହାର ଇଣ୍ଟରେଷ୍ଟ ଅଛି। ବାପା ମାଙ୍କ ଚଏସ୍ ତ ଗୋଟେ ଗୋଟେ କଥା, କିନ୍ତୁ ତା ଛଡ଼ା ପିଲାର ଚଏସ୍ ଟା ବହୁତ ମ୍ୟାଟର କରେ, ଆଉ ପିଲାମାନଙ୍କ ଚଏସ୍ ରେ ହିଁ ଆମେ ଆଗକୁ କଲେ ବହୁତ ଭଲ ହବ।
1: ନିଶ୍ଚୟ ଅପା, ତେବେ ଆଜିର ଏଇ ଡିଜିଟାଲ ଏରାରେ ସ୍କିଲ ବେସ୍ଡ କୋର୍ସ କେତେ ଦରକାରୀ ହୋଇପଡୁଛି?
0: ନିହାତି ଏବେ ଡିଜିଟାଲ ବେସ୍ଡ ରେ ଆମକୁ ସ୍କିଲ ଜାଣିବା ନିହାତି ଆବଶ୍ୟକ, କାହିଁକି ନା ଏବେ ସବୁ ପ୍ରକାରର ଆମର ଯଦି ମାର୍କେଟିଂ କହିବା ତାହେଲେ ଡିଜିଟାଲି ହଉଛି, ସେଟା ଡେଭଲପମେଣ୍ଟରେ ହଉ, ଡିଜାଇନିଂ ହଉ, ସିକ୍ୟୁରିଟି ହଉ, କିମ୍ବା ଫାଇନାନ୍ସିଆଲି ହଉ, ଆଡମିନିଷ୍ଟ୍ରେସନ ହଉ, ସବୁ ପ୍ରତ୍ୟେକ କ୍ଷେତ୍ରରେ ଆମର ଡିଜିଟାଲ କନେକ୍ସନ ରହୁଛି ହିଁ ରହୁଛି। ତ ଯଦି ଗୋଟେ ପିଲା ସ୍କିଲ ପର୍ଟିକୁଲାର, ଏବେ ଗୋଟେ ପିଲା ଯଦି କହିବା ତା ପରସେଣ୍ଟେଜ ବିଲୋ 60%, ତ ବିଲୋ 60%

0: ପିଲା ସବୁବେଳେ ଭାବିବ ଯେ ମୁଁ ଆଉ ଭଲ କିଛି କୋର୍ସ କରିପାରିବିନି, ତ ଯଦି ତାକୁ ଆମେ ସ୍କୋପ୍ ଦେବା ଯେ ତୁ ଗୋଟେ ସ୍କିଲ୍ ପର୍ଟିକୁଲାରଲି କୋର୍ସ କରେ, ମାନେ ତା ସେଟା ବି ଡିଜିଟାଲ ସ୍କିଲ୍ ପ୍ରଫେସନାଲ କୋର୍ସ ଯଦି ପର୍ଟିକୁଲାର କରିଦେଲା, ତାହେଲେ ସେ ସେଠି ଉତ୍ତୀର୍ଣ୍ଣ ହେଇକି ନିଶ୍ଚିତ କୋଉଠି ବି ମିଳେ, କୋଉଟାରେ ଗ୍ରାଫିକ୍ସରେ ହଉ କି ତାର ସାଇବର ସିକ୍ୟୁରିଟିରେ ହଉ, ଯୋଉଥିରେ ଏଣ୍ଟ୍ରି କରିପାରିବ। ତ ସ୍କିଲ୍ ଏବେର ବର୍ତ୍ତମାନ କ୍ଷେତ୍ରରେ ମୁଁ ଯଦି କହିବି, ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ସ୍କିଲ୍ ନିହାତି ଆବଶ୍ୟକ। ଆଉ ଯଦି ପିଲାମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି, ଲୋ ପରସେଣ୍ଟେଜ୍ ଥାଇକି ବି ସେ ପିଲାମାନେ ନିଶ୍ଚିତ ଗ୍ରୋଥ କରିବେ ସେ ପର୍ଟିକୁଲାର ସ୍କିଲ୍ ଜାଣିଲା ପରେ।
1: ବହୁତ ସୁନ୍ଦର ଅପା। ଆଜିକାଲି ପିଲାମାନଙ୍କୁ ତ ଗଭର୍ଣ୍ଣମେଣ୍ଟ ଜବ୍ ମାନେ ବହୁତ ଇଚ୍ଛା, କିନ୍ତୁ କରିବା ପାଇଁ ଟିକେ କଷ୍ଟ ହୁଏ, ତ ଆପଣଙ୍କ ମତରେ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପାରେସନ କେବେଠାରୁ ଆରମ୍ଭ କରିବା ଉଚିତ?
0: ଦେଖନ୍ତୁ, ସେମିତି କିଛି ନାହିଁ କି ଗଭର୍ଣ୍ଣମେଣ୍ଟ ଜବ୍ ହିଁ ଜଣେ ପାଇବା ହିଁ ସବୁଠୁ ବଡ ଲକ୍ଷ୍ୟ। ମୁଁ ତ କହିବି, ଯଦି ସାରା ଆମ ୱାର୍ଲଡ ହଉ କି ଇଣ୍ଡିଆ ହଉ, ତ ଯଦି ପରସେଣ୍ଟେଜ ଦେଖିବା, ତ 2% ହେଲା ଆମର ଗଭର୍ଣ୍ଣମେଣ୍ଟ ଜବ୍, ଆଉ 98% ହେଲା ଅଦର, ମାନେ ପ୍ରାଇଭେଟ ହଉ, ବିଜନେସ ହଉ, ଏଟସେଟ୍ରା। ତ ଯଦି ସେଇଟାକୁ କହିବା, ତାହେଲେ 2% ଜବ୍ କୁ ଆମେ ନ ଦେଖିକି ଆମେ 98% ଟା ଆମେ ଭାବିବା ଦରକାର। ଗୋଟେ ପିଲା ହରାସ ହବା କଥା ନୁହଁ, ଯଦି ମୁଁ ଗଭର୍ଣ୍ଣମେଣ୍ଟ ଜବ୍ ଟା ପାଇଲି କି ପାଇବାକୁ ଚାହୁଁଛି କିନ୍ତୁ ପାଉନାହିଁ ବୋଲି, ତେବେ ବି ଭାବିବା କଥା ନୁହଁ। କାରଣ ଗଭର୍ଣ୍ଣମେଣ୍ଟ ଜବ୍ ହିଁ ଏଣ୍ଡ ନୁହଁ, ଏଣ୍ଡ ସବୁଠାରୁ ମାନେ ଚ୍ୟାଲେଞ୍ଜିଂ ହେଲା ଆମ ପାଇଁ, ଯେତେବେଳେ ଆମେ ହେଲା ଗଭର୍ଣ୍ଣମେଣ୍ଟ ଜବ୍ ନ ପାଇକି ଆମେ ହେଲା ଭାବୁଛେ ଯେ ପ୍ରାଇଭେଟ ଜବ୍ ଆମକୁ କରିବାଟା ବହୁତ କଷ୍ଟ, ସେଟାରେ ଆମର ସିକ୍ୟୁରିଟି ନାହିଁ, ଆମେ ହେଲା ତା ଦେହରେ ହେଲା ଇନକମ୍ କରିପାରିବୁ କି ନାହିଁ, ସେଇ ଚ୍ୟାଲେଞ୍ଜିଂ ଟା ଆସୁଛି। ତ ମୁଁ ଯଦି କହିବି, ତାହେଲେ ସେମିତି କିଛି ନାହିଁ, ଗଭର୍ଣ୍ଣମେଣ୍ଟ ଜବ୍ ହିଁ ନିହାତି ପାଇବା ଦରକାର। ବହୁତ ସାରା କ୍ଷେତ୍ରରେ ପ୍ରାଇଭେଟ ହଉ, ବିଜନେସ ହଉ, ସବୁଥିରେ ଏବେର ବର୍ତ୍ତମାନ ସିନାରିଓରେ ଯଦି କହିବା, ଅଣ୍ଟରପ୍ରେନର ଇଜ ଦ ବେଷ୍ଟ ଅପସନ। ଆଉ ସମସ୍ତେ ଗଭର୍ଣ୍ଣମେଣ୍ଟ ଜବ୍ ଛାଡିକି ମଧ୍ୟ ଅଣ୍ଟରପ୍ରେନର ହେବା ପାଇଁ ଚିନ୍ତା କରୁଛନ୍ତି, ତ ଅଣ୍ଟରପ୍ରେନର ତ ବହୁତ ଭଲ ଅପସନ। ଯଦି ଗଭର୍ଣ୍ଣମେଣ୍ଟ ଜବ୍ ନିଶ୍ଚିତ ପଢିବା ପାଇଁ ଚାହୁଁଛି, ତ ପ୍ରିପାରେସନ ଟାଇମ ଆକ୍ଚୁଆଲି ସେମିତି କିଛି ଲିମିଟେଡ୍, ମାନେ କି ମୁଁ କହିବି ଯଦି କି ପର୍ଟିକୁଲାର ଏମିତି ଲିମିଟ ଟାଇମ ବୋଲି ନାହିଁ। ଗୋଟେ ପିଲା ଚାହିଁବେ ଯଦି ଏବେ +2 ହିଁ ସେ ତାର ଇନିସିଆଲ ଷ୍ଟାର୍ଟ କରିପାରିବ, ଯଦି ତାକୁ ଇଞ୍ଜିନିୟରିଂ ଲାଇନରେ ଯିବାର ଅଛି ଆଉ ତାର ଗଭର୍ଣ୍ଣମେଣ୍ଟ ଜବ୍ ପାଇବାର ଅଛି, ତାହେଲେ ସେ +2 ହିଁ ତାର ଇନିସିଆଲି ମାନେ ଯୋଉ ବେସ୍ ଲାଇନ ଟା ଫାର୍ଷ୍ଟ ଟଚ୍ କରିବ, ଯୋଉଟାକି କନସେପ୍ଚୁଆଲି ସେ ଷ୍ଟ୍ରଙ୍ଗ ହବ କୋଚିଂ ଥ୍ରୁରେ, ତାପରେ ସେ ଯୋଉ ପର୍ଟିକୁଲାର ସେ ଯୋଉ ବିଟେକ୍ ହଉ କି ଯେକୌଣସି ବି ଗୋଟେ ପର୍ଟିକୁଲାର ଯୋଉ ଆମର ପ୍ରଫେସନାଲ କୋର୍ସ କରିବ, ସେଇଥିରେ ସେ ହେଲେ ତା ସାଇମଲଟେନିୟସଲି କୋଚିଂ କ୍ଲାସେସ ଜଏନ୍ କରିବା ଦରକାର। ଆଉ କୋଚିଂ କ୍ଲାସେସ ସହିତ ତା ନିଜ ପ୍ରିପାରେସନ ବି ଗୋଟେ 4-5 hours ରହିବା ଦରକାର, କାହିଁକି ନା ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ ପାଇବାଟା ଏତେ ଇଜି ନୁହଁ, ଯେହେତୁ କାରଣ କମ୍ପିଟିଟର୍ସ ବହୁତ ଧୀରେ ଧୀରେ ବଢ଼ିଗଲେଣି, ଜବ୍ ଆମ ପାଇଁ କମି କମି ଗଲାଣି। ତ ଆମକୁ କମ୍ପିଟିସନ ପାଇବା ପାଇଁ ହେଲେ ଆମକୁ ଦିନକୁ 6-7 ଘଣ୍ଟା ତ ନିହାତି ପଢିବାକୁ ପଡିବ, ଯେଉଁଟାକି ଆମେ ପ୍ରଫେସନାଲ କୋର୍ସ ଆଟ୍ ଦ ଟାଇମ୍ ଅଫ୍ ପ୍ରଫେସନାଲ କୋର୍ସ ଆସିବ। ତାପରେ ତମେ ଯଦି ପ୍ରିପେୟାର କରିବ, ତ ମୁଁ ଜଷ୍ଟ ମୋର ପ୍ରଫେସନାଲ କୋର୍ସ ଆମର ସରିବ, ତାପରେ ବି ଆମେ 1-2 years ଆମକୁ ପୁରା ପୁରା ଷ୍ଟ୍ରଙ୍ଗ ଡିଟର୍ମିନେସନରେ ଆମକୁ ପଢିଲେ ନିଶ୍ଚିତ ସେ ଗଭର୍ଣ୍ଣମେଣ୍ଟ ଜବ୍ ପାଇପାରିବ।
1: ନିଶ୍ଚୟ ଅପା। ତେବେ ଆଜିକାଲି ତ ବହୁତ ପିଲା ଏବ୍ରଡ ଷ୍ଟଡି କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତ ସେଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆପଣ କଣ ଆଡଭାଇସ ଦେବେ?
0: ଏବ୍ରଡ ପଢିବାକୁ ଚାହୁଁଛନ୍ତି ଗୋଟେ ପାର୍ଟ, ଆଉ ଗୋଟେ ପାର୍ଟ ହେଲା ପଢିବାକୁ ପଢିକି ସେଇଠି ସେଟେଲ ହେଇକି ରହିଯିବା ପାଇଁ ଚାହୁଁଛନ୍ତି। ତ ଗୋଟେ ପାର୍ଟ ଯଦି ପଢିବା ପାଇଁ, ତ ଆମେ କହିବା ୟୁକ୍ରେନ ଏବେ ରିସେଣ୍ଟଲି ଯୋଉ ପିଲାମାନେ ସବୁ MBBS କରିବା ପାଇଁ ଯାଇଥିଲେ, ଡ୍ୟୁ ଟୁ ସେଇ ଯୋଉ ୱାର ଆଉ ଏସବୁ ଇସ୍ୟୁ ଯୋଗୁଁ ସେମାନେ ବ୍ୟାକ୍ କରିଗଲେ, ତ ସେମାନେ ଫେସ୍ କଲେ ଡିଫିକଲ୍ଟି। ଆଉ ବହୁତ ପିଲା ଅଛନ୍ତି ଯେଉଁମାନେ କି UK ହଉ, USA ହଉ, ଏଇଗୁଡ଼ାକରେ ପଢୁଛନ୍ତି, ତ ସେଇ ପିଲାମାନେ ତାଙ୍କର ଇଣ୍ଟରେଷ୍ଟ ଅଛି, ସେମାନେ ଚାହୁଁଛନ୍ତି ଯେ ମୁଁ ବାହାରେ ଆଉ କିଛି ରିସର୍ଚ୍ଚ ଲାଇନ୍ରେ ଯିବି, ଯୋଉ ଜିନିଷଟା କି ମୋତେ ଇଣ୍ଡିଆରେ ଅଭାବ ହଉଛି ମୁଁ ଯିବି, ତ ସେଇ ପିଲାମାନେ ପର୍ଟିକୁଲାର ତାଙ୍କର ରିସର୍ଚ୍ଚ ଗାଇଡ୍ ପାଇଁ ସେମାନେ ହେଲା ବାହାରକୁ ପ୍ରିଫର କରୁଛନ୍ତି। କିନ୍ତୁ ତା ଛଡ଼ା ଆମେ ଯଦି କହିବା, ଆମ ଭାରତରେ ବହୁତ ମାନେ ରିସର୍ଚ୍ଚ ଗାଇଡ୍ ଅଛନ୍ତି ଯୋଉମାନେ କି ମାନେ ଫ୍ରଣ୍ଟକୁ ଆସିନାହାନ୍ତି, କିନ୍ତୁ ସେମାନେ ହେଲା ଅପ୍ କରିପାରିବେ ଆଉ ଭଲ ଗାଇଡାନ୍ସ ଦେଇପାରିବେ, ଆମେ କରିପାରିବା। କିନ୍ତୁ ପିଲାମାନଙ୍କର ଯୋଉ ପିଲାମାନଙ୍କର ଟିକେ ବାହାରକୁ ଯିବାର ଯୋଉ ଇଣ୍ଟରେଷ୍ଟ ଅଛି, ସେମାନେ ହିଁ କେବଳ ଯାଉଛନ୍ତି ଏବର, ନହେଲେ ସେମିତି କିଛି ନାହିଁ କି ପିଲା ବାହାରକୁ ଗଲେ ହିଁ ଭଲ କରିବ ଆଉ ଆମ ଏଇ କଣ୍ଟ୍ରିରେ କରିପାରିବ, ସେମିତି କିଛି ନାହିଁ। ସବୁ ପିଲା କରିପାରିବେ, ତାଙ୍କ ଇଣ୍ଟରେଷ୍ଟ ଉପରେ ଡିପେଣ୍ଡ କରୁଛି ଏସବୁ ବାହାରକୁ ଯିବା କଥା।
1: ଠିକ କଥା ଆପା। ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡାଟା ସାଇନ୍ସ ଓ IT ସେକ୍ଟରର ଫ୍ୟୁଚର ଆପଣ କେମିତି ଦେଖୁଛନ୍ତି?
0: ଏବେ କରେଣ୍ଟଲି ଯଦି ମୁଁ କହିବି, ଏଇ ୱାର୍କୁ ନେଇକି ଇସ୍ୟୁଜ ବହୁତ ସାରା କମ୍ପାନୀ, IT କମ୍ପାନୀ ହଉ କି ଯୋଉ ବି ମାନେ ଆମର କମ୍ପ୍ୟୁଟର ରିଲେଟେଡ୍ କମ୍ପାନୀ ଗୁଡାକ ସମସ୍ତେ ଡାଉନଫଲ ହେଇସାରିଛି, ଯେଉଁଟାକି ଆମେ ରିସେଣ୍ଟଲି ନ୍ୟୁଜରେ ଦେଖୁଛେ, ଆଗକୁ ବି ଦେଖିବା। ତ କିଛି ବର୍ଷ ଯେପର୍ଯ୍ୟନ୍ତ ସେଟେଲ ହେଇନି ଏଇ ୱାର୍ର ଇସ୍ୟୁ, ସେଇ ପର୍ଯ୍ୟନ୍ତ ତ ଆମର ମାନେ ଏଇ ଇସ୍ୟୁଟାକୁ ମୁଁ କହିପାରିବିନି ଯେ କେତେ ଦୂର ସେଟାକୁ ତଳକୁ ଆସିବ। ତ ସେଇ ମାତ୍ରାରେ କହିଲେ IT ସେକ୍ଟର ଏବେ ବର୍ତ୍ତମାନ ସମୟରେ IT ସେକ୍ଟର ମାନେ ସେତିକି ପିଲାଙ୍କୁ ରିକ୍ରୁଟ କରୁନି କି ସେତିକି ମାନେ ଆପ୍ରୋଚ କରୁନି, ତ ପିଲାମାନେ ଅପରଚୁନିଟି ପାଇବାଟା ଏବେ ଟିକେ କଷ୍ଟ। ତ ଆଗକୁ ମେ ବି ସେଟା ଚେଞ୍ଜେସ୍ ଆସିପାରେ, ଆମେ ତ ବର୍ତ୍ତମାନ ସ୍ଥିତିକୁ ନେଇକି ହିଁ ଡିସ୍କସନ କରୁଛୁ, ତ ମୁଁ ସେଥିପାଇଁ ତା ଉପରେ ମୁଁ ମତାମତ କିଛି ଦେଇପାରିବିନି।
1: ତେବେ ଅପା, ରୁରାଲ ଏରିଆର ଛାତ୍ରଛାତ୍ରୀମାନେ କ୍ୟାରିୟର

0: ଗାଇଡେନ୍ସ ଅଭାବରୁ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହୁଅନ୍ତି?
1: ଗାଇଡେନ୍ସ ଅର୍ଥ 10th ପରେ ତ ସ୍କୁଲରେ ସାର୍ ହୁଅନ୍ତୁ, ପ୍ରାୟ ଆଜିକାଲି ତ ସବୁ ଜାଗାରେ ପ୍ୟାରେଣ୍ଟ ଗାଇଡେନ୍ସ ହେଇଗଲାଣି, ତଥାପି ଯଦି କିଛି ପହଞ୍ଚି ପାରୁନି ବହୁତ ରୁରାଲ ଏରିଆସ୍କୁ, ତାହେଲେ ମୁଁ ଯଦି କହିବି ସେ ପିଲାମାନଙ୍କ ବାପା ମା ମାନେ ଟିକେ ଆୱାର ହେବା ଦରକାର, ତାଙ୍କ ମାନଙ୍କୁ ଆମେ ବ୍ଲକରେ ଯୋଉ ମ୍ୟାକ୍ସିମମ୍ ସବୁ ଡିଷ୍ଟ୍ରିକ୍ଟ ଏଜୁକେସନ ଅଫିସର ଯୋଉଠି ଆରେଞ୍ଜ କରନ୍ତୁ, ସେମାନେ 10th ପର୍ଟିକୁଲାରଲି ଷ୍ଟୁଡେଣ୍ଟ ସହିତ ପ୍ୟାରେଣ୍ଟସ ମାନଙ୍କୁ ଇନଭାଇଟ୍ କରିକି ଗ୍ୟାଦରିଂ କରୁଛନ୍ତି, ଯେଉଁଠିକି ପିଲାମାନଙ୍କୁ ଆଉ ପ୍ୟାରେଣ୍ଟସ ମାନଙ୍କୁ 2 ଜଣଙ୍କୁ ଗ୍ୟାଦରିଂ କରାଉଛନ୍ତି ସବୁ କୋର୍ସେସ ଉପରେ। ତ ମୁଁ ଭାବୁଛି ଏବେର ସମୟରେ ମ୍ୟାକ୍ସିମମ୍ ଏଇସବୁ ଫାସିଲିଟି ଆଭେଲେବଲ୍ ଅଛି, କିନ୍ତୁ ପିଲା ଟିକେ ଜାଣିପାରୁନାହାନ୍ତି, ଆଉ ଟିକେ ଯଦି ବେଟର ହବ ବହୁତ ଭଲ ହବ। କିନ୍ତୁ ନିଶ୍ଚିତ ମୁଁ କହିବି ଏବେ ଗଭର୍ଣ୍ଣମେଣ୍ଟ ବହୁତ ଟ୍ରାଏ କରୁଛି ସମସ୍ତଙ୍କୁ ଆୱାରନେସ୍ ଦେବା ପାଇଁ ଯେ 10th ପରେ କ'ଣ କରାଯିବ କ'ଣ ନାହିଁ। ସେମାନେ ବହୁତ ସାରା ମାନେ ବର୍ତ୍ତମାନ ସମୟରେ ଟ୍ରେନିଂ ହଉ କି ଯୋଉ ସେସନ୍ କମ୍ପ୍ଲିଟ୍ ହେଇଗଲାଣି, ମାନେ 2-4 ବର୍ଷରେ ତ ବହୁତ ସାରା ହେଇଗଲାଣି।
0: ତେବେ ଅପା, ଯେଉଁ ଛାତ୍ରଛାତ୍ରୀମାନେ କନଫ୍ୟୁଜ୍ ଅଛନ୍ତି କି ସେମାନେ କୋଉ କ୍ୟାରିୟର ଚୁଜ୍ କରିବେ, କେମିତି ଚୁଜ୍ କରିବେ, ସେମାନଙ୍କୁ ଆପଣ କ'ଣ ମେସେଜ୍ ଦେବେ?
1: କ୍ୟାରିୟର ଚୁଜ୍ କରିବା ଫାର୍ଷ୍ଟ କଥା ହେଲା ନିଜ ଇଣ୍ଟରେଷ୍ଟ, ବାପା ମାଙ୍କର ଗାଇଡେନ୍ସ, ସେମାନଙ୍କ ମତାମତ। କାହିଁକି ନା ଯଦି ଗୋଟେ ପିଲାଟା କିଛିଟା କରିବା ପାଇଁ ଚାହୁଁଥିବ ଆଉ ବାପା ମାଙ୍କ ପାଇଁ ପାଖରେ ଫାଇନାନ୍ସିଆଲ ଇସ୍ୟୁସ୍ ଥିବ ତାହେଲେ ପ୍ରୋବ୍ଲେମ୍ସ ଆସେ, ନହେଲେ ପିଲା ଚାହୁଁନଥିବ କିନ୍ତୁ ବାପା ମା ତାକୁ ଜବରଦସ୍ତି କରୁଥିବେ ସେଟା ବି ପ୍ରୋବ୍ଲେମ୍ସ ଆସେ। ତ ସେମିତି ପର୍ଟିକୁଲାର ମୁଁ ତ କହିବିନି କି ଏଇଟା ହିଁ କରିବା କଥା ବୋଲି, ଖାଲି ଏତିକି କହିବି ଯେ ପିଲାଙ୍କ ଇଣ୍ଟରେଷ୍ଟ ସେଇଥିରେ ଯୋଉଥିରେ ବି ଅଛି, ଯୋଉ ପର୍ଟିକୁଲାର ଇଞ୍ଜିନିୟରିଂ ହଉ, ମେଡିକାଲ ହଉ କି ଅନ୍ୟ କେଉଁ କ୍ଷେତ୍ରରେ ହଉ, ଯୋଉଥିରେ ବି ଇଣ୍ଟରେଷ୍ଟ ଅଛି ସେମାନଙ୍କୁ, ସେମାନେ ସେ ବିଷୟରେ କଥା ହବା କଥା ପ୍ୟାରେଣ୍ଟସ ମାନଙ୍କ ସହିତ, ସେଇଥିରେ ବି ସେମାନେ ତାଙ୍କ 2 ଜଣଙ୍କର ମତାମତ ସେୟାର କରିବେ, ତାପରେ ସେମାନେ ଡିସିସନ ନେବେ କେଉଁଥିରେ ଆମେ ପଢିବା ଦରକାର ଆଉ ଆଗକୁ ଯିବା ଦରକାର। ତାଙ୍କ ଇଣ୍ଟରେଷ୍ଟ ହିଁ ସବୁଠାରୁ ମ୍ୟାଟର କରେ।
0: ନିଜ ଇଣ୍ଟରେଷ୍ଟ ହିଁ ନିଜେ ଚୁଜ୍ କରିବା କଥା। ତେବେ ଆଜିର ସମୟରେ କମ୍ୟୁନିକେସନ ସ୍କିଲ ଆଉ ପର୍ସନାଲିଟି ଡେଭଲପମେଣ୍ଟ, ଏ ଦୁଇଟା କେତେ ଜରୁରୀ?
1: ନିହାତି ଏଇଟା ବହୁତ ବଢିଆ କ୍ୱେଶ୍ଚନ, କାରଣ କମ୍ୟୁନିକେସନ ସ୍କିଲ ଯଦି ନଥିବ ତାହେଲେ ଆମେ କାହାକୁ କିଛି କୌଣସି ଜିନିଷ ଆମେ କିଛି କହିପାରିବାନି ବୁଝିପାରିବାନି। ତ ଏବେର ଟାଇମରେ ସେଟା ଓଡ଼ିଆରେ ହଉ, ଇଂଲିଶରେ ହଉ, ହିନ୍ଦୀରେ ହଉ, ଯୋଉ ମାଧ୍ୟମରେ ବି ଯୋଉ ଜାଗାରେ ବି ଯଦି ଆମେ କମ୍ୟୁନିକେଟ କରିପାରିବୁ ତାହେଲେ ନିଶ୍ଚିତ ଆମର ସାମ୍ନା ଲୋକଟା ସେ ଜିନିଷଟାକୁ ଭଲ ଭାବରେ ବୁଝିପାରିବ। ତା ପାଇଁ ନିହାତି ମୁଁ କହିବି କମ୍ୟୁନିକେସନ ସ୍କିଲ ବହୁତ ଇମ୍ପୋର୍ଟାଣ୍ଟ, ନିଜକୁ ଇମ୍ପ୍ରୁଭ କରିବା ବି ବହୁତ ଇମ୍ପୋର୍ଟାଣ୍ଟ। ତା ପାଇଁ ମାନେ ସ୍କୁଲ ଗୁଡ଼ାକରେ ବି କଲେଜେସ୍ ଗୁଡ଼ାକରେ ବି ବହୁତ ସାରା ସ୍କିଲ ଟ୍ରେନର ମାନେ ଚେଷ୍ଟା କରୁଛନ୍ତି ପିଲାମାନଙ୍କୁ ଏଇସବୁ ଜିନିଷ ଜଣାଇବା ପାଇଁ, ତା ଉପରେ ଧାରଣା କରାଇବା ପାଇଁ। ଆଉ ତା ସହିତ ପର୍ସନାଲିଟି ଡେଭଲପମେଣ୍ଟ ତ ନିହାତି କରିବା ଦରକାର, ସେଟା ନିଜେ ବି ସେ ଜିନିଷ ଉପରେ ଧ୍ୟାନ ଦେବା ଦରକାର, କାରଣ ନିଜେ ଯଦି ଠିକରେ ରହିବ ତାହେଲେ ମୁଁ ଅନ୍ୟମାନଙ୍କୁ ସେ ଜିନିଷଟାକୁ ଠିକରେ ଶିଖେଇ ପାରିବି। ସେଇଭଳିଆ ଭାବିଲେ ସେ ପର୍ସନାଲିଟି ଡେଭଲପମେଣ୍ଟ ତା ନିହାତି ଆବଶ୍ୟକ ନିଜକୁ ଇମ୍ପ୍ରୁଭ କରିବା ପାଇଁ, ଆଉ ତା ସହିତ କମ୍ୟୁନିକେସନ ସ୍କିଲ ଆଡ୍ ହେଇଗଲେ ସେ ଟୋଟାଲି ପରିପୂର୍ଣ୍ଣ ହେଇକି ଗୋଟେ ବହୁତ ଭଲ ଆଗକୁ ଅନ୍ତର୍ପ୍ରଣୟ ହେଇପାରିବ, ନିଜେ କିଛି ଛୋଟ ମୋଟ ଜିନିଷ କରିପାରିବ ଆଉ ମାନେ ତାର ଫ୍ୟୁଚର ଭଲ ହିଁ ହବ।
0: ବହୁତ ସୁନ୍ଦରପ୍ପା। ତେବେ ଶେଷରେ ପ୍ଲସ୍ ଟୁ ପରେ ନିଜ ଭବିଷ୍ୟତ ଗଢିବାକୁ ଯାଉଥିବା ଯୁବପିଢ଼ିଙ୍କ ପାଇଁ ଆପଣଙ୍କର ଇନ୍ସପିରେସନାଲ ମେସେଜ କ'ଣ ରହିବ?
1: ପ୍ଲସ୍ ଟୁ ପିଲାମାନଙ୍କୁ ମୁଁ କହିବି ସମସ୍ତଙ୍କ ରେଜଲ୍ଟ ବହୁତ ଭଲ ଆସିବ, ତା ସହିତ ସେମାନଙ୍କୁ ଏଇ ଜିନିଷ ଜଣେଇବି ଯେ ପ୍ଲସ୍ ଟୁ କରିସାରିଲା ପରେ ଯାହା ବି କରନ୍ତୁ, ସେଟା ହଉ ବିଟେକ୍ ହଉ କି ତାଙ୍କର ମାନେ MBBS ହଉ, ଫାର୍ମାସି ହଉ, BSc ହଉ କି ଯେକୌଣସି କୋର୍ସେସ ହଉ, ଯାହା ବି କରୁଛନ୍ତି ପୁରା ମନ ଧ୍ୟାନ ଦେଇକି ପ୍ରଫେସନାଲ କୋର୍ସ କରନ୍ତୁ, ତାକି ସେଇ ପର୍ଟିକୁଲାର କୋର୍ସ ହିଁ ତାଙ୍କର ଫ୍ୟୁଚର ଡିସାଇଡ୍ କରିବ, ତାଙ୍କ କ୍ୟାରିୟର ଡିସାଇଡ୍ କରିବ। ତ ଯାହା ବି କରିବେ ସେମାନେ ହେଲେ ଡେଡିକେସନରେ କରନ୍ତୁ ଆଉ ପୁରା ପ୍ରାକ୍ଟିକାଲି ତାକୁ ଆକ୍ସେପ୍ଟ କରିକି କରନ୍ତୁ, ଯାହାଦ୍ୱାରା କି ସେମାନେ ସେଇ ଜିନିଷଟାକୁ ଭଲ ଭାବରେ ଆକ୍ସେପ୍ଟ କରିକି ମାନେ କରିପାରିବେ, ସେମାନେ ଆଗ୍ରହରେ ଆଗକୁ ବଢ଼ିପାରିବେ ଆଉ ଆମ ଭାରତର ନାଁଟା ବଢ଼ିପାରିବେ।
0: ବହୁତ ସୁନ୍ଦର ଅପା, ଆପଣ ଆପଣଙ୍କର ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ତେବେ ଶ୍ରୋତା ବନ୍ଧୁ, ଏବେ ତ ଶୁଣୁଥିଲେ ଗୋଟେ ସୁନ୍ଦର ସାକ୍ଷାତକାର ଯାହାକୁ ନେଇ ଆସିଥିଲେ ତନୁଜା ଖଡଗରାଇ।
1: ତେବେ ସାଥୀ, ଆଜିର କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ଏବଂ ଶୁଣିବା ବିଜ୍ଞାନ ବିଚିତ୍ରା।
0: ତେବେ ଶ୍ରୋତା ବନ୍ଧୁ, ପ୍ରଥମେ ଶୁଣିବା ଛିଙ୍କ କାହିଁକି ହୁଏ। ଛିଙ୍କ ହେଉଛି ଆମ ଶରୀରର ଏକ ସ୍ୱାଭାବିକ ପ୍ରତିରକ୍ଷା ପ୍ରକ୍ରିୟା। ଯେତେବେଳେ ଧୂଳିକଣା, ଧୂଆଁ, ପରାଗରେଣୁ କିମ୍ବା ଜୀବାଣୁ ନାକ ଭିତରକୁ ପ୍ରବେଶ କରେ, ସେତେବେଳେ ନାକରେ ଥିବା ସମ୍ବେଦନଶୀଳ ସ୍ନାୟୁଗୁଡ଼ିକ ଉତ୍ତେଜିତ ହୋଇ ମସ୍ତିଷ୍କକୁ ସଙ୍କେତ ପଠାନ୍ତି। ଏହାପରେ ସେମାନେ ମସ୍ତିଷ୍କ ଛାଡ଼ି ଓ ଗଳାର ମାଂସପେଶୀକୁ ସକ୍ରିୟ କରି ବେଗରେ ବାୟୁ ବାହାର କରାଏ, ଯାହା ସହିତ କ୍ଷତିକାରକ କଣିକା ମଧ୍ୟ ଶରୀରରୁ ବାହାରିଯାଏ। ଆଶ୍ଚର୍ଯ୍ୟର କଥା, କେତେକ ଲୋକଙ୍କର ହଠାତ୍ ତୀବ୍ର ସୂର୍ଯ୍ୟକିରଣ ଦେଖିଲେ ମଧ୍ୟ ଛିଙ୍କ ହୁଏ। ତେଣୁ ଛିଙ୍କ କୌଣସି ରୋଗ ନୁହେଁ, ବରଂ ଏହା ଆମ ଶରୀରର ଏକ ବୁଦ୍ଧିମାନ ସୁରକ୍ଷା ବ୍ୟବସ୍ଥା, ଯାହା ଶ୍ୱାସତନ୍ତ୍ର ସଫା ରଖିବାରେ ସହାୟକ ହୋଇଥାଏ।
1: ତେବେ ସାଥୀ, ବର୍ତ୍ତମାନ ଶୁଣିବା ଆମେ ହାଇ ମାରୁ କାହିଁକି। ହାଇ ମାରିବା ଏକ ସ୍ୱାଭାବିକ ଶାରୀରିକ ପ୍ରକ୍ରିୟା। ସାଧାରଣତଃ ଥକା ଲାଗିଲେ, ନିଦ ଆସିଲେ କିମ୍ବା ବହୁ ସମୟ ଧରି ଏକାଗ୍ର ହୋଇ କାମ କରିଲେ ହାଇ ଆସେ। ବୈଜ୍ଞାନିକମାନଙ୍କ ମତରେ ହାଇ ମାରିବା ଦ୍ୱାରା ମସ୍ତିଷ୍କର ତାପମାତ୍ରା କିଛି କମିଥାଏ ଏବଂ ଶରୀର ଅଧିକ ସତେଜ ଅନୁଭବ କରେ। ଏହା ସହିତ ଗଭୀର ଶ୍ୱାସ ନେବା ଫଳରେ ଫୁସ୍ଫୁସ୍ ମଧ୍ୟ ସକ୍ରିୟ ହୋଇଯାଏ।
0: ମେଘ ଭିତରେ ବରଫ କଣିକା ଓ ଜଳବିନ୍ଦୁ ପରସ୍ପର ସହ ଧକ୍କା ଖାଇବାରୁ ବିଦ୍ୟୁତ ଚାର୍ଜ ସୃଷ୍ଟି ହୁଏ। ଯେତେବେଳେ ଧନାତ୍ମକ ଓ ଋଣାତ୍ମକ ଚାର୍ଜ ମଧ୍ୟରେ ପାର୍ଥକ୍ୟ ବହୁତ ବଢିଯାଏ, ସେତେବେଳେ ହଠାତ୍ ବିଦ୍ୟୁତ ନିର୍ଗତ ହୋଇ ବଜ୍ରପାତ ଘଟେ। ଏହି ସମୟରେ ପବନ ଅତ୍ୟଧିକ ଉତ୍ତପ୍ତ ହୋଇ ପ୍ରସାରିତ ହୁଏ, ଯାହାଫଳରେ ବଜ୍ରର ଶବ୍ଦ ଶୁଣାଯାଏ।
1: ବର୍ତ୍ତମାନ ସାଥେ ଜାଣିବା ବ୍ଲାକ୍ ହୋଲ୍ କ'ଣ। ବ୍ଲାକ୍ ହୋଲ୍ ବା କୃଷ୍ଣ ଗହ୍ୱର ହେଉଛି ମହାକାଶରେ ଏପରି ଏକ ସ୍ଥାନ ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ଏତେ ପ୍ରବଳ ଯେ ଆଲୋକ ମଧ୍ୟ ସେଠାରୁ ବାହାରିପାରେ ନାହିଁ। ଏକ ବିଶାଳ ତାରା ତାହାର ଜୀବନର ଶେଷ ପର୍ଯ୍ୟାୟରେ ବିସ୍ଫୋରଣ ହୋଇ ସଙ୍କୁଚିତ ହେଲେ ବ୍ଲାକ୍ ହୋଲ୍ ସୃଷ୍ଟି ହୁଏ। ବ୍ଲାକ୍ ହୋଲ୍ ସିଧାସଳଖ ଦେଖାଯାଏ ନାହିଁ, କିନ୍ତୁ ଏହାର ପ୍ରଭାବ ଦ୍ୱାରା ବୈଜ୍ଞାନିକମାନେ ଏହାର ଅସ୍ତିତ୍ୱ ଜାଣିପାରନ୍ତି।
0: ତେବେ ଶ୍ରୋତା ବନ୍ଧୁ, ଶେଷରେ ଜାଣିବା ଭିଟାମିନ୍ ଏ, ସି ଓ ଡି କ'ଣ। ଭିଟାମିନ୍ ହେଉଛି ଶରୀର ପାଇଁ ଆବଶ୍ୟକ ପୋଷକ ତଥା ଭିଟାମିନ୍ ଏ ଆଖିର ଦୃଷ୍ଟିଶକ୍ତି ଓ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ। ଭିଟାମିନ୍ ସି ଶରୀରର କ୍ଷତ ପୂରଣ କରିବାରେ ସାହାଯ୍ୟ କରେ, ତା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ। ଭିଟାମିନ୍ ଡି କ୍ୟାଲସିୟମ ଶୋଷଣରେ ସାହାଯ୍ୟ କରି ହାଡ଼ ଓ ଦାନ୍ତକୁ ସୁଦୃଢ଼ ରଖ। ସୂର୍ଯ୍ୟକିରଣ ଭିଟାମିନ୍ ଡିର ପ୍ରମୁଖ ପ୍ରାକୃତିକ ଉତ୍ସ।

0: ତେବେ ସାଥୀ ଏ ତ ଥିଲା ବିଜ୍ଞାନ ବିଚିତ୍ରା। ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ଏକ ବିଶେଷ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଜୁନ୍ ମାସ 25 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ।
1: ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଜୁନ୍ ମାସ 24 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06858230690। ବିଷୟଟି ପୁଣି ଥରେ କହି ରଖୁଛୁ, ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକ। ଆମ ଫୋନ୍ ନମ୍ବର ହେଲା 06858230690। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଚାଲନ୍ତୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
0: ତେବେ ସାଥୀ ଆସନ୍ତାକାଲି ବୁଧବାର ସମ୍ଭାର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଗୋଟିଏ ସୁନ୍ଦର ନାଟକ ଏବଂ ଗୋଟିଏ ସାକ୍ଷାତକାର ଯାହାର ବିଷୟ ରହିଛି ସନ୍ତୁଳିତ ଆହାର, ସୁସ୍ଥ ଶରୀର।
1: ତାହେଲେ ଏ ତ ଥିଲା ସାଥୀ ଆଜିର ସନ୍ଧାନ କାର୍ଯ୍ୟକ୍ରମ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଆଜି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଛି ଏ ସମ୍ପର୍କରେ ଆପଣଙ୍କ ମତାମତ ଦେବାକୁ ଯେପରି ନ ଭୁଲନ୍ତି। ଆପଣଙ୍କ ମତାମତ ଆମକୁ ମେସେଜ କିମ୍ବା ଭଏସ୍ SMS ମାଧ୍ୟମରେ ଆମକୁ ପଠାଇ ପାରିବେ। ଆମ ପାଖକୁ ମେସେଜ କିମ୍ବା ଭଏସ୍ SMS ପଠାଇବା ପାଇଁ ଆମର ନମ୍ବରଟି ହେଉଛି
0: 9438268568
1: ଏବଂ ଇମେଲ ଆଇଡିଟି ହେଉଛି
0: airjaipur@gmail.com।
1: ତାହେଲେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ନେଇ ଆମେ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସୋନାଲି ପଣ୍ଡା
0: ଆଉ ମୁଁ ତନୁଜା ଖଡ଼ଗ୍ରାଏ।
1: ରହୁଛୁ ସାଥୀ,
2: ନମସ୍କାର।

ଯୁବବାଣୀ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ। ହ୍ୟାଲୋ ଚୈତି ଚାନ୍ଦ।

0: କେତେ କଷ୍ଟ ପଡିକରି କେତେ ଡାବୁ ଖର୍ଚ୍ଚା କରିକରି ତାସ କରସି, ତାସ କରି କରି ମିଣ୍ଡାଇ କରି ନେଲେ ସରି ସିତି ସେ ମଣ୍ଡିକେ ନେଲେ ସରି ସେମାନେ ବୋଲବାଇ ଏଟା ତୋର ମିଶିଲା ଅଛେ, ଏଟା ଏତିକି ଆଇବାର ଅଛେ, ସେତିକି ଆଇବାର ଅଛେ ବୋଲିକରି ଇଲେ ସେଟା ଆମେ ଆରି ଖାଇଟା ଜାଣୁଟା। ଏବେ ଦେଖ ସରକାର ତରଫରୁ ନି ଜନ ମଣ୍ଡି ହେଲାନି, ସର ଖଣ୍ଡେ ବିକା ବଞ୍ଜା କରଲେ ସରି ସେଟା ନିମାନେସି ଇଲେ ତାସି ମନ ସିତି ଦାନ ନେଲାଇନି ଆକା ନେଇ କରି ସିତି ଖଣ୍ଡେ ମିଲ ବାବୁ ମିଶା ଘେନବାକେ ନରେ ଓହୋଲେ ସିତି ନେଇ କରି ସିତି ରାତି ଶୋଇବାର ବାସ୍ତା ମନକେ ନେଠ ମାରି କରି ସେତି ଶୋଇବାର ଏନ୍ତାରି ଚାଲିଲା ଅଛେ ଏବେ ତାସି ମନର ଅବସ୍ଥା।
1: ଆରି ଖାଇ କରୁ କଷଟ ନ ପଡିଲେ ତ ନ ଏଖାରି
0: କଷଟ ପଡ଼ବାର ଅଛେ, ଆମେ ତ ତାସ କରବା ଖାଦ୍ୟ ବେଳାକେ ଗାଲୁନି ଆଗତନ ତ ବୁଲ ନାଙ୍ଗଲ ବନ୍ଧାରି କରି ଆମେ ତାସ କରିଲୁ, ଏବେ ତ ଅଲ ନାଇଁ ଏବେ ଟ୍ରାକ୍ଟର ପାୱାର ଟିଲର କାଗାଟା ମାନେ ଅଛେ ସେ ଭିତରେ ମିଶା ତାସ କରଲୁନି ଠିକ ଅଛେ ହେଲେ ସେ ଏତେ କଷଟ ପଡି କରି ଖାଇ ସେ ଅସକଷା ମାରି କରି ଦାନ ପଚାଇ କରି ମିଣ୍ଡାଇ କରି ତାକେ ପାପଡା ପାପଡି କରି କରି ଦାରି କରି ସେ ମୁଣ୍ଡିକେ ଗାଲେ ସରି ସିତି ଆରି ଶୋଇବାର ପୁଣି ରାତି ଦେଖନି
1: ସତାଖାଇ ଚାଷୀର ଜୀବନ ବଡ କଷଟା ମାମା କି ନାଇଁ ମଙ୍ଗଳବାର ଆଜି ଖାଇଟା ବୋଲେ ଛତିଜନ ଆମର ଭାଇ ବୋଇ କାତା କରବାର ଦିନ
0: ସବୁ ଫୋନ ଦାରି କରି ବସିରେ ଲମ୍ବାଇ ଦେଲା ଏତେ ଫୋନ ଆଇଲା ଫୋନ କେ ଦାରୁ ଏତେ କାତା ଉତା
1: ଆଲେ ଆଲେ ଓ ଖାଇ।
0: ହ୍ୟାଲୋ ଚୈତି ଜନ ଜୁହାର ବାବୁ କିଏ କହିଲା ସିନେ କୁହନ୍ତି ନି କହିଲା ସିନେ ଜୀବନ ବାବୁ କେନ୍ତା ଚାଷ
2: ସାର ଏକଦମ ପୁରା ଭଲ ସାର ଆପଣଙ୍କର ମାନେ କ୍ଲାଇମେଟ କେନ୍ତା ଅଛେ ସାର ମାନେ ପାଗଟା
0: ପାଗ ମେଙ୍ଗ କରି ରଖଲା ଅଛେ ମେଙ୍ଗ ମେଙ୍ଗ ହେଲା ଅଛେ ପାନି
2: ବର୍ଷା ହୋଇପାରେ ସେମିତି ପବନ ବହୁଛି ବୋଧହୁଏ ରାତି ବର୍ଷା ହୋଇପାରେ
0: ନାଇଁ ଏବେ ଏବେ ଗୋଟ ଲେଖା ବୁନ୍ଦ ଫୁଟଲାନି ମାତ୍ର ମେଙ୍ଗ କରି ରଖଲା ଅଛେ ବଡ ବର୍ଷା ନାଇଁ
2: ଆଜ୍ଞା ବିଲକୁଲ ଆଉ ମାନେ ଦେଖାଯାଉଛି ମାନେ ଆମର ଯୋଉ IMD ଇଣ୍ଡିଆନ ମେଟ୍ରୋଲୋଜିକାଲ ସେ କହୁଛି ଯେ ଏ ବର୍ଷ ବର୍ଷା ବହୁତ କମ ହୋଇପାରେ ସେ ମାନେ କଣ ଗୋଟେ ଏଲିନୋ ନା ସେ ଗୋଟେ କଣ କହୁଛନ୍ତି ନା ଏଲିନୋ ପାଇଁ ଏ ବର୍ଷ ବର୍ଷା ଟିକେ କମ ହବ ବୋଲି ସେ କହୁଛି ସେମିତି।
0: ଇଲେ ଜୀବନ ବାବୁ ଆମର କାର୍ଯ୍ୟକ୍ରମ ତ ଦିନକେ ଶୁଣିଲାସିନି ଏନ୍ତାରି ଆମର କାର୍ଯ୍ୟକ୍ରମ ଦିନକେ ଶୁଣିତେ ରୁହା ଆରି ଆମର ଏନ୍ତାରି ଫୋନ କରତେ ରୁହା ରହିଲେ ନି ଜାର ଲାଗ। ହ୍ୟାଲୋ
3: ଜାଲା ଟିବ୍ରୁ ମାମା
0: ଜୁହାର ବାବୁ କିଏ କହିଲା ସିନି କୁହନ୍ତି ନି କହିଲା ସିନି
3: ମୁଁ ବଲାଙ୍ଗୀର ଜିଲ୍ଲାର ଟିବ୍ରୁ ମାମା କେନ୍ତା ଅଛ ନିମାନ ଅଛନ୍ କେନ୍ତା ଅଛନ୍
0: ନିମାନ ନିମାନ ଅଛେ ତମେ କେନ୍ତା ଅଛ ବାବୁ
3: ବହୁତ ଦିନ ଭଗବାନ ପୁରା କଥାବାର ଚାନ୍ସ ମିଳିଲା ଆଉ ସେ କଥାବାର୍ତ୍ତା ତ ମୁଁ ପୁରା ନିମାନ ଅଛ ପୁରା ନାନି କୁଆଡେ ଗଲେ
0: ନାଇଁ ସେ ଗାଲା ଅଛେ ଆଇସି ଅଛେ ନାଇଁ ବୋଲେ ହଜି ଯିବାଟା ବୋଲେ ଜବର ପାନି ପୁନା ଖଣ୍ଡେ ଏସିଆ ଅଛେ ତ ବୋଲେ ଏନେ ପାନି ନ ମାରେ ମାତ୍ର ଅଲପ ଅଲପ ପାନି ଗୋଟଲା ବୁନ୍ଦା ମାରିଲାନି ଏନେ ମେଘ ଢାଙ୍କି ଦେଲା ଅଛେ
3: ପ୍ରବେଶ କରୁଛେ ସମସ୍ତେ ଧାନ ବନା ବୁନି ବିଜି ଅଛନ୍ କିଏ ସେ ପଲା ଜଗଉଛେ କିଏ ସେ ପଲା ପ୍ରସ୍ତୁତି ଚାଲିଛେ ଅନେକ ପ୍ରସ୍ତୁତି ଚାଲିଛେ ଯେନ୍ ଡୁଲି କେ ଦେଖବେ କେନ୍ ଡୁଲି ରେ ପାୱାର ଟିଲର ଲାଗିଛେ କେନ୍ ଡୁଲି ରେ ଟ୍ରାକ୍ଟର ଲାଗିଛେ ଅନେକ ଜିନିଷ ସମସ୍ତେ କାମ ଧାମରେ ବିଜି
0: ସତ ସତ ସତ ସତ ହେଲେ ଏବେ ଖାଇ କାମ ବାବୁ ନୀଳାଞ୍ଚଳ ବାବୁ
3: ଏବେ କାମ ବୋଲେ ଏବେ ତ ଚାଷବାସର କାମ ଆର ଏଇଟା ତ ବର୍ତ୍ତମାନ ଆମର ତ ଗୋଟେ ଧାମେ ଯେନ୍ତା ଏକା ବର୍ତ୍ତମାନ ରବି ଫସଲ ଧାନ ଯେନ୍ତା ରବି ଫସଲ ଧାନ ଏଟା ହୁଏ ସମସ୍ତେ ଧୁମଧାମ ଧାନ ତ ଏଇଟା କେନ୍ତା କରି ଗୋଟେ ଭଲ ହେବା ବୋଲି କହୁଛନ୍। ଆଉ ଗୋଟେ ଗୋଟେ ଦୁଃଖର ବିଷୟ ମିଳୁଛେ ପାଣିପାଗ ବିଭାଗରୁ ସୂଚନା ମିଳୁଛି ଯେ ଏଇଟା ୟୁଲିନା ଗୋଟେ ନୂଆ ଶବ୍ଦଟେ କାଁ ଗୋଟେ ଆସୁଛେ ଟିକେ ବର୍ଷା ଟିକେ କମିବା ବୋଲି କହୁଛନ୍ ଯଦି ଭଗବାନ କୃପା ଯଦି ବର୍ଷା କମିଗଲା କାଁ କାଣ ଆମର ହାତର କଥା ନୁହଁ ଯଦି ବର୍ଷା ଟିକେ ଅଧିକ ହେଲା ଠିକ ସମୟରେ ବର୍ଷା ହେଲା ଠିକ ସମୟରେ ବର୍ଷା ଛାଡ଼ିଲା ଠିକ ସମୟରେ ଯଦି ଧାନ ଯଦି ବର୍ଷା ଆୟୋଜନ ଚାଷୀ ଗୋଟେ ଯେନ୍ତା ଭାବିଛନ୍ତି ତାର ଯଦି ଇଚ୍ଛା ପୂରଣ ହେଇଗଲା ତାହେଲେ ଗୋଟେ ଖୁସି ଲାଗବା
0: ସତ ସତ ସତ ସତ।

0: ଇଟା ଯେନ୍ତା କି ଆମ ବାହାର ଜମି ଯେନ୍ କହୁଛୁ ବାହାର ଜମିରେ କରି ହେବା ଆଜ୍ଞା, ଯେନ୍ତା କି ସବୁବେଳେ ପାନ ଜିନ୍ ମାନେ ସବୁବେଳେ ଆନା ଜାନା ହଉଛେ, ଆପଣ ଯଦି ପାନ ଜିନ୍ ଜାଣିନି ହେବା ଜାନ ଫାନ କଲେ ସବୁ କିଛି ହେଇନି ପାରେ ମରିଯିବା ଆଜ୍ଞା, କାହିଁକି 50-60 ଦିନ ଲାଗୁଛି ଇଟା ରୁଇବାରୁ 50 ଦିନ ଲାଗୁଛି ଆଜ୍ଞା। ବର୍ତ୍ତମାନ ଦେଖୁନ ପାଣିପାଗର ସେ ସବୁ ଠିକ ରହିବାର ନି, ଉଚିତ ଯେନ୍ ହିସାବରେ ବର୍ଷା ଦରକାର ସେ ବର୍ଷା ହେଇନି ପାରବା, ବୋଲେ ପ୍ରାୟତଃ ଆମେ 90 କିମ୍ବା 120 ଦିନ ଧାନ କଲେ 4 ମାସିଆ ଧାନ କଲେ ଭଲ ରହିବା ଆଜ୍ଞା, କାହିଁକି ପାଣିର ବହୁତ ଅସୁବିଧା ରହିଯାଉଛି, ଆଉ ସେ ବିହନ ମାନେ ଭଲ ବିହନ ଚୟନ କରିବାର କଥା ଟିକେ ଚାଷୀ ମାନେ।
1: ହେଲେ ଗୋଟେ କୁହା ବାବୁ, ବିହାନ କେମିତି ଘେନିଲାସିନି କି ନାଇଁ କେନ୍ତାର କଲାସିନି ବାକି ତମେ ସଙ୍ଗାଇଲାସିନି?
0: ଦେଖୁନ ଆମେ ଏଇ ଗଲା ବର୍ଷ ତ ଆମେ ବ୍ଲକରୁ ବିହନ ସବୁ ପାଇଯାଇଥିଲୁ, କିନ୍ତୁ ଏଇ ବର୍ଷରେ ବ୍ଲକରୁ ଆମକୁ ସେ ବିହନ ନେଇ ଯୋଗାବାର ଆଜ୍ଞା, ତ ପାଖେ ସବୁ ଯେନ୍ ଡିଲର ମାନେ ଅଛନ୍ ତାକୁ ଆଣବାର ପଡୁଛେ, କିମ୍ବା ନିଜ ଯେନ୍ ଧାନ ଆମେ ବିହନ ରଖୁଥିଲୁ ସେ ବିହନ କେ କରବାର ମାନେ ଯୋଗାବାର ପଡୁଛେ ଆଜ୍ଞା, କିନ୍ତୁ ବ୍ଲକରେ ଯେନ୍ ସବୁ ଧାନ ମିଳୁଥିଲା ସେଟା କାଣା ଆଜ୍ଞା ବିଶୋଧନ ହେଇକନା ବି ଆସୁଥିଲା ସେ ଧାନ ମାନେ, ତ ସେ ଧାନ ଏବେ ଆଉ ନେଇ ମିଳିବାର ଆଜ୍ଞା, ବ୍ଲକରେ ବହୁତ ଯୋଗାଯୋଗ କରୁନ କୃଷି ବିଭାଗ ସାଙ୍ଗେ, ଧାନ ତ ନେଇ ଆସବାର ବୋଇଲେ, ଆଉ ଧାନ ବୁନବାର ସମୟ ବି ବର୍ତ୍ତମାନ ହେଇଗଲାନ କାଜି ପାଣି ପାଇକି ଦେଖମା ବୋଲେ, ଆଉ ସମୟ ଅଛେ ତାହେଲେ ବି, କିନ୍ତୁ ଧାନ କେ ଯଦି ଆମେ ଟାକମା ବୋଲେ ନେଇ ପାରୁଛୁ, ଲାଗି ଆମେ ଯେ ରବି ଋତୁ ଯେନ୍ ସବୁ ଧାନ କରିଥିଲୁ ତାର ଯେନ୍ ବିହନ ସବୁ ରଖିଥିଲୁ ଆମେ, ତ ତାକୁ ଆମେ ମାନେ ବୁନି ଦେଇଛୁ ଆଜ୍ଞା।
1: ତୁମେ ବିହନ ସଙ୍ଗାଇଲାସିନି କି ବାବୁ ଆପଣ କରବାଟା ଚାଷ?
0: ହଁ ହଁ ହଁ ଆମେ ଏଇଟା ଏସବୁ ରଖସୁ ଆଜ୍ଞା, ନିଜ ସୁବିଧା ଅସୁବିଧା ଲାଗି ରଖସୁ, କାହିଁକି ସବୁ ଜିନିଷ ସରକାର ଜିନିଷ ଆଶ୍ରା କଲେ ବି ହେଇନି ପାରେ, ଯେନ୍ତା କି ବର୍ଷ ବ୍ଲକ ଆମକୁ ନେଇ ମିଳିଲା, ଯଦି ଆମେ ନିଜ ବିହନ ରଖିବା ବୋଲେ ଆମକୁ ଅସୁବିଧା ଆସି, ତ ସବୁ ବର୍ଷରେ ଆମେ ଆଜ୍ଞା ବିହନ କିଛି ରଖିଥିସୁ, ଯଦି ବିହନ ମିଳିଗଲା ବାହାରୁ ତାହେଲେ ସେ ବିହନ କେ ଆମେ ବିକି ଦେସୁ କିମ୍ବା ଖାଇବା ହିସାବରେ ନେଇ ଦେଇଛୁ, କିନ୍ତୁ ଯେତେବେଳେ ବିହନ ନେଇ ମିଳିଲେ ସେ ବିହନ କେ ଆମେ ବୁନି ଦେସୁ ଆଜ୍ଞା।
1: ଏଇ ବିହନ ଯେନ୍ ସଙ୍ଗାଇଲାସିନି ବାବୁ, ଇଏ କୋନ ହିସାବରେ ସେଟାକେ ତମେ ସଙ୍ଗାଇଲାସିନି ଘରେ ତମର ଯେନ୍ ତାସ ଭିତରେ ବିହନ?
0: ତାହାକେ ପ୍ରାୟତଃ ଆମେ ଶୁଖା ପଡୁଛି ଖରାରେ ବହୁତ ମାନେ ଖରଖରା ଶୁଖା ପଡୁଛି, ଶୁଖଲା ପରେ ତାହାକେ ସାଇତିକି ରଖାଯାଇସି ଆଜ୍ଞା, ଯେନ୍ତା କି ମୂଷା ଢୁସା ହେଲା ତାପରେ ବିଭିନ୍ନ ପୋକ ରୋଗ ନିଖା ବୋଲି ତାକେ ରଖାଯାଇସି, ପହିଲା ତ କାଣା କି ଆମେ ପୁରା ବାନ୍ଧୁଥିନୁ ଆଜ୍ଞା, ପୁରାରେ ସବୁ ବିହନ ସବୁ ରହୁଥିଲା ଆମ ଯେନ୍ ପୁଆଲ ଯେନ୍ ବେଟିଆ କେ ବାନ୍ଧୁଥିନୁ, ସେ ସବୁ ତ ନାଇଁ ନୁ
1: ଏବେ ନାଇଁ ନି,
0: ବସ୍ତାରେ ସାଥୀ କରି ରଖିଦେବାର ଅଛି ଗୋଟେ ଜାଗାରେ ଭଲ ଜାଗାରେ,
1: ହେଲେ ଏନ୍ତା ହିସାବରେ ତାସ କଲାସିନି ନି,
0: ତେଣୁକରି ଆମେ ଏହାନୁ କାଣ କି ଆମେ ଧ୍ୟାନ କରୁଛୁ କପା କରୁଛୁ ଆର ଜାଗାରେ,
1: ହେଲେ ହେଲେ ଯେନ୍ କପା କଲାସିନି ବାବୁ ସେଟା କେନ୍ତାର ବେଡ଼ାଇ କଲାସିନି କେନ୍ତାର ହିସାବ ତାର ଖଣ୍ଡ କହିଲେ ବୋଲେ ତା
0: କପା ଚାଷଟା ଆଜ୍ଞା ଏ ଦୋସା ମାଟିରେ ଆଉ ବାଲିଆ ମାଟିରେ ବଢିଆ ହେଇଥିସି, ଇଟାକେ ଆମେ 2-3 ଥର ଚଷି ଦେଇକନା ତାପରେ ଗୋଟେ ମାନେ ନିଜ କହିଆସି ଖାଲ କୁଡ଼ା ହେସି, ଖାଲ କୁଡ଼ା ହେଲା ପରେ କିଛି ଗୋବର ଖତ ଲାଗ୍ସି ଆଜ୍ଞା, କପାର ଲାଗି ଗୋଟେ ଗୋବର ଖତ ନିହାତି ଦରକାର, ଯେ ଖତ ନେଇ ଟିକେ କପାଟା ନେଇ ହୁଏ, ଗୋବର ଖତ ନି ହେଲେ ବି ଆମେ ଯେନ୍ ସବୁ ଆସୁଛେ କୁକୁଡ଼ା ଖତ ସବୁ ଯେନ୍ କୁକୁଡ଼ା ଖତ ବି ଦେଲେ ଭଲ ହେସି, ଖାଲ କୁଡ଼ିଲା ପରେ ଆମେ ଖତଟା ଦେଇ ଦଉଛୁ, ଖତ ଦେଲା ପରେ ବିଭିନ୍ନ ଟିକେ ସାର ଟିକେ ଆମେ ଦେଇ ଦଉଛୁ, ସାର ଦେଲା ପରେ ସେ ଯେନ୍ ଖାଲଟା କୁଡ଼ା ହେଇଥିବା ତାକେ ଦବା ଯାଉଛେ ଆଜ୍ଞା, ମାନେ ସେ ଗୋଟେ ଦେଉଲ ବାଗି ଟିକେ ମୁଜା ହଉଛେ, ମୁଜା ହେଲା ପରେ ଯେନ୍ ଠିକ ସମୟ ଆସିଲା ପରେ ଯେ ମୁଜା ହେଇଥିବା ସେ ଜାଗା ଗୋଟେ ସେ ମଞ୍ଜିକେ ଜଗାବାର ପଡୁଛେ ଆଜ୍ଞା, ଆଉ ମଞ୍ଜିଟା କାଣା କି ଆମ ସେ ଗୋଟେ ଉପର ମୁହା ରହୁଛେ, ଯେନ୍ ଜାଗାରେ ବିହନ ବାହୁ ତାକୁ ଯେନ୍ ଜାଗାରୁ ବାହାରବା ବିହନଟା ତାକୁ ମୁହା କରା ହେଲେ ଜଗା ହେସି, ଜଗା ହେଲା ପରେ ପେନ୍ ମାସେ କିମ୍ବା ଦେଢ଼ ମାସ ପରେ ଯେତେ ଗଛ ଆସି ଯାଇସି ତାକେ ପୁଣି ନିଡ଼ କରାଯିବା, ଯେହେତୁ ବର୍ଷାରେ ଗୋଟେ ଲମ୍ବା ଗାଡ଼ିରେ ତାପରେ ଯେତେ ଆଉ ଟିକେ ବଢ଼ାବା ତାକୁ ଆଉ ଥରେ ରିଓ କରାହବା ଆଜ୍ଞା, ଗଛଟା ବଢ଼ ହେଇଯିବା,
1: ହେଲେ କପାଟା କେତେ ଏକର ପରା କଲାସିନି ବାବୁ?
0: ଆମର କପାଟା 2-3 ଏକର କରୁଛୁ ଆମେ ଆଜ୍ଞା, 3 ଏକର ଯାଉଛୁ କପାଟା,
1: ହେଲେ କପା କେତେ ପରା କେତ କୁଇଣ୍ଟାଲ କି କେନ୍ତାର କପା ବାହାରସି ବାବୁ ସେଠି ବୋଲେ?
0: ପ୍ରାୟତଃ ଆମେ ଗୋଟେ ପାକିଟ କହମା, ଗୋଟେ ପାକିଟଟା ଯେନ୍ ଆସୁଛେ ମଞ୍ଜିଟା ଏଇଟା ପ୍ରାୟତଃ 75 ଗ୍ରାମରୁ ଉପରେ ବି ରହୁଛେ, କେନା 150 ଗ୍ରାମ କିମ୍ବା କିଛି ଅଧା କେଜିର ବି ଆସୁଛେ, ତ ସେ ଜାଗାରେ ଗୋଟେ ପାକିଟ ଆମେ ଲଗାଲେ ଆମେ ଯଦି 5 କୁଇଣ୍ଟାଲ ଯଦି ଆସୁଛେ ବୋଲେ 5 କୁଇଣ୍ଟାଲ ଯଦି ଅମଲ ହଉଛେ ବୋଲେ ଭଲ ହେଲା, ତାର ମାନେ 5 କୁଇଣ୍ଟାଲ କମିଗଲା ବୋଲେ ଭଲ ନି ହେଇପାରିଲା, କାହିଁକି ବର୍ତ୍ତମାନ ଯଦି ସାର ଦେଖମା ଖତର ଦାମ ଦେଖମା କିମ୍ବା ଲେବର ଦାମ ଦେଖମା ବୋଲେ ଯେନ୍ ହିସାବରେ କପାର ଯେନ୍ ସବୁ ଯତ୍ନ ନିଆ ହେସି 5 କୁଇଣ୍ଟାଲ ନେଇ ଉତରିଲା ବୋଲେ ଆଜ୍ଞା ଆମେ କମାଇ ଲାଭ ନେଇ ପାଇପାରୁ, ଆଉ କପାଟା ଏନ୍ତା ଗୋଟେ ଜିନିଷ ଆଜ୍ଞା ତାହାକେ ଠିକ ହିସାବରେ ଚାଷ ନେଇ କଲେ ଦେଖରେଖ ନେଇ ଯଦି କଲେ ବୋଲେ ଆଜ୍ଞା କପାଟା ବହୁତ ମାନେ ଝୁଡ଼ି ଗଲା ବେଳେ ଲାଭ ନେଇନ ସେଥିରେ ଆଜ୍ଞା।
1: ହେଲେ କପା ଯେନ୍ ଏଇସି ବାବୁ ଯେନ୍ କପା କଲାସିନି 5 କୁଇଣ୍ଟାଲ ଯାକ ହେଲେ ବଲ୍ ବଲାସିନି ଏକରାକେ, ହେଲେ କହିବାଟା କାଇଟା ବୋଲେ ଏ କପା କେମିତି ବିକିଲାସିନି ବାବୁ, କେନ୍ତା ଲାଭ ହେଲାନି କି କେନ୍ତାର ବୋଲିନି?
0: ଯେନ୍ତା ଆମର ଧାନ ଲାଗି ଗୋଟେ ମଣ୍ଡି ବ୍ୟବସ୍ଥା ରହିଛେ, ଆଉ ଚାଷୀମାନେ ଯେନ୍ ଅନଲାଇନ୍ କରୁଛନ୍ ଟୋକନ ପାଉଛନ୍, ସେନ୍ତା କପାର ବି ଗୋଟେ ମଣ୍ଡିଟେ ଅଛି ଆଜ୍ଞା, ତ ସେ ମଣ୍ଡିରେ ସେମାନେ ବି ଗୋଟେ ଅନଲାଇନ୍ କରାଯାଇସି, କିନ୍ତୁ ଏ କପାରେ ପ୍ରାୟତଃ ଲୋକ ମାନେ ସେ ମଣ୍ଡିରେ ନେଇ ଦେବାର, କାହିଁକି ମାନେ ଓଜନ ଟିକେ ବେଶୀ ରହୁଛେ, ବଡ଼ ଗାଡ଼ି ଦରକାର ପଡୁଛେ, ତ ଲୋକେ ପାଉଛ ପାଖରେ ଡିଲର୍ କେ ଦେଉଛନ୍।

0: ଆଇଟିଆଇ କଲେ ହବ, ଡିପ୍ଲୋମା କଲେ ହବ।
1: ଆଇଟିଆଇ କୋନ ଉପରେ ଆଇଟିଆଇ କଲେ ଏସି ବାବୁ?
0: ମେକାନିକ ଆଜ୍ଞା, ମେକାନିକାଲ ଉପରେ ଆଇଟିଆଇ କଲେ ହବ ଆଜ୍ଞା।
1: ଆରେ ଡିପ୍ଲୋମା ବୋଲେ ସେଟା ମିଶା ମେକାନିକ
0: ମେକାନିକାଲ କଲେ ହବ
1: ଆଜ୍ଞା। ଇଏ ଯେନ୍ ଡିପ୍ଲୋମା ମେକାନିକାଲ ହେଉ କି ନହେଲେ ଆଇଟିଆଇ ମେକାନିକାଲ ହେଉ, ଏଟା ଏ ପାଠ କେତେ ବର୍ଷ ପାଠ ପଢ଼ବାର ଅଛି ବାବୁ, କେବେ ହେଲେ ଆରମ୍ଭ କରବାର ଅଛି ସେ ବିଷୟ ଖଣ୍ଡେ କହିଲେ ବୋଲେ ତା ଆମର ଭାଇ ଭଉଣୀ ମାନେ ଜାଣିଥା।
0: ଆଇଟିଆଇ ବର୍ଷ ଆଜ୍ଞା।
1: ହେଲେ ସେଟା କେବେ ଯାଇ ନେବା ବେଲ କାଇଟା ପାସ ହେଲେ ସରି ଯାଇ ଏବାର ଆସି ଦଶ କ୍ଲାସ ପାସ ହେବାର ଅଛେ ନି? ଦଶ କ୍ଲାସ ପାସ ହେଲେ ସରି ସେ ଖାଇସି ଆଇଟିଆଇ କାଜେ ଯିବାର ଯାଇକରି ଯାଇ ନେବାର। ହେଲେ ସେଟା କେନ୍ତାର ଜାଣିଛି ବାବୁ ଗୋଟେ ଲୋକ ସେ କୁହନ୍ତି ଯାଇଛି କାଇଟା ସେ ବିଷୟ ଖଣ୍ଡେ କହିଲେ ଏତା
0: ଜଏନ ହେଲା ପରେ ଜଏନ ହେଲା ପରେ ତାଙ୍କ ସବୁ ପ୍ୟାଣ୍ଟ ସାର୍ଟ ବୁଟ୍ ସକ୍ସ ସବୁ ଦଉଛନ୍ତି ଆଜ୍ଞା। ତାପରେ ପଛେ କ୍ଲାସ କରିବାର ଆଜ୍ଞା।
1: କେତେ ବର୍ଷ ପାଠ ଆଇଟିଆଇ?
0: ଦୁଇ ବର୍ଷ ଆଜ୍ଞା।
1: ଦୁଇ ବର୍ଷ ଆଲେ ସେ ଦୁଇ ବର୍ଷ ଭିତରେ କାଇ କାଇଟା ମାନେ ଶିଖାଇବା ବାବୁ, ଏ ଯେନ୍ ଗାଡି ଗଡା ତିଆରି କରବାଟା ଜଣେ ତମେ କରଲା ଆସିନି ସେ ବିଷୟ ଆଗା ପାଠ ଶିଖାଇଲେ ନିକି? ହେଲେ ଏ ଯେନ୍ ତମେ ଆଇଟିଆଇ କରି କରି କେତେ ବର୍ଷ ପରେ ହେଇଛି ବାବୁ? ହେଲେ ଯୋନ ରକମର ସେ କାହି ସେ କାର ପରା ଜିପ୍ ପରାଟା ମାନେ ଆଇଲେ ସରି ଯୋନଟା ଅସୁବିଧା ହେଲେ ସରି ତମେ ବନାଇ ଦେଲା ସିନି ବାବୁ, ବନାଇ ପାରାସିନି? ହେଲେ ଆମର କାର୍ଯ୍ୟକ୍ରମ ବିଷୟ ଖଣ୍ଡେ କଥା ହେଉଥା, ଆମର କାର୍ଯ୍ୟକ୍ରମ ସେମିତି ଶୁଣିଲା ସିନି ତ?
0: ଆଲେ
1: ବାବୁ ଏନ୍ତାରି ଆମର କାର୍ଯ୍ୟକ୍ରମ ଦିନକେ ଶୁଣିଥିବା, ଆରି ଆମର ଲୋକ ଏନ୍ତାରି ଫୋନ କରିଥିବା ରେଲି ନିଆରି ଗୋଟେ ଫୋନ ଆଇଲାନି ଜୁହାର ଲାଗ।
2: ହ୍ୟାଲୋ ଚୈତି ଜନ।
3: ହଁ ଜୁହାର ଆପା।
2: ଜୁହାର, କିଏ କହିଲା ସିନି କନ୍ତ୍ରି?
3: ମୁଇଁ ନବୀନ କୁମ୍ଭାର କହିଲି ନେ ଜୟପୁର କୁମ୍ଭାର ଠାନ ଆପା।
2: ମାସେକ
3: ପରେ ଆଠ ଦିନ ପରେ ଭଲ ଲାଗଲାନି କଣ ଭଲ ହେଲେ
2: କାଇ ଯେ
3: ଗୋଡ଼ ଗୋଟେ ଆପା ଇଏ ମୋଟା ଠାନ ନାଇଁ କି ଇଏ ପାଦ ଯାକ ବୋଇଲେ ଗୋଡ଼ ଗୋଟେ ଗୋଡ଼ ବୁଝିନି ବାଟର ଖାଇବା ଗୋଡ ନାଇଁ କି ଭଲ କରି ନ ଆସିଥିଲା ଗୋଡ଼ ଚାଲିଲେ ଦୁଃଖିଲା ବେଶୀ। ତାପରେ ଡାକ୍ତର ପାଖ ଗଲେ ଦେଖାଇଲେ
2: ଔଷଧ
3: ପତ୍ର ଖାଇଲା ପରେ ଏବେ ଚାର ଆଠ ଦିନ ହେଲା ଚଲା ବୁଲା ହେଲି ଭଲ ଲାଗିଲା ଆପା। ଆରେ ବିପି ମିଶା ହାଇ ହେଇଯାଇଥିଲା
2: ସେଟାରେ କି ନା ସେମିତି ଅସୁବିଧା ବିପି ହାଇ ହେଇଗଲେ ପୁଣି ସେଟା ଖାଇଟା ବୋଲେ ଗାଗଡ଼ର ଗୋଟେ ଅଙ୍ଗ ପୁଣି ମାରିଦେଇଛି ସେଟା ରଖା ଯେ ବିପି ର ଔଷଧ ଖାଇଟା ବୋଲେ ସେଟା ଡେଲି ଖାଇବାର ଅଛେ ଗୋଟେ ଦିନ ବନ୍ଦ ହେଲେ ଆରି ଅସୁବିଧା ଗାଗଡ଼ କେ ହେଲେ ଏବେ ନିମାନ
3: ଆଲେ
2: ଆରି କାଇ ଖବର କୁହା ଏସୁ ତ ଜବର ଗରମ କା ନେଇ
3: ଖବର ଗରମ ତ କବଲ
2: ବର୍ଷା ତ ଆରି ପାନି
3: ହେଇଗଲା ତାପରେ ଏବେ ଗରମ ନାଇଁ ଆସି ଗରମ ପାଇଁ ବୋଲେ କେତେ ଦିନ ବଡ଼ ବିଜାର ଲାଗିଥିଲା ପୁରା ଥଣ୍ଡା ହେଇଗଲା ଭଲ ଲାଗଲାନି ଏବେ।
1: ଏବେ କେନ୍ତା ଗାଗଡ଼ ଅଛେ ବାବୁ ନବୀନ ବାବୁ?
3: ଏବେ ଭଲ ଅଛି ମାମା ଭଲ ଗୋଟେ ଚାରି ଦିନ ଆଠ ଦିନ ହେଲା ଭଲ ଲାଗଲାନି
1: ଖାଇବା
3: ଇଚ୍ଛା ଲାଗିଥିଲା ଖଣ୍ଡା ଦୂର ଚାଲିଲେ ହାଲିଆ ଲାଗିଥିଲା ଏବେ ଗୋଡ଼ ଗୋଟେ ଦୁକା ଯେ ଦୁକା ଏମିତି ସେମିତି କରି ଗୋଟେ କେମିତି କେମିତି କରି
1: ଆଜିକାଲି ଖାଇ କାମ ନବୀନ ବାବୁ
3: କାମ ବୋଇଲେ କାଇଟା ମାମା ମୁଇଁ ତ ଏକରେ କାମ ଦାମ ନ
1: କରେ
3: ଆମର ଘରେ ତ ଏଠି ବେଳା ବାଡ଼ି କାମ ନାଇଁ ଏବେ ପାନି ପୁନା ମାରିଲା ନହେଲେ ବେଳେବେଳେ କାମ କଣ ଆରମ୍ଭ ହେଇଥା
1: ହଇ ହଇ
3: ତାପରେ ଆମର କୁମାର ସାହି ଘର କୁମାର ଲୋକ ମାତ୍ର ଆମର ଘରେ ହାଣ୍ଡି କରିବା ଲୋକ ଏତେ
1: ନାହିଁ
3: ଆମର ବାହାରିଲା କରିଥିଲା ତାପରେ ଆମର ମୋର ବଡ଼ ଭାଇ ହେଲା ମୋର ବଡ଼ ଭାଇ ତ ଶିଖିଏ ନାହିଁ ସେ ଗୋଟେ ଟେଲିଫୋନ୍ ଡିପାର୍ଟମେଣ୍ଟ ଲୋକ କାମ କରିଥିଲା ସେଠି ଗୋଟେ ଲାଇନ୍ ମ୍ୟାନ୍ ହେଇକରି ହେଲା।

ଚୈତିଜୁନ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ FM 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତି 7:30 ଶୁଣିବେ କିଷାନ ବାଣୀ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ ସୁଫଳାର ସିଧା ପ୍ରସାରଣ। ଏଥିରେ ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାରର ରୋଗ ଓ ତାହାର ପ୍ରତିକାର। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 6:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।

ଆକାଶବାଣୀ ଜୟପୁର ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଦୟ ଭାରତ, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 8:10 ପ୍ରଚାର କରିବୁ ସ୍ୱଚ୍ଛ ଆମ ଭାରତ, ଏଥିରେ ସ୍ୱଚ୍ଛ ଗ୍ରାମ ଓ ସୁସ୍ଥ ଜୀବନ ସମ୍ପର୍କରେ ଶୁଣିବେ ସୁଚିସ୍ମିତା କରସୁଦ୍ଧା ପଟ୍ଟନାୟକଙ୍କ ସହିତ ସାକ୍ଷାତକାର। ପରେ ପରେ ଶୁଣିବେ ସ୍ୱଚ୍ଛତା ସହିତ ସ୍ୱାସ୍ଥ୍ୟର ସମ୍ପର୍କ ବିଷୟରେ। ରାତି 7:30 ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ ସୁଫଳାର ସିଧା ପ୍ରସାରଣ, ଏଥିରେ ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାରର ରୋଗ ଏବଂ ତାହାର ପ୍ରତିକାର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 8:30, ଏଥିରେ ଶୁଣିବେ ପଣ୍ଡିତ ଡିକେ ଦତ୍ତାଙ୍କ ବେହେଲା ବାଦନ, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ୟମନ। ରାତି 9:30 ଶୁଣିବେ କାର୍ଯ୍ୟକ୍ରମ ଛାୟାପଥ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:00 ଶୁଣିବେ ରାଗ ସଙ୍ଗୀତରେ ପ୍ରଭୁ ଦେବ ସରକାରଙ୍କ ଖେୟାଲ, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଛାୟାନାଟ। ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆସନ୍ତୁ ଜାଣିବା ଆସନ୍ତାକାଲି ଆମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି। ଆସନ୍ତାକାଲି 6:05 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶିଳ୍ପୀ ସୁନନ୍ଦା ପଟ୍ଟନାୟକ, ସୁବାସ ଦାସ, ନିହାରିକା ପଟ୍ଟନାୟକ, ବେଣୁଧର ସୁବୁଦ୍ଧି, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ଗୁପ୍ତପ୍ରସାଦ ପାଢ଼ୀ। 6:25 ଶୁଣିବେ ରାମଚରିତ ମାନସ, 6:40 ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ିରେ ଶୁଣିବେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ମସୁରାମ ଗଣ୍ଡ ଓ ସାଥୀ।

ସକାଳ 7:25ରେ ଶୁଣିବେ ବିବିଧା କାର୍ଯ୍ୟକ୍ରମ। ଏଥିରେ ସ୍ଥାନ ପାଇଛି ସମାଜସେବୀ ନରେନ୍ଦ୍ର ଗରଡ଼ାଙ୍କ ସହ କଥାବାର୍ତ୍ତା। ସକାଳ 8:30ରେ ସୁରଲହରୀ ଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ର ଏବଂ ସଞ୍ଜୀବନୀ ପଣ୍ଡା। ସକାଳ 8:45ରେ ଶୁଣିବେ ସୁଗମ ସଙ୍ଗୀତ। ସକାଳ 9:00ରେ ଗୀତିଧାରା ଏବଂ 9:30ରେ ସପ୍ତଧାରା। ପୂର୍ବାହ୍ନ 10:05ରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ପୂର୍ବାହ୍ନ 10:30ରେ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00ରେ ଶୁଣିବେ ପାଲା ଶିବଧନୁ ଭଗ୍ନ। ପରିବେଷଣ କରିଛନ୍ତି ଅନ୍ତର୍ଯ୍ୟାମୀ ଗୌଡ଼ ଏବଂ ସାଥୀ। ଦିନ 11:30ରେ ଶୁଣିବେ ଦାସକାଠିଆ ନିକୁମ୍ଭାସୁର ବଥ। ପରିବେଷଣ କରିଛନ୍ତି ସୂର୍ଯ୍ୟନାରାୟଣ କର ଏବଂ ଅନ୍ତର୍ଯ୍ୟାମୀ ରଥ। ଦିନ 12:00ରେ ଏବଂ 2:15ରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଦିନ 12:30ରେ ପ୍ରଚାର କରିବୁ ସୌରା ଭାଷାର କାର୍ଯ୍ୟକ୍ରମ ତାରବା। ଦିନ 12:50ରେ ଶୁଣିବେ ଭକ୍ତି ଗୀତ। ଦିନ 1:10ରେ ହିନ୍ଦୀ ସୁଗମ ସଙ୍ଗୀତ। ଦିନ 1:20ରେ ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଘର ତିଆରି ପାଇଁ ଋଣ ମିଳିବ କେମିତି, ଏ ସମ୍ପର୍କରେ ସାକ୍ଷାତକାର। ପରେ ପରେ ଜଣେ ମା'ର ତ୍ୟାଗ ଓ ଦାୟିତ୍ୱ ସମ୍ପର୍କରେ ଶୁଣିବେ ଆଉ ଏକ ସାକ୍ଷାତକାର। ଅପରାହ୍ନ 5:00ରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ନାଟକ ଜାଗ ଉତ୍କଳ, ରଚନା ଶ୍ରୀପଦ୍ମା ସାହୁ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ହ୍ୟାଲୋ ସାର୍ତା ଲାଗ୍ବା ଗୀତ ଶୁଣିବେ ଅପରାହ୍ନ 5:30ରେ। ସନ୍ଧ୍ୟା 6:10ରେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20ରେ। ରାତି 7:00ରେ ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ରାତି 7:30ରେ ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ମାଛ ଚାଷରେ ମହିଳାମାନଙ୍କୁ ଥଇଥାନ ଚିର ସବୁଜ, ଏ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:00ରେ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନ ପ୍ରଚାର କରିବୁ ରାତି 7:00ରେ। ଶିଳ୍ପୀମାନେ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା, ଗୀତ ରଚନା ଗୌରବ ପଟ୍ଟନାୟକ, ସୁର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ ହମ୍ କିସି ସେ କମ୍ ନାହିଁ। ଏହି କଥାଚିତ୍ରର ଗୀତଟି ଆସନ୍ତୁ ଶୁଣିବା। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାକ୍ନିକ। ଆନନ୍ଦ ବକ୍ସିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ। କଥାଚିତ୍ର ହମ୍ କିସି ସେ କମ୍ ନାହିଁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଏଥର ଶିଳ୍ପୀ ଅନୁରାଧା ପୋଠୱାଲ ଏବଂ ଉଦିତ ନାରାୟଣ। କଥାଚିତ୍ର ଦିଲ୍।

ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ ଶ୍ରୀମଦ୍ ଭାଗବତ, ଆଜି ପ୍ରଚାର କରୁଛୁ ଏହାର 118ତମ ଭାଗ।

ମୈତ୍ରେୟ ବିଦୁରଙ୍କୁ ପ୍ରାଚୀନ ନରପତିଙ୍କର ଅକର୍ମ ମାର୍ଗରେ ଯିବା ହେତୁ ଯେଉଁ ଅନିଷ୍ଟ ଘଟିଲା ସେ ବିଷୟରେ କହିଲେ। ପ୍ରାଚୀନ ନରପତି ପଶୁବଧ ଓ ନାନାଦି ଅପକର୍ମ କଲେ। ନାରଦ ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ପରିଣତି ସମ୍ପର୍କରେ ଚେତେଇଥିଲେ। ତତ୍ପରେ ନାରଦ ତାଙ୍କୁ ନାରୀବଶ ହୋଇ ଧର୍ମକର୍ମ ଭୁଲି ଯାଇଥିବା ରାଜା ପୁରଞ୍ଜନଙ୍କ ବିଷୟରେ କହିଲେ।

0: ଶୁଣିଲେ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 118ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଇଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତି 7:30ରେ ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ ସୁଫଳାର ସିଧା ପ୍ରସାରଣ। ବିଷୟ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାରର ରୋଗ ଏବଂ ତାହାର ପ୍ରତିକାର। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 6:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଦୟ ଭାରତ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ଯଦି ପରିସଂଖ୍ୟାନ ଭୁଲ ହୁଏ ତେବେ ଯୋଜନାର ପ୍ରକୃତ ଲକ୍ଷ୍ୟ ଓ ସମ୍ପଦ ବଣ୍ଟନ ଠିକ୍ ଭାବରେ ହୋଇପାରେ ନାହିଁ, ଯାହାଦ୍ୱାରା ସମୟ, ଅର୍ଥ ଓ ଶ୍ରମର ଅପଚୟ ହୁଏ। ନିର୍ଭୁଲ ପରିସଂଖ୍ୟାନ ଦ୍ୱାରା ଲୋକଙ୍କ ଆବଶ୍ୟକତା ଚିହ୍ନଟ କରି ସଠିକ୍ ସ୍ଥାନରେ ସହାୟତା ପହଞ୍ଚାଇବା ସମ୍ଭବ ହୋଇଥାଏ। ତେଣୁ ଯୋଜନାର ସଫଳତା, ସଠିକ୍ ନିଷ୍ପତ୍ତି ଗ୍ରହଣ ଏବଂ ଦେଶର ସାମଗ୍ରିକ ବିକାଶ ପାଇଁ ନିର୍ଭୁଲ ପରିସଂଖ୍ୟାନର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ଏହି ଅବସରରେ ଆଜି ରହିଛି ଆଲୋଚନା, ଯୋଜନାର ସଫଳ ରୂପାୟନରେ ନିର୍ଭୁଲ ପରିସଂଖ୍ୟାନର ଆବଶ୍ୟକତା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଭାରତ ସରକାରଙ୍କ ଭାରତୀୟ ଅର୍ଥନୈତିକ ସେବାରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଂଶୁମାନ କାମିଲା।
1: ପ୍ରମାଣ ଭିତ୍ତିକ ନୀତି ନିର୍ଦ୍ଧାରଣ, ସାମାଜିକ ଅର୍ଥନୈତିକ ବିକାଶ ଏବଂ ଜାତୀୟ ଯୋଜନାରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବ୍ୟାପକ ଭାବରେ ସ୍ୱୀକୃତି ଦିଆଯାଇଛି। ଶାରୀରିକ ସ୍ୱାସ୍ଥ୍ୟର ଏକ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଓଜନ, ଉଚ୍ଚତା, ରକ୍ତଚାପ, ନାଡ଼ିହାର ଏବଂ ଏହିପରି ଗୁରୁତ୍ୱପୂର୍ଣ୍ଣ ପାରାମିଟର ଗୁଡ଼ିକର ଇତିହାସ ଏବଂ ସ୍ଥିତି ଜାଣିବା ଆବଶ୍ୟକ। ପରିବାର ସଦସ୍ୟମାନଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତି ସେମାନଙ୍କର ସ୍ୱାଦ କ'ଣ, କ'ଣ ଉତ୍ପାଦନ ଆବଶ୍ୟକ, କେତେଜଣ ଭୋଜନ କରିବେ ଏବଂ ସେମାନଙ୍କ ଖାଦ୍ୟ ଗ୍ରହଣର ଅଂଶ କ'ଣ ତାହା ଜାଣିବା ଆବଶ୍ୟକ। ଘର ସଜାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିମାନେ ଏଥିପାଇଁ କେତେ ଟଙ୍କା ଅଛି, ଘରେ ବର୍ତ୍ତମାନ ଉପଲବ୍ଧ କଳା ଏବଂ ହସ୍ତଶିଳ୍ପର ସ୍ତର କ'ଣ ଏବଂ ସେମାନେ କେଉଁ ସ୍ତରର ସୌନ୍ଦର୍ଯ୍ୟ ଆକର୍ଷଣ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ତାହା ଜାଣିବା ଆବଶ୍ୟକ। ସରକାରରେ ନୀତିଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଫଳାଫଳ ହାସଲ କରିବା ପାଇଁ ଉଦ୍ଦିଷ୍ଟ। ଉଦାହରଣ ସ୍ୱରୂପ, ବିଦ୍ୟାଳୟରେ ପଢ଼ୁଥିବା ନିର୍ଦ୍ଦିଷ୍ଟ ବୟସର ବାଳିକାମାନଙ୍କର ପ୍ରତିଶତ ବୃଦ୍ଧି, କିଶୋରମାନଙ୍କ ପୁଷ୍ଟିକର ଖାଦ୍ୟ ଗ୍ରହଣ ବୃଦ୍ଧି, ଯାନବାହନର ନିର୍ଗମନ ସ୍ତର ହ୍ରାସ କରିବା ଇତ୍ୟାଦି। ନୀତିର ସଫଳ କାର୍ଯ୍ୟକାରିତା ପାଇଁ ଆମକୁ ଜାଣିବା ଆବଶ୍ୟକ ଆମେ କ'ଣ ହାସଲ କରିବାକୁ ଚେଷ୍ଟା କରୁଛନ୍ତି, ଲକ୍ଷ୍ୟ ଦର୍ଶକ କିଏ ଏବଂ ସେମାନଙ୍କର ଆକାର କ'ଣ, ନୀତିର ଉଦ୍ଦେଶ୍ୟ ହାସଲ କରିବା ପାଇଁ ଆମେ କେଉଁ ପରିବର୍ତ୍ତନକୁ ଉତ୍ସାହିତ କରିବାକୁ ଚାହୁଁଛନ୍ତି ଇତ୍ୟାଦି। ଏସବୁକୁ ବୁଝିବା ପାଇଁ ସଠିକ୍ ଏବଂ ପ୍ରାସଙ୍ଗିକ ପରିସଂଖ୍ୟାନ ସହାୟକ ହୋଇଥାଏ। ସରକାରୀ ପରିସଂଖ୍ୟାନ ସାମାଜିକ ଏବଂ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତିକୁ ରେକର୍ଡ କରିବାରେ, କେଉଁ ସ୍ଥାନରେ ନୀତି ପ୍ରଭାବ ପକାଇବା ଆବଶ୍ୟକ ସ୍ଥିର କରିବାରେ, ନୀତିରେ କେତେ ପରିମାଣର ପରିବର୍ତ୍ତନ ଆବଶ୍ୟକ ଆକଳନ କରିବାରେ, ଏକ ନିର୍ଦ୍ଦିଷ୍ଟ ନୀତି ଭଲ କାମ କରୁଛି କି ନାହିଁ ଚିହ୍ନଟ କରିବାରେ ଏବଂ ଏଥିରେ ଜଡ଼ିତ ଆନୁମାନିକ ଖର୍ଚ୍ଚ ଆକଳନ କରିବାରେ ସହାୟକ। ଏକ ଦୃଢ଼ ପରିସଂଖ୍ୟାନର ଭିତ୍ତିଭୂମି ନିର୍ଭର କରେ ସରକାରୀ ଗଣନାକାରୀ ଏବଂ ସର୍ବେକ୍ଷଣକାରୀଙ୍କୁ ତଥ୍ୟର ସ୍ଥିତିକୁ ସଠିକ୍ ଏବଂ ନିରପେକ୍ଷ ଭାବରେ ରିପୋର୍ଟ କରିବାରେ ଲୋକଙ୍କର ସହଯୋଗ ଉପରେ। ଯଦି ଅର୍ଥନୈତିକ ଓ ସାମାଜିକ ନୀତିର ସଫଳତା ସଠିକ୍ ପରିସଂଖ୍ୟାନ ଉପରେ ନିର୍ଭର କରେ, ତେବେ ଏହି ସଫଳତାର ମୂଳ ହେଉଛି ପରିସଂଖ୍ୟାନ ସଂଗ୍ରହ କରିବା ପ୍ରକ୍ରିୟାରେ ଲୋକଙ୍କ ସହଯୋଗ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ। ଆଜି ଭାରତ ସରକାରଙ୍କର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ଅନେକ ବଡ଼ ଧରଣର ଡାଟାସେଟ୍ ଏବଂ ପରିସଂଖ୍ୟାନ ସର୍ବେକ୍ଷଣ କରାଯାଉଛି। ଏହାର ଉଦାହରଣ ହେଉଛି ପିରିୟଡିକ୍ ଲେବର ଫୋର୍ସ ସର୍ଭେ, ଟାଇମ୍ ୟୁଜ୍ ସର୍ଭେ, ଆନୁଆଲ୍ ସର୍ଭେ ଅଫ୍ ଇନ୍କର୍ପୋରେଟେଡ୍ ସର୍ଭିସେସ୍ ସେକ୍ଟର ଏଣ୍ଟରପ୍ରାଇଜେସ୍, ଆନୁଆଲ୍ ସର୍ଭେ ଅଫ୍ ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହା ବ୍ୟତୀତ ଜନଗଣନା, ଯାହା ହେଉଛି ସର୍ବବୃହତ୍ ପରିସଂଖ୍ୟାନ ସର୍ବେକ୍ଷଣ ମଧ୍ୟରୁ ଗୋଟିଏ, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହି ପରିସଂଖ୍ୟାନ ସର୍ବେକ୍ଷଣ ବ୍ୟାପକ ସାମାଜିକ ଆର୍ଥିକ ସୂଚକାଙ୍କର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ। ଆଗାମୀ ସମୟରେ କେଉଁ କ୍ଷେତ୍ରରେ ନୀତି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ତାହା ସୂଚାଇଥାଏ। ନୀତିଗୁଡ଼ିକର ପ୍ରଭାବ କେତେ ମାତ୍ରାରେ ରହିଛି ତାହା ଉପରେ ଆଲୋକପାତ କରିଥାଏ। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ତୃଣମୂଳ ସ୍ତରରେ ନୀତିର ସଫଳ କାର୍ଯ୍ୟାନ୍ୱୟନରେ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ଭାରତ ସରକାରଙ୍କର ମିନିଷ୍ଟ୍ରି ଅଫ୍ ଷ୍ଟାଟିଷ୍ଟିକ୍ସ ଆଣ୍ଡ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ୍ ଦ୍ୱାରା ଅନେକ ବଡ଼ ଧରଣର ପରିସଂଖ୍ୟାନ ସର୍ବେକ୍ଷଣ କରାଯାଉଛି। ଏହାର ଉଦାହରଣ ହେଉଛି ପିରିୟଡିକ୍ ଲେବର ଫୋର୍ସ ସର୍ଭେ, ଟାଇମ୍ ୟୁଜ୍ ସର୍ଭେ, ଆନୁଆଲ୍ ସର୍ଭେ ଅଫ୍ ଇନ୍କର୍ପୋରେଟେଡ୍ ସର୍ଭିସେସ୍ ସେକ୍ଟର ଏଣ୍ଟରପ୍ରାଇଜେସ୍, ଆନୁଆଲ୍ ସର୍ଭେ ଅଫ୍ ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହା ବ୍ୟତୀତ ଜନଗଣନା, ଯାହା ହେଉଛି ସର୍ବବୃହତ୍ ପରିସଂଖ୍ୟାନ ସର୍ବେକ୍ଷଣ ମଧ୍ୟରୁ ଗୋଟିଏ, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହି ପରିସଂଖ୍ୟାନ ସର୍ବେକ୍ଷଣ ବ୍ୟାପକ ସାମାଜିକ ଆର୍ଥିକ ସୂଚକାଙ୍କର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ। ଆଗାମୀ ସମୟରେ କେଉଁ କ୍ଷେତ୍ରରେ ନୀତି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ତାହା ସୂଚାଇଥାଏ। ନୀତିଗୁଡ଼ିକର ପ୍ରଭାବ କେତେ ମାତ୍ରାରେ ରହିଛି ତାହା ଉପରେ ଆଲୋକପାତ କରିଥାଏ। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥ୍ୟକୁ ସଠିକ୍

ଶୁଣୁଥିଲେ ଆଲୋଚନା ଯୋଜନାର ସଫଳ ରୂପାୟନରେ ନିର୍ଭୁଲ ପରିସଂଖ୍ୟାନର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଭାରତ ସରକାରଙ୍କ ଭାରତୀୟ ଅର୍ଥନୈତିକ ସେବାରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଂଶୁମାନ କାମିଲା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଏବଂ ଚରଣ ହେମ୍ବ୍ରମ କଲେ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଏବଂ 57 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ଶିକ୍ଷା ସଦନଠାରେ ଆସନ୍ତା 9 ତାରିଖରେ ଦୂର ତଥା ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ପ୍ରାଧିକୃତ ଅନୁମତିପତ୍ରର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିବେ। ଏଥିରେ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକୁ ଜାତୀୟ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତିପତ୍ର ପ୍ରଦାନ କରାଯିବ। ଏହାସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ

ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ 30ଟି ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ସହ ଆମ୍ଭୁଲାନ୍ସ ମୁତୟନ କରାଯିବ। ସେହିପରି ଜଳ ବିଶୋଧନାଗାର ଓ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବ। 14ଟି ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ପମ୍ପ, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍, ପାର୍କିଂ ସ୍ଥଳ, ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରାଯିବ। ବିଦ୍ୟୁତ୍ ବିଭାଗ ପକ୍ଷରୁ 3ଟି ଗ୍ରିଡ୍ ଷ୍ଟେସନ୍ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ 370ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସୁରକ୍ଷା ବ୍ୟବସ୍ଥା ପାଇଁ 220 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9ଟାରୁ 11:30 ମଧ୍ୟରେ ପ୍ରଥମ ପତ୍ର ଏବଂ ଅପରାହ୍ନ 2ଟାରୁ 4:30 ମଧ୍ୟରେ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ଚଳିତ ଖରିଫ ଋତୁ ଏବଂ ଏଲ୍ନିନୋ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ରଣନୀତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାହାରି 92% ରହିବ ବୋଲି ପୂର୍ବାନୁମାନ କରିଥିବାରୁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଆଦି 8ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ସିଂଦେଓ କହିଛନ୍ତି କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ 57,88,000 ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରାଯାଇଛି। ଏଥିପାଇଁ ରିହାତି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ ସଙ୍କଟ ସମୟରେ ବ୍ୟବହାର ପାଇଁ 14,350 କ୍ୱିଣ୍ଟାଲର ବିହନ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଏଥିସହିତ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋହାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ କ୍ଷେତ ବଞ୍ଚାଓ ଅଭିଯାନ ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ଟିମ୍ଗୁଡ଼ିକ ରୋଗପୋକ ନିୟନ୍ତ୍ରଣ ଏବଂ ତଦାରଖ ପାଇଁ ସଜାଗ ରହିଛନ୍ତି ବୋଲି ଶ୍ରୀ ସିଂଦେଓ କହିଛନ୍ତି। ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ହରିଦାସପୁର ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ବିଜୟନଗର ଜଙ୍କସନ୍ ମଧ୍ୟରେ ପ୍ରାୟ 440 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥ ନିର୍ମାଣ କରାଯିବ। ଆଜି ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକରେ ବଳିଦାନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଳିଦାନ ଦିବସ ଅବସରରେ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭୁବନେଶ୍ୱରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍କତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏବଂ ବୌଦ୍ଧଠାରେ ବଳିଦାନ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫେଡ୍ କାର୍ଯ୍ୟାଳୟରୁ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଡ଼ସାମନ୍ତଙ୍କ ଉପସ୍ଥିତିରେ ଏହି ପାଟ ହସ୍ତାନ୍ତର କରାଯାଇଛି। 1981 ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ପ୍ରତିବର୍ଷ ବାସୁଙ୍ଗା ପାଟ ଯୋଗାଇ ଆସୁଛି। ଏହି ପାଟ ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ବିଜୟ ଡୋରି, ପଇତା, ରାକ୍ଷୀ ଆଦି ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ। ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥାଏ। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ହସ୍ପିଟାଲରେ ଜିଲ୍ଲାପାଳ ଏକାଧିକ ନୂତନ ଚିକିତ୍ସା ସେବାର ଉଦ୍ଘାଟନ କରିଛନ୍ତି। ଇକୋ ମାମୋଗ୍ରାଫି, ଶଲ୍ୟ ଚିକିତ୍ସା, ବହିର୍ବିଭାଗ, ଏଣ୍ଡୋସ୍କୋପି ଆଦି ବିଭିନ୍ନ ଅତ୍ୟାଧୁନିକ ସୁବିଧାକୁ କାର୍ଯ୍ୟକ୍ଷମ କରାଯାଇଛି।

0: ଏହି ସମସ୍ତ ସ୍ୱାସ୍ଥ୍ୟ ସୁବିଧା ନିୟମିତ ଖୋଲା ରହିବା ସହ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମରେ ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ନୂତନ ଖାଉଟି କାର୍ଡ ବିତରଣ ଆରମ୍ଭ ହୋଇଛି। ଏହି କାର୍ଡ ମାଧ୍ୟମରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। 77ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ 46,980 ଜଣ ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ। ରାୟଗଡ଼ା ପୌରପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଜନକଲ୍ୟାଣ ମେଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ 123 ଜଣ ନୂତନ ଉଠାଦୋକାନୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ନିଶାମୁକ୍ତ ଭାରତ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ 200ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା କରିଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପଦଯାତ୍ରା ସହର ପରିକ୍ରମା କରି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲା। ମାଲକାନଗିରି ଜିଲ୍ଲାପାଳ ସ୍ଥାନୀୟ ଯୁବପିଢ଼ି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ମୌସୁମୀର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସଞ୍ଜୀବ ଦ୍ୱିବେଦୀ କହିଛନ୍ତି,
1: ଓଡ଼ିଶା କୁ ଆଜ କଭର କରି ଲିଆ ହେ। ଆଜ ହମାରା ମାନସୁନ ଜୋ ହେ ଆଡଭାନ୍ସ ହୋନେ କେ ବାଦ ପୁରା ହୋଲ ଓଡ଼ିଶା କେ 30 କେ 30 ଡିଷ୍ଟ୍ରିକ୍ଟ ଜୋ ହେ କଭର ହୋ ଗଏ ହେ। ବିହାର ସେ ଲେକେ ଏକ ନର୍ଥ ୱେଷ୍ଟ ବେଓ ବେଙ୍ଗଲ ତକ ଏକ ଟ୍ରଫ ଜା ରହି ହେ ଜୋ କି ସମୁଦ୍ର ସତହ ସେ 1.5 କିଲୋମିଟର ଉଚାଇ ପର ହେ ଔର ଭେ ଝାରସୁଗୁଡ଼ା ଗେଙ୍ଗେଟିକ ୱେଷ୍ଟ ବେଙ୍ଗଲ ଓ ଓଡ଼ିଶା କେ ଉପର ସେ ହୋତି ହୁଏ ଜା ରହି ହେ। ଜହାଁ ପେ ଆକ୍ଟିଭିଟି ରହେଗି ବାରିଶ କି ତୋ ଜିସମେ ଫୋରକାଷ୍ଟ ମେ ଡେ 1 ମେ ରେନଫଲ ଡିଷ୍ଟ୍ରିବ୍ୟୁସନ ହୋଲ ଓଡ଼ିଶା ମେ ସ୍କାଟର ରହନେ କି ସମ୍ଭାବନା ହେ।
0: ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଓ ଚରଣ ହେମ୍ରମ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଦେଶର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ବିଶ୍ୱ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର 6.3% ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏହା 7.8% ବୃଦ୍ଧି ପାଇଥିଲା। ଏଭଳି ପରିବର୍ତ୍ତନ ଭାରତକୁ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ମାନ୍ୟତା ପ୍ରଦାନ କରିଛି। କୌଶଳପୂର୍ଣ୍ଣ ସଂସ୍କାର, ଦକ୍ଷ ମାନବ ସମ୍ବଳ ଏବଂ ନୀତିଗତ ପଦକ୍ଷେପ ଦ୍ୱାରା ଏହି ସଫଳତା ସମ୍ଭବ ହୋଇପାରିଛି। ଅର୍ଥନୈତିକ ସମୃଦ୍ଧି, ଅନ୍ତର୍ଭୁକ୍ତି ଅଭିବୃଦ୍ଧି, ସାମାଜିକ ଉନ୍ନତି, ପରିବେଶଗତ ଦୃଢ଼ତା ଏବଂ ସ୍ୱଚ୍ଛ ଶାସନର ଦୃଷ୍ଟିକୋଣ ନେଇ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଏ ଦିଗରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଦେଶର ଅଭିବୃଦ୍ଧି ବ୍ୟକ୍ତିଗତ ବ୍ୟବହାର ଏବଂ ଯୁବବର୍ଗଙ୍କ ସୃଜନଶୀଳତାକୁ ପ୍ରତିପାଦନ କରୁଛି। ଘରୋଇ ଆବଶ୍ୟକତାର ଚାହିଦା ବୃଦ୍ଧି ଦେଶର ଅର୍ଥନୈତିକ ଗତିଶୀଳତାକୁ ସଶକ୍ତ କରିଛି। ୟୁପିଆଇ ଏବଂ ଇ କମର୍ସ ଭଳି ପ୍ଲାଟଫର୍ମ ଡିଜିଟାଲ ବିପ୍ଳବକୁ ଅଧିକ ସୁଦୃଢ଼ କରିବା ସହିତ ଟାୟାର 2 ଏବଂ ଟାୟାର 3 ସହରଗୁଡ଼ିକରେ ଖୁଚୁରା ବ୍ୟବସାୟକୁ ଅଧିକ ବ୍ୟାପକ କରିଛି। ପାର୍ବଣ ଋତୁରେ ଜିଏସ୍ଟି ସଂଗ୍ରହ ବୃଦ୍ଧି ବର୍ଦ୍ଧିତ ଘରୋଇ ଚାହିଦା ବୃଦ୍ଧିକୁ ପ୍ରତିଫଳନ କରୁଛି। ଦେଶର ଜନସଂଖ୍ୟାଗତ ସୁବିଧା ଅର୍ଥନୈତିକ ଅଭିବୃଦ୍ଧି ମାର୍ଗରେ ଏକ ପ୍ରମୁଖ ଅବଦାନ ପ୍ରଦାନ କରୁଛି। ସମାଜର ବିଭିନ୍ନ ସ୍ତରର ଲୋକ ଦେଶର ଅଭିବୃଦ୍ଧିଶୀଳ ଅର୍ଥନୀତିରେ ନିଜର ଯୋଗଦାନ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ପଦକ୍ଷେପ ନିଯୁକ୍ତି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। ଦେଶର ଯୁବଶକ୍ତି ଉତ୍ପାଦକତାରେ ପରିଣତ ହେଉଥିବାବେଳେ ମହିଳା ଶ୍ରମଶକ୍ତି ଦ୍ରୁତଗତିରେ ବୃଦ୍ଧି ପାଉଛି। ଦେଶର ବର୍ଦ୍ଧିତ ଅନ୍ତର୍ଭୁକ୍ତି ସମ୍ପନ୍ନ ଶ୍ରମଶକ୍ତିକୁ ଏହା ପ୍ରତିପାଦନ କରୁଛି। ଷ୍ଟାର୍ଟଅପ୍ କ୍ଷେତ୍ର ବ୍ୟାପକ ହେବା ଏହାର ଅନ୍ୟତମ ଉଦାହରଣ। ପ୍ରାୟ 2 ଲକ୍ଷ ସ୍ୱୀକୃତିପ୍ରାପ୍ତ

ଭାରତ ସହିତ ଭାରତ ବିଶ୍ୱସ୍ତରରେ ନବସୃଜନ କ୍ଷେତ୍ରରେ ତୃତୀୟ ସ୍ଥାନରେ ପହଞ୍ଚିଛି। ନିରନ୍ତର ନିବେଶ ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ର ଦେଶର ଜନସଂଖ୍ୟାଗତ ଲାଭାଂଶକୁ ଉପଯୋଗ କରିପାରୁଛି, ଫଳରେ ସାମାଜିକ ସୁରକ୍ଷା କ୍ଷେତ୍ର ଅଧିକ ସଶକ୍ତ ହେଉଛି। ଦେଶର ରପ୍ତାନୀ କ୍ଷେତ୍ରରେ ଅଭିବୃଦ୍ଧି ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ପ୍ରମାଣିତ କରୁଛି। ରପ୍ତାନୀ କ୍ଷେତ୍ରରେ ପାଖାପାଖି 14% ବୃଦ୍ଧି ଏହାକୁ ପ୍ରତିଫଳିତ କରୁଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଏବଂ ଉତ୍ପାଦକ ଭିତ୍ତିକ ପ୍ରୋହାହନ ଯୋଜନା ପିଏଲ୍ଆଇ ଦେଶର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଓ ରପ୍ତାନୀକୁ ବହୁଗୁଣରେ ବିସ୍ତାର କରିଛି।

2030 ସୁଦ୍ଧା ଦେଶର ଉତ୍ପାଦ ଏବଂ ଶିଳ୍ପ କ୍ଷେତ୍ର 25% ବୃଦ୍ଧି ଘଟିବା ନେଇ ଲକ୍ଷ୍ୟ ରଖାଯାଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ ପିଏଲ୍ଆଇ ପଦକ୍ଷେପ ଏ କ୍ଷେତ୍ରକୁ ସକାରାତ୍ମକ ଗତିଶୀଳତା ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ଦେଶକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ଉତ୍ପାଦନ କ୍ଷେତ୍ରରେ ପରିଣତ କରିଛି। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ମଧ୍ୟ ଅଧିକ ହୋଇଛି। ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂସ୍କାର ଦେଶରେ ଏକ ସୁଗମ ଜାତୀୟ ବଜାର ସୃଷ୍ଟି କରିପାରିଛି। ଏଭଳି ପଦକ୍ଷେପ ଟିକସ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ତଥା ପରିଚାଳନାଗତ ଦକ୍ଷତାକୁ ବୃଦ୍ଧି କରିଛି, ଫଳରେ ବ୍ୟବସାୟ କ୍ଷେତ୍ର ଅଧିକ ସହଜ ଓ ସରଳ ହୋଇପାରିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ, ଇଲେକ୍ଟ୍ରୋନିକ୍ସ ରସିଦ ଏବଂ ସରଳ ରିଟର୍ଣ୍ଣ ଦାଖଲ ଭଳି ପଦକ୍ଷେପ ରାଜସ୍ୱ ସ୍ଥିରତା ଏବଂ ଉନ୍ନତ କାର୍ଯ୍ୟାନ୍ୱୟନକୁ ସହଯୋଗ ପ୍ରଦାନ କରିଛି। ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ସୀମା ବୃଦ୍ଧି, ବଜାର ବିକାଶ ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ ବ୍ୟବସ୍ଥାକୁ ଅଧିକ ସହଜ କରିପାରିଛି। ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା 4 ଶ୍ରମ କୋଡ୍ ଶ୍ରମ କ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ଆଶାୟୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ଏଭଳି ନୂତନ ପଦକ୍ଷେପ ବେଶ୍ ଉପଯୋଗୀ ସାବ୍ୟସ୍ତ ହେଉଛି। ଦେଶର ଶକ୍ତି କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଘଟିଛି। ନବୀକରଣୀୟ ଶକ୍ତି ସାମର୍ଥ୍ୟ ବ୍ୟାପକ ହୋଇଛି। ସୌରଶକ୍ତି ଉତ୍ପାଦନ ଏବଂ ସବୁଜ ହାଇଡ୍ରୋଜେନ୍ ନବସୃଜନ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରୁଛି। 2030 ସୁଦ୍ଧା ଦେଶର ଅଣୁଜୀବାଶ୍ମ ଶକ୍ତି କ୍ଷେତ୍ର 500 GW ଏବଂ 2027 ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ରଖାଯାଇଛି। ତେବେ ଭାରତର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଯାତ୍ରା ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ନବୀକରଣୀୟ ଶକ୍ତି ପ୍ରସାର, ଜଳବାୟୁ ପରିବର୍ତ୍ତନ ଆଧାରିତ ଭିତ୍ତିଭୂମି ବିକାଶ ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ମାଧ୍ୟମରେ ହାସଲ ହୋଇଥିବା ଦ୍ରୁତ ଅଭିବୃଦ୍ଧି ଦୀର୍ଘକାଳୀନ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରୁଛି।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ ମଥାରେ ଦେଇ ପାଟ ଓଢ଼ଣୀ ଏ କଥାଚିତ୍ରର ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ବିଭୁ କିଶୋର ଏବଂ ତପୁ ମିଶ୍ର। ବସନ୍ତରାଜ ସାମଲଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବିକାଶ ଶୁକ୍ଲା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଶିଳ୍ପୀ କୁମାର ପାପି ବସନ୍ତରାଜ ସାମଲଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମନ୍ମଥ ମିଶ୍ର। କଥାଚିତ୍ର ପାଗଳ ପ୍ରେମୀ।

ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ଆଦିତ୍ୟନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର। କୋଲକାତାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜବେକିସ୍ତାନ ପରସ୍ପରକୁ ଭେଟିବେ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯାଇଛି। ସେଥିମଧ୍ୟରେ 2 ପଦ୍ମ ବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ୍ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ସମ୍ମାନିତ ହୋଇଛନ୍ତି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟେକ ବର୍ଷ 3 ବର୍ଗ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ଘୋଷିତ ହୋଇଥିଲା। ସେଥିମଧ୍ୟରେ 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ, 113 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଯାତ୍ରାର ନେତୃତ୍ୱ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ପ୍ରଶାସନିକ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତୀୟ ପ୍ରଶାସନିକ ସେବା 2024 ବ୍ୟାଚ୍ର 183 ଜଣ ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ ବେଳେ ଶ୍ରୀ ମୋଦି ଏହା କହିଛନ୍ତି। ନାଗରିକ ଦେବଭାବ ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ନାଗରିକଙ୍କୁ ଶାସନର କେନ୍ଦ୍ର ରଖିବାର ଆବଶ୍ୟକତା ରହିଛି। ଦୂରଦୃଷ୍ଟି ସହ ନବସୃଜନ, ନାଗରିକ କୈନ୍ଦ୍ରିକ ଶାସନ ଚିନ୍ତାଧାରା ସହିତ ରାଷ୍ଟ୍ର ନିର୍ମାଣରେ ଉତ୍ସର୍ଗ କରିବାକୁ ଏହି ପ୍ରଶିକ୍ଷାର୍ଥୀଙ୍କୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ପ୍ରତ୍ୟେକ ନୀତି ପ୍ରଶାସନିକ ନିଷ୍ପତ୍ତି ବିକଶିତ ଭାରତ ଗଠନ ଦୃଷ୍ଟିକୋଣ ନେଇ କାର୍ଯ୍ୟକାରୀ ହେବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି। ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ, ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି, ଶକ୍ତି ସୁରକ୍ଷା

ଏବଂ ଯୁବବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟିକୁ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ବ୍ୟାଚ୍ରେ 40% ଅଧିକ ମହିଳା ଅଧିକାରୀଙ୍କ ଉପସ୍ଥିତି ରାଷ୍ଟ୍ର ନିର୍ମାଣରେ ମହିଳାଙ୍କର ବର୍ଦ୍ଧିତ ଅଂଶଗ୍ରହଣକୁ ଆଲୋକପାତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ ସାର କ୍ଷେତ୍ରରେ ସରକାର ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ପ୍ରଫେସର ଏସ୍ ମହେନ୍ଦ୍ର ଦେବ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଏକ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି ଜାତୀୟ ଆୟର ପ୍ରାୟ 1/5 କୃଷି କ୍ଷେତ୍ରରୁ ଆସିଥାଏ। ଏଥିସହ 43% ଶ୍ରମ ଶକ୍ତିକୁ କୃଷିକ୍ଷେତ୍ର ଜୀବିକା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ଗତ 2024 ଆର୍ଥିକ ବର୍ଷରେ ଶେଷ ହୋଇଥିବା ଦଶନ୍ଧିରେ ଦେଶର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ହାରାହାରି ବାର୍ଷିକ ରେକର୍ଡ ପରିମାଣ 4.4% ଅଭିବୃଦ୍ଧି ଘଟିଛି। ପଶୁପାଳନ ଏବଂ ମତ୍ସ୍ୟଚାଷ ବାର୍ଷିକ ପ୍ରାୟ 7% ବୃଦ୍ଧି ପାଇଥିବା ଶ୍ରୀ ଦେବ କହିଛନ୍ତି। ନିରନ୍ତର ସାର ଯୋଗାଣ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପୁଷ୍ଟିକର ଆଧାରିତ ରିହାତି ବ୍ୟବସ୍ଥା ଦ୍ୱାରା ଦେଶର କୃଷିକ୍ଷେତ୍ର ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଦେବ କହିଛନ୍ତି। ଭାରତ ମଙ୍ଗୋଲିଆ ସମ୍ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ମଙ୍ଗୋଲ ରିଫାଇନେରୀ ପ୍ରକଳ୍ପକୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପରିଦର୍ଶନ କରିଛନ୍ତି। ତାଙ୍କ ସହ ମଙ୍ଗୋଲିଆ ପ୍ରତିପକ୍ଷ ବାତ୍ସେତ୍ ଶେଖ୍ ବଟମୁଙ୍କ ଏବଂ ଶିଳ୍ପ ଓ ଖଣି ମନ୍ତ୍ରୀ ଗୋଙ୍ଗୋର ଡାମ୍ ଡିନ୍ ନ୍ୟାମ୍ ଏହି ଗସ୍ତରେ ଯାଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଦ୍ୱିପାକ୍ଷିକ ବନ୍ଧୁତ୍ୱ ଆଧାରିତ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ଡକ୍ଟର ଜୟଶଙ୍କର ପ୍ରକଳ୍ପ ସ୍ଥଳରେ ଭାରତୀୟ ଏବଂ ମଙ୍ଗୋଲିଆର କାର୍ଯ୍ୟରତ କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ମଙ୍ଗୋଲିଆକୁ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ମନ୍ତ୍ରୀ ତଥା ମୁଖ୍ୟ କ୍ୟାବିନେଟ୍ ସଚିବ ବାଟମୁର୍ ଏଙ୍କ୍ ବାରଙ୍କ ସହ ସାକ୍ଷାତ ଆଲୋଚନା ମଧ୍ୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମାଇ ଭାରତ ଅଭିଯାନ ଅଧୀନରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ବନ୍ଦେ ମାତରମ୍ ଶିବିରର ଆୟୋଜନ କରାଯିବ। ଦେଶର ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କରେ ଯୁବବର୍ଗଙ୍କୁ ଅଧିକ ସଚେତନ କରାଇବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଏଥିପାଇଁ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକରେ 20 ଶିବିର ସ୍ଥାପନ କରାଯିବ। 6 ରାଜ୍ୟର 15-38 ବର୍ଷ ବୟସ୍କ 150 ଜଣ ଯୁବ ଅଂଶଗ୍ରହଣକାରୀ ପ୍ରତ୍ୟେକ ଶିବିରରେ ଯୋଗଦେବେ। ସେମାନଙ୍କ ମଧ୍ୟରେ 50% ମହିଳା ଏବଂ ପଛୁଆ ବର୍ଗର ସଦସ୍ୟ ଅନ୍ତର୍ଭୁକ୍ତ ହେବେ। ପ୍ରଥମ ପର୍ଯ୍ୟାୟ ଶିବିର ଆସନ୍ତାକାଲିଠାରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର କୋଲକାତାଠାରେ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ କହିଛି ଏହି ଶିବିରଗୁଡ଼ିକରେ ପ୍ରାୟ 3000 ଯୁବକ ଯୁବତୀ ଯୋଗଦେବେ। ସେମାନଙ୍କୁ ସାମ୍ବିଧାନିକ ମୂଲ୍ୟବୋଧ, ସାଂସ୍କୃତିକ ଭାବର ଆଦାନ ପ୍ରଦାନ, ନେତୃତ୍ୱ ବିକାଶ ଏବଂ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି 2026 ଫଳାଫଳ ପ୍ରକାଶ ପାଇଛି। ସିୟୁଇଟି ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୋର କାର୍ଡ ପାଇପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ଏହି ପରୀକ୍ଷା ପାଇଁ 15 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ 11 ଲକ୍ଷରୁ ଅଧିକ ପରୀକ୍ଷା ଦେଇଥିଲେ ବୋଲି ଏନ୍ଟିଏ କହିଛି। ଗତମାସ 11-31 ତାରିଖ ପର୍ଯ୍ୟନ୍ତ ସିବିଟି ମୋଡ୍ରେ ଏହି ପରୀକ୍ଷା ଦେଶର 321 ସହର ଏବଂ ବିଦେଶର 13 ସ୍ଥାନରେ 35 ପର୍ଯ୍ୟାୟରେ 19 ଦିନ ଧରି ଅନୁଷ୍ଠିତ ହୋଇଥିବା ନେଇ ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ତେହେରାନ ଏହାର ପରମାଣୁ ଭିତ୍ତିଭୂମିର ଦୀର୍ଘକାଳୀନ ଏବଂ ବ୍ୟାପକ ତଦାରଖ ପାଇଁ ସହମତି ପ୍ରଦାନ କରିଛି। ଏଥିସହ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରତିବନ୍ଧକକୁ ଦୂର କରିବାରେ ୱାଶିଂଟନ୍ ସହଯୋଗ ମଧ୍ୟ ପ୍ରଦାନ କରିବ। ଆମେରିକାର ଦୃଢ଼ ତଦାରଖ ଅଧୀନରେ ସେଠାରେ ଆର୍ଥିକ ରିହାତି ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ ତଥା ଶାନ୍ତି ପ୍ରତିଷ୍ଠା ନେଇ ଏହା ସହାୟକ ହେବ। ଏହି କୂଟନୈତିକ ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକାଇ କୌଣସି ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା ଦ୍ୱାରା ଇରାନର ପରମାଣୁ ବ୍ୟବସ୍ଥାଗୁଡ଼ିକର ତଦାରଖ ପାଇଁ ସହମତି ପ୍ରଦାନ କରାଯାଇ ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ 3 ମାସରେ 5.4% ହୋଇଥିବାର ନୀତି ଆୟୋଗର

0: ଅଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି ନୂଆଦିଲ୍ଲୀରେ ତ୍ରୈମାସିକ ଟ୍ରେଡ୍ ୱାଚ୍ର ସଦ୍ୟତମ ସଂସ୍କରଣକୁ ଉନ୍କୋଚନ କରି ଡକ୍ଟର ଲାହିରି ଏହା କହିଛନ୍ତି ସେ କହିଛନ୍ତି ଭାରତର ରପ୍ତାନୀ ଶେଷ ତିନି ମାସରେ 1.84 ଟ୍ରିଲିୟନ୍ ଡଲାରରେ ପହଞ୍ଚିଥିବା ବେଳେ ଆମଦାନୀ 6.5%କୁ ବୃଦ୍ଧି ପାଇଛି ଶ୍ରୀ ଲାହିରି ପଶ୍ଚିମ ଏସିଆର ପରିସ୍ଥିତି ଅସ୍ଥାୟୀ ଏବଂ ସେଠାରେ ଖୁବ୍ ଶୀଘ୍ର ସ୍ୱାଭାବିକତା ଫେରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନିତ ହେବା ପାଇଁ ଅଂଶଗ୍ରହଣକାରୀ ଦଳଗୁଡ଼ିକ ପକ୍ଷରୁ ଜୋରସୋର ପ୍ରୟାସ ଜାରି ରହିଛି ଆଜି ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ରାତି 10:30ରେ ପର୍ତ୍ତୁଗାଲ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ କଲମ୍ବିଆ କଙ୍ଗୋକୁ ଭେଟିବାକୁ ଥିବାବେଳେ ବୋଷ୍ଟନ୍ଠାରେ ରାତି 1:30ରେ ଇଂଲଣ୍ଡ ଓ ଘାନା ମଧ୍ୟରେ ମ୍ୟାଚ୍ ଖେଳାଯିବ କାନାଡ଼ାର ଟରଣ୍ଟୋଠାରେ କ୍ରୋଏସିଆ ଏବଂ ପାନାମା ପରସ୍କରକୁ ଭେଟିବେ ଇତିମଧ୍ୟରେ ଆର୍ଜେଣ୍ଟିନା ଫ୍ରାନ୍ସ ଏବଂ ନରୱେ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି ଦିଲ୍ଲୀ ହରିୟାଣା ଚଣ୍ଡିଗଡ଼ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ଧୂଳିଝଡ଼ ସହ 60-70 କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଆସନ୍ତା 2-3 ଦିନ ମଧ୍ୟରେ ଓଡ଼ିଶା ସମେତ ଆସାମ ମେଘାଳୟ ଆଭ୍ୟନ୍ତରୀଣ କର୍ଣ୍ଣାଟକ ମଧ୍ୟ ମହାରାଷ୍ଟ୍ର ତେଲଙ୍ଗାନା ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜ୍ବେକିସ୍ତାନ ପରସ୍କରକୁ ଭେଟିବେ ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହର ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଲୋକଗୀତ ଓ ଲୋକନୃତ୍ୟ ମାଧ୍ୟମରେ ମତଦାତା ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏଥିରେ ଯୋଗଦେଇ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ
2: 28 ଜୁନ୍ ପର୍ଯ୍ୟନ୍ତ ଅଲ୍ ବିଏଲ୍ଓ ହାଉସ୍ ଟୁ ହାଉସ୍ ଭିଜିଟ୍ କରିବେ ସେହି ଭିତରେ ବିଏଲ୍ଓ ସଙ୍ଗେ ଆମର ବୁଥ୍ ଲେଭେଲ୍ ଏଜେଣ୍ଟସ୍ ଆପଏଣ୍ଟେଡ୍ ବାଇ ପଲିଟିକାଲ ପାର୍ଟିଜ୍ ସେମାନଙ୍କର ବି ଆକ୍ଟିଭ ପାର୍ଟିସିପେସନ୍ ଦରକାର ସୋ ଦ୍ୟାଟ୍ ଆମର ଟ୍ରାନ୍ସପାରେନ୍ସି ମେଣ୍ଟେନ୍ ହୋଇପାରିବ ଆଉ ଏହାଦ୍ୱାରା ମୁଁ ଅନୁରୋଧ କରୁଛି କି ଆମର ଯେତେ ବି ବିଏଲ୍ଓ ଯେତେବେଳେ ହାଉସ୍ ଟୁ ହାଉସ୍ ଭିଜିଟ୍ କରିବେ ତ ସବୁ ବଲାଙ୍ଗୀରବାସୀଙ୍କୁ ମୋର ଆଜ୍ ଅ ଜିଲ୍ଲା ନିର୍ବାଚନ ଅଧିକାରୀ ଆଉ ଜିଲ୍ଲାପାଳ ଆପଣଙ୍କୁ ରିକ୍ୱେଷ୍ଟ ରହିବ ଆପଣ ତାଙ୍କୁ ପୁରା ସହଯୋଗ କରନ୍ତୁ
1: ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ ଶିକ୍ଷା ସ୍ୱାସ୍ଥ୍ୟ କୃଷି ମହିଳା ସଶକ୍ତିକରଣ ଭିଭିଭୂମି ଓ ରୋଜଗାର କ୍ଷେତ୍ରରେ ବିଭିନ୍ନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହୋଇଛି ସୁଭଦ୍ରା ଲକ୍ଷ୍ୟପତି ଦିଦି ଆୟୁଷ୍ମାନ ଭାରତ ସିଏମ୍ କିଷାନ ଓ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଏହାର ପ୍ରମୁଖ ଉଦାହରଣ ବୋଲି ସେ କହିଥିଲେ
3: ପ୍ରଥମ କରି ଅଟଲ ବିହାରୀ ବାଜପେୟୀ ଗାଁର ସୁବ୍ୟବସ୍ଥା ପାଇଁ ଗୋଟେ ଯୋଜନା ପ୍ରସ୍ତୁତ କରିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଜି ବି ଲୋକ ଗାଁର ଲୋକ ସହରକୁ ଆସିବାର ସୌଭାଗ୍ୟ ପାଇଲା ଏବଂ ପ୍ରଶାସନ ଗାଁକୁ ଯିବାର ସୌଭାଗ୍ୟ ପାଇଲା ଦି ଭିତରେ ଯୋଉ ସମନ୍ୱୟ ସୃଷ୍ଟି ହେଲା ଯୋଜନା ଗାଁକୁ ପହଞ୍ଚି ପାରିଲା ରେଲୱେ ସେକ୍ଟରରେ ପ୍ଲାଟଫର୍ମର ଉନ୍ନତିକରଣ ପାଇଛୁ ଯୋଉଟା ଗୋଟିଏ ଲାଇନ ଥିଲା ଡବଲ ଲାଇନର ସୁବିଧା ପାଇପାରିଛୁ ବିଭିନ୍ନ ଜିଲ୍ଲାକୁ କନେକ୍ଟ ନଥିଲା କନେକ୍ଟିଭିଟିର ରେଲୱେ ମାଧ୍ୟମରେ ଆମେ ସୁବିଧା ପାଇପାରିଛୁ ଏଜୁକେସନରେ ଆମେ ସେଣ୍ଟ୍ରାଲ ସ୍କୁଲରୁ ଆରମ୍ଭ କରି ୟୁନିଭର୍ସିଟି ପର୍ଯ୍ୟନ୍ତ ବିଭିନ୍ନ ୟୁନିଭର୍ସିଟି ଆମେ ଓଡ଼ିଶା ପ୍ରଦେଶରେ ହେବାର ସେ ପ୍ରକାର ନମୁନା ବି ଆମେ କେନ୍ଦ୍ର ସରକାରଙ୍କ ଠାରୁ ପାଇଛୁ ଏବଂ ସବୁଠାରୁ ଯୋଉ କଲେଜକୁ ଆସୁଥିବା ଛୋଟ ଛୁଆ ଏ ଭିତରେ 2ଟା ସମ୍ପର୍କ ଯୋଡ଼ି ହେଉଛି ଗୋଟେ ରାଜ୍ୟ ସରକାର ଏବଂ ଗୋଟେ କେନ୍ଦ୍ର ସରକାରଙ୍କର ସବୁ ପଞ୍ଚାୟତରେ ଆମେ ଗୋଦାବରିଶ ଆଦର୍ଶ ବିଦ୍ୟାଳୟ କରିବୁ ଯୋଉଠି ପ୍ରତ୍ୟେକ ଆଭିମୁଖ୍ୟ ରହିବ
1: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ

0: ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଯୋଗକୁ ସୁସ୍ଥ ଜୀବନର ଆଧାର ବୋଲି ବର୍ଣ୍ଣନା କରିଥିଲେ। ଯୋଗକୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ।
1: ଆନ୍ତର୍ଜାତୀୟ ଯୋଗ ଦିବସ ଅବସର 2026 ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବି ଏବଂ ଏହି ବର୍ଷର ଯୋଗା ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ହେଲା ଯେ ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ। ବାର୍ଦ୍ଧକ୍ୟ ବୟସରେ ସୁସ୍ଥ ଜୀବନଯାପନ କରିବା ହେଉଛି ସବୁଥିରୁ ବଡ଼ ଚ୍ୟାଲେଞ୍ଜ। ତ ସେଥିପାଇଁ ଆମେ ଯୋଗକୁ ନିତ୍ୟଦିନ କରିବା ପାଇଁ ପ୍ରୟାସ କରିବା ଏବଂ ସରକାରଙ୍କ ତରଫରୁ ମଧ୍ୟ ଗୋଟେ ବଡ଼ 2026-27 ଆର୍ଥିକ ବର୍ଷରେ ଘୋଷଣା କରାଯାଇଛି ବଜେଟ୍ରେ ଯେ ସବୁ ଗ୍ରାମ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜଣେ ଜଣେ ଯୋଗା ଇନ୍ଷ୍ଟ୍ରକ୍ଟର ଆପଏଣ୍ଟମେଣ୍ଟ ହେବେ, ଯାହାଦ୍ୱାରା ଯୋଗ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିବ। ଯୋଗ କରିବା ପାଇଁ ତୃଣମୂଳ ସ୍ତରରେ ପିଲାମାନେ, ଲୋକମାନେ, ଆମର ଯେଉଁମାନେ ବାର୍ଦ୍ଧକ୍ୟ ପରିଣତ ବୟସର ଲୋକମାନେ ସମସ୍ତେ ଆଗ୍ରହୀ ହେବେ ଏବଂ ସୁସ୍ଥ ରହିବେ ଏବଂ ନିରୋଗ ରହିବେ।
0: ପାଟଣାଗଡ଼ର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ସ୍ଥାନୀୟ ଆମ୍ବ ଜର୍ମାନୀ ଓ ଇଟାଲୀକୁ ରପ୍ତାନୀ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିବା ସହ ଆମୃତ୍ୟ ବ୍ରାଣ୍ଡର ଲୋଗୋ ଉନ୍ମୋଚନ କରିଥିଲେ। ଏହାଦ୍ୱାରା ଚାଷୀମାନେ ଅଧିକ ଲାଭ ପାଉଥିବା ସୂଚନା ମିଳିଛି। ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ବାହାର କରାଯାଇଥିଲା। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତ ନ କରିବାକୁ ଅନୁରୋଧ କରାଯାଇଥିବାବେଳେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅତିରିକ୍ତ ଶ୍ରମ କମିଶନର ସୁକାନ୍ତ ସେଠୀ ସୂଚନା ଦେଇଥିଲେ। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ୟା, ବଜ୍ରପାତ ଓ ଅନ୍ୟାନ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା, 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଚଳ ରଖିବା ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
2: ଫୋନ୍ ଇନ୍ ପ୍ରଶ୍ନମଞ୍ଚ ସୁଫଳାର ସିଧା ପ୍ରସାରଣ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଅରୁଣ ସିଂ ଏବଂ ସୁବ୍ରତ କୁମାର ବିଶ୍ୱାସ ରାୟ, ବୈଷୟିକ ସହାୟତା କେ ଅରୁଣ କୁମାର ଏବଂ ବାସୁ। ଏହି ଫୋନ୍ ଇନ୍ ପ୍ରଶ୍ନମଞ୍ଚ ସୁଫଳାର ସିଧା ପ୍ରସାରଣ ଲାଗି ଆମେ ଆପଣମାନଙ୍କୁ ନେଇଯାଉଛୁ ଆମ ଟକ୍ ଷ୍ଟୁଡିଓକୁ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ। ନମସ୍କାର।

0: ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଚାଷୀ ଭାଇ ଓ ଭଉଣୀମାନେ, ଆଜି ଆମର ଫୋନ୍ ଇନ୍ ପ୍ରଶ୍ନମଞ୍ଚର ବିଷୟବସ୍ତୁ ରହିଛି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତା'ର ପ୍ରତିକାର। ପୁଣି ଥରେ କହି ରଖୁଛୁ, ଆଜିର ଆଲୋଚନାର ବିଷୟବସ୍ତୁ ହେଲା କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାରର ରୋଗ ଓ ତା'ର

0: ପ୍ରତିକାର। ଏହି ବିଷୟରେ ଯେଉଁ ଚାଷୀ ଭାଇ ଓ ଭଉଣୀମାନଙ୍କର ପ୍ରଶ୍ନ ପଚାରିବାର ଥିବ ସେମାନେ ବର୍ତ୍ତମାନଠାରୁ ଆରମ୍ଭ କରି ରାତି 8 ପର୍ଯ୍ୟନ୍ତ ଆମ ପାଖକୁ ଫୋନ୍ କରିକି ନିଜ ନିଜର ପ୍ରଶ୍ନ ପଚାରିପାରିବେ। ଆଉ ଆଜି ଯେଉଁ ବିଶେଷଜ୍ଞ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ତାଙ୍କଠାରୁ ଉତ୍ତର ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ପାଇପାରିବେ। ତେବେ ଫୋନ୍ କରିବା ପାଇଁ ଆମେ ଆମ କେନ୍ଦ୍ରର ଫୋନ୍ ନମ୍ଘରଟା କହି ରଖୁଛୁ, ଟିପି ରଖନ୍ତୁ। ଆମ ସହିତ ଯୋଗାଯୋଗ କରିବା ପାଇଁ ଆମର ଫୋନ୍ ନମ୍ଘରଟି ହେଲା 0685423090690। ପୁଣି ଥରେ କହି ରଖୁଛୁ, ଆମକୁ ଫୋନ୍ କରିବା ପାଇଁ ଆମର ଫୋନ୍ ନମ୍ଘରଟି ହେଲା 0685423069090। ତେବେ ମନେ ରଖିବେ ରାତି 8 ପର୍ଯ୍ୟନ୍ତ ସମୟ ରହିଛି, ଆଉ ବିଷୟ ହେଲା କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାରର ରୋଗ ଓ ତା'ର ପ୍ରତିକାର। ତେବେ ଆସନ୍ତୁ ଆଜି ଯେଉଁ ବିଶେଷଜ୍ଞ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ତାଙ୍କୁ ଆମେ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆମର ଯେତିକି ଚାଷୀ ଭାଇ ଭଉଣୀମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଜ୍ଞା, ସେମାନେ ତ ଆମର ଆଜିର ଯେଉଁ ଆଲୋଚନାର ବିଷୟ ରହିଛି ତା ଉପରେ ଫୋନ୍ କରିକି ପ୍ରଶ୍ନ ପଚାରିବେ ଆଜ୍ଞା, ହେଲେ ପ୍ରଶ୍ନଗୁଡ଼ାକ ଆଇବା ଆଗରୁ ଆମେ ଟିକେ ଆଲୋଚନା କରିବା ଆଜିର ବିଷୟ ଉପରେ। ଯେ ଦେଖନ୍ତୁ, ଆମର ଗାଁ ଗହଳିରେ ସାଧାରଣତଃ ସମସ୍ତଙ୍କର ଘରେ କୁକୁଡ଼ା 2-4 ରଖୁଛୁ କା ଆମେ, ଆଉ କେତେଜଣ ଭାଇ ଭଉଣୀମାନେ ଅଛନ୍ତି ବ୍ୟବସାୟ ଭିତରେ ଯେଉଁମାନେ ଚାଷ କରୁଛନ୍ତି ବୋଲି କହିଲେ କୁକୁଡ଼ା ପାଳନ ଅଧିକ ମାତ୍ରାରେ କରୁଛନ୍ତି, 50-60-100-200 ଏମିତି ଫାର୍ମ ମିଶାରେ କରୁଛନ୍ତି ଆଜ୍ଞା, ହେଲେ ଏ କୁକୁଡ଼ାମାନଙ୍କର ଯତ୍ନ ଆମେ କିପରି ନେଲେ ବିଭିନ୍ନ ପ୍ରକାର ରୋଗ ଦାଉରୁ ଆମେ ତାଙ୍କୁ ରକ୍ଷା କରିପାରିବୁ ତା ବିଷୟରେ ଟିକେ ଆମକୁ କହିବେ ଆଜ୍ଞା, କେମିତି ଆମେ ଭଲ ଭାବରେ ତାଙ୍କୁ ଆମେ ପାଳନ କରିପାରିବା, ମାନେ ରୋଗବାତ ନ ହେବା ପାଇଁ ଆମେ କ'ଣ ପଦକ୍ଷେପ ନେବା। ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ, ଆଜିର ଏଇ ବିଷୟବସ୍ତୁକୁ ମୁଁ ସ୍ୱାଗତ କରୁଛି। ମୋ ନାମ ଡକ୍ଟର ସୂର୍ଯ୍ୟକାନ୍ତ ରାଉଳ, ମୁଁ ପ୍ରାଣୀ ଚିକିତ୍ସା ଅଧିକାରୀ ହିସାବରେ କୁମୁଲି ଭିଡ଼ି ଅନ୍ତର୍ଗତ ବୋରିଗୁମା ବ୍ଲକରେ କାମ କରୁଅଛି।
0: ଆଜ୍ଞା,
1: ଆଜିର ଏହି ବିଷୟବସ୍ତୁ ଉପରେ ମୁଁ କହି ରଖୁଛି ଯେ ଆପଣମାନେ ପ୍ରଥମେ କୁକୁଡ଼ା ଯେତେବେଳେ ଆପଣଙ୍କର ଆସୁଛି ତା ପୂର୍ବରୁ ଆପଣଙ୍କର ଘରଟିକୁ ଭଲସେ ସଫା କରି ନିଅନ୍ତୁ। ସଫା କରି ନେବା ପରେ ଗୋଟେ କୁକୁଡ଼ା ଆସିବାର ପାଖାପାଖି ଗୋଟେ ସପ୍ତାହେ ପୂର୍ବରୁ ଆପଣ ଘରକୁ ଭଲସେ ସଫା କରିଦେଲେ ତାପରେ କ'ଣ କରିବେ, ଆପଣ ତାକୁ ଚୂନ ଭଲସେ ଲିପି ଦେବେ।
0: ଓହୋ,
1: ଚୂନରେ ଲିପି ଦେଲେ, ଚୂନରେ ଲିପି ଦେଲା ପରେ କ'ଣ କରିବେ, ତା ଦେହରେ ବିଭିନ୍ନ ବିଶୋଧକ ମେଡିସିନ ସବୁ ମିଳୁଛି, ସେଗୁଡ଼ା ସ୍ପ୍ରେ କରିପାରିବେ ଆପଣ। ବିଶୋଧକ ମେଡିସିନ ଅଛି ଆପଣଙ୍କର, କ'ଣ ଆପଣଙ୍କର ଅଛି ଭିଆସିଡ୍ ବିଲି ଅଛି ଗୋଟେ ବ୍ରାଣ୍ଡର, ଆଉ ଗୋଟେ ବ୍ରାଣ୍ଡର ଅଛି ବାୟୋବଷ୍ଟର, ଆଉ ଗୋଟେ ବ୍ରାଣ୍ଡର ଅଛି ଭିର୍କନେସ, ଏମିତି ସବୁ ବିଭିନ୍ନ ବିଶୋଧକ ଔଷଧ ଅଛି।
0: ଓହୋ,
1: ତ ତାକୁ ଆମେ ପାଖାପାଖି 10 ପର୍ ଲିଟର ହିସାବରେ ଗୋଟେ 20 m² ବା 200 ସ୍କୋୟାର ଫୁଟ ପାଖାପାଖି ଏରିଆରେ ଆପଣ ସିଞ୍ଚନ କରିପାରିବେ। ତାଦ୍ୱାରା କ'ଣ ହେବ, ଆପଣ ବିଭିନ୍ନ ଭୂତାଣୁ ଜନିତ ଆଉ ଜୀବାଣୁ ଜନିତ ରୋଗରୁ ଆପଣମାନେ ସୁରକ୍ଷିତ ରହିପାରିବେ। ତାପରେ ଆମେ କ'ଣ କରିବା, ଏତିକି ତ କରିଦେଲେ, ଯଦି ଆପଣ ଗୋଟେ ବ୍ୟାଚ୍ ପରେ ଆଉ ଗୋଟେ ବ୍ୟାଚ୍ ପକାଉଛନ୍ତି, ତା ଦେହରେ ଆପଣଙ୍କ ସେ ଜାଗାରେ ସବୁ ଲିଟର ଫିଟର ଜମା ହେଇଯାଇଥିବ, ଏଇଟା ହେଉଛି ନର୍ମାଲ। ଆପଣ ଯେତେବେଳେ ଗୋଟେ ବ୍ୟାଚ୍ ନୂଆ ବ୍ୟାଚ୍ ପକାଇବେ, ଏତିକି କରିବା। ବାକି ତାପରେ ଆମେ ବି ଆଉ ଟିକେ ଡିଟେଲ୍ସ ବି କହିବା, ତା ପୂର୍ବରୁ ମୁଁ ଆଉ ଗୋଟେ କହି ରଖୁଛି କି ଯଦି ସେକେଣ୍ଡ ବ୍ୟାଚ୍ ଆମେ ପକାଉଛେ,
0: ଆମେ ଏଠି କଥାବାର୍ତ୍ତା ଟିକେ ଏଇଠି ରଖିବା ଆଜ୍ଞା, କାହିଁକି ନା ଏ ଭିତରେ ଗୋଟେ ଫୋନ୍ କଲ୍ ଆସିଲାଣି, କିଏ କରୁଛନ୍ତି ଶୁଣିନେବା। ହ୍ୟାଲୋ,
2: ହଁ ସାର୍ ନମସ୍କାର।
0: ନମସ୍କାର ଭାଇ, କିଏ କହୁଥିଲେ, କୋଉଠୁ କହୁଥିଲେ ଭାଇ?
2: ମୁଁ ବଲାଙ୍ଗୀରରୁ କହୁଥିଲି, ନୀଲିରାଜ।
0: ଆଚ୍ଛା ନୀଲୁ ଭାଇ, ଆପଣଙ୍କୁ ଆମେ ବହୁତ ବହୁତ ସ୍ୱାଗତ ଜଣାଉଛୁ ଆଜିର କାର୍ଯ୍ୟକ୍ରମକୁ। ତ କୁହନ୍ତୁ ଭାଇ, ଆଜି କ'ଣ ଆପଣଙ୍କର ପ୍ରଶ୍ନ ରହିଛି ଆମର ବିଷୟ ଉପରେ? ହଁ, ଆଜି ଆମର ଡକ୍ଟର ସୂର୍ଯ୍ୟକାନ୍ତ ରାଉଳ ସାର୍ ଅଛନ୍ତି ଆପଣଙ୍କର ପ୍ରଶ୍ନର ଉତ୍ତର ଦେବା ପାଇଁ।
2: ରାଉଳ ସାର୍ ନମସ୍କାର।
1: ନମସ୍କାର।
2: କୁକୁଡ଼ା ମାନଙ୍କୁ ମୁଖ୍ୟତଃ ରାମିଛେଟ ନାମକ ଏକ ରୋଗ ହୋଇଥାଏ, ରାମିଛେଟ କ'ଣ ଓ ଏହାର ନିରାକରଣ କେମିତି ହୋଇପାରିବ?
0: ରାଣୀକ୍ଷେତ ରୋଗଟା କ'ଣ ଆଉ କେମିତି ଆମେ ତାର ନିରାକରଣ କରିବା, ଇଏ ବିଷୟରେ ତାଙ୍କର ପ୍ରଶ୍ନ ରହିଛି ଆଜ୍ଞା, କ'ଣ କହିବେ ଏହା ବିଷୟରେ?
1: କୁକୁଡ଼ାର ରାଣୀକ୍ଷେତ ରୋଗ ଯୋଉଟା ହେଉଛି ସେଇଟା ହେଉଛି ଆପଣଙ୍କର ଭୂତାଣୁ ଜନିତ ରୋଗ। ଦେଖନ୍ତୁ, ଆପଣ ଯେମିତି ଆପଣଙ୍କ କରୋନା ଭାଇରସ ଯେମିତି ଆପଣ ଶୁଣିଛନ୍ତି ସେଇ ଟାଇପ୍ର, ସେଇଟା ଗୋଟେ ରୋଗ ଯୋଉଟାରେ ଆପଣଙ୍କର ଭୂତାଣୁ ଜନିତ ଯେହେତୁ ରୋଗ ହେଉଛି ତାର 70% କିଛି ଚିକିତ୍ସା ନାହିଁ। ତା ଦେହରେ ଆମେ କ'ଣ କରିପାରିବା, ଆପଣଙ୍କୁ କହୁଛି, ଆପଣ କୁକୁଡ଼ାକୁ

0: ପ୍ରତିଷେଧକ ଦେଇପାରିବେ। ପ୍ରତିଷେଧକ ମାନେ ତାର ଭ୍ୟାକ୍ସିନ୍ ଆସୁଛି, ଲାସ୍ଟଟା ବୋଲି ଭ୍ୟାକ୍ସିନ୍ ଆସୁଛି, ତାପରେ ଆପଣଙ୍କର କିଲ୍ଡ ଭ୍ୟାକ୍ସିନ୍ ବି ଆସୁଛି। ଆପଣ ଯଦି ଅଣ୍ଡା ଦିଆ କୁକୁଡ଼ା ରଖୁଛନ୍ତି ତାହେଲେ ତାର କିଲ୍ଡ ଭ୍ୟାକ୍ସିନ୍ ବି ଆପଣଙ୍କୁ ଦେବାକୁ ପଡ଼ିବ। ଲାଇଭ୍ ଭ୍ୟାକ୍ସିନ୍ ଅଛି, କିଲ୍ଡ ଭ୍ୟାକ୍ସିନ୍ ଅଛି। ଲାଇଭ୍ ଭ୍ୟାକ୍ସିନ୍ଟା ହେଉଛି ଆପଣ ଲାସ୍ଟଟା ଭ୍ୟାକ୍ସିନ୍, ସେଇଟା ଆପଣ ଦେଇପାରିବେ। ଆପଣ ଜେନେରାଲି କ'ଣ ହୁଏ କି ଯେଉଁ ସବୁ ପାଖାପାଖି 35-40 ଦିନରେ ଏଇଟାକୁ ରିପିଟ୍ କରିବେ। ମନେକର ମୋର 45 ଦିନ ହେଇଗଲା, ମୁଁ ସେଇ ଭ୍ୟାକ୍ସିନ୍ଟା ଦେଇଦେବାର ଅଛି ଆପଣ ଗୋଟେ ଇଏ ପରେ। ଯଦି ଆପଣ ମାଂସଳ କୁକୁଡ଼ା ପାରୁଛନ୍ତି ତ ଆପଣ 35-40 ଦିନରେ ଥରେ ମିନିମମ୍ ରିପିଟ୍ କରିବାକୁ ପଡ଼ିବ। ତ ଅଣ୍ଡା ଦିଆ ଯଦି କୁକୁଡ଼ା ପାରୁଛନ୍ତି ତାହେଲେ ସେମିତି ଆପଣଙ୍କୁ ବର୍ଷସାରା ସେମିତି 35-40 ଦିନରେ ରିପିଟ୍ କଲେ ବହୁତ ଭଲ, ଏ ରୋଗରୁ ମାନେ ବଞ୍ଚିବା ଚାନ୍ସ ବଢ଼ିଯିବ ଆପଣଙ୍କର। ଆମେ ତ କହିପାରିବାନି କି ଆପଣଙ୍କୁ 100% ପ୍ରୋଟେକ୍ସନ୍ ଦେବ, ତ 70-80% ଆମେ ରକ୍ଷା କରିପାରିବା। ତ ସେଇଟା ଗୋଟେ ଆମର ବୀମାରୀ ଯଦି ଆସିଯାଉଛି ତାପରେ ଆପଣଙ୍କୁ ବିଭିନ୍ନ ବିଶୋଧକ ସବୁ ମିଳୁଛି, ଯେମିତି ଆପଣଙ୍କୁ କହି ରଖିଲି ଭିରାସିଡ୍, ଭିର୍କନେସ୍, ବାୟୋବଷ୍ଟର ପ୍ଲସ୍, ଏଗୁଡ଼ା ଆପଣ ତାକୁ ସ୍ପ୍ରେ କରିପାରିବେ। ସ୍ପ୍ରେ କଲେ ଆପଣଙ୍କର ଆପଣ ଭୂତାଣୁର
1: ମାନେ ଯୋଉ ଜାଗାରେ କୁକୁଡ଼ା ରହୁଛନ୍ତି
0: କୁକୁଡ଼ାଙ୍କ ଉପରେ ଆମେ ସ୍ପ୍ରେ କରିପାରିବା।
1: ଆଚ୍ଛା,
0: ପ୍ଲସ୍ ଆମେ କ'ଣ କରିପାରିବା ତାଙ୍କର ଇମ୍ୟୁନିଟି ବଢ଼ାଇବା ପାଇଁ ଆମର ଯୋଉ ଭିଟାମିନ୍ ସେଲେନିୟମ୍ ଇତ୍ୟାଦି ଅଛି ତାକୁ ଆମେ ପାଣିରେ ଦେଇପାରିବା,
1: ତାଦ୍ୱାରା ଇମ୍ୟୁନିଟି ବଢ଼ିବ।
0: ହଁ, ସେଥିରେ ଆମ ଯୋଉ ଆପଣ ଯୋଉ ହିସାବରେ ମରିବା କଥା, ସପୋଜ୍ ଆପଣଙ୍କର 100 କୁକୁଡ଼ା ରଖିଛନ୍ତି, 50 ମରିଯିବା କଥା, ସେଥିରେ ଆପଣ 10-20 ମରିବାରେ ତାକୁ ଅଟକାଇ ଦେଇପାରିବେ, ଏଇଟା ଆପଣ କରିପାରିବେ। କିନ୍ତୁ ଆପଣ ସବୁଠାରୁ ଭଲ ଯୋଉଟା କହୁଛି ଲାସ୍ଟଟା ଯୋଉଟା ଏଇଟା ଟୀକା ପ୍ରତିଷେଧକ ପ୍ଲସ୍ ଆପଣ ବୁଷ୍ଟର ଦେଇପାରିବେ। ହେଲା
1: ଭାଇ,
2: ଆଉ ଗୋଟେ ପ୍ରଶ୍ନ ଥିଲା,
1: କୁହନ୍ତୁ ଭାଇ। କଣ କହିଲେ ଠିକ ଭାବରେ ଶୁଣିପାରିଲୁନି? ଫାଉଲ୍ ପକ୍ସ ବିଷୟରେ ସେ ଜାଣିବା ପାଇଁ ଚାହୁଁଛି।
0: ଫାଉଲ୍ ପକ୍ସ ବି ଆପଣଙ୍କ ଗୋଟେ ଭୂତାଣୁ ଜନିତ ରୋଗ, ସେଇଟା ତାର ଗୋଟେ ଟୀକା ପ୍ରତିଷେଧକ ଟୀକା ଅଛି ଆପଣଙ୍କର, ଫାଉଲ୍ ପକ୍ସ ଟୀକା ବି ଅଛି ଆପଣଙ୍କର। ଫାଉଲ୍ ପକ୍ସ ଟୀକା ଆପଣଙ୍କୁ ଦେବାକୁ ପଡ଼ିବ, ଫାଉଲ୍ ପକ୍ସ ଟୀକା ଦେଲେ ଆପଣଙ୍କ ସେଇଟା ମାନେ ଆପଣଙ୍କୁ କାମ କରିବ। ବାକି ଯଦି ଆପଣଙ୍କୁ ଦେଖିବାକୁ ପଡ଼ିବ ସେ ଯେଉଁ ଜାଗାରେ ଆପଣଙ୍କର ଫାଉଲ୍ ପକ୍ସ ହେଇଛି ସେଇଟା ମୁଣ୍ଡରେ ହେଇଛି କି ଗୋଡ଼ରେ ହେଇଛି, ସେଇଟା ଠିକ୍ସେ ଦେଖିବାକୁ ପଡ଼ିବ, ସେଇ ଅନୁସାରେ ତାର ସବୁ ଉପଚାର ଅଛି। ବାକି ଆପଣ ଗୋଟେ ଖାଲି ଜାଣିଥାନ୍ତୁ, ଯଦି ପକ୍ସ କାହାକୁ ହେଇଯାଉଛି ଆପଣ ତାର ମୁଣ୍ଡ ଗୋଡ଼ ଯେଉଁଠି ଆପଣଙ୍କର ମାନେ ସବୁ ବଥ ଟାଇପ୍ର ଯେଉଁଟା ହେଇଯାଉଛି ତାକୁ ଆପଣ ନିମ ହଳଦୀ ପେଷ୍ଟ ଗୋଟେ ମାରିପାରିବେ, ସେଇଟା ମାରିଲେ ଆପଣ କିଛି ମାତ୍ରାରେ ସେଇଟା ଆପଣଙ୍କର କମିବ। ତାପରେ ବିଶୋଧକ ଦ୍ରବ୍ୟ ସ୍ପ୍ରେ କରିବେ,
1: ମାନେ ଆମ ହାତ ପାହାନ୍ତାର କାମ ଏଇଟା, ନିମ ହଳଦୀ ଆମେ ବ୍ୟବହାର କରିବୁ।
0: ହଁ, ଏତିକି କହିପାରିବେ। ବାକି କୋଉଠି ତାର ହେଇଛି ତାର ମାନେ ପୋଷ୍ଟମର୍ଟମ ଯୋଉଟା କହୁଛନ୍ତି ଆପଣ ଶବ ବ୍ୟବଚ୍ଛେଦ କଲା ପରେ ଯଦି ତାକୁ ଆମେ ଡିଟେଲ୍ସ କହିପାରିବା, କୌଣସି ମେଡିସିନ କଣ ଦେଇ ହବ କଣ ନାହିଁ ସେଇଟା ଦେଖିବାକୁ ପଡ଼ିବ।
1: ଆଜ୍ଞା ଆଜ୍ଞା,
2: ଆମେ କୋଉ ପ୍ରଜାତିର କୁକୁଡ଼ା ପାଳନ କଲେ ଆମେ ଲାଭବାନ ହେଇପାରିବା?
1: କୋଉ ପ୍ରଜାତିର କୁକୁଡ଼ା ପାଳନ କଲେ ଅଧିକ ଲାଭ ମିଳିପାରିବ?
0: ସବୁ ଆଜ୍ଞା ଶୁଣନ୍ତୁ, ସବୁ ପ୍ରଜାତିର ଆପଣ କୁକୁଡ଼ାଟା ଆପଣ ଲାଭବାନ ପାଇଁ ହିଁ ହେଇଛି। ବାକି ଆପଣ କୋଉ ସନ୍ଦର୍ଭରେ କହୁଛନ୍ତି ଟିକେ କ୍ଲିୟର କଲେ ମୁଁ ମାଂସ ପ୍ରଜାତି
1: ଯଦି ଆପଣ ଅଣ୍ଡା ପାଇଁ,
0: ଅଣ୍ଡା ପାଇଁ ଆପଣଙ୍କର କେତେ ପାଳନ କରିପାରିବେ ଆପଣ?
2: ନାଇଁ
0: ନାଇଁ, 8-10 ରଖିଲେ ଆପଣ ସେତିକି ଲାଭବାନ ହେଇପାରିବେ ନାହିଁ, କାହିଁକିନା ଆପଣଙ୍କୁ ଅଣ୍ଡା ଦେଖନ୍ତୁ, ଅଣ୍ଡା ପାଇଁ ଆପଣଙ୍କୁ ବଡ଼ ମାତ୍ରାରେ କରିବାକୁ ପଡ଼ିବ। ମିନିମମ୍ 1000 ବ୍ରଏଲର୍ 1000 ଲେୟର୍ ମାନେ 1000 ଅଣ୍ଡା ଦିଆ କୁକୁଡ଼ା କି 2000 ଅଣ୍ଡା ଦିଆ କୁକୁଡ଼ା ରଖିଲେ ଆପଣଙ୍କୁ ଗୋଟେ ଲାଭ ମାନେ ଦୃଶ୍ୟମାନ ହେବ। ତାଠାରୁ କମ୍ ରଖିଲେ ଏମିତି ଘର ପାଇଁ ଖାଇବା ପାଇଁ ରଖିବା ପାଇଁ ଠିକ୍ ଅଛି, ବାକି ତାହେଲେ ଲାଭ ଆପଣ ଏତେ ପାଇବେନି।
1: ବ୍ୟବସାୟ ଭିତରେ ଯଦି କରିବା ପାଇଁ ଚାହୁଁଛନ୍ତି ଭାଇ ତାହେଲେ କିଛି ନହେଲେ ବି ଆଜ୍ଞା କହିଲା ଭଳିଆ 1000 କୁକୁଡ଼ା ଆମକୁ ରଖିବାକୁ ପଡ଼ିବ, ତ ତା ପାଇଁ ଟିକେ ଜାଗା ଥିବାକୁ ପଡ଼ିବ, ସେଭଳିଆ ତାର ବ୍ୟବସ୍ଥା ସେମିତି କରିବାକୁ ପଡ଼ିବ। ତ ଯାହା ବି ହଉ ଆପଣ ବହୁତ ଭଲ ଭଲ ପ୍ରଶ୍ନ ପଚାରିଛନ୍ତି ଆଜି, ଆଉ ଆଉ କିଛି କଥା ହେବେ କି? ଆଜ୍ଞା, ଆପଣଙ୍କର ସ୍ୱର ଆମେ ଠିକ ଭାବରେ ଶୁଣିପାରୁନୁ, କିଛି ଗହଳି ଜାଗାରେ ଅଛନ୍ତି ନା କଣ? ହଁ କୁହନ୍ତୁ,
0: କୋକ୍ସିଡିଓସିସ୍ ମାନେ ଆପଣଙ୍କର କୁକୁଡ଼ାର

0: ଜେନେରାଲି ଆପଣ କହୁଛନ୍ତି ନାଳ ରକ୍ତ ଝାଡ଼ା, ନାଳ ରକ୍ତ ଝାଡ଼ାରେ ଆପଣଙ୍କର ସେଇଟା ଆମେ କାହିଁ ହେଉଛି ଫାଷ୍ଟ ଦେଖିବା, ସେଇଟା କାହିଁ ଆପଣଙ୍କର ହୁଏ ନା, ଆପଣ ଯେଉଁ କୁକୁଡ଼ା ଯେଉଁ ରଖିଥାନ୍ତି ସେଇଟା ଆପଣଙ୍କର ଯେଉଁ ଚଷୁ ଯେଉଁଟା ରଖିଥାନ୍ତି ସେ ଚଷୁଟା ଓଦା ହେଇଯାଇଥିବ, ବୁଝିପାରୁଛନ୍ତି, ଚଷୁଟା ଉଠି ଘାଣ୍ଟି ପାରୁନଥିବେ, ସେ ଚଷୁରେ ଆମୋନିଆ ବହୁତ ହେଇଯାଉଥିବ, ସେସବୁ କାରଣରୁ ଆପଣଙ୍କର ଏ କକ୍ସିଡିଓସିସ୍ ରୋଗ ଆପଣଙ୍କର ପ୍ରାୟ ହୁଏ।
1: ଆଚ୍ଛା ଆଚ୍ଛା
0: ଆଉ ଏଥିରେ ଆପଣଙ୍କର ବଜାରରେ ତ ବିଭିନ୍ନ ଆପଣଙ୍କର କକ୍ସିଡିଓ ଷ୍ଟାର୍ଟ ବି ମିଳୁଛି, ଆପଣଙ୍କର ମାନେ ସଲଫା ଡ୍ରଗ୍ ମିଳୁଛି, ସଲଫା ଡ୍ରଗ୍ ବି ଆପଣ ଦେଇପାରିବେ, ବାକି ସେଟାକୁ ପିଏମ୍ ମାନେ ଯଦି ଆପଣଙ୍କର ଅଧିକା ମାତ୍ରାରେ କୁକୁଡ଼ା ଅଛି ତେବେ ମରିଯାଉଛି, ତାକୁ ଶବ ବ୍ୟବଚ୍ଛେଦ କରି ଦେଖିବାକୁ ପଡ଼ିବ କେଉଁ ପ୍ରକାର ସେଟା କକ୍ସିଡିଓସିସ୍ ହେଇଛି, ସେଇ ହିସାବରେ ତାର ଆପଣଙ୍କର ଔଷଧ ଚଏସ୍ କରିବାକୁ ପଡ଼ିବ। ସେମିତି ଆମେ ଗୋଟେ ଔଷଧ କହୁଥିବ ଆପଣ ୟୁଜ୍ କରୁଥିବେ କାମ କରୁନଥିବ, ସେଇଟା
1: ଆଜ୍ଞା
0: ସେଇଟା ବି ଆମକୁ ମାନେ ନର୍ମାଲ ଜିନିଷ ଆପଣଙ୍କୁ କହିଲି କି କେଉଁ କାରଣରୁ ହୁଏ ସେଇଟା ହେଉଛି ଆପଣ ଦେଖିବାକୁ ପଡ଼ିବ ଫାଷ୍ଟ।
1: ଠିକ୍ ଅଛି ନୀଲୁ ଭାଇ, ଆପଣ ନିୟମିତ ଆମ କାର୍ଯ୍ୟକ୍ରମ ଶୁଣନ୍ତି ଆଉ ଫୋନ୍ ବି କରନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହିଲୁ ଭାଇ, ନମସ୍କାର।
0: ନମସ୍କାର।
1: ତ ଆଜ୍ଞା, ଏଠି ଗୋଟେ କଥା ଯେ ଏଇ ଯେଉଁ ବିଭିନ୍ନ ପ୍ରଜାତିର କୁକୁଡ଼ା ରହିଛନ୍ତି, ତ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା କୁକୁଡ଼ା କୁକୁଡ଼ା ଜାଣିବା ଆଜ୍ଞା ଆମେ?
0: ରୋଗ ପ୍ରତିରୋଧକ ଶକ୍ତି ଥିବା କୁକୁଡ଼ା ଯୋଉଟା କହୁଛନ୍ତି ସେଇଟା ଦେଖନ୍ତୁ,
1: ଆମର ଦେଶୀ କୁକୁଡ଼ା ମାନେ ପ୍ରାୟତଃ ରୋଗବାତ ଏତେ ହୁଏ ନାହିଁ।
0: ଶୁଣନ୍ତୁ, ସବୁ ରୋଗ ପ୍ରତିରୋଧକ ଶକ୍ତି ଥିବା ମଣିଷ କୋଉଠି ଶୁଣିଛନ୍ତି? ଭଲ କ୍ୱେଶ୍ଚିନ୍ ଟା ଆପଣ ପଚାରୁଛନ୍ତି। ଦେଖନ୍ତୁ, ସେଇଟା ଆମ ଉପରେ
1: ନିର୍ଭର କରେ ଆମେ କୋଉ ବାତାବରଣରେ ତାଙ୍କୁ
0: ରଖୁଛେ, କୋଉ ବାତାବରଣରେ ରଖୁଛେ, କେମିତି ଖାଦ୍ୟ ଦଉଛେ, ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ସେଇଟା ଉପରେ ନିର୍ଭର କରେ
1: ଆଜ୍ଞା।
0: ଆମେ ଯଦି ଆମର
1: ଏ ଭିତରେ ଆଉ ଗୋଟେ ଫୋନ୍ କଲ୍ ଆସିଲାଣି, କିଏ କରୁଛନ୍ତି ଶୁଣିନେବା। ହ୍ୟାଲୋ,
2: ହ୍ୟାଲୋ,
1: ହଁ ଭାଇ ନମସ୍କାର, କୋଉଠୁ କହୁଥିଲେ ପରିଚୟ ଦିଅନ୍ତୁ।
2: ନମସ୍କାର ଆଜ୍ଞା।
1: ନମସ୍କାର,
2: ଲକ୍ଷ୍ମୀ ନାରାୟଣ ବାବା କହୁଥିଲେ ସେଣ୍ଟ୍ରାଲ ସୁବର୍ଣ୍ଣପୁର।
1: ସୁବର୍ଣ୍ଣପୁରରୁ ବହୁତ ଦୂରରୁ ଫୋନ୍ କରିଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ
2: ଆଜ୍ଞା।
1: ଲକ୍ଷ୍ମୀ ନାରାୟଣ, ହଁ ଲକ୍ଷ୍ମୀ ଭାଇ କୁହନ୍ତୁ, କଣ ପ୍ରଶ୍ନ ଅଛି ଆଜି ଆପଣଙ୍କର?
2: ପ୍ରଶ୍ନ ଅଛି ଆଜ୍ଞା, ଆମେ କୁକୁଡ଼ା ମାନେ ଖରାଦିନେ କେନ୍ଦ୍ର ରଖିପାରିବା, ଆରୁ ଖରାଦିନେ ବର୍ଷା ଦିନ ଶୀତ ଦିନେ କେନ୍ଦ୍ର ରଖିପାରିବା, ଆର୍ ଏମାନେ ତିନିଟା ଅଛି, ଖରା ବର୍ଷା ଆର୍ ଶୀତ, ଏ ତିନିଟା ଭିତରେ କେନ୍ ଖରାଦିନେ କେନ୍ ରୋଗ ହେସି, ଆଉ ଶୀତ ମାସ କେନ୍ ରୋଗ ହେସି, ଆରୁ ବର୍ଷାରେ କେନ୍ ରୋଗ ହେସି, ମାନେ ଏ ରୋଗ ଭିତରେ ଆଜ୍ଞା ଆମର ଯେନ୍ ହଉଛେ
1: ଆପଣ ତ ବର୍ଷ ଜାଗାର ପ୍ରଶ୍ନ ପଚାରିଦେଲେ ଆମକୁ, ବହୁତ ବଢିଆ। ଖରା ବର୍ଷା ଆଉ ଶୀତ ଏଇ ତିନିଟା ଯାକ ଋତୁ ବର୍ଷ ଜାଗାରୁ ଯୋଉ ଆମେ ଉପଭୋଗ କରୁଛୁ, ତ ଏଇ ଋତୁ ଗୁଡାକରେ ଆମେ କିଭଳିଆ ପାଳନ କରିବା ଯଦ୍ୱାରା କି ରୋଗବାତ ଟିକେ କମ୍ ହବ କୁକୁଡ଼ା ମାନଙ୍କୁ, କେମିତି ପାଳନ କରିବା?
0: ଦେଖନ୍ତୁ, ଆପଣ ବହୁତ ଭଲ ପ୍ରଶ୍ନ ପଚାରିଛନ୍ତି, ସେ ପ୍ରଶ୍ନରେ ହିଁ ତାର ଉତ୍ତର ଆପଣ ଅଛି। ଆପଣ କୁହନ୍ତୁ, ଖରାବେଳେ ଆମେ କଣ କରୁଛେ, ଖରା ଟାଇମରେ ଆମେ କଣ କରୁଛେ? ଆମେ ଖରା
2: ଟାଇମରେ
0: ଥଣ୍ଡା ଜାଗାରେ ରଖୁଛେ, ଆଉ କଣ ଫ୍ୟାନ ଚଲଉଛେ, ଆଉ ଅତ୍ୟଧିକ ମାନେ ଖରା ହେଲେ ଆମେ କୁକୁଡ଼ା ଉପରେ ପାଣି ସିଞ୍ଚନ କରୁଛେ, ହେଲା? ତ ଆପଣ କ୍ୱେଶ୍ଚିନ୍ ଉତ୍ତର ପାଇଗଲେ, ସ୍ମଲ ମାନେ ଛୋଟ ଉତ୍ତର, ତାକୁ ତ ଆପଣ ଯଦି ମୁଁ କହିବି ତ ସେଟା ବହୁତ ବିସ୍ତୃତ ହବ, ସେଟା ପୁରା ସରିଯିବ ଆପଣଙ୍କ ପ୍ରୋଗ୍ରାମ। ବାକି ମୁଁ ଛୋଟରେ ଆପଣଙ୍କୁ କହୁଛି, ବର୍ଷା ଦିନ ଆପଣଙ୍କୁ କଣ ହଉଛି, ସର୍ଦ୍ଦି କାଶ ହଉଛି,
1: ଭିଜିଗଲେ,
0: ତ ସେଥିପାଇଁ ଆମେ କଣ କରିବା, ବର୍ଷା ଦିନେ ଆପଣ ଯୋଉ ଚଷୁ ରଖୁଛନ୍ତି ସେ ଚଷୁଟା ଯେମିତି ନ ଭିଜିବ, ଆଉ ଭିଜିଗଲେ ତାକୁ ପୁନର୍ ଇଏ କରିଦବା,
1: ବଦଳେଇ ଦବା,
0: ଆଉ ଆଲୋକର ବ୍ୟବସ୍ଥା କରିବା ପ୍ରପର, ଆଉ ଯୋଉ ଜାଗାରେ ଆପଣଙ୍କ ହ୍ୟୁମିଡିଟି ବହୁତ ଅଧିକା ଥିବ ବର୍ଷା ସହିତ, ସେ ଜାଗାରେ ହ୍ୟୁମିଡିଟିରୁ ରକ୍ଷା କରିବା ପାଇଁ ଫ୍ୟାନ୍ ଚଲେଇବା ବ୍ୟବସ୍ଥା କରିବା, ବୁଝିପାରୁଛନ୍ତି? ତ ଏତିକି ଆପଣ ବର୍ଷା ଦିନେ ପଦକ୍ଷେପ ସବୁ ନେଇପାରିବେ। ତା ଛଡା ବର୍ଷା ଦିନେ ଆପଣ ପାଣିଜନିତ ରୋଗ ଯେହେତୁ ବହୁତ ହୁଏ, ଆପଣ ବିଶୋଧକ ପାଣି ପିଇବାକୁ ଦେବା, ଆପଣ ପାଣିରେ କ୍ଲୋରିନ୍ ବଟିକା ବି ପକେଇ ପାରିବେ, ନହେଲେ ଆପଣ ଆକ୍ୱାଗାର୍ଡ ପାଣି ବି ଦେଇପାରିବେ, ଆଉ ସବୁ ଯୋଉ ପାତ୍ରରେ ଆମେ ଦଉଛେ ସେ ପାତ୍ର ଗୁଡା ଭଲସେ ଧୁଆଧୁଇ କରିବା, ଖାଦ୍ୟ ବି ଫ୍ରେଶ ଦବା, ଖାଦ୍ୟଟା ଆମେ ଯଦି ଯୋଉ ଜାଗା ରଖିଥିବା ସେଟା ତ ଆପଣ ମଶ୍ଚର ହେଇଯାଇଥିବ, ସେ ଖରାପ ହେଇଯିବ ଖାଦ୍ୟ, ନା
1: ଖରାପ
2: ଖାଦ୍ୟ
0: କଣ କହିଲେ, ମୁଖ୍ୟ ଖାଦ୍ୟ ଆପଣ ସେଟା ଆପଣଙ୍କୁ କ୍ୱେଶ୍ଚିନ୍ଟା ଟିକେ ସ୍ପେସିଫାଏ କରିବାକୁ ପଡ଼ିବ, ଆପଣ ବ୍ୟବସାୟିକ ଭିତରେ ରଖିବେ କିମ୍ବା

0: ଆପଣ ନିଜେ ଆଡ୍ରେସଟା ରଖିବେ ଏମିତି, କେବଳ
1: ଆଜ୍ଞା
0: ମାନେ ଘରେ ଆପଣ ପାଳିବେ ଆଡ୍ରେସଟି କୁକୁଡ଼ା କି ଆପଣ ବ୍ୟବସାୟିକ ଭିତରେ ଅଧିକା ରଖିବାକୁ ଚାହିଁବେ, ସେଇଟା ଉପରେ ମୁଁ ଖାଦ୍ୟ ଉପରେ କହିପାରିବି ଆପଣଙ୍କୁ। ଆଡ୍ରେସଟା ଭିତରେ ଆପଣ ରଖିଲେ ଆପଣଙ୍କର ମକା ଆସୁଛି, ମକା ଗୁଣ୍ଡ, ତାପରେ ଚାଉଳ ଗୁଣ୍ଡ, ବାଦାମ ପିଡ଼ିଆ, ଏଗୁଡ଼ା ସବୁ ଆପଣ ଖାଇବାକୁ ଦେଇପାରିବେ। ଆଉ
2: ଲକ୍ଷ୍ମୀ ଭାଇ ଆଉ କିଛି ପଚାରିବେ?
1: ନମସ୍କାର।
2: ହଉ ହଉ, ବହୁତ ବହୁତ ଧନ୍ୟବାଦ ଭାଇ, ଫୋନ କରୁଥାନ୍ତୁ ଏମିତି, ରହିଲୁ, ନମସ୍କାର। ତ ଆଜ୍ଞା, ସେ ଯେଉଁ କହୁଥିଲେ ଯେ ବିଭିନ୍ନ ପ୍ରକାର ରୋଗ କଥା ସେ ପଚାରୁଥିଲେ, ଗୋଟେ ଯେ ଋତୁ ଅନୁଯାୟୀ କ'ଣ କ'ଣ ସବୁ ରୋଗ ହେଇଥାଏ ଆମର କୁକୁଡ଼ାମାନଙ୍କୁ?
0: ଋତୁ ଅନୁସାରେ ଦେଖନ୍ତୁ, ଋତୁ ଅନୁସାରେ ଯେଉଁ ରୋଗ ହେଇଥାଏ ସେଇଟା ଆମ ଆମକୁ ଯେମିତି ରୋଗ ହୁଏ କୁକୁଡ଼ାଙ୍କୁ ସେଇ ପାଖାପାଖି।
2: ଆଜ୍ଞା, ପୁଣି ଏ ଭିତରେ ଆଉ ଗୋଟେ କଲ୍ ଆସିଲାଣି, କିଏ କରୁଛନ୍ତି ପ୍ରଥମେ ଶୁଣିଲା, ଆସନ୍ତୁ। ହ୍ୟାଲୋ,
0: ଯାହା ଜନତା ମାନେ ବହୁତ ଭଲ ପାଉଛନ୍ତି।
3: ହ୍ୟାଲୋ ସାର୍, ନମସ୍କାର।
0: ନମସ୍କାର
2: ନମସ୍କାର ଭାଇ, କିଏ କହୁଥିଲେ, ପରିଚୟ ଦେଇକି ଦେବେ?
3: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ନୀଳାଞ୍ଚଳ ଭାଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର।
2: ନୀଳାଞ୍ଚଳ ଭାଇ, ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆମେ ଆମର କାର୍ଯ୍ୟକ୍ରମକୁ, ଆପଣ ନିୟମିତ ଶ୍ରୋତା ଆମର। ତ ଆଜି ଆପଣଙ୍କର କଣ ପ୍ରଶ୍ନ ରହିଛି କୁହନ୍ତୁ,
3: ଆପଣଙ୍କର ଟିକେ କୁଶିନ୍ଟି କୁହନ୍ତୁ। ତ
2: ଆଜି ଆମର ବିଷୟ ରହିଛି ଭାଇ, କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାରର ରୋଗ ଓ ତାର ପ୍ରତିକାର, ଆଉ ଏହା ବିଷୟରେ କହୁଛନ୍ତି ଡକ୍ଟର ସୂର୍ଯ୍ୟକାନ୍ତ ରାଉଳ।
3: ଓକେ, ମୋର ପ୍ରଶ୍ନ ଦେଖନ୍ତୁ, ଯଦି ଆମେ ଅନେକ କୁକୁଡ଼ା ରଖିଛୁ, ଅନେକ ଜିନିଷ ଆମେ ବର୍ତ୍ତମାନ ତାର ଏଇଟା କରୁଛୁ, କିନ୍ତୁ ଯଦି ଗୋଟିଏ କୁକୁଡ଼ା ଯଦି ବର୍ତ୍ତମାନ ରୋଗ ଆସିଲା, କାରଣ ଅନେକ ବିଶେଷଜ୍ଞ ପାଖରେ ତ ନାହାନ୍ତି କି ଯେହେତୁ କିଏ ନାହାନ୍ତି, ଯଦି ଗୋଟିଏ କୁକୁଡ଼ା ଯଦି ବର୍ତ୍ତମାନ ରୋଗ ଆସିଲା, ତାହେଲେ ତାର ଚିକିତ୍ସା କେମିତି କରିବା, ତା ଟ୍ରିଟମେଣ୍ଟ ବର୍ତ୍ତମାନ କାହା ସାହାଯ୍ୟ ନେବାକୁ ପଡିବ?
0: ଆପଣ ପ୍ରଥମେ ଆମର ଯେମିତି ପ୍ରାଣୀ ଚିକିତ୍ସା ଅଧିକାରୀ ଅଛନ୍ତି, ଆପଣ ଆପଣଙ୍କ କୋଉ ବ୍ଲକ କହିଲେ ମୋତେ? ପୁଇଁତଲା। ଆପଣ ବ୍ଲକରେ ଆପଣ ପ୍ରାଣୀ ଚିକିତ୍ସକ ଯିଏ ଯୋଉ ଭାଇମାନେ ଥିବେ ପ୍ରାଣୀ ଚିକିତ୍ସକ ଅଧିକାରୀ ମାନେ, ସେମାନଙ୍କୁ ଆପଣ ସମ୍ପର୍କ କରିପାରିବେ ତୁରନ୍ତ, ସେମାନେ ଆପଣଙ୍କୁ ନିହାତି କିଛି ମାନେ ଆପଣଙ୍କୁ ତାର ପ୍ରତିକାର ବା ପ୍ରତିଷେଧକ ଆପଣଙ୍କୁ କହିବେ।
3: ରଖିଥିବା ଯଦି କୁକୁଡ଼ା ଜ୍ୱର, ଯେମିତି ଆମେ ଯେକୌଣସି ମଣିଷ ହଉ କି ଯେକୌଣସି ପକ୍ଷୀ ହଉ, ଯେମିତି ଜ୍ୱର ତପ ହଉଛି ଜାଣୁଛୁ, ଯଦି କୁକୁଡ଼ାକୁ ଯଦି ଜ୍ୱର ହେଲା କି କୁକୁଡ଼ା କିଟା, ଆମେ ବର୍ତ୍ତମାନ କେମିତି ଜାଣିବା କୁକୁଡ଼ାକୁ ଜ୍ୱର ହେଲା କିଟା ହେଲା ବୋଲିକିରି?
0: ତାକୁ ଆମକୁ ଦେଖିବାକୁ ପଡିବ, ମାନେ ତାଙ୍କୁ ଡାକିକି ଦେଖିବାକୁ ପଡିବ କୁକୁଡ଼ାକୁ। ତ ସେମିତି ଜ୍ୱର ହେଲେ ସେ ପୁରା
2: ମାନେ କୁକୁଡ଼ା କୌଣସି ଗୋଟେ ଯଦି ରୋଗବାତ ହେଲା, ଆମେ କେମିତି ଜାଣିବା ଚିହ୍ନିବା ବୋଲି ସେ ପଚାରୁଛନ୍ତି ଆଜ୍ଞା।
0: ନାଇଁ, କୁକୁଡ଼ା ଆମେ ଯେମିତି ଆମକୁ ସବୁ ଅଖାଡ ଲାଗୁଛି, କୁକୁଡ଼ା ସେମିତି ଠିକ ଜାଗାରେ ରହିବନି, ଘୁମେଇବ କି ତାର ନାକରୁ ସର୍ଦ୍ଦି ହେଲେ ସର୍ଦ୍ଦି ମାନେ ମାନେ ବାହାରିବ, ଖାସି ହବ, ଏମିତି ସବୁ ହବ,
2: କଟିଯାଇଛି କୌଣସି କାରଣରୁ ତାଙ୍କର ଫୋନଟା। ତେବେ ଏଇସବୁ ଲକ୍ଷଣ ଯଦି ଆମେ ଦେଖିବା ବୋଲି କହିଲେ ଜାଣିପାରିବେ ଯେ କୁକୁଡ଼ାର କୌଣସି କିଛି ଅସୁବିଧା ହେଇଛି। ତ ଆମେ କଥାବାର୍ତ୍ତା ହଉଥିଲେ ଆଜ୍ଞା ଏ ଭିତରେ ଯେ ବିଭିନ୍ନ ରୋଗ କଥା ଆମେ ହଉଥିଲେ, ଯେ ଋତୁ ଅନୁଯାୟୀ କଣ କଣ ସବୁ ରୋଗ ହେଇଥାଏ ଆମର କୁକୁଡ଼ାମାନଙ୍କୁ?
0: ଦେଖନ୍ତୁ, ଆପଣଙ୍କ ଖରାଦିନେ ଆମକୁ ଯେମିତି ଅଂଶୁଘାତ ରହୁଛି, କୁକୁଡ଼ାମାନଙ୍କୁ ବି ସେମିତି ଅଂଶୁଘାତ ହୁଏ। ଅଂଶୁଘାତ ସେଇଟାକୁ କହୁଛନ୍ତି ହିଷ୍ଟ୍ରୋକ୍ ବା ହିଷ୍ଟ୍ରେସ୍ ବୋଲି କହୁଛନ୍ତି। ସେଥିରେ କଣ ହୁଏ, ଆମର କୁକୁଡ଼ାର ତାର କୋଉ ଟାଇମ୍ରେ ସିଏ ସବୁଠାରୁ ଭଲ ଗ୍ରୋଥ କରିପାରିବ?
2: ଆଜ୍ଞା, ଏ ଭିତରେ ଆଉ ଗୋଟେ ଫୋନ୍ କଲ୍ ଆସିଲାଣି, କିଏ କରିଛନ୍ତି ଶୁଣିବା। ହ୍ୟାଲୋ
4: ହ୍ୟାଲୋ
2: ଭାଇ, ନମସ୍କାର। ଆପଣଙ୍କର ଠିକ ଭାବରେ ସ୍ୱର ଶୁଣିପାରୁନୁ ଆମେ, କଟକରୁ ବହୁତ ଦୂରରୁ କହୁଛନ୍ତି, ନାଁଟା ଆଉ ଥରେ କହିବେ ଟିକେ? ଆଜ୍ଞା ଆଜ୍ଞା, ନିଶ୍ଚିନ୍ତ କହିଲୁ, ଚନ୍ଦ୍ରକାନ୍ତ ଭାଇ। ତ କେମିତି ଭଲ ଅଛନ୍ତି ଭାଇ? ଆଜ୍ଞା କୁହନ୍ତୁ, କଣ ପ୍ରଶ୍ନ ଅଛି ଆଜି ଆପଣଙ୍କର? ଆଜି ଆମର ରହିଛି ବିଷୟ ହଉଛି କୁକୁଡ଼ା ମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତାର ପ୍ରତିକାର। କୁକୁଡ଼ା ଫୁକୁଡ଼ା ରଖୁଛନ୍ତି କି ନାହିଁ ଆପଣ ଘରେ?
4: ଆମର ରଖିଛୁ ଘରେ, ସେ କୁକୁଡ଼ା ଟିକେ ଯେତେବେଳେ କୁକୁଡ଼ା ରଖିଲେ ସେତେବେଳେ ଭୋଜିଭୋଜିଆ ଝାଡ଼ା ଅଣ୍ଡା ହଉଛି, ଆଉ ଚାଉଳ ଭୂଷା ଆମେ ଖାଇବାକୁ ଦେବୁ, ତାପରେ ଚୁଡ଼ା ଫୁଡ଼ା ଦେଇ ଆଣୁ, କୁକୁଡ଼ା ଦାନା ମଧ୍ୟ ଆଣି ଦେବୁ, କିନ୍ତୁ ସେ କୁକୁଡ଼ା ଟିକେ ଭୋଜିଭୋଜିଆ ଭଳିଆ ଝାଡ଼ା ହଉଛି ଆଉ।
2: ତ ୟା ବିଷୟରେ କଣ ଜାଣିବା ପାଇଁ ଚାହିଁବେ ଆପଣ?
4: ମାନେ କଣ କଣ କରାଗଲେ କେମିତି କରାଯିବ?
2: ଆଜ୍ଞା,
0: କେମିତି ଝାଡ଼ା ହଉଛି କହିଲେ? ବଜବଜିଆ କଣ ଗୋଟେ କହିଲେ?
2: ଆପଣଙ୍କ ସ୍ୱର ଆମେ ଠିକ ଭାବରେ ଶୁଣିପାରୁନୁ, ତଥାପି ଆଜ୍ଞା ଆପଣ,
0: ତଥାପି ମୁଁ ଆପଣଙ୍କ କ୍ୱେଶ୍ଚିନ୍ ଆନ୍ସର୍ ଦେବାକୁ ଚେଷ୍ଟା କରୁଛି, ଶୁଣନ୍ତୁ।

0: ଆପଣ ଯେମିତି ଆମର କୁକୁଡ଼ାର ଆପଣ ଖାଦ୍ୟଟା ଟିକେ ଏପଟ ସେପଟ ହେଲେ, ଯେମିତି ଆମର ଖାଦ୍ୟ ଏପଟ ସେପଟ ହେଲେ ଆମକୁ ଦେହ ଖରାପ ହେଇଯାଏ। ଫାର୍ଷ୍ଟ କୁକୁଡ଼ାର ଯେଉଁ ଖାଇ ଖାଦ୍ୟଟା ଦେଉଛନ୍ତି ସେଇଟା କନଷ୍ଟାଣ୍ଟ ରଖନ୍ତୁ, ମାନେ ସେଇଟା ଆପଣ ବେଶୀ ଚେଞ୍ଜ କରନ୍ତୁନି,
1: ନିୟମିତ ସେଇଭଳିଆ ଖାଦ୍ୟ
0: ସେଇଭଳିଆ ଖାଦ୍ୟ ଦିଅନ୍ତୁ ଗୋଟେ ଜିନିଷ। ସେକେଣ୍ଡ ଜିନିଷ ହେଉଛି ତାକୁ ପାଣି, ବିଶୋଧକ ପାଣି ଦିଅନ୍ତୁ। ଏଇ ବର୍ଷା ଦିନେ ଆପଣଙ୍କର ଝାଡ଼ା ହେବାର ଚାନ୍ସ ଅଧିକା, କାରଣ ପାଣି ଆପଣଙ୍କର
1: ଦୂଷିତ ପାଣି,
0: ଦୂଷିତ ପାଣି ପ୍ରାୟ ଦେଇ ଦିଅନ୍ତୁ। ତ ଆଉ ଗୋଟେ ଜିନିଷ ଆପଣଙ୍କ ମେଡିସିନ ହିସାବରେ ପ୍ରୋବାୟୋଟିକ୍ ଆପଣଙ୍କ ବିଭିନ୍ନ ପ୍ରକାର ଆସୁଛି, ଯେମିତି ଆମେ ସ୍ପୋରୋଲାକ୍ ଖାଉଛେ ସେମିତି କୁକୁଡ଼ାର ବିଭିନ୍ନ ପ୍ରୋବାୟୋଟିକ୍ ଆସୁଛି, ସେଇଟା ନିୟମିତ ରୂପରେ ନିୟମିତ ରୂପରେ ଆପଣ ଦେଇପାରିବେ, କିଛି ଅସୁବିଧା ନାହିଁ। ତା ଡୋଜ୍ ବି ବହୁତ କମ୍ ଥାଏ ତାର ଯୋଉ ଆମର ମାତ୍ରା, ତେଣୁ ସେଇଟା ଆପଣ ଦେଇପାରିବେ। ସେ ଆପଣଙ୍କ ମାର୍କେଟରେ ବହୁତ ପ୍ରକାର ପ୍ରୋବାୟୋଟିକ୍ ଉପଲବ୍ଧ, ମୁଁ ଗୋଟେ ଦୁଇଟା ଆପଣଙ୍କ ନାଁ ବି କହିଦେଉଛି, ଯେମିତି ଆପଣ ଇମ୍ପ୍ରୁଭାଲ ଏମ୍ଏସ୍ ଗୋଟେ ଅଛି, ସ୍ପେକ୍ଟ୍ରାସଲ୍ DFM ଗୋଟେ ଅଛି, ଏମିତି ସବୁ ଆପଣ ପ୍ରୋବାୟୋଟିକ୍ ଅଛି, ସେଇଟାକୁ ଆପଣ ଦେଇପାରିବେ, ସେଇଟାରେ ଆପଣ ଝାଡ଼ା ସମସ୍ୟା ପ୍ରାୟ ସମାଧାନ ହେଇଯିବ। ନାଇଁ ନାଇଁ, ପ୍ରାଣୀ ଚିକିତ୍ସାଳୟରେ ଆକ୍ଚୁଆଲି ସେସବୁ ଜିନିଷର ଆଭେଲେବିଲିଟି ନାହିଁ, ସେଗୁଡ଼ା ପ୍ରାୟତଃ ଆପଣଙ୍କୁ କିଣିବାକୁ ପଡ଼ିଯିବ। ଆପଣଙ୍କ ସେଠି ପାଖର ଆପଣଙ୍କର ପ୍ରାଣୀ ଚିକିତ୍ସା ଯୋଉ ମେଡିସିନ ଦୋକାନ ଯୋଉଟା ଅଛି ଆପଣଙ୍କର, ଯୋଉଠି ଆପଣ ଭେଟନାରୀ ମେଡିସିନ ମିଳୁଥିବ ପ୍ରାଣୀ ଚିକିତ୍ସା ପାଇଁ, ସେଠି ଆପଣଙ୍କୁ ମିଳିଯିବ। ହଁ
2: ଆଜ୍ଞା,
1: ହଉ ଭାଇ, ବହୁତ ବହୁତ ଧନ୍ୟବାଦ, ନମସ୍କାର। ତ ଆଜ୍ଞା, ଏଠି ସେ ଆମ ପାଖରେ ଯେହେତୁ ସମୟ ଆଉ ବେଶୀ ନାହିଁ, ତ ଗୋଟେ କଥା ଟିକେ କହିବେ ଯେ ଏଇ ଯେଉଁ ଯେଉଁ ଭାଇ ଭଉଣୀମାନେ କୁକୁଡ଼ା ପାଳନ କରୁଛନ୍ତି, ବ୍ୟବସାୟ ଭିତରେ ହେଉ କିମ୍ବା ଘରେ 2-4 କୁକୁଡ଼ା ଏମିତି ପାଳନ କରୁଛନ୍ତି, ତ କୁକୁଡ଼ାମାନଙ୍କୁ ରୋଗ ନ ହେବା ପାଇଁ ଆମେ କ'ଣ କ'ଣ ବ୍ୟବସ୍ଥା କରିପାରିବା ଯଦ୍ୱାରା କି ପରବର୍ତ୍ତୀ କାଳରେ ତାଙ୍କେ ଠିକ୍ ଭାବରେ ରହିପାରିବେ ଆଉ ତାଙ୍କଠୁ ଆମେ ଆଦାୟ ମଧ୍ୟ ଭଲ ପାଇପାରିବା?
0: ଶୁଣନ୍ତୁ, କୁକୁଡ଼ାର ଆମେ ଯଦି ଭଲ ଭାବେ ତାକୁ ରଖିବାକୁ ଚାହିଁବା, ତାର 4-5ଟି ଦିଗ ଅଛି, 5ଟି ଦିଗ ମୁଁ ମୁଖ୍ୟ ଆପଣଙ୍କୁ ଫୋକସ୍ କରୁଛି। ଗୋଟେ ହେଉଛି ତାକୁ ଭଲ ଖାଦ୍ୟ ଦେବା, ଖାଦ୍ୟରେ ଆମେ କମ୍ପ୍ରମାଇଜ୍ କରିବା ନାହିଁ। ଦୁଇ ହେଉଛି ଭଲ ପାଣି ଦେବା, ତାକୁ ଭଲ ପାଣି ଦେବା, ତାପରେ ଭଲ ଭାବେ ଯତ୍ନ ନେବା। ଯତ୍ନ ନେବାରେ ଆପଣଙ୍କ ବହୁତ ଜିନିଷ ରହୁଛି ହେଲା, ସେ ଯତ୍ନ ନେବାର ଗୋଟେ ମୁଖ୍ୟ ଜିନିଷ ହେଉଛି ତାକୁ ଟୀକାକରଣ କରିବା, ସମୟରେ ଟୀକାକରଣ କରିବା,
1: ପ୍ରତିଷେଧକ
0: ବ୍ୟବସ୍ଥା। ଆଉ ଗୋଟେ ହେଉଛି ଆପଣ ବିଶୋଧକ ତାପରେ ସିଞ୍ଚନ କରିବା, ସେଟାକୁ ଦୁଇଟାରେ ଗଲା ବିଶୋଧକ। ତାପରେ ଗୋଟେ ଜିନିଷ ହେଉଛି ତାକୁ ରଖିବା ପାଇଁ ଭଲ ଜାଗାରେ ରଖିବା, ଭଲ ଜାଗା ଆମେ ଯଦି ନ ଦେଲେ ଆପଣ ସେ ଚଷୁ ଫସୁ ଖରାପ ହେଇଯାଇଥିବ, ତାପରେ ଭେଣ୍ଟିଲେସନ ଠିକ ନଥିବ, ଆଉ ଗୋଟେ ଜାଗାରେ ଲାଇଟ୍ ଠିକ ପଡ଼ୁନଥିବ, ତାପରେ ଆଉ କ'ଣ ମାନେ ଆମେ ଯୋଉ ଜାଗାରେ ରଖୁଥିବା ସେ ଜାଗା ସବୁ ଅଳିଆ ଥିବ, ସେମିତି ସବୁ ଜାଗାରୁ ରଖିବା ପାଇଁ ଇଏ କରିବା।
1: ଆଜ୍ଞା, ତ ଗୋଟେ କଥା କହିଲେ ଆପଣ ପ୍ରତିଷେଧକ ବ୍ୟବସ୍ଥା କଥା କହିଲେ, ପ୍ରତିଷେଧକ ଟୀକା ଆମକୁ ଗୋଟେ କୁକୁଡ଼ାକୁ ବର୍ଷ ଜାଗାରେ କେତେ ଥର ଦେବାକୁ ପଡିବ, କୋଉ କୋଉ ସମୟରେ ଦେବାକୁ ପଡିବ, କୋଉ କୋଉ ରୋଗ ପାଇଁ ଦେବାକୁ ପଡିବ?
0: ସେଇଟା ଆପଣଙ୍କର ବିଭିନ୍ନ ପ୍ରକାର କୁକୁଡ଼ା ପାଇଁ ବିଭିନ୍ନ ପ୍ରକାର ଟୀକା। ତ ଆପଣ ଯଦି ମାଂସାଳ ପ୍ରଜାତିର କୁକୁଡ଼ା ଯୋଉଟା ଆମର ମ୍ୟାକ୍ସିମମ୍ ଲୋକ ଆମର ପାଳୁଛନ୍ତି, ତା ପାଇଁ ଆପଣ 2 ଟୀକା ପ୍ରାୟ ଦିଆଯାଉଛି, ଯୋଉଟା ହଉଛି ଲାସୋଟା, ଯୋଉଟା କହୁଛନ୍ତି ଆପଣଙ୍କର କୁକୁଡ଼ାର ଆମର ରାଣୀକ୍ଷେତ ରୋଗ ଯୋଉଟା କହୁଛନ୍ତି ହେଲା, ସେଇଟା ପାଇଁ ଆମେ ଲାସୋଟା ଟୀକା ଦଉଛେ। ଆଉ ଗୋଟେ ରହୁଛି ଆପଣଙ୍କ ଘୁମା ରୋଗ ବା ଗୁମ୍ବର ରୋଗ କହୁଛେ, ଘୁମରା ରୋଗ, ଲାସୋଟା ଟୀକା ଆପଣଙ୍କ ପାଖାପାଖି 7 ଆମେ ଦଉଛେ ତାକୁ। ଆଉ ଘୁମା ରୋଗ ଯୋଉଟା ଗୁମ୍ବର ରୋଗ ପାଇଁ ତା ଟୀକା 14 ଆଉ ଯଦି କୋଉମାନେ ବୁଷ୍ଟର ଦେଇପାରିବେ ତାହେଲେ 21 ଦେଲେ ବହୁତ ଭଲ। ଆଉ ଯୋଉ ଭାଇ ଭଉଣୀ ମାନେ 40 ପରେ ବି କୁକୁଡ଼ା ରଖୁଛନ୍ତି, ତାକୁ ଆମେ ଯୋଉ ଲାସୋଟା ଟୀକା 28 ଆଉଥରେ ଦେବାକୁ ମାନେ ଉତ୍ସାହିତ କରୁଛୁ।
1: ଏଇଟା ଆମେ ଏଇ 2 ଟୀକା ଆମେ ଦେବା, ଆପଣ କହିଲେ
0: ମାଂସାଳ କୁକୁଡ଼ା।
1: ଆଉ ଅଣ୍ଡା ଦିଆ,
0: ଅଣ୍ଡା ଦିଆ କୁକୁଡ଼ାଙ୍କୁ ପାଖାପାଖି 17-18 ଟୀକା ଦିଆଯାଏ ତା ଜୀବନ କାଳ ଭିତରେ।
1: ଆଚ୍ଛା,
0: ମାନେ ବେଶୀ ଦେବାକୁ ପଡୁଛି, ବହୁତ ଦେବାକୁ ପଡିବ ତାକୁ, କହିଲେ ତ ସେ ବହୁତ ଟାଇମ୍ ଲାଗିଯିବ।
1: ହେଲେ ଏଇସବୁ ବିଷୟରେ ଜାଣିବାର ଅଛି ବୋଲେ ଚାଷୀ କାହା ସହିତ ଯୋଗାଯୋଗ କରିବେ?
0: ଚାଷୀ ଆପଣଙ୍କ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଯୋଗାଯୋଗ କଲେ ବହୁତ ଭଲ।
1: ଆଜ୍ଞା, ଯା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକକୁ ଆସିଲେ, ଆସିକି ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଆଜିର ଯେଉଁ ବିଷୟବସ୍ତୁ ଥିଲା, କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାରର ରୋଗ ଓ ତା'ର ପ୍ରତିକାର, ଏ ବିଷୟରେ ବହୁତ କିଛି ସୂଚନା ଦେଲେ, ଆଉ ଚାଷୀ ଭାଇ ଭଉଣୀମାନଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି, ପରାମର୍ଶ ଦେଇଛନ୍ତି। ତେବେ ଆଜି ତ ଆମ ପାଖରେ ଆଉ ସମୟ ବହୁତ କମ୍ ଅଛି, ଶେଷରେ କ'ଣ ଆପଣ ପରାମର୍ଶ ଦେବେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ବା ଆମର କୁକୁଡ଼ା ପାଳକମାନଙ୍କୁ?

0: ଏତିକି ଆପଣଙ୍କୁ ମାନେ ପରାମର୍ଶ ଦେବି କି ଆପଣ ସୁସ୍ଥ ରହିଲେ ଆପଣଙ୍କ କୁକୁଡ଼ା ଆୟ ଆପଣଙ୍କ ହେବ ମାନେ
1: ଦ୍ୱିଗୁଣିତ ହେଇପାରିବ
0: ନିହାତି। ମାନେ ଆପଣ ଯଦି ଗୋଟେ କୁକୁଡ଼ାକୁ ଆମେ ସୁସ୍ଥ ପରିବେଶ ପ୍ରୋଭାଇଡ୍ କରିପାରୁଛେ ତାହେଲେ ଆପଣ ନିହାତି ଆପଣ ତାଠୁ ଦୁଇ ପଇସା କମେଇ ପାରିବେ। ଆଉ ଗୋଟେ ଜିନିଷ ହଉଛି ମୁଁ ଏଇଟା ନିହାତି କହିବାକୁ ଆପଣ ପସନ୍ଦ କରିବି, ବହୁତ ଚାଷୀ ଭାଇମାନେ ବି କୁକୁଡ଼ା ପାଳିବା ଭଲସେ ଜାଣିଛନ୍ତି, ବହୁତ ବି କରୁଛନ୍ତି, କିନ୍ତୁ ତାକୁ କେମିତି ଆମେ ମାର୍କେଟିଂ କରିବା ଯୋଉଟାକୁ ବିକିବା ସେ ଜିନିଷଟା।

0: ବଢ଼ିଆ କଥା ମାନେ କହିଲେ ଆଜ୍ଞା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜି ଆମ ଷ୍ଟୁଡିଓକୁ ଆସିକି ପ୍ରଶ୍ନର ଉତ୍ତର ଦେଇଥିବା ଯୋଗୁଁ ଆମ ଚାଷୀ ଭାଇ ଭଉଣୀମାନଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା, ରହିଲୁ ଆଜ୍ଞା, ନମସ୍କାର। ଚାଷୀ ଭାଇ ଓ ଭଉଣୀମାନେ, ଆଜି ଆପଣମାନଙ୍କର ପ୍ରଶ୍ନର ଉତ୍ତର ଦେଉଥିଲେ ଡକ୍ଟର ସୂର୍ଯ୍ୟକାନ୍ତ ରାଉଳ, ଯିଏକି ପ୍ରାଣୀ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ଆମର କୁମିଲିଠାରେ। ତେବେ ଆଜି ତ ସମୟ ହୋଇଗଲାଣି, ଆଜିର କାର୍ଯ୍ୟକ୍ରମକୁ ଆମେ ଏଠି ରଖୁଛୁ, ନମସ୍କାର।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ଶୁଣିଲେ ଫୋନ୍ ଇନ୍ ପ୍ରଶ୍ନମଞ୍ଚ ସୁଫଳାର ସିଧା ପ୍ରସାରଣ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ କ୍ରମରେ ପ୍ରଥମେ ଆମେ ନେଇଛୁ ସ୍ମାଇଲ୍ ପ୍ଲିଜ୍ କଥାଚିତ୍ରର ଗୀତଟି। କଣ୍ଠଦାନ କରିଛନ୍ତି ସଂଗ୍ରାମ। ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର।

ପରବର୍ତ୍ତୀ କଥାଚିତ୍ର ଧର୍ମର ହେବ ଜୟ। ଗୀତଟିରେ କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ କୁମାର ପାପି। ବସନ୍ତରାଜ ସାମଲଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ।

ସ୍ୱଚ୍ଛ ଗ୍ରାମ ଓ ସୁସ୍ଥ ଜୀବନ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଗ୍ରାମ ଯଦି ସଫା ଓ ପରିଚ୍ଛନ୍ନ ରହେ ତେବେ ସେଠାରେ ରହୁଥିବା ଲୋକମାନେ ସୁସ୍ଥ ଓ ସୁଖୀରେ ଜୀବନ ବିତାଇ ପାରିବେ। ସ୍ୱଚ୍ଛତା କେବଳ ବାହ୍ୟ ସୌନ୍ଦର୍ଯ୍ୟକୁ ବଢ଼ାଏ ତା ନୁହଁ, ଏହା ଆମ ସ୍ୱାସ୍ଥ୍ୟକୁ ମଧ୍ୟ ସୁରକ୍ଷିତ ରଖିଥାଏ। ସ୍ୱଚ୍ଛ ଗ୍ରାମ ଓ ସୁସ୍ଥ ଜୀବନ ଏକ ସୁନ୍ଦର ଓ ଉନ୍ନତ ସମାଜ ଗଢ଼ିବାର ମୂଳ ମନ୍ତ୍ର। ଆସନ୍ତୁ ଏ ସମ୍ପର୍କରେ ଅଧିକ ଜାଣିବା ଏବଂ କଥା ହେବା ସୁଚିସ୍ମିତା କରସୁଧା ପଟ୍ଟନାୟକଙ୍କ ସହିତ।

0: ମ୍ୟାଡାମ ନମସ୍କାର।
1: ନମସ୍କାର,
0: ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ।
1: ଧନ୍ୟବାଦ।
0: ଆମର ଆଜିର ଟପିକ ଅଛି ମ୍ୟାଡାମ, ସ୍ୱଚ୍ଛ ଗାଁ ଓ ସୁସ୍ଥ ଜୀବନ। ଆପଣ କଣ କହିବା ପାଇଁ ଚାହିଁବେ ଏ ସମ୍ପର୍କରେ?
1: ସ୍ୱଚ୍ଛ ଗାଁ ହେଉଛି ସୁସ୍ଥ ଜୀବନର ମୂଳ ଆଧାର। ଗାଁର ରାସ୍ତାଘାଟ, ପରିବେଶ, ପାଣି, ଯୋଉଠି ଆମେ ରହୁଛେ, ଯଦି ସବୁ ଜିନିଷ ଯଦି ସଫା ସୁତୁରା ଯଦି ରହିବ, ଲୋକମାନେ ମଧ୍ୟ ବିଭିନ୍ନ ରୋଗରୁ ସୁରକ୍ଷିତ ରହିଥାନ୍ତି। ତାଦ୍ୱାରା ସ୍ୱଚ୍ଛତା ଦ୍ୱାରା ବି ଆମର ମଶା, ମାଛି ଆଉ ଜୀବାଣୁ ମଧ୍ୟ କମିଥାନ୍ତି, ଯୋଉଟା ପାଇଁ କି ଆମର ଯେମିତିକି ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ପରି ରୋଗକୁ ମଧ୍ୟ ରୋକିବାରେ ସାହାଯ୍ୟ କରିଥାଏ। ଏବେ କିନ୍ତୁ ଗ୍ରାମବାସୀ ମାନେ ସ୍ୱଚ୍ଛତା ଉପରକୁ ଅଧିକ ମାନେ ସେମାନେ ନଜର ଦେଇଥାନ୍ତି। କାହିଁ କହିଲେ, ଏବେ ଆଗରୁ କଣ ନା ମାନେ ସ୍ୱଚ୍ଛତା ଉପରେ ସେମାନେ ଏତେ ଜାଣିପାରୁନଥିଲେ, କିନ୍ତୁ ବର୍ତ୍ତମାନ ତ ପୁରା ମାତ୍ରାରେ ସ୍ୱଚ୍ଛତାକୁ ସେ ଅଧିକ ମାନେ ଗୁରୁତ୍ୱ ଦଉଛନ୍ତି।
0: ଆଜ୍ଞା
1: କାହିଁକି କହିଲେ, ଏବେ ଆଗରୁ କଣ ଆମର କୌଣସି ପ୍ରକାର ସୁବିଧା ବି ନଥିଲା, ସେମାନେ ସମସ୍ତେ ପୋଖରୀକୁ ଯାଉଥିଲେ, ପୋଖରୀରେ ଯାଇକି ସେଇଠି ଏକା ପୋଖରୀରେ ଗାଧୋଉଥିଲେ କି ସେଇଠି ମାନେ ବାସନ ସଫା କରୁଥିଲେ, ଗାଈ ଗୋରୁମାନଙ୍କୁ ବି ଧୋଉଥିଲେ। ଏହା ଦ୍ୱାରା କଣ ହଉଥିଲା ନା, ସେମାନଙ୍କୁ ଡାଇରିଆ ହଉ କି ନହେଲେ ସବୁ ପ୍ରକାର ରୋଗ ମାନେ କାଛୁ କୁଣ୍ଡିଆ ହଉ, ଏମିତି ସବୁ ହଉଥିଲା ଆଗରୁ, ଠିକ ଅଛି। କିନ୍ତୁ ଏବେ କଣ କରୁଛନ୍ତି ନା, ଗ୍ରାମବାସୀ ମାନେ ସ୍ୱଚ୍ଛତା ଉପରକୁ ଅଧିକ ଗୁରୁତ୍ୱ ଦଉଛନ୍ତି, ଯାହାଦ୍ୱାରା କି ମାନେ ସେମାନେ ଆଉ ଏବେ ପୋଖରୀ ପାଣି ବି ବ୍ୟବହାର ପିଉ ନାହାନ୍ତି କି
0: ଆଜ୍ଞା
1: ସେଇଠି ବି ଗାଧୋଇ ବି ନାହାନ୍ତି। ଆଉ ଆଜିକାଲି ଏବେ ସେମାନେ କଣ ନଳକୂପ ପାଣି ବ୍ୟବହାର କରୁଛନ୍ତି। ତା ସହିତ ଏବେ ସରକାର ବି ତା ପ୍ରତି ମାନେ ବହୁତ ବି ଗୁରୁତ୍ୱ ଦେଲେଣି, ଯେ ସେ ସବୁଆଡେ ଏବେ କଣ ନା ଆମର ସପ୍ଲାଏ ପାଣି ବି ଛାଡୁଛନ୍ତି, ଯୋଉଟା ଦ୍ୱାରା ସେ ପାଣିକି ବି ସେମାନେ ବ୍ୟବହାର କରୁଛନ୍ତି। ତା ସହିତ ଗ୍ରାମମାନଙ୍କରେ ସାଧାରଣତଃ କଣ ଆମର ଶୌଚାଳୟ ବି ରହୁନଥିଲା, ସେତେବେଳେ କଣ କରୁଥିଲେ ନା ସମସ୍ତେ ପଡିଆକୁ ଯାଇ ଝାଡା ଫେରୁଥିଲେ ସେଇଠି, ହଁ, ଯାହାଦ୍ୱାରା କି ଆମର ପରିବେଶ ବି ଦୂଷିତ ହଉଥିଲା, ପରିବେଶ ଦୂଷିତ ହେବା ସହିତ ପ୍ରକାର ରୋଗ ବି ହଉଥିଲା। କିନ୍ତୁ ବର୍ତ୍ତମାନ କଣ କଲେ ନା, ଘରେ ଘରେ ଏବେ ଶୌଚାଳୟ ବି କଲେଣି। ଶୌଚାଳୟ କରିବା ଦ୍ୱାରା କଣ, ସେମାନେ ଶୌଚାଳୟ ବ୍ୟବହାର କଲେ, ସପ୍ଲାଏ ପାଣିକୁ ବ୍ୟବହାର କଲେ, ଯାହାଦ୍ୱାରା କି ଆଉ ରୋଗ ଏବେ ଯୋଉ ଡେଙ୍ଗୁ, ମ୍ୟାଲେରିଆ କି ଆମର ଡାଇରିଆ ଏସବୁ ଜିନିଷ ତ ଆଉ ଦେଖାଯାଉ ନାହିଁ। ଏବେ ବହୁତ ଭାବରେ ଗ୍ରାମବାସୀ ମାନେ ସ୍ୱଚ୍ଛତା ଉପରକୁ ବହୁତ ଗୁରୁତ୍ୱ ଦଉଛନ୍ତି, ନିଜେ ବହୁତ ପ୍ରକାର ସଚେତନ ହେଇସାରିଲେଣି, ଯୋଉଟା କି ଆଗରୁ ନଥିଲା, କିନ୍ତୁ ବର୍ତ୍ତମାନ ସ୍ୱଚ୍ଛତାକୁ ପୁରା ମାନେ ଗୁରୁତ୍ୱ ଦଉଛନ୍ତି। ଅଳିଆ ଆବର୍ଜନା ବି ଯୋଉଠି ସେଇଠି ଆଗରୁ କଣ ପକେଇ ଦଉଥିଲେ, ଯୋଉଟା କି ମଶା ମାଛି ମାନେ ବହୁତ ହଉଥିଲେ, କିନ୍ତୁ ଏବେ କଣ ନା ସେସବୁ ଜିନିଷ ତ କରୁନାହାନ୍ତି ଆଉ, ମାନେ ଡଷ୍ଟବିନ୍ ବ୍ୟବହାର କରୁଛନ୍ତି, ପାଣିକି ବି କଣ ନା ଢାଙ୍କିକିରି ତାକୁ ରଖୁଛନ୍ତି, ଏବେ ସେସବୁ ଜିନିଷକୁ ସେମାନେ ଗୁରୁତ୍ୱ ଦଉଛନ୍ତି। ତା ଦ୍ୱାରା କି ସେମାନଙ୍କୁ ମାନେ ରୋଗ ବି କିଛି ଆଉ ଏତେଟା ବି ମାନେ ଆଗରୁ ଯୋଉ ଭାବରେ ହଉଥିଲା, କାଛୁ କୁଣ୍ଡିଆ ମାନେ ଡାଇରିଆ, ଡେଙ୍ଗୁ ହେଲା କି ମ୍ୟାଲେରିଆ ଏମିତି ସବୁ ହଉଥିଲା, ଏବେ କଣ ଘରେ ଘରେ ସମସ୍ତେ ମଶାରି ବି ବ୍ୟବହାର କରୁଛନ୍ତି, ଯାହାଦ୍ୱାରା କି ମ୍ୟାଲେରିଆ ବି ହବାର ସମ୍ଭାବନା ବହୁତ ମାତ୍ରାରେ ପୁରା କମ୍। ସେଇଥିପାଇଁ ସ୍ୱଚ୍ଛ ଗାଁ ହଉଛି ସୁସ୍ଥ ଜୀବନ। ତେଣୁ ସ୍ୱଚ୍ଛ ଗାଁ ସୁସ୍ଥ ଜୀବନ କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏକ ସୁନ୍ଦର, ସୁସ୍ଥ ଓ ସମୃଦ୍ଧ ସମାଜ ଗଢିବାର ମୂଳ ମନ୍ତ୍ର। ସମସ୍ତଙ୍କ ସହଯୋଗରେ ଆମେ ଏକ ସ୍ୱଚ୍ଛ ଗାଁ ଓ ସୁସ୍ଥ ଜୀବନ ଗଢିପାରିବା। ସ୍ୱଚ୍ଛତା ମଣିଷର ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି ସହ ଜଡିତ ରହିଥାଏ। ଏକ ସ୍ୱଚ୍ଛ ଗାଁ କେବଳ ଦେଖିବାକୁ ତ ସୁନ୍ଦର ଲାଗେ ନାହିଁ, ବରଂ ସେଠାରେ ବସବାସ କରୁଥିବା ଲୋକମାନଙ୍କୁ ସୁସ୍ଥ ଜୀବନ ମଧ୍ୟ ପ୍ରଦାନ କରିଥାଏ। ଗାଁରେ ରାସ୍ତାଘାଟ, ନାଳ, ପୋଖରୀ ଏବଂ ଚାରିପାଖର ପରିବେଶ ସଫା ଯଦି ରହେ, ରୋଗ ସୃଷ୍ଟିକାରୀ ଜୀବାଣୁ ବଢିପାରନ୍ତି ନାହିଁ। ତେଣୁ କରିକି ଆମେ କଣ କରିବା ନା, ପାଖରେ ପାଣି ବି ଜମିବାକୁ ଦବାନି, ଯୋଉଠି ପାଣି ଜମୁଛି ତାକୁ ଆମେ ନଜର ଦେଇ ତାକୁ କେମିତି ମାନେ ପାଣି ଯେମିତି ଜମା ନ ରୁହେ ସେଥିପ୍ରତି ଆମେ ଦୃଷ୍ଟି ଦବା। ଦୃଷ୍ଟି ଦେବା ଦ୍ୱାରା କଣ ନା, ଆମର ମଶା ମାଛି ବି ହେବେନି ନା। ତା ସହିତ ଖୋଲା ଜାଗାରେ ମଧ୍ୟ ମଳତ୍ୟାଗ ନ କରିକିରି ଶୌଚାଳୟ ବ୍ୟବହାର କରିବା, ଆବର୍ଜନାକୁ ଆମର ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା ଏବଂ ପିଇବା ପାଣିକୁ ସୁରକ୍ଷିତ ରଖିବା ଦ୍ୱାରା ଅନେକ ରୋଗକୁ ରୋକାଯାଇପାରେ। ତା ସହିତ ନିୟମିତ ଭାବରେ ଯଦି ଆମେ ଗଛ ଲଗେଇବା ଓ ପରିବେଶର ଯଦି ଯତ୍ନ ନେବା, ତା
0: ଆଜ୍ଞା
1: ଦ୍ୱାରା ମଧ୍ୟ ବାୟୁ ଶୁଦ୍ଧ ରହିଥାଏ ଏବଂ ଲୋକମାନଙ୍କ ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିଥାଏ। ସ୍ୱଚ୍ଛ ଗାଁରେ ଲୋକମାନଙ୍କ ମଧ୍ୟରେ ସଚେତନତା, ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ପାଏ। ଏହା ଗାଁର ଉନ୍ନତି ଓ ଆର୍ଥିକ ପ୍ରଗତିରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହେଉଛି ସ୍ୱଚ୍ଛତାକୁ ନିଜ ଜୀବନରେ ଏକ ଅଂଶ କରିବା।
0: ସ୍ୱଚ୍ଛ ଗାଁ ହେଉଛି ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ଜୀବନର ପ୍ରଥମ ପଦକ୍ଷେପ, କଣ କହିବେ ଏଥିପାଇଁ? ଏବଂ ଆମେ ସ୍ୱଚ୍ଛ ଗାଁ ଆଉ

0: ସୁସ୍ଥ ରହିବାର ଉପାୟ ସବୁ କ'ଣ ଅବଲମ୍ବନ କରିବା ଦରକାର?
1: ଘର ଓ ଆଖପାଖ ପରିବେଶକୁ ପ୍ରତିଦିନ ସଫା ରଖିବା, ଆବର୍ଜନାକୁ ଆମେ ଡଷ୍ଟବିନରେ ପକାଇବା, ଯଥା ସ୍ଥାନରେ ନିଷ୍କାସନ କରିବା, ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ନେଇକି ଆମେ ପକାଇବା,
0: ପକେଇବା।
1: ଖୋଲାରେ ମଳତ୍ୟାଗ ନ କରି ଶୌଚାଳୟ ବ୍ୟବହାର କରିବା, ପିଇବା ପାଣିକୁ ସଫା ଓ ଢାଙ୍କି ରଖିବା, ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନ, ମାନେ ଆମେ ଯେମିତିକି ସାବୁନ ବ୍ୟବହାର କରିବା, ହ୍ୟାଣ୍ଡୱାସ ବ୍ୟବହାର କରି ହାତ ଧୋଇବା ଆମେ ଖାଇବା ପୂର୍ବରୁ କି ଶୌଚାଳୟ ଗଲା ପରେ, ନାଳ ଓ ପୋଖରୀ ପାଣିରେ ପାଣି ଜମିବାକୁ ନ ଦେବା, ମଶା ଓ ମାଛି ବୃଦ୍ଧି ରୋକିବା ପାଇଁ ନିୟମିତ ସଫା ସୁତୁରା କରିବା,
0: ଆଜ୍ଞା।
1: ତା ସହିତ ଅଧିକ ଗଛ ଲଗେଇବା ଦ୍ୱାରା କି ବି ପରିବେଶ ସବୁଜ ରହିଥାଏ ନା, ଆମେ ଯଦି ମନେକର ଅଧିକ ଯଦି ବି ଗଛ ଲଗେଇବା ତାହେଲେ ଆମର ବି ପରିବେଶ, ଯେହେତୁ ଆମକୁ ଗଛ ଆମକୁ ଅମ୍ଳଜାନ ଦେଇଥାଏ ସେଇଟା ବି ଆମ ପାଇଁ ବି ନିହାତି ଦରକାର ନା, ତା ସହିତ ପୌଷ୍ଟିକ ଖାଦ୍ୟ ମଧ୍ୟ ଖାଇବା ଏବଂ ବିଶୁଦ୍ଧ ପାଣି ପିଇବା, ଗାଁରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ବଢ଼ାଇବା, ତା ସହିତ ବର୍ଷା ପାଣି ଜମି ରହିବାକୁ ଦେବା ନାହିଁ, ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ବି କମେଇ ଦେବା, ନିୟମିତ ଭାବରେ ରାସ୍ତାଘାଟ ଓ ନାଳ ସଫା କରିବା, ଓ ପଚା ଓ ବାସି ଖାଦ୍ୟକୁ ନ ଖାଇବା, ଘରର ଝରକା ଓ କବାଟ ଖୋଲି ରଖି ଶୁଦ୍ଧ ବାୟୁ ପ୍ରବେଶ କରାଇବା, ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଅଭ୍ୟାସ ଶିଖେଇବା, ନିୟମିତ ଭାବରେ ଆମେ ଯଦି ସକାଳୁ ଉଠିକିରି ବ୍ୟାୟାମ କରିବା, ଯଦି ଆମେ ଚାଲିବା, ପିଲାମାନଙ୍କୁ ଆମେ ସେସବୁ ବିଷୟରେ ଶିଖେଇବା, ଅସୁସ୍ଥ ହେଲେ ତୁରନ୍ତ ଆମେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇକି ଚିକିତ୍ସା କରାଇବା, ଗାଁରେ ସଫେଇ ଅଭିଯାନ ଆୟୋଜନ କରିବା, ସମସ୍ତେ ମିଶି ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ନିୟମ ପାଳନ କରିବା, ଏସବୁ ଉପାୟ ଯଦି ଅନୁସରଣ କଲେ ଗାଁ ସ୍ୱଚ୍ଛ ରହିବ ଏବଂ ଲୋକମାନେ ସୁସ୍ଥ ଜୀବନ ବିତେଇ ପାରିବେ।
0: ସ୍ୱଚ୍ଛ ଗାଁ ହେଉଛି ସୁସ୍ଥ ସମାଜର ପରିଚୟ ଏବଂ ସୁସ୍ଥ ନାଗରିକ ହେଉଛନ୍ତି ଦେଶର ସମ୍ପଦ। ଗାଁ ଲୋକଙ୍କୁ ଆମେ କିପରି ସ୍ୱଚ୍ଛତା ବୁଝେଇବା ଓ ସ୍ୱଚ୍ଛ ଗାଁ କେମିତି ଗଢିବା, କଣ କହିବେ ମ୍ୟାଡମ?
1: ସ୍ୱଚ୍ଛ ଗାଁ ଗଢିବା ପାଇଁ ପ୍ରଥମେ ଗାଁ ଲୋକଙ୍କ ମଧ୍ୟରେ ମଧ୍ୟ ସ୍ୱଚ୍ଛତା ସମ୍ପର୍କରେ ସେମାନଙ୍କୁ ବୁଝେଇବା ନିହାତି ଆବଶ୍ୟକ, ଲୋକମାନଙ୍କୁ ବୁଝେଇବା ଦରକାର ଯେ ସ୍ୱଚ୍ଛତା କେବଳ ପରିବେଶକୁ ତ ସୁନ୍ଦର କରିବନି, ତା ସହିତ ନିଜ ଦେହକୁ ମଧ୍ୟ ସୁରକ୍ଷା ଦେଇଥାଏ, ଗ୍ରାମ ସଭା, ସଚେତନତା ସଭା, ରାଲି ଓ ପୋଷ୍ଟର ମାଧ୍ୟମରେ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ପ୍ରଚାର କରାଯାଇ ପାରିବ, ପ୍ରତ୍ୟେକ ପରିବାରକୁ ଘର ଓ ଆଖପାଖ ପରିବେଶ ସଫା ରଖିବାକୁ କହିବା, ସେମାନଙ୍କୁ ଖୋଲା ଜାଗାରେ ଯେମିତି ମଳତ୍ୟାଗ ନ କରି ଶୌଚାଳୟ ବ୍ୟବହାର କରିବେ, ତା ସହିତ ଆବର୍ଜନାକୁ ନେଇକିରି ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବେ ଏବଂ ନାଳକୁ ସଫା ରଖିବାର ଅଭ୍ୟାସ ଗଢି ଉଠିବା ଦରକାର ମଧ୍ୟ, ତା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ବିଷୟରେ ଶିକ୍ଷା ଦେଲେ ସେମାନେ ପରିବାର ଓ ସମାଜକୁ ମଧ୍ୟ ସଚେତନ କରିପାରିବେ, ଗାଁରେ ନିୟମିତ ସଫେଇ ଅଭିଯାନ, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ସମସ୍ତ ଗ୍ରାମବାସୀ ଏକାଠି ହୋଇକିରି ସ୍ୱଚ୍ଛତାକୁ ନିଜର ଦାୟିତ୍ୱ ଭାବରେ ଯଦି ଗ୍ରହଣ କରିବେ ଗାଁରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସ୍ୱଚ୍ଛ ଗାଁ ଗଢିବା କେବଳ ତ ସରକାରଙ୍କର କାମ ନୁହେଁ ନା, ତା ସହିତ ଆମର ମାନେ ପ୍ରତ୍ୟେକ ନାଗରିକ ମାନଙ୍କର ମଧ୍ୟ କର୍ତ୍ତବ୍ୟ ଅଟେ, ସମସ୍ତଙ୍କ ସହଯୋଗରେ ହିଁ ସୁନ୍ଦର ସ୍ୱଚ୍ଛ ଓ ସୁସ୍ଥ ଗାଁ ଗଢାଯାଇ ପାରିବ, ଏହା ଗ୍ରାମର ତ କେବଳ ଉନ୍ନତି ତ ହବନି ତା ସହିତ ଲୋକମାନଙ୍କର ମଧ୍ୟ ତ ଉନ୍ନତି ହବ ନା।
0: ତେବେ ଗାଁ ଲୋକଙ୍କୁ ସ୍ୱଚ୍ଛତା ବିଷୟରେ ବୁଝାଇ ସ୍ୱଚ୍ଛ ଗାଁ ଗଢିବା କେମିତି?
1: ସ୍ୱଚ୍ଛ ଗାଁ ଗଢିବା ପାଇଁ ଗ୍ରାମବାସୀଙ୍କ ମନରେ ସ୍ୱଚ୍ଛତା ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଆବଶ୍ୟକ ଅଟେ, ଲୋକମାନଙ୍କୁ ବୁଝାଇବା ଦରକାର ଯେ ଅପରିଷ୍କାର ପରିବେଶ ବିଭିନ୍ନ ରୋଗର କାରଣ ହୋଇଥାଏ, ଯେତେବେଳେ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ପାଇଁ ସହାୟକ ହୋଇଥାଏ, ଗ୍ରାମସଭା, ସଚେତନତା ଶିବିର ଓ ନାଟକ ଓ ରାଲି ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ପହଞ୍ଚା ଯାଇ ପାରିବ, ପ୍ରତ୍ୟେକ ପରିବାରକୁ ତ ନିଜ ଘର ଅଗଣା ଓ ରାସ୍ତାଘାଟ ସଫା କରିବା ପାଇଁ ପ୍ରେରଣା ଦେବା ଉଚିତ, ଆବର୍ଜନା ଏଠି ସେଠି ନ ପକେଇବେ, ଡଷ୍ଟବିନରେ ନେଇକି ପକେଇବେ, ଶୌଚାଳୟ ବ୍ୟବହାର କରିବେ, ତା ସହିତ ଜମା ପାଣି ମଧ୍ୟ ମାନେ ଯୋଉଠି ମାନେ ପାଣି ଜମା ହେଇଛି ତାକୁ କିପରି ସଫା କରାଯାଇ ପାରିବ ସେସବୁ ଭିତରେ ନଜର ଦେବା ଉଚିତ, ଯାହାଦ୍ୱାରା କି ଆମର ପରିବେଶ ମଧ୍ୟ ସ୍ୱଚ୍ଛ ରହିବ, ବାତାବରଣ ମଧ୍ୟ ଭଲ ରହିବ, ତା ସହିତ ବି ଆମର କଣ ନା ରୋଗ ବି ଆମକୁ ଏତେ ହେଇପାରିବ, ମଶା ମାଛି ଯେହେତୁ କଣ ପାଣି ଜମା ହେବା ଯୋଗୁଁ ହିଁ ଆମର ମଶା ମାଛି ହୋଇଥାନ୍ତି ନା, ଯଦି ଆମେ ଯଦି ସେଇ ଜାଗାକୁ ଯଦି ସଫା କରିବା ତାହେଲେ ମଶା ମାଛି ମଧ୍ୟ ହେବେ ନାହିଁ, ଯାହାଦ୍ୱାରା ବି ଆମର ଦେହ ବି ସୁସ୍ଥ ରହିପାରିବ, ଗ୍ରାମରେ ସାମୁହିକ ସଫେଇ କାର୍ଯ୍ୟକ୍ରମ, ବୃକ୍ଷରୋପଣ ଏବଂ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ନିୟମିତ ଭାବରେ କରାଯିବା ଉଚିତ, ସ୍ୱଚ୍ଛତାକୁ ଏକ ଦୈନନ୍ଦିନ

0: ଗ୍ରହଣ କଲେ ଗାଁର ସୌନ୍ଦର୍ଯ୍ୟ ବଢିବ ଏବଂ ରୋଗ ବ୍ୟାଧି ମଧ୍ୟ କମିବ। ସମସ୍ତ ଗ୍ରାମବାସୀ ଯଦି ଏକାଠି ହୋଇ ଯଦି କାମ କରିବେ ତାହେଲେ ସ୍ୱଚ୍ଛ ଗାଁର ସ୍ୱପ୍ନ ସାକାର ହୋଇପାରିବ। ସ୍ୱଚ୍ଛତା ହେଉଛି ସୁସ୍ଥତା, ସୁଖ ଓ ସମୃଦ୍ଧିର ମୂଳ ଚାବିକାଠି। ତେଣୁ ପ୍ରତ୍ୟେକ ଲୋକ ସ୍ୱଚ୍ଛତାକୁ ନିଜର କର୍ତ୍ତବ୍ୟ ଭାବେ ଯଦି ପାଳନ କରିବେ ତାହେଲେ ଆମର ପରିବେଶ ମଧ୍ୟ ଠିକ୍ ରହିବ। ଗାଁକୁ ସ୍ୱଚ୍ଛ ରଖିବା ଓ ସୁସ୍ଥ ରହିବା ପ୍ରତ୍ୟେକ ଗ୍ରାମବାସୀଙ୍କ ଦାୟିତ୍ୱ। ସ୍ୱଚ୍ଛ ପରିବେଶ ଆମକୁ ବିଭିନ୍ନ ରୋଗରୁ ସୁରକ୍ଷା ଦେଇଥାଏ ଏବଂ ସୁସ୍ଥ ଜୀବନ ବିତେଇବାରେ ସହାୟତା କରିଥାଏ। ଯଦି ଆମେ ନିଜ ଘର, ରାସ୍ତାଘାଟ ଓ ଆଖପାଖ ପରିବେଶକୁ ସଫା ରଖିବା ତେବେ ଆମ ଗାଁ ସୁନ୍ଦର ଓ ଆକର୍ଷଣୀୟ ହୋଇ ଉଠିବ। ତେଣୁ ଗାଁକୁ ସ୍ୱଚ୍ଛ ରଖିବା ଓ ସୁସ୍ଥ ରଖିବା ଆମ ସମସ୍ତଙ୍କର କାମ ଓ କର୍ତ୍ତବ୍ୟ।
1: ତେବେ ମ୍ୟାଡାମ ଆପଣଙ୍କ ନିଜସ୍ୱ ମତାମତ ଆପଣ କଣ ଦେବା ପାଇଁ ଚାହିଁବେ?
0: ମୋ ମତରେ ତ ସ୍ୱଚ୍ଛ ଗାଁ ହିଁ ସୁସ୍ଥ ଓ ସୁନ୍ଦର ଜୀବନର ମୂଳ ଆଧାର ଅଟେ। ଗାଁର ପ୍ରତ୍ୟେକ ଲୋକ ଯଦି ସ୍ୱଚ୍ଛତା ପ୍ରତି ସଚେତନ ହୋଇଥାନ୍ତି ଏବଂ ନିଜ ଦାୟିତ୍ୱ ସଠିକ ଭାବରେ ଯଦି ପାଳନ କରନ୍ତି ତେବେ ଗାଁରୁ ଅନେକ ରୋଗ ଦୂର ହୋଇପାରିବ। ସ୍ୱଚ୍ଛତା କେବଳ ତ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଆମେ ଯଦି ସମସ୍ତେ ମିଶି ଛୋଟ ଛୋଟ ଯଦି ପଦକ୍ଷେପ ନେବା ଆମ ଗାଁ ସ୍ୱଚ୍ଛ ସୁସ୍ଥ ଓ ଆଦର୍ଶ ଗାଁରେ ପରିଣତ ହୋଇପାରିବ। ତେଣୁ ସ୍ୱଚ୍ଛତାକୁ ଅଭ୍ୟାସରେ ପରିଣତ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହା ପାଇଁ ପ୍ରେରିତ କରିବା ଉଚିତ।
1: ଯା ହଉ ମ୍ୟାଡାମ, ଆଜି ଆପଣ ସ୍ୱଚ୍ଛ ଗାଁ ଆମେ କେମିତି ରଖିବା ଏବଂ ସୁସ୍ଥ ଜୀବନ କେମିତି ବିତେଇ ପାରିବା ସେ ସମ୍ପର୍କରେ ଆମେ ଶ୍ରୋତାମାନଙ୍କୁ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ। ଧନ୍ୟବାଦ।
0: ଧନ୍ୟବାଦ।
2: ତେଣୁ ପ୍ରତ୍ୟେକ ଗ୍ରାମବାସୀଙ୍କର କର୍ତ୍ତବ୍ୟ ହେଉଛି ନିଜ ଗ୍ରାମକୁ ସଫା ଓ ସୁନ୍ଦର ରଖିବା। ସ୍ୱଚ୍ଛ ଗ୍ରାମ, ସୁସ୍ଥ ଜୀବନ ଏକ ସୁନ୍ଦର ଓ ଉନ୍ନତ ସମାଜ ଗଢ଼ିବାର ମୂଳ ମନ୍ତ୍ର କହିଲେ ଭୁଲ ହେବ ନାହିଁ।

ସ୍ୱଚ୍ଛତା ସହିତ ସ୍ୱାସ୍ଥ୍ୟର ଗଭୀର ସମ୍ପର୍କ ରହିଛି। ଯେଉଁଠାରେ ସ୍ୱଚ୍ଛତା ରହେ ସେଠାରେ ରୋଗ କମ୍ ହୁଏ ଏବଂ ଲୋକମାନେ ସୁସ୍ଥ ଜୀବନ ବ୍ୟତୀତ କରିପାରନ୍ତି। ଘର ଓ ପରିବେଶ, ଖାଦ୍ୟ ଓ ପାଣି ସଫା ରଖିଲେ ଜୀବାଣୁ ଓ ଭାଇରସ୍ ଦୂରରେ ରହନ୍ତି। ହାତ ଧୋଇବା, ପରିଷ୍କାର ପୋଷାକ ପିନ୍ଧିବା ଓ ଶୌଚାଳୟ ବ୍ୟବହାର କରିବା ଭଲ ସ୍ୱାସ୍ଥ୍ୟର ଚିହ୍ନ। ସ୍ୱଚ୍ଛତା ନଥିଲେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ପରି ରୋଗ ହୋଇପାରିଥାଏ। ତେଣୁ ସୁସ୍ଥ ଓ ସୁଖୀ ଜୀବନ ପାଇଁ ସ୍ୱଚ୍ଛତାକୁ ଦୈନନ୍ଦିନ ଅଭ୍ୟାସ କରିବା ବହୁତ ଆବଶ୍ୟକ।

ସ୍ୱାସ୍ଥ୍ୟ ହେଉଛି ମଣିଷର ସବୁଠାରୁ ବଡ଼ ସମ୍ପଦ ଏବଂ ସ୍ୱଚ୍ଛତା ହେଉଛି ଭଲ ସ୍ୱାସ୍ଥ୍ୟର ମୂଳ ଆଧାର। ଯଦି ଆମେ ନିଜ ଶରୀର, ଘର ଓ ଚାରିପାଖର ପରିବେଶକୁ ସଫା ରଖୁ ତେବେ ଅନେକ ରୋଗରୁ ରକ୍ଷା ପାଇପାରିବା। ଅପରିଷ୍କାର ସ୍ଥାନରେ ମାଛି, ମଶା ଓ ବିଭିନ୍ନ ଜୀବାଣୁ ବଢ଼ିଥାନ୍ତି, ଯାହା ଶରୀରକୁ ଅସୁସ୍ଥ କରିଥାଏ। ସଫା ପାଣି ପିଇବା, ସତେଜ ଖାଦ୍ୟ ଖାଇବା ଓ ନିୟମିତ ସ୍ନାନ କରିବା ଦ୍ୱାରା ଶରୀର ସୁସ୍ଥ ରହେ। ସ୍ୱଚ୍ଛ ପରିବେଶ ମନକୁ ମଧ୍ୟ ଖୁସି ରଖେ ଓ ସତେଜ ରଖେ। ତେଣୁ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ମଧ୍ୟରେ ଗଭୀର ସମ୍ପର୍କ ରହିଛି, ଏକଥା ଆମେ ଭୁଲିବା ନାହିଁ। ସ୍ୱଚ୍ଛତା ରହିଲେ ସମାଜରେ ସୁସ୍ଥ ପରିବେଶ ଗଠିତ ହୁଏ। ଘର ଓ ରାସ୍ତା ସଫା ରଖିଲେ ଦୁର୍ଗନ୍ଧ ଦୂର ହୁଏ ଏବଂ ରୋଗ ସୃଷ୍ଟିକାରୀ କୀଟପତଙ୍ଗ ବଢ଼ିପାରନ୍ତି ନାହିଁ। ବିଦ୍ୟାଳୟ, ହସ୍ପିଟାଲ ଓ ସାର୍ବଜନୀନ ସ୍ଥାନରେ ସ୍ୱଚ୍ଛତା ରଖିବା ଦ୍ୱାରା ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରହିଥାଏ। ସ୍ୱଚ୍ଛତା କେବଳ ବ୍ୟକ୍ତିଗତ ନୁହେଁ, ଏହା ସମାଜର ଉନ୍ନତି ସହିତ ମଧ୍ୟ ଜଡ଼ିତ। ସେଥିପାଇଁ ପ୍ରତ୍ୟେକ ଲୋକ ସ୍ୱଚ୍ଛତା ପ୍ରତି ସଚେତନ ହେବା ଦରକାର। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ତା ସହିତ ସ୍ୱଚ୍ଛତାକୁ ଆପଣାନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

0: ଶୁଣିଲେ ସ୍ୱଚ୍ଛ ଆମ ଭାରତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଆଜି ଆସନ୍ତୁ ଶୁଣିବା ବେହେଲା ବାଦନ, ଶିଳ୍ପୀ ପଣ୍ଡିତ ଡିକେ ଦତ୍ତାର, ରାଗ ୟମନ। କାର୍ଯ୍ୟକ୍ରମଟି ଶୁଣିବା ପୂର୍ବରୁ ନେବା ଏକ ବିଜ୍ଞାପନ ବିରତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ମୋତେ କ୍ଷମା କରିଦେ ବୃଦ୍ଧି, ମାତାଳପଣରେ ମୁଁ ପିଇ ଦେଇଛି ତୋର ସବୁତକ ମହୁ, ସ୍ତନନ୍ଧତାରେ ଶୋଷି ନେଇଛି କ୍ଷୀର, ଛାତିରୁ ରକ୍ତ ଆଉ ଲୁଟି ନେଇଛି ଗର୍ଭରୁ ରତ୍ନର ଭଣ୍ଡାର। ମୋତେ କ୍ଷମା କରିଦେ ବୃଦ୍ଧି, ମୁଁ ଉନ୍ମାଦରେ ବିବର୍ଣ୍ଣ କରିଛି ତୋର ମୁହଁ, ଲୋଭରେ କ୍ଷତାକ୍ତ କରିଛି ଦେହ, ସ୍ନାୟୁରେ ଭରି ଦେଇଛି ବିଷ, ନଦୀରେ ପାଉଁଶ, ଅବାଧରେ ଲୁଟି ନେଇଛି ତୋର କୁମାରୀ ଅରଣ୍ୟ। ମୋତେ କ୍ଷମା କରିଦେ ବୃଦ୍ଧି, ତୋ କଣ୍ଠରୁ ତ ମୁଁ ପୋଛି ଦେଇଛି ଚପଳ ଚଢ଼େଇଙ୍କ ଗୀତ, ପତ୍ରରୁ ପୋଛି ଦେଇଛି ଆଲୁଅର ସବୁଜ ସଙ୍ଗୀତ। ମୋତେ କ୍ଷମା କରିଦେ ବୃଦ୍ଧି, ତୋ ଝରଣାର ଝରଝର ପାଦରୁ କାଢ଼ି ନେଇଛି ପାଣିର ପାଉଁଜି। କ୍ଷମା କରିଦେ ବୃଦ୍ଧି, ତୋର ଯୁଗ ଯୁଗର ତୁଷାରକୁ ତରଳେଇ ଦେଇଛି ମୋର ଲୋଭର ଉତ୍ତାପ। କ୍ଷମା କରିଦେ ବୃଦ୍ଧି, ମୋତେ କ୍ଷମା କରିଦେ।

କାର୍ଯ୍ୟକ୍ରମ ଛାୟାପଥରେ ଶୁଣିଲେ ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହେବ ଗ୍ରୀଷ୍ମର ଆସର। ରଚନା ଶାନ୍ତନୁ କୁମାର ରଥ, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରଯୋଜନା ବସନ୍ତ ମହାନ୍ତି, କଣ୍ଠଦାନ କରିଥିଲେ ତୃପ୍ତି ଦାସ, ସୁବାସ ଦାସ, ମଧୁଲିତା ମହାନ୍ତି, କରୁଣାକର ସେଠୀ, ନମ୍ରତା ମହାନ୍ତି, ଶ୍ରୀଚରଣ ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ଦୀପକ କୁମାର କର ଏବଂ ଅସୀମା ପଣ୍ଡା। କବିତା ଆବୃତ୍ତି ବସନ୍ତ ମହାନ୍ତି।

ଶୁଣିଲେ ଛାୟାପଥ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଖୟାଲ ପରିବେଷଣ କଲେ ଶିଳ୍ପୀ ପ୍ରଭୁଦେବ ସର୍ଦ୍ଦାର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମେଗାହର୍ ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ କ୍ରମରେ ପ୍ରଥମେ ଆମେ ନେଇଛୁ ଚେନ୍ନାଇ ଏକ୍ସପ୍ରେସ୍। ଏହି କଥାଚିତ୍ରର ଗୀତଟି କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ, ଅରିଜିତ ସିଂ ଏବଂ ନୀତି ମୋହନ।

ବଦ୍ରିନାଥ କି ଦୁଲନିଆ ଏହି କଥାଚିତ୍ରର ଗୀତଟି ଆସନ୍ତୁ ଶୁଣିବା। ଗାଇଛନ୍ତି ଦେବ ନେଗି, ନେହା କକ୍କର, ମୋନାଲି ଠାକୁର ଏବଂ ଇକା। ସବୀର ଅହମ୍ମଦଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ତାନିସ୍ ବାଗ୍‌ଚି।

ହାଉସଫୁଲ୍ ଟୁ ଏ କଥାଚିତ୍ରର ଗୀତଟି ଆସନ୍ତୁ ଶୁଣିବା। କଣ୍ଠଦାନ କରିଛନ୍ତି ଶାନ୍ ଏବଂ ଶ୍ରେୟା ଘୋଷାଲ। ସମୀର ଅଞ୍ଜାନଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ସାଜିଦ୍ ୱାଜିଦ୍। କଥାଚିତ୍ର ହାଉସଫୁଲ୍ ଟୁ।

ଶେଷରେ ଆସନ୍ତୁ ଶୁଣିବା ଏୟାରଲିଫ୍ଟ କଥାଚିତ୍ରର ଗୀତଟି। କଣ୍ଠଦାନ କରିଛନ୍ତି ଅଙ୍କିତ ତିୱାରୀ ଏବଂ ଅରିଜିତ ସିଂ। କୁମାରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଙ୍କିତ ତିୱାରୀ।

ଶୁଣିବେ ସପ୍ତଧାରା କାର୍ଯ୍ୟକ୍ରମ। ପୂର୍ବାହ୍ନ 10:30ରେ ପ୍ରଚାର କରିବ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11ଟାରେ ଶୁଣିବେ ପାଲା ଶିବ ଧନୁ ଭଗ୍ନ, ପରିବେଷଣ କରିଛନ୍ତି ଅନ୍ତର୍ଜ୍ୟମୀ ଗୌଡ଼ ଏବଂ ସାଥୀ। ଦିନ 11:30ରେ ଶୁଣିବେ ଦାସକାଠିଆ ନିକୁମ୍ଭାସୁରବଧ, ପରିବେଷଣ କରିଛନ୍ତି ସୂର୍ଯ୍ୟ ନାରାୟଣ କର ଏବଂ ଅନ୍ତର୍ଜ୍ୟାମୀ ରଥ। ଦିନ 12ଟାରେ ଏବଂ ଦିନ 2:15ରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଦିନ 12:50ରେ ଶୁଣିବେ ଭକ୍ତି ଗୀତ। ଦିନ 1:10ରେ ହିନ୍ଦୀ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଗୁରୁ ରନ୍ଭ, ସଞ୍ଜନା ସାଙ୍ଘୀ ଏବଂ ପଲକ ମିଚ୍ଚଲ। ଦିନ 1:20ରେ ଶୁଣିବେ ଘର ଘରଣୀ କାର୍ଯ୍ୟକ୍ରମ, ଏଥିରେ ସ୍ଥାନ ପାଇଛି ଘର ତିଆରି ପାଇଁ ଋଣ ମିଳିବ କେମିତି ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ପରେ ଶୁଣିବେ ଜଣେ ମା'ର ତ୍ୟାଗ ଓ ଦାୟିତ୍ୱ ସମ୍ପର୍କରେ ଆଉ ଏକ ସାକ୍ଷାତକାର। ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ 11:12:15। ଏଇଠି ଶେଷ କରୁଛୁ ଆମର ରାତ୍ରିକାଳୀନ ଅଧିବେଶନ। ପୁଣି ଆପଣଙ୍କୁ ସ୍ୱାଗତ ଜଣାଇ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ଆସନ୍ତାକାଲି ସକାଳ 5:53ରେ। ଆଜି ପାଇଁ ବିଦାୟ ଚାହୁଁଛୁ। ଶୁଭରାତ୍ରି। ଜୟ ହିନ୍ଦ୍।